ଆକାଶବାଣୀ ଜୟପୁର। ଆଜି ମଙ୍ଗଳବାର 1948 ଶତାବ୍ଦ ଶ୍ରାବଣ 15 ଦିନ 2026 ମସିହା ଜୁଲାଇ ମାସର 28 ତାରିଖ। ଆପଣମାନଙ୍କୁ ଶୁଭେଚ୍ଛା ଓ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ର 103.6 ମେଗାହର୍ଟ୍ଜ ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆମର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ସମୟ 5:57 ମାଙ୍ଗଳିକ।

ଅତୀତ ପାଇଁ ଦୁଃଖିତ ନ ହୋଇ ଭବିଷ୍ୟତର ଚିନ୍ତା ନ କରି କାର୍ଯ୍ୟ କରିଚାଲନ୍ତୁ। ଏହାଦ୍ୱାରା ଆପଣ ସବୁ ପରିସ୍ଥିତିରେ ପ୍ରସନ୍ନ ରହିପାରିବେ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ସକାଳ 6 ବାଜିବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଶୁଣିଲେ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରର କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 204.5 meter ତଥା 1467 କିଲୋହର୍ଜ ଯୋଗେ, ଏଫ୍ଏମ୍ର 103.6 megahertz ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆମ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ଶୁଣନ୍ତୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଯେଉଁଠି ଭାଷା ହାରିଯାଏ ସେଇଠି ନିରବତା ହିଁ କଥା କହିଥାଏ। ମଣିଷର ଭାବନାକୁ କେବଳ ଭଗବାନ ହିଁ ମାପିପାରନ୍ତି, ସେଥିପାଇଁ ସତ୍କର୍ମ କରିଚାଲନ୍ତୁ। ଆପଣଙ୍କର ଯାହା ପ୍ରାପ୍ୟ ସେ ଅବଶ୍ୟ ପ୍ରଦାନ କରିବେ। ଏପରି ଏକ ସୁନ୍ଦର ଭାବନା ସହିତ ଆରମ୍ଭ କରୁଛୁ ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। କାର୍ଯ୍ୟକ୍ରମର ପ୍ରଥମେ ଶୁଣନ୍ତୁ ସଂସ୍କୃତ ବନ୍ଦନା। କଣ୍ଠଶିଳ୍ପୀ ବିନୋଦ ଶର୍ମା ଗାଇଛନ୍ତି ପୁରାତନ ରଚନାରୂପ।

अतिसौम्यातिरौद्रायै नतास्तस्यै नमो नमः नमो जगत्

ଭଗବାନଙ୍କ ବ୍ୟତୀତ ଅନ୍ୟ କାହାଠାରୁ ସୁଖ ସନ୍ତୋଷ ଲାଭ କରାଯାଇପାରେ ନା। ସେ ହେଉଛନ୍ତି ଭାବର ଠାକୁର, ଭକ୍ତବତ୍ସଳ ଭଗବାନ ଆଉ ନନ୍ଦର ନନ୍ଦନ। ହୃଦୟରେ ଭକ୍ତିଭାବ ରଖି ତାଙ୍କର ଆରାଧନା କଲେ ସେ ଆମର ସହାୟକ ପାଇଁ ଆଗେଇ ଆସନ୍ତି। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ ଗାଇଛନ୍ତି ବନମାଳୀଙ୍କ ରଚନାରୁ।

ମାତୃଶକ୍ତିଙ୍କର ରୂପ ଅନେକ। ସେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରୂପରେ ପୂଜା ପାଆନ୍ତି, ଭକ୍ତଙ୍କର ସହାୟକ ହୁଅନ୍ତି। ବିପଦ ଆପଦ ସମୟରେ ଡାକିଦେଲେ ପଥ ପ୍ରଦର୍ଶକ ହୋଇ ବିପଦରୁ ରକ୍ଷା କରନ୍ତି। ମାଙ୍କର ପବିତ୍ର ନାମ ସ୍ମରଣ କରି ଆଗେଇ ଗଲେ ଆମକୁ କୌଣସି ବାଧାବିଘ୍ନ ସ୍ପର୍ଶ କରିପାରିବ ନାହିଁ। କରୁଣାମୟୀ ମା ଆମ ସହିତ ରହି ଆମକୁ ସମସ୍ତ ବିପଦରୁ ରକ୍ଷା କରିବେ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ସୁଧାକର ପଣ୍ଡା ଗାଇଛନ୍ତି ଡକ୍ଟର ହୃଷିକେଶ ପଣ୍ଡାଙ୍କ ରଚନାରୁ।

ଭକ୍ତରସି ଭଗବାନ ଜଗତର ବନ୍ଧୁ ରମା ରମଣ ଦୟା ସିନ୍ଧୁ ଯୋଗେ ଯୋଗେ ଭକ୍ତର ପାଖରେ ସେ ବନ୍ଧା ତାଙ୍କର ବିନା ଇଙ୍ଗିତରେ ଗଛର ପତ୍ରଟିଏ ବି ହେଲେ ନା ଜଳ ସ୍ଥଳ ପୃଥିବୀ ଆକାଶ ସବୁଠି ତାଙ୍କର ସ୍ଥିତି ସବୁଠି ସେ ବିରାଜମାନ ଅନ୍ତରର ସହ ଭକ୍ତିପୂତ ପ୍ରଣାମ କରି ତାଙ୍କର ଭଜନ ଚଳନ ଗାନ କଲେ ସେ ଆମକୁ ଅଜ୍ଞାନ ଅନ୍ଧକାରରୁ ନେଇ ଜ୍ଞାନର ଆଲୋକ ପାଖରେ ପହଞ୍ଚାଇ ଦିଅନ୍ତି। କାର୍ଯ୍ୟକ୍ରମର ଶେଷରେ ବୀଣାପାଣି ପୁରୋହିତ ଗାଇଛନ୍ତି ଉପେନ୍ଦ୍ର ଭଞ୍ଜଙ୍କ ରଚନାରୁ।

0: ସଂସାରର ସମସ୍ତଙ୍କ ସହିତ ପରମାତ୍ମା ରହିଛନ୍ତି, ରହିଥିବେ ମଧ୍ୟ ସେ ପ୍ରତି ମୁହୂର୍ତ୍ତରେ ସମସ୍ତଙ୍କର ସହାୟକ ହୁଅନ୍ତି। ସେହି ପରମାତ୍ମାଙ୍କୁ ଭକ୍ତିପୂତ ପ୍ରଣାମ କରି ଜଗତର ମଙ୍ଗଳ କାମନା ସହ ଏଇଠି ଶେଷ କରୁଛୁ ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜିର କଣ୍ଠଶିଳ୍ପୀମାନେ ଥିଲେ ବିନୋଦ ଶର୍ମା, ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ, ସୁଧାକର ପଣ୍ଡା ଏବଂ ବୀଣାପାଣି ପୁରୋହିତ। ଗୀତଗୁଡ଼ିକ ଥିଲା ପୁରାତନ ରଚନାରୁ ବନମାଳୀ ଡକ୍ଟର ହୃଷିକେଶ ପଣ୍ଡା ଏବଂ ଉପେନ୍ଦ୍ର ଭଞ୍ଜଙ୍କ ରଚନାରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ସ ଯୋଗେ, ଏଫ୍ଏମ୍ର 103.6 ମେଗା ହର୍ସ ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ଶୁଣନ୍ତୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସର 91ତମ ଭାଗ।
1: ଏପିସୋଡ୍ 91 9-1।

ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସର ଏକାନବେତମ ଭାଗ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା କରିଛନ୍ତି ମନୋଜ କୁମାର ପୂଜାରୀ।

ଏଯାବତ୍ ଆବିଷ୍କୃତ ବିଶ୍ୱର ଅସଂଖ୍ୟ ଜୀବଜନ୍ତୁଙ୍କ ଭିତରେ ମଣିଷର ସ୍ଥାନ ଶୀର୍ଷ ଦେଶରେ। ଜୈବିକ ଅସ୍ତିତ୍ୱ ସହ ଚେତନାର ଉପସ୍ଥିତି ଓ ବିକାଶ ହେତୁ ହିଁ ମଣିଷ ଶ୍ରେଷ୍ଠ ସ୍ଥାନର ଅଧିକାରୀ। ବିଭିନ୍ନ ଧର୍ମଗ୍ରନ୍ଥ, ଶାସ୍ତ୍ର, ପୁରାଣରେ ମଣିଷ ଜନ୍ମ ପାଇବା ଚରମ ସୌଭାଗ୍ୟର କଥା ବୋଲି ବର୍ଣ୍ଣିତ ହୋଇଥିବାବେଳେ ବିବର୍ତ୍ତନବାଦରେ ବିଶ୍ୱାସ କରୁଥିବା ବିଜ୍ଞାନୀଗଣ ମଧ୍ୟ ମଣିଷକୁ ବିବର୍ତ୍ତନ ପ୍ରକ୍ରିୟାର ଅନ୍ତିମ ବିକାଶ ବୋଲି ଘୋଷଣା କରିଛନ୍ତି। ଏଥିପାଇଁ ପବିତ୍ର ଭାଗବତରେ କୁହାଯାଇଛି, ସର୍ବଶରୀର ମଧ୍ୟସାର ଦୁର୍ଲଭ ନର କଳେବର। ଏକଥା ଉପଲବ୍ଧି କରି ଜ୍ଞାନୀଜନମାନେ ମଣିଷ ଜନ୍ମ ଲାଭ କରିଥିବା ହେତୁ ଈଶ୍ୱରଙ୍କ ପାଖରେ କୃତଜ୍ଞ ରହିଥାନ୍ତି। ନିଜ ଶରୀର ସମ୍ବନ୍ଧରେ ମଣିଷର ପ୍ରାୟତଃ ଅସ୍ପଷ୍ଟ ଏବଂ ଅସଙ୍ଗତ ଧାରଣାମାନ ରହିଥାଏ। ଭୋଗବାଦୀଗଣଙ୍କ ଦୃଷ୍ଟିରେ ମଣିଷ ଜନ୍ମ ଇନ୍ଦ୍ରିୟ ସୁଖ ଭୋଗ ପାଇଁ ଉଦ୍ଦିଷ୍ଟ। ସେମାନଙ୍କ ବିଚାରରେ ଶରୀର ମାଟିରେ ତ ଦିନେ ମିଶିଯିବ, ସେଥିପାଇଁ ପ୍ରଚୁର ଉପଭୋଗ କରିନେବାରେ ଜୀବନର ସାର୍ଥକତା। ଆଧ୍ୟାତ୍ମିକ ମାର୍ଗରେ ପରିଚାଳିତ ବ୍ୟକ୍ତିଗଣ ଦେହକୁ ଏକ ମାଧ୍ୟମ ବୋଲି ବର୍ଣ୍ଣନା କରିଛନ୍ତି। ଭାଗବତରେ ଅଛି, ଏ ଦେହ ସର୍ବସିଦ୍ଧି ହେତୁ ସଂସାର ସିନ୍ଧୁ ପାର ସେତୁ। ଭବସାଗରରୁ ପାରି ହେବା ପାଇଁ ଏ ଶରୀର ଏକ ନୌକା ବା ସେତୁ ମଧ୍ୟ ହୋଇପାରେ। ଯେହେତୁ ମାନବ ଜନ୍ମ ଏକ ଦୁର୍ଲଭ ଅବସର, ଶରୀରର ବିଜ୍ଞଚିତ ବିନିଯୋଗ ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ। ମାତ୍ରାଧିକ ଭୋଗ ଶରୀର ପାଇଁ ଯେଭଳି କ୍ଷତିକାରକ, କୃଚ୍ଛ ତପଶ୍ଚର୍ଯ୍ୟା ମଧ୍ୟ ବିପଜ୍ଜନକ। ଭଗବାନ ବୁଦ୍ଧଙ୍କ ସମୟର କଥା, ଜଣେ ରାଜପୁତ୍ର ଥିଲେ, ତାଙ୍କ ନାଁ ଥିଲା ଶ୍ରୋଣ।

ଭୋଗ ବିଳାସରେ କଟୁଥିଲା ତାଙ୍କ ଜୀବନ, ତାଙ୍କ ରାଜମହଲରେ ସର୍ବଦା ଲାଗି ରହିଥାଏ ସୁଖ ଭୋଗର ଆୟୋଜନ। ଇନ୍ଦ୍ରିୟ ତୃପ୍ତି ଭିନ୍ନ ତାଙ୍କୁ ଜଣାନଥିଲା ଅନ୍ୟ କୌଣସି କଥା। ଦିନେ ବୁଦ୍ଧ ପହଞ୍ଚିଲେ ତାଙ୍କ ରାଜ୍ୟରେ, ତାଙ୍କ ସଂସ୍ପର୍ଶରେ ଆସିବା କ୍ଷଣି ରାଜକୁମାର ଶ୍ରୋଣ ଭିକ୍ଷୁ ହୋଇଗଲେ। ଏଭଳି ଘଟଣାରେ ସମସ୍ତଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ, ପ୍ରଜାଗଣ ବିଶ୍ୱାସ କରିପାରିଲେ ନାହିଁ ଏକଥା। ଭିକ୍ଷୁ ହେବାର ଖୁବ୍ କମ୍ ଦିନ ଭିତରେ ଦେଖାଗଲା ତପଶ୍ଚର୍ଯ୍ୟାରେ ଶ୍ରୋଣ ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି। ଅନ୍ୟ ଭିକ୍ଷୁମାନେ ଦିନରେ ଥରେ ଭୋଜନ କଲେ, ସେ ଦୁଇ ଦିନରେ ଥରେ ଭୋଜନ କରୁଥିଲେ। ସମସ୍ତେ ସାଧାରଣ ରାସ୍ତାରେ ଯାଉଥିବା ବେଳେ ସେ ଯାଉଥିଲେ ଜଙ୍ଗଲର କଣ୍ଟକିତ ପଥରେ। ଭିକ୍ଷୁଗଣ ଦିନ ଦ୍ୱିପ୍ରହର ସମୟରେ ଛାଇରେ ବିଶ୍ରାମ ନେଲାବେଳେ ସେ ଖରାରେ ଛିଡ଼ା ହୋଇ ରହୁଥିଲେ। ଛଅ ମାସ ପରେ ଶ୍ରୋଣଙ୍କ ଶରୀର ଶୁଷ୍କ ହୋଇଗଲା, ଆଖିରୁ ହଜିଗଲା ପୂର୍ବର ସେହି ତେଜ, କଙ୍କାଳ ପରି ଦେଖାଗଲା ତାଙ୍କ ଶରୀର। ବିଶ୍ୱାସ କରିବା କଠିନ ହେଲା ଯେ ସିଏ ଥିଲେ ରାଜକୁମାର ଶ୍ରୋଣ। ସେତେବେଳେ ଦିନେ ବୁଦ୍ଧ ପହଞ୍ଚିଲେ ଶ୍ରୋଣଙ୍କ ରହୁଥିବା ସ୍ଥାନରେ। ତାଙ୍କୁ ଭେଟି ପଚାରିଲେ, ଶ୍ରୋଣ, ମୁଁ ଶୁଣିଥିଲି ତୁମେ ରାଜକୁମାର ଥିବା ସମୟରେ ଜଣେ ଖୁବ୍ ଭଲ ବୀଣାବାଦକ ଥିଲ, ତୁମକୁ ସେଥିପାଇଁ ମୁଁ ପଚାରିବାକୁ ଚାହେଁ ଯେ ବୀଣାର ତାରକୁ ଯଦି ଖୁବ୍ ଜୋରରେ ଟାଣ ଭାବରେ ବନ୍ଧାଯାଏ ତେବେ ତାହା ସଙ୍ଗୀତ ସୃଷ୍ଟି କରିବ ନା ନାହିଁ। ଶ୍ରୋଣ ଉତ୍ତର ଦେଲେ, ସଙ୍ଗୀତ ତ ସୃଷ୍ଟି ହେବ, ମାତ୍ର ତାର ସ୍ୱର ମଧୁର ହେବ ନାହିଁ, ଶ୍ରୁତିକଟୁ ହେବ ସେ ସ୍ୱର। ଏଥର ବୁଦ୍ଧ ପଚାରିଲେ, ତାରକୁ ଯଦି ପୁରା ଢିଲା କରାଯାଏ ତେବେ କ'ଣ ହେବ? ଶ୍ରୋଣ କହିଲେ, ବୀଣାରୁ ହୁଏତ ଆଦୌ ସ୍ୱର ବାହାରି ନପାରେ, ଯଦି ବି ବାହାରେ ସେଥିରେ ପ୍ରାଣ ନଥିବ। ସେଇଠୁ ବୁଦ୍ଧ ପଚାରିଲେ, ତେବେ ବୀଣାରୁ ମଧୁର ସଙ୍ଗୀତ ସୃଷ୍ଟି ହୁଏ କେମିତି? ଶ୍ରୋଣ ଉତ୍ତର ଦେଲେ, ବୀଣାର ତାରକୁ ଯଦି ମଧ୍ୟମ ଅବସ୍ଥାରେ, ନା ଖୁବ୍ ଟାଣ ନା ଖୁବ୍ ଢିଲା ଅବସ୍ଥାରେ ରଖାଯାଏ ତେବେ ସେଥିରୁ ସୁମଧୁର ସଙ୍ଗୀତ ସୃଷ୍ଟି ହୋଇପାରିବ। ତାଙ୍କ ଉତ୍ତର ଶୁଣି ବୁଦ୍ଧ କହିଲେ, ଶ୍ରୋଣ, ସଙ୍ଗୀତର ନିୟମ ଯାହା, ଜୀବନର ନିୟମ ମଧ୍ୟ ସେଇଆ, ମାତ୍ରାଧିକ ହେବା ହିଁ ତ୍ରୁଟିପୂର୍ଣ୍ଣ, ମଧ୍ୟମ ମାର୍ଗ ଅନୁସରଣ କର, ଦେଖିବ ଯାତ୍ରା କେତେ ସହଜ ଓ ସୁଗମ ହୋଇଯିବ।

0: ଶୁଣିଲେ ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା କଲେ ମନୋଜ କୁମାର ପୂଜାରୀ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜି ସକାଳର ଚାଷବାସ କଥା।
1: ଛତୁ ଏକ ଉଚ୍ଚ ପୌଷ୍ଟିକ ସୁସ୍ୱାଦୁ ଏବଂ ଔଷଧୀୟ ଗୁଣସମ୍ପନ୍ନ ଖାଦ୍ୟ। ଏହାକୁ ଶାକାହାରୀ ମାଂସ ବୋଲି ମଧ୍ୟ କୁହାଯାଏ, କାରଣ ଏଥିରେ ଉଚ୍ଚମାନର ପ୍ରୋଟିନ୍, ଭିଟାମିନ୍, ଖଣିଜ ଲବଣ, ଆଣ୍ଟିଅକ୍ସିଡେଣ୍ଟ ଏବଂ ଖାଦ୍ୟତନ୍ତୁ ମାନେ ଫାଇବର ଭରପୁର ମାତ୍ରାରେ ରହିଥାଏ। ବର୍ତ୍ତମାନ ସମୟରେ ସୁସ୍ଥ ଖାଦ୍ୟ ପ୍ରତି ଲୋକଙ୍କ ଆଗ୍ରହ ବଢ଼ୁଥିବାରୁ ଛତୁର ଚାହିଦା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଓଡ଼ିଶାରେ ଛତୁ ଚାଷ ଏକ ଲାଭଜନକ କୁଟୀର ଶିଳ୍ପ ଓ ସ୍ୱରୋଜଗାରର ଉତ୍ତମ ମାଧ୍ୟମ ଭାବେ ପରିଚିତ ହୋଇଛି। ତେବେ ଭାରତରେ ଅନେକ ପ୍ରକାରର ଛତୁ ଚାଷ କରାଯାଏ, ଯେମିତିକି ପାଳ ଛତୁ। ଏହା ମୁଖ୍ୟତଃ ଗରମ ଦିନେ ମାର୍ଚ୍ଚ ମାସରୁ ଅକ୍ଟୋବର ମାସ ଯାଏଁ ଚାଷ କରାଯାଏ। ଡିଙ୍ଗିରି ଛତୁ, ଏହା ଶୀତଦିନେ ନଭେମ୍ବରରୁ ଫେବୃଆରୀ ମାସ ମଧ୍ୟରେ ଚାଷ କରାଯାଏ। ଏହି ଛତୁକୁ ଶୁଖାଇ ଅନେକ ଦିନ ପର୍ଯ୍ୟନ୍ତ ରଖା ମଧ୍ୟ ଯାଇପାରେ। ତେବେ ବଟମ ଛତୁ, ଶ୍ରାବଣ ଛତୁ, ବାଲେଶ୍ୱରା ଛତୁ, ଏମିତି ଅନେକ ପ୍ରକାରର ଛତୁ ରହିଅଛି। ଛତୁରେ ପ୍ରୋଟିନ୍, କାର୍ବୋହାଇଡ୍ରେଟ୍, ଭିଟାମିନ୍ ବି କମ୍ପ୍ଲେକ୍ସ, ଭିଟାମିନ୍ ଡି, ପଟାସିୟମ୍, କ୍ୟାଲସିୟମ୍, ଫସ୍ଫରସ୍ ଲୌହ ଏବଂ ସେଲେନିୟମ୍ ଭଳି ପୋଷକ ଉପାଦାନ ରହିଥାଏ। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ, ହାଡ଼କୁ ମଜବୁତ କରେ, ହୃଦ୍ରୋଗ ଓ ମଧୁମେହ ନିୟନ୍ତ୍ରଣରେ ସହାୟକ ହୁଏ ଏବଂ ଶରୀରର ଓଜନ ନିୟନ୍ତ୍ରଣରେ ମଧ୍ୟ ଉପକାରୀ। ତେବେ ଛତୁ ଚାଷ ପାଇଁ କେତେକ ସାମଗ୍ରୀ ଆବଶ୍ୟକ ହୋଇଥାଏ, ଯେମିତିକି ଉନ୍ନତମାନର ଛତୁ ବୀଜ, ଧାନ କିମ୍ବା ଗହମ ନଡ଼ା, ପଲିଥିନ୍ ବ୍ୟାଗ୍, ସଫା ପାଣି, ସ୍ପ୍ରେ ମେସିନ୍, ସଫା ଥଣ୍ଡା ଓ ଆର୍ଦ୍ର କୋଠରୀ, ବାଉଁଶ କିମ୍ବା ଲୁହାର ୟାକ୍। ତେବେ ଛତୁ ଚାଷ ପାଇଁ ଶୁଖିଲା ନଡ଼ା ବା ପାଳ, ଛତୁ ବିହନ ବା ଚକଡ଼ ଏବଂ ପଲିଥିନ୍ ବ୍ୟାଗ୍ ଆବଶ୍ୟକ ହୋଇଥାଏ। ପ୍ରଥମେ ନଡ଼ାକୁ ଖଣ୍ଡ ଖଣ୍ଡ କରି କାଟି ବା ବିଡ଼ା ବାନ୍ଧି ପାଣିରେ ଭିଜାଯାଏ। ଏହାକୁ ଜୀବାଣୁମୁକ୍ତ କରିବା ପାଇଁ ଚୂନ ପାଣି କିମ୍ବା ଫର୍ମାଲିନ୍ ବ୍ୟବହାର କରାଯାଏ। ଏହାପରେ

0: ଟିଫିନ୍ ବ୍ୟାଗ୍ରେ ନଡ଼ା ବିହନ ଏବଂ ଚକଡ଼ର ସ୍ତର ପ୍ରସ୍ତୁତ କରି ଏକ ଅନ୍ଧାରୁଆ ଥଣ୍ଡା ଏବଂ ବାୟୁ ଚଳାଚଳ କରୁଥିବା ଘରେ ରଖାଯାଏ। ଘରର ଆର୍ଦ୍ରତା ବଜାୟ ରଖିବା ପାଇଁ ନିୟମିତ ପାଣି ସ୍ପ୍ରେ କରାଯାଏ। ତେବେ ଛତୁ ଚାଷର ସୁବିଧା ହେଉଛି କମ୍ ପୁଞ୍ଜିରେ ଆରମ୍ଭ କରାଯାଇପାରିବ, କମ୍ ଜାଗାରେ ଅଧିକ ଉତ୍ପାଦନ ସମ୍ଭବ, କୃଷି ବର୍ଜ୍ୟବସ୍ତୁର ସଦୁପଯୋଗ ହୁଏ, ଗ୍ରାମୀଣ ଯୁବକ ଓ ମହିଳାଙ୍କ ପାଇଁ ସ୍ୱରୋଜଗାରର ସୁଯୋଗ ସୃଷ୍ଟି କରି ବର୍ଷ ସାରା ଚାଷ କରାଯାଇପାରିବ। ବଜାରରେ ଏହାର ଚାହିଦା ମଧ୍ୟ ଅଧିକ, କମ୍ ସମୟରେ ଅମଳ ମିଳେ। ଚାଷ ପରେ ଅବଶିଷ୍ଟ ନଡ଼ା ଜୈବ ଖତ ଭାବରେ ବ୍ୟବହାର କରାଯାଇପାରେ। ତେବେ ଛତୁ ଚାଷ କରିବା ବେଳେ ପରିଷ୍କାର ପରିବେଶ ନଥିଲେ ରୋଗ ଓ ଫଙ୍ଗସ ଆକ୍ରମଣ ହୋଇପାରେ। ଉପଯୁକ୍ତ ତାପମାତ୍ରା ଓ ଆର୍ଦ୍ରତା ବଜାୟ ରଖିବା ଆବଶ୍ୟକ। ଛତୁ ଶୀଘ୍ର ନଷ୍ଟ ହୋଇଯାଏ, ତେଣୁ ଠିକ୍ ସମୟରେ ବଜାରକୁ ପହଞ୍ଚାଇବା ନିହାତି ଆବଶ୍ୟକ। ତେବେ ଛତୁ ଚାଷରେ କେତେକ ସାବଧାନତା ଅବଲମ୍ବନ କରିବାକୁ ପଡ଼େ, ଯେମିତିକି ସବୁବେଳେ ପ୍ରମାଣିତ ସଂସ୍ଥାରୁ ବିହନ କିଣିବା, ଚାଷ ଘର ସଫା ରଖିବା, ନିୟମିତ ପାଣି ସ୍ପ୍ରେ କରି ଆର୍ଦ୍ରତା ବଜାୟ ରଖିବା, ସଂକ୍ରମିତ ବ୍ୟାଗ୍କୁ ତୁରନ୍ତ ଅଲଗା କରିଦେବା, ଅମଳ ପରେ ଛତୁକୁ ସଫା ଭାବରେ ପ୍ୟାକିଂ କରିବା। ଓଡ଼ିଶାର ଜଳବାୟୁ ଛତୁ ଚାଷ ପାଇଁ ଉପଯୁକ୍ତ। ସରକାରଙ୍କ କୃଷି ଓ ଉଦ୍ୟାନ କୃଷି ବିଭାଗ ବିଭିନ୍ନ ପ୍ରଶିକ୍ଷଣ, ବୀଜ ଓ ବୈଷୟିକ ସହାୟତା ପ୍ରଦାନ କରୁଛନ୍ତି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ବେକାର ଯୁବକ ଯୁବତୀ ଏବଂ କ୍ଷୁଦ୍ର କୃଷକମାନେ ଏହି ଚାଷ ମାଧ୍ୟମରେ ଭଲ ଆୟ କରୁଛନ୍ତି। ତାଜା ଛତୁ ସହିତ ଶୁଖିଲା ଛତୁ, ଛତୁ ଆଚାର, ପାଉଡର ଓ ସୁପ୍ ପ୍ରସ୍ତୁତ କରି ମୂଲ୍ୟ ସଂଯୋଜନ ମାଧ୍ୟମରେ ଅଧିକ ଲାଭ ମଧ୍ୟ ମିଳିପାରେ। ଛତୁ ଚାଷ ଏକ ଆଧୁନିକ, ବୈଜ୍ଞାନିକ, ପରିବେଶ ଅନୁକୂଳ ଏବଂ ଅତ୍ୟନ୍ତ ଲାଭଜନକ କୃଷି ପ୍ରଣାଳୀ। କମ୍ ପୁଞ୍ଜି, କମ୍ ଜାଗା ଓ କମ୍ ସମୟରେ ଅଧିକ ଆୟ ମିଳୁଥିବାରୁ ଏହା ଆଜିର ସମୟରେ ସ୍ୱରୋଜଗାରର ଏକ ଉତ୍ତମ ମାଧ୍ୟମ ପାଲଟିଛି। ଯଦି ବୈଜ୍ଞାନିକ ପଦ୍ଧତିରେ ଛତୁ ଚାଷ କରାଯାଏ, ତେବେ କୃଷକଙ୍କ ଆର୍ଥିକ ସ୍ଥିତିର ଉନ୍ନତି ସହିତ ରାଜ୍ୟର କୃଷି ଓ ପୁଷ୍ଟି ସୁରକ୍ଷାରେ ମଧ୍ୟ ଏହା ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବ।
1: ଶୁଣିଲେ ଆଜି ସକାଳର ଚାଷବାସ କଥା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, FM 103.6 MHz ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ ଫୋନ୍ର ନ୍ୟୁଜନ୍ AIR ଆପ୍ ମାଧ୍ୟମରେ ଆମ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ଶୁଣନ୍ତୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୁଳି। ଆଜି ଏଥିରେ କୋୟା ସମ୍ପ୍ରଦାୟର ଗୀତ ପରିବେଷଣ କରିଛନ୍ତି ଭୀମା ମାଡ଼କାମୀ ଏବଂ ସାଥୀମାନେ।
2: ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ମଧ୍ୟପ୍ରଦେଶର କେତେକ ଅଞ୍ଚଳରେ ଆଦିବାସୀ କୋୟା ସମ୍ପ୍ରଦାୟର ଭାଇ ଭଉଣୀମାନେ ବସବାସ କରନ୍ତି। ନାଚ ଏବଂ ଗୀତ ଏମାନଙ୍କ ଜୀବନରେ ଏକ ବିଶିଷ୍ଟ ଅଙ୍ଗ। ଜୀବନର ପ୍ରତ୍ୟେକ ଅବସରରେ ଏମାନେ ଗୀତ ଗାଆନ୍ତି। ଛୁଆର ଜନ୍ମ ହେଉ କିମ୍ବା ଅନ୍ୟ କାହାର ମୃତ୍ୟୁ ହେଉ, ଚାଷ କାମ ହେଉ ବା ଫସଲ ଅମଳ ହେଉ, ପ୍ରତ୍ୟେକ ସମୟରେ କୋୟାର କଣ୍ଠରୁ ଗୀତ ଝରେ, ହାତ ମାଦଳ ଉପରେ ନାଚେ, ତା ସହ ତାଳ ଦେଇ ଅନେକ ପାଦ ଧୂଳି ଉଡ଼ି ମାଟିରେ ନାଚେ। ପାହାଡ଼ ଘେରା ଗାଁଦଣ୍ଡରେ ଯିଏ ଜୀବନରେ ଥରେ ସେମାନଙ୍କ ନାଚ ଦେଖିଛି, ଗୀତ ଶୁଣିଛି, ତା ପକ୍ଷରେ ସେହି ମୁହୂର୍ତ୍ତ ସବୁକୁ ଭୁଲିବା ଆଦୌ ସମ୍ଭବ ନୁହେଁ। ଆଜି ରିଞ୍ଜୁଳିରେ ପ୍ରଥମେ କୋୟା ଭାଇ ଭଉଣୀମାନଙ୍କର ଗୋଟିଏ ବିବାହ ସମୟର ଗୀତ ଆସନ୍ତୁ ଶୁଣିବା। ଏହି ଗୀତଟିକୁ ସେମାନେ ନିଜ ଭାଷାରେ କହନ୍ତି ପେଣ୍ଡୁଲ ପାଟା। ପରିବେଷଣ କରୁଛନ୍ତି ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ପଦରାପାଲି ଗ୍ରାମର ଭୀମ ମାଡ଼କାମୀ ଏବଂ ସାଥୀ।

0: वार्तालापे विक्रम वन इत्यस्य सफलता विशेषतया चर्चिता अन्येष्वपि कतिपयेषु रोचक विषयेषु चर्चा जाता प्रधानमंत्री तयोः जीवन यात्रां भावि योजनाश्च श्रुत्वा हर्षम अभिव्यक्तवान तेनोक्तम यत् तयोः ऊर्जा महत्वाकांक्षा सकारात्मक दृष्टिश्च भारतस्य निज अंतरिक्ष परितंत्रस्य सजीव भावनां प्रतिबिंबयति प्रधानमंत्री स्काईरूट एरोस्पेस इत्यस्य समूहस्य सर्वेभ्यः सदस्येभ्यः शुभकामनाः अपि प्रेषितवान् उत्तर प्रदेश प्रशासनेन उच्चतम न्यायालयः संसूचितः यत् अयोध्या स्थितस्य राममंदिर न्यासाय प्राप्त दान राशेः कथित दुरुपयोगस्य अन्वेषणार्थं लखनऊ परिक्षेत्रस्य आरक्षक महानिरीक्षकस्य किरण एस इत्यस्य अध्यक्षतायां चतुर्सदस्यात्मकं विशेषान्वेषण दलं निर्मितम् अस्मिन् दले एकः आरक्षक उपमहानिरीक्षकः एकः वरिष्ठाराक्षक अधीक्षकः एकक्ष अपर आरक्षकाधीक्षकः अपि भविष्यन्ति उच्चतम न्यायालयेन राज्य प्रशासनं निर्देशितं यत् विशेषान्वेषण दले पंचम सदस्य रूपेण न्यायिक लेखा परीक्षकः अपि नियोज्यताम् एतद्दलं द्विसाप्ताहाभ्यन्तरे स्व प्रथम स्थिति प्रतिवेदनं न्यायालये समर्पयिष्यति न्यायपीठं राममन्दिरदानराशिः कथित दुरुपयोगस्य तथा न्यासस्य वित्तीय लेखानां केन्द्रीयान्वेषण विभागेन अन्वेषणार्थं प्रस्तुताः याचनाः शृणोति स्म एतन्मध्ये उत्तरप्रदेशस्य विशेष न्यायालयेन कथित राममन्दिरदानचौर्य प्रकरणे सर्वेषाम् अष्टाभियुक्तानां न्यायिकाभिरक्षायाः अवधिः चतुर्दश दिनानि यावत् वर्धितः भारतीय भारोत्तोलिका ज्ञानेश्वरी यादवः ह्यः ग्लास्गो नगरे आयोजितेषु राष्ट्रमण्डल क्रीडासु महिलानां 53 किलोग्राम भारवर्गे रजत पदकं प्राप्तवती राष्ट्रपति पदासीना द्रौपदी मुर्मुः उपराष्ट्रपतिः सीपी राधाकृष्णन तथा प्रधानमंत्री नरेन्द्र मोदी च ज्ञानेश्वरी यादवं रजत पदक प्राप्त्यर्थम् अभिनन्दितवन्तः अधुना भारतस्य पदक तालिकायां एकं स्वर्ण पदकं त्रीणि रजत पदकानि एकं कांस्य पदकं च एवं आहत्य पंच पदकानि सन्ति इति वार्ताः
1: सुनिले संस्कृतरे संवाद रिले करी प्रचार कलु आकाशवाणी दिल्लीरो श्रोतामाने कार्यक्रम सुनुछन्ते आकाशवाणी जयपुर केन्द्ररो ଶୁଣନ୍ତୁ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ସକାଳ 7:25ରେ ବର୍ଣ୍ଣାଳୀରେ ଶୁଣିବେ ମହ୍ଲାର ଏଥିରେ ଗାଁ କାହାଣୀରେ ରହିଛି ଗଜପତି ଜିଲ୍ଲା କିମିଲାଙ୍ଗ ଗାଁର କଥା ପରେ ରହିଛି ଚଳିତ ବର୍ଷ ଜୟପୁର ରଥଯାତ୍ରାରେ ନୂତନ ରଥ ନିର୍ମାଣ ଏବଂ ଜୟପୁରର ରଥଯାତ୍ରାର ବିଶେଷତ୍ୱ ସୁରଲହରୀ କାର୍ଯ୍ୟକ୍ରମ ଶୁଣିବେ ସକାଳ 8:30ରେ ଶିଳ୍ପୀମାନେ ହେଲେ ଉପେନ୍ଦ୍ର କୁମାର ମିଶ୍ର ଏବଂ ଛନ୍ଦାରାଣୀ ସାହୁ ସୁଗମ ସଙ୍ଗୀତ ଶୁଣିବେ ସକାଳ 8:45ରେ ଶିଳ୍ପୀମାନେ ହେଲେ ବାବୁଲ ସୁପ୍ରିୟ ସୁବାସ ଦାସ ମନିତା ତ୍ରିପାଠୀ ଏବଂ ଇରା ମହାନ୍ତି ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ସକାଳ 9:00ରେ ପୂର୍ବାହ୍ନ 10:05ରେ ମଧ୍ୟାହ୍ନ 12:00ରେ ଦିନ 2:15ରେ ସନ୍ଧ୍ୟା 6:10ରେ ଏବଂ ରାତି 10:30ରେ ବନମଲ୍ଲିକା ଶୁଣିବେ ସକାଳ 9:30ରେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ପୂର୍ବାହ୍ନ 10:30ରେ ଦିନ 11:00ରେ ପ୍ରଚାର କରିବୁ ଆକାଶବାଣୀ ଲାଇଭ୍ କନ୍ଧ ଭାଷାର କାର୍ଯ୍ୟକ୍ରମ ପୁନିଲେଞ୍ଜ ଶୁଣିବେ ଦିନ 12:30ରେ ହିନ୍ଦୀ ଭଜନ ଶୁଣିବେ ଦିନ 12:50ରେ ଘର ଓ ଘରଣୀ ପ୍ରଚାର କରିବୁ ଦିନ 1:20ରେ ଏଥିରେ ସୁଖୀ ଦମ୍ପତି କ୍ରମରେ ଆନନ୍ଦ କୁମାର ଭତ୍ର ଏବଂ ସୁଶୋଭିତା ତୁରୁଙ୍କ ସହିତ ଅନ୍ତରଙ୍ଗ ଆଳାପ ଶୁଣିବେ ଯୁବବାଣୀ ଶୁଣିବେ ଅପରାହ୍ନ 5:00ରେ ଏଥିରେ ରହିଛି ପ୍ରଦୂଷଣ ମୁକ୍ତ ଜୀବନଶୈଳୀ କିପରି ଗଢ଼ିବା ଏ ସମ୍ପର୍କରେ ଏକ ସାକ୍ଷାତକାର ହାଲୋ ଚୈତିଜନ ଶୁଣିବେ ଅପରାହ୍ନ 5:30ରେ କିଷାନବାଣୀ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ଶୁଣିବେ ରାତି 7:30ରେ ରାତି 8:00ରେ ସଂସଦ ସମୀକ୍ଷା ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ସ୍ୱଚ୍ଛ ଆମ ଭାରତ ଶୁଣିବେ ରାତି 8:15ରେ ଏଥିରେ ଶୁଣିବେ ବର୍ଷା ଋତୁରେ ଘର ଚାରିପାଖ ସଫା ସୁତୁରା ରଖିବା କିପରି ସମ୍ପର୍କରେ ଏକ ସାକ୍ଷାତକାର ଶାସ୍ତ୍ରୀୟ ସଙ୍ଗୀତରେ ଶୁଣିବେ ପଣ୍ଡିତ ଡି

ଏସ୍କେ ଦତ୍ତାରଙ୍କ ବେହେଲା ବାଦନ। ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରିବୁ ଛାୟାପଥ ରାତି 9:30। ସଂସଦରେ ପ୍ରଶ୍ନକାଳୀନ ସମୟରେ ରେକର୍ଡିଂସର ପ୍ରସାରଣ ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 10। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। 7:05 ଶୁଣିବେ ଆଞ୍ଚଳିକ ସମ୍ବାଦ, 7:10 ଶୁଣିବେ ଆମର ସ୍ୱାସ୍ଥ୍ୟ ଏବଂ 7:15 ଶୁଣିବେ ଓଡ଼ିଆରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି ସୂଚନା ବିରତି ପରେ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଶ୍ରୀକ୍ଷେତ୍ର ପୁରୀରେ ନବଦିନାତ୍ମକ ଯାତ୍ରା ଶେଷ କରି ଚତୁର୍ଦ୍ଧା ମୂର୍ତ୍ତି ନୀଳାଦ୍ରୀ ବିଜେ କରିଛନ୍ତି। ରଥ ଉପରେ ଗତକାଲି ସନ୍ଧ୍ୟା ଧୂପ ନୀତି ଶେଷ ହେବା ପରେ ଗୋଟିପହଣ୍ଡିରେ ମଦନମୋହନ ଓ ରାମକୃଷ୍ଣଙ୍କ ବିଗ୍ରହଙ୍କୁ ବିଜେ କରାଯାଇଥିଲା। ପରେ ପ୍ରଭୁ ସୁଦର୍ଶନ, ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପହଣ୍ଡି କରାଯାଇ ରତ୍ନବେଦୀକୁ ବିଜେ କରାଯାଇଥିଲା। ମହାଲକ୍ଷ୍ମୀଙ୍କ ସହ ବଚନିକା ପରେ ପ୍ରଭୁ ଜଗନ୍ନାଥ ରସଗୋଲା ଓ ପାଟବସ୍ତ୍ର ଦେଇ ମା'ଙ୍କ ମାନଭଞ୍ଜନ କରିଥିଲେ। ରତ୍ନବେଦୀରେ ବିଭିନ୍ନ ନୀତିକାନ୍ତି ସମ୍ପନ୍ନ ହୋଇଥିଲା। ଆଜି ଶ୍ରୀମନ୍ଦିରରେ ନବଦିନାତ୍ମକ ଯାତ୍ରା ପରେ ପ୍ରଥମ ମହାପ୍ରସାଦ ବାହାରିବ ବୋଲି ଜଣାପଡ଼ିଛି। କନ୍ଧମାଳ ଜିଲ୍ଲା ଫୁଲବାଣୀସ୍ଥିତ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟକୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ନାମିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏଥିସହିତ ଜଲେସ୍ପଟାରେ ଥିବା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଆଶ୍ରମ, ବିଦ୍ୟାଳୟ ଓ କନ୍ୟାଶ୍ରମର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ପାଣ୍ଠିରୁ 13 କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ଅର୍ଥରେ ଆଶ୍ରମର ଐତିହ୍ୟକୁ ସୁରକ୍ଷିତ ରଖିବା ସହ ଏକ 300 ଆସନ ବିଶିଷ୍ଟ ଛାତ୍ରୀନିବାସ ପ୍ରତିଷ୍ଠା କରାଯିବ। ଆଶ୍ରମ, ସ୍କୁଲ ଏବଂ କନ୍ୟାଶ୍ରମ ଛାତ୍ରୀନିବାସକୁ ଜଳ ଯୋଗାଣ ପାଇଁ 60 ଲକ୍ଷ ଟଙ୍କା ବ୍ୟୟରେ ଏକ ମେଗା ରିଭର ଲିଫ୍ଟ ପ୍ରକଳ୍ପ ମଧ୍ୟ କାର୍ଯ୍ୟକାରୀ କରାଯିବ। ମୁଖ୍ୟମନ୍ତ୍ରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ସମ୍ପର୍କିତ ନାଇଡୁ କମିଶନଙ୍କ ଫାଇଲ୍ ଚୋରି ଘଟଣାର ତଦନ୍ତ ପାଇଁ କ୍ରାଇମ୍ବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏ ସମ୍ପର୍କିତ ଫାଇଲ୍ ନ ମିଳିବା ପରେ କ୍ରାଇମ୍ବ୍ରାଞ୍ଚକୁ ତଦନ୍ତଭାର ଦିଆଯାଇଛି। ମହାନଦୀ ଉପକୂଳ ସମୁଦ୍ର ବେସିନ୍ରେ ତୈଳ ଏବଂ ପ୍ରାକୃତିକ ଗ୍ୟାସ୍ ନିଗମ ଓ ଏନ୍ଜିସି ପ୍ରଥମ ଗଭୀର ଜଳ ଅନ୍ୱେଷଣ ଡ୍ରିଲିଂ ପ୍ରକ୍ରିୟା ଆରମ୍ଭ କରିଛି।

0: ରାଷ୍ଟ୍ରୀୟ ସମୁଦ୍ର ମନ୍ଥନ ଅଭିଯାନ ଅଧୀନରେ ପ୍ରସ୍ତାବିତ ଚାରିଟି ଗଭୀର ଜଳ ଅନ୍ୱେଷଣ ଡ୍ରିଲିଂ କାର୍ଯ୍ୟକ୍ରମର ଏହା ପ୍ରଥମ ପର୍ଯ୍ୟାୟ। ଏନେଇ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ହରଦୀପ ସିଂ ପୁରୀ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଦେଶର ଶକ୍ତି ସୁରକ୍ଷା ଓ ଆତ୍ମନିର୍ଭରଶୀଳତା ଅଭିଯାନରେ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ରଣନୈତିକ କେନ୍ଦ୍ର ଭାବେ ଉଭା ହୋଇଛି। ଏହି ପଦକ୍ଷେପ ଓଡ଼ିଶା ଉପକୂଳରେ ଥିବା ବିପୁଳ ହାଇଡ୍ରୋକାର୍ବନ ସମ୍ଭାବନାର ଅନ୍ୱେଷଣ ଦିଗରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛି ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସନ୍ତା ମାସ 9 ତାରିଖରୁ 17 ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ହର୍ ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ କରାଯିବ। ଏହି ସମୟରେ ଜାତୀୟ ପତାକା ଉତ୍ତୋଳନ ଓ ପ୍ରଦର୍ଶନ ସହ ବନ୍ଦେ ମାତରମ୍ର ସମବେତ ଗାନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ପତ୍ର ଲେଖାଯାଇଛି। ରାଜ୍ୟର ସମସ୍ତ ସରକାରୀ ବିଭାଗ, ଜିଲ୍ଲା ପ୍ରଶାସନ, ଶିକ୍ଷାନୁଷ୍ଠାନ ଓ ଅନ୍ୟାନ୍ୟ ସଂସ୍ଥାର ସକ୍ରିୟ ଅଂଶଗ୍ରହଣ ଉପରେ ଗୁରୁତ୍ୱ ଦେବାକୁ ପତ୍ରରେ ଉଲ୍ଲେଖ ରହିଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଏସ୍ଏସ୍ଟିଇଟି ଆସନ୍ତା ସେପ୍ଟେମ୍ବର ମାସ 30 ତାରିଖରେ ଅନୁଷ୍ଠିତ ହେବ। ସୂଚନା ଅନୁଯାୟୀ ସକାଳ 9:00-11:30 ପର୍ଯ୍ୟନ୍ତ ଗୋଟିଏ ସିଟିଂରେ ପରୀକ୍ଷା ହେବ। ରାଜ୍ୟ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ପ୍ରାକ୍ ମାଟ୍ରିକ୍ ଓ ମାଟ୍ରିକ୍ ପରବର୍ତ୍ତୀ ଛାତ୍ରବୃତ୍ତି ପାଇଁ ଆସନ୍ତାକାଲିଠାରୁ ଆବେଦନ ଆରମ୍ଭ ହେବ। ଛାତ୍ରଛାତ୍ରୀମାନେ ସେପ୍ଟେମ୍ବର 29 ତାରିଖ ପର୍ଯ୍ୟନ୍ତ ଏଥିଲାଗି ଆବେଦନ କରିପାରିବେ। ଯକୃତ ବା ଲିଭର ରୋଗ ବିଷୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ହେପାଟାଇଟିସ୍ ଦିବସ ପାଳନ କରାଯାଉଛି। 2010 ମସିହାରୁ ଏହି ଦିବସ ପାଳନ କରାଯାଇଆସୁଛି। ଚଳିତ ବର୍ଷ ହେପାଟାଇଟିସ୍ ଦିବସର ବାର୍ତ୍ତା ରହିଛି, ହେପାଟାଇଟିସ୍କୁ ପ୍ରତିହତ କରିବା ପାଇଁ ପଦକ୍ଷେପ ନେବା। ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ମଧ୍ୟ ଆଜି ପାଳନ କରାଯାଉଛି। ପ୍ରାକୃତିକ ପରିବେଶର ସୁରକ୍ଷା ସହିତ ପ୍ରାଣୀମାନଙ୍କର ସଂରକ୍ଷଣ ଲାଗି ଆଜି ଏହି ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ପ୍ରକୃତି ସହ ସାମଞ୍ଜସ୍ୟ ରକ୍ଷା କରି ସ୍ଥାୟୀ ଜୀବନଶୈଳୀ ଅବଲମ୍ଭନ କରିବା। ଗ୍ଲାସ୍ଗୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସର୍ଟଫୁଟ୍ ପ୍ରତିଯୋଗିତାରେ ଭାରତର ପାରା କ୍ରୀଡ଼ାବିତ୍ ଶର୍ମିଲା ଧନକଡ଼ ସ୍ୱର୍ଣ୍ଣପଦକ ଜିତିଛନ୍ତି। ଭାରୋତ୍ତୋଳନରେ ମଧ୍ୟ ଦେଶ ବିଶେଷ ସଫଳତା ହାସଲ କରିଛି। 53 କିଲୋଗ୍ରାମ ବର୍ଗରେ ଜ୍ଞାନେଶ୍ୱରୀ ଯାଦବ ଏବଂ 65 କିଲୋଗ୍ରାମ ବର୍ଗରେ ରାଜା ମୁଥୁପାଣ୍ଡି ରୌପ୍ୟ ପଦକ ହାସଲ କରିଛନ୍ତି। ସେହିଭଳି 58 କିଲୋଗ୍ରାମ ବର୍ଗରେ ବିଦ୍ୟାରାଣୀ ଦେବୀ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ପୁରୁଷ ହାଇଜମ୍ପରେ ସର୍ବେଶ କୁସାରେ ରୌପ୍ୟ ପଦକ ଜିତିଛନ୍ତି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ପଶ୍ଚିମ ଉତ୍ତର ଓଡ଼ିଶା ସଂଲଗ୍ନ ଅଞ୍ଚଳରେ ସକ୍ରିୟ ଗଭୀର ଅବପାତ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଗଭୀର ଅବପାତ ଉତ୍ତର ଦିଗକୁ ଗତି କରି ସାଗର ଦ୍ୱୀପ ନିକଟ ଦେଇ ବାଲେଶ୍ୱର ହଳଦିଆ ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉତ୍ତର ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସକାଳ 6:00 ସୁଦ୍ଧା 612.75 ଘନଫୁଟ ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆମର ସ୍ୱାସ୍ଥ୍ୟ ଆଜିଥର ଆସନ୍ତୁ ଶୁଣିବା ବିଶ୍ୱ ହେପାଟାଇଟିସ୍ ଦିବସର ତାତ୍ପର୍ଯ୍ୟ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଉମେଶ ଚନ୍ଦ୍ର ପାତ୍ର।
2: ପ୍ରତିବର୍ଷ ଜୁଲାଇ ମାସ 28 ତାରିଖରେ ପୃଥିବୀର ସମସ୍ତ ଦେଶ ୱାର୍ଲଡ ହେପାଟାଇଟିସ୍ ଡେ ଅର୍ଥାତ୍ ବିଶ୍ୱ ହେପାଟାଇଟିସ୍ ଦିବସ ଭାବରେ ମାନନ୍ତି। ଏହି ଜୁଲାଇ 28 ଏହା ହେଉଛି ପ୍ରଫେସର ବ୍ଲୁମବର୍ଗ ଜଣେ ବୈଜ୍ଞାନିକ ହେପାଟାଇଟିସ୍ ବି ଏକ ଭୂତାଣୁ ସେହି ଭୂତାଣୁକୁ ଆବିଷ୍କାର କରିଥିଲେ। ହେପାଟାଇଟିସ୍ ବି ଏକ ମାରାତ୍ମକ ଭୂତାଣୁ। ଏହି ଭୂତାଣୁ ଶରୀରକୁ ପ୍ରବେଶ କଲେ ତାହା ଲିଭର ଆସ୍ତେ ଆସ୍ତେ ନଷ୍ଟ କରିଦିଏ। ଜଣ୍ଡିସ୍ ହୁଏ, ଲିଭର ସିରୋସିସ୍ ହୁଏ, ଲିଭର କ୍ୟାନ୍ସର ମଧ୍ୟ ହୁଏ। ତେଣୁ ତାଙ୍କର ଜନ୍ମଦିବସକୁ ୱାର୍ଲଡ ହେପାଟାଇଟିସ୍ ଡେ ବା ବିଶ୍ୱ ହେପାଟାଇଟିସ୍ ଦିବସ ହିସାବରେ ବିଶ୍ୱର ପ୍ରତି କୋଣ ଅନୁକୋଣ ଏହାକୁ ପାଳନ କରନ୍ତି। ଏହା ଖାଦ୍ୟ ମାଧ୍ୟମରେ ଶରୀରକୁ ପ୍ରବେଶ କରେ ନାହିଁ, ଏହା ରକ୍ତ ମାଧ୍ୟମରେ ଶରୀରକୁ ପ୍ରବେଶ କରେ କିମ୍ବା ଯୌନ ସଂସ୍ରବ ମାଧ୍ୟମରେ ଭୂତାଣୁ ଆଉ ଜଣେ ସୁସ୍ଥ ରୋଗୀକୁ ପ୍ରବେଶ କରେ। ହେପାଟାଇଟିସ୍ ବିଭିନ୍ନ ପ୍ରକାର ଅଛି, ଏ, ବି, ସି, ଡି ଏବଂ ଇ। 5 ପ୍ରକାର ଭୂତାଣୁ ଶରୀରକୁ ଆକ୍ରମଣ କରନ୍ତି, ତେଣୁ ହେପାଟାଇଟିସ୍ ବି ର ନିରାକରଣ କରିବା ଆମମାନଙ୍କର ସମସ୍ତ ଏକାନ୍ତ କର୍ତ୍ତବ୍ୟ। ଏ ବର୍ଷର ହେପାଟାଇଟିସ୍ ବି ଦିବସର

ତାହା ହେଉଛି ଯେ ସମସ୍ତଙ୍କ ଭିତରେ ଏହି ହେପାଟାଇଟିସ୍ ବି ର କିଭଳି ଦେହକୁ ପ୍ରବେଶ କରେ, କିଭଳି ଶରୀରକୁ ଆକ୍ରାନ୍ତ କରେ, କିଭଳି ଲିଭର ସିରୋସିସ୍ କରେ, କିଭଳି ଲିଭର କ୍ୟାନ୍ସର କରେ, ଏ ସମସ୍ତ ଭିତରେ ଜନସାଧାରଣଙ୍କୁ ସଚେତନ କରିବା ହେଉଛି ଏହି ବିଶ୍ୱ ହେପାଟାଇଟିସ୍ ଦିବସର ପ୍ରଥମ ବାର୍ତ୍ତା। କାରଣ ଏହାକୁ ସମ୍ପୂର୍ଣ୍ଣ ଭାବେ ନିରାକରଣ କରିହେବ ଯଦି ଆମେ ଯୌନ ସଂସର୍ଗକୁ ଆଭଏଡ୍ କରିବୁ, କିମ୍ବା ଯେଉଁ ରକ୍ତ ଭଣ୍ଡାରରୁ ଆମେ ରକ୍ତ ନେଉଛୁ ସେ ରକ୍ତ ଭଣ୍ଡାରରେ ରକ୍ତ ଯଦି ହେପାଟାଇଟିସ୍ ବି ମୁକ୍ତ ହୋଇଥିବ, କିମ୍ବା ସେ ରକ୍ତ ଭଣ୍ଡାରରେ ରକ୍ତ ଯଦି ହେପାଟାଇଟିସ୍ ସି ମୁକ୍ତ ହୋଇଥିବ।

0: ଦେଶ ମାନଙ୍କରେ ସମସ୍ତ ବ୍ଲଡ ବ୍ୟାଙ୍କରେ ହେପାଟାଇଟିସ୍ ବି ର ଡିଟେକ୍ସନ କରି ସେହି ବ୍ଲଡକୁ ଆମେ କାହାକୁ ଦେବୁ ନାହିଁ, ଏବଂ ସେହି ବ୍ଲଡକୁ ନ ଦେଲେ ଆଉ ହେପାଟାଇଟିସ୍ ମଧ୍ୟ ବ୍ୟାପିପାରିବ ନାହିଁ। ଆଉ ଯେଉଁମାନେ ଇଞ୍ଜେକ୍ସନ ନେଉଛନ୍ତି କିମ୍ବା ଯେଉଁମାନେ ଟାଟୁଇଂ କରୁଛନ୍ତି ବା ବ୍ଲେଡ୍ ରେଜର ଇତ୍ୟାଦି ବ୍ୟବହାର କରୁଛନ୍ତି, ଗୋଟେ ଇନଫେକ୍ସନ ବା ଗୋଟେ ରୋଗୀର ଯଦି ବ୍ୟବହୃତ ବ୍ଲେଡ୍ ଆଉ ଜଣେ ସୁସ୍ଥ ଲୋକ ବ୍ୟବହାର କରିବ, ତାହେଲେ ସେହି ବ୍ଲେଡ୍ ମାଧ୍ୟମରେ ରକ୍ତ ମାଧ୍ୟମରେ ଜଣେ ରୋଗୀ ଠାରୁ ଆଉ ଜଣେ ସୁସ୍ଥ ଲୋକକୁ ଏହି ହେପାଟାଇଟିସ୍ ବି ସି ଏବଂ ଡି ପ୍ରବେଶ କରିବ। ବିଭିନ୍ନ ପ୍ରକାର ଭ୍ୟାକ୍ସିନ ବାହାରିଲାଣି, ଏହି ଭ୍ୟାକ୍ସିନ ମାଧ୍ୟମରେ ଆପଣ ହେପାଟାଇଟିସ୍ ବି କୁ ସମ୍ପୂର୍ଣ୍ଣ ନିରାକରଣ କରିପାରିବେ। ଯଦି ଜଣେ ମାଙ୍କର ହେପାଟାଇଟିସ୍ ବି ଥାଏ, ତାହେଲେ ଯେତେବେଳେ ପିଲା ତାଙ୍କ ପେଟରେ ରୁହେ ଏବଂ ପିଲା ଜନ୍ମ ସମୟରେ ଯେହେତୁ ମାର ରକ୍ତ ଏବଂ ପିଲାର ରକ୍ତ ମିଶିଯାଏ, ତେଣୁ ପିଲାକୁ ମଧ୍ୟ ହେପାଟାଇଟିସ୍ ବି ହେବାର ବହୁତ ଚାନ୍ସ ରହିଛି। ତେଣୁ ଯେଉଁମାନଙ୍କର ରକ୍ତ ପରୀକ୍ଷା ଆମେ କରିବୁ, ହେପାଟାଇଟିସ୍ ବି ଯଦି ଥିବ, ତାହେଲେ ତାଙ୍କୁ ହେପାଟାଇଟିସ୍ ବି ର ଚିକିତ୍ସା କରିବା ଆବଶ୍ୟକ। ଯେଉଁମାନଙ୍କ ହେପାଟାଇଟିସ୍ ବି ଜୀବାଣୁ ସଜୀବିତ ନାହିଁ, ସେମାନଙ୍କୁ ଟୀକା ମାଧ୍ୟମରେ ସେମାନେ ଆଉ ହେପାଟାଇଟିସ୍ ବି କେବେ ହେବ ନାହିଁ। ସାଧାରଣତଃ ତିନୋଟି ଟୀକା ଦିଆଯାଏ। ଏହି ଟୀକା ଦେଲେ ଆପଣମାନଙ୍କ ଦେହରେ ହେପାଟାଇଟିସ୍ ବି ର ଭୂତାଣୁର ପ୍ରତିରୋଧକ ଶକ୍ତି ସୃଷ୍ଟି ହେବ, ଯାହାଫଳରେ କି ହେପାଟାଇଟିସ୍ ବି ଆପଣଙ୍କୁ ଭବିଷ୍ୟତରେ ଆକ୍ରାନ୍ତ କରିପାରିବ ନାହିଁ। ତେଣୁ ଯଦିଓ ଏହା ଏକ ଭୟଙ୍କର ରୋଗ, କିନ୍ତୁ ଏକ ଟୀକା ମାଧ୍ୟମରେ ହେପାଟାଇଟିସ୍ ବି ର ଦୂରୀକରଣ ହୋଇପାରିବ। ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ହେପାଟୋଲୋଜି ବିଭାଗରେ ବା ଲିଭର ବିଭାଗରେ ହେପାଟାଇଟିସ୍ ବି ଡିଟେକ୍ସନ, ତାର ସ୍କ୍ରିନିଂ ଏବଂ ତାର ଟୀକା, ସମସ୍ତ ଔଷଧ ମାଗଣାରେ ମିଳୁଛି। ଏବଂ
1: ଆମର ସ୍ୱାସ୍ଥ୍ୟରେ ବିଶ୍ୱ ହେପାଟାଇଟିସ୍ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ଉମେଶ ଚନ୍ଦ୍ର ପାତ୍ର। ଆକାଶବାଣୀ କଟକ ସମୟ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ମଳୟ ରଞ୍ଜନ ମିଶ୍ର ମୁଖ୍ୟ ସମ୍ବାଦ। ଲୋକସଭାରେ ଆଜି ସାର୍ବଜନୀନ ପରୀକ୍ଷା ଅନ୍ୟାୟ ଉପାୟ ନିବାରଣ ସଂଶୋଧନ ବିଧେୟକ 2026 ଉପରେ ହେବ ଆଲୋଚନା। ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗ ନେଇ ଆନ୍ଦୋଳନରେ ଅଂଶଗ୍ରହଣ କରିଥିବା ଯୁବବର୍ଗଙ୍କ ବିରୁଦ୍ଧରେ ମାମଲା ପ୍ରତ୍ୟାହାର ନେଇ ବିହାର ଓ ଆସାମ ସରକାରଙ୍କ ନିଷ୍ପତ୍ତି, 2032 ସୁଦ୍ଧା ଭାରତକୁ ବିଶ୍ୱ ଖେଳଣା ବଜାରରେ 5% ଅଂଶ ହାସଲ କରିବା ଲକ୍ଷ୍ୟ ନେଇ ଟାସ୍କଫୋର୍ସ ଗଠନ କରିବେ କେନ୍ଦ୍ର ସରକାର, ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ପାରା ସଟ୍ପୁଟ୍ ବର୍ଗରେ ଭାରତର ଶର୍ମିଳା ଧନକଡ଼ଙ୍କ ସ୍ୱର୍ଣ୍ଣ, ଏବଂ ଓଡ଼ିଶା ସମେତ 11 ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି। ଲୋକସଭାରେ ଆଜି ସାର୍ବଜନୀନ ପରୀକ୍ଷା ଅନ୍ୟାୟ ଉପାୟ ନିବାରଣ ସଂଶୋଧନ ବିଧେୟକ 2026 ଉପରେ ଆଲୋଚନା ହେବ। କାର୍ମିକ ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଗତକାଲି ଏହି ବିଧେୟକକୁ ଗୃହରେ ଆଗତ କରିଥିଲେ। 2024 ଆଇନରେ କେତେକ ସଂଶୋଧନ ନେଇ ଏଥିରେ ପ୍ରସ୍ତାବ ରହିଛି। ନିଟ୍ ୟୁଜି ପ୍ରସଙ୍ଗ ନେଇ ପ୍ରତିବାଦ ଆନ୍ଦୋଳନରେ ଅଂଶଗ୍ରହଣ କରିଥିବା ଯୁବବର୍ଗଙ୍କ ବିରୁଦ୍ଧରେ ମାମଲା ତଥା ଅନ୍ୟାନ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନକୁ ପ୍ରତ୍ୟାହାର କରିବାକୁ ବିହାର ଓ ଆସାମ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ବିହାର ରାଜ୍ୟ ଗୃହ ବିଭାଗ କହିଛି ଗତ ରବିବାର ସନ୍ଧ୍ୟା 6 ପୂର୍ବରୁ ଆନ୍ଦୋଳନକାରୀଙ୍କ ବିରୁଦ୍ଧରେ ପଞ୍ଜିକୃତ ହୋଇଥିବା ସମସ୍ତ ପ୍ରକାର ଅପରାଧିକ ଅଭିଯୋଗ ଏବଂ କାରଣ ଦର୍ଶାଅ ନୋଟିସ୍ ପ୍ରତ୍ୟାହାର କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ଏହି ସମୟସୀମା ପୂର୍ବରୁ ମାମଲାରେ ଜଡ଼ିତ ଅଭିଯୋଗରେ ଅଟକ ଥିବା ବ୍ୟକ୍ତିଙ୍କୁ ତୁରନ୍ତ ମୁକ୍ତ କରାଯିବ ବୋଲି ଗୃହ ବିଭାଗ ପ୍ରତିଶ୍ରତି ଦେଇଛି। ଏପରିକି ଭବିଷ୍ୟତରେ ମଧ୍ୟ ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ରାଜ୍ୟ ଗୃହ ବିଭାଗ ସ୍ୱଷ୍ଟୋକ୍ତି ପ୍ରଦାନ କରିଛି। ସେହିଭଳି ଆସାମ ଗୃହ ଓ ରାଜନୈତିକ ବିଭାଗ ଅନୁରୂପ ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରିଛି। ପ୍ରତିବାଦ ସହ ଜଡ଼ିତ ପଞ୍ଜିକୃତ ମାମଲାରେ 13 ଗିରଫ କରାଯାଇଛି, ତେବେ ସେମାନଙ୍କ ବିରୁଦ୍ଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ରାଜ୍ୟ ସରକାର କହିଛନ୍ତି। ଏହାର ପ୍ରତ୍ୟାହାର ନେଇ ତୁରନ୍ତ ପ୍ରକ୍ରିୟା ଆରମ୍ଭ କରାଯିବାକୁ ନିଷ୍ପତ୍ତି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ସ୍କାଇରୁଟ୍ ଏରୋସ୍ପେସ୍ର ପବନ ଚନ୍ଦନା ଏବଂ ନାଗାଭରତ ଡାକାଙ୍କ ସହ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ବିକ୍ରମ 1ର ସଫଳତା ନେଇ ଆଲୋଚନା ହୋଇଛି। ଏଥିସହ ଅନ୍ୟାନ୍ୟ କେତେକ ପ୍ରସଙ୍ଗ ନେଇ ମଧ୍ୟ ମତ ବିନିମୟ ହୋଇଥିବା ଶ୍ରୀ ମୋଦି କହିଛନ୍ତି। ସ୍କାଇରୁଟ୍ ଏରୋସ୍ପେସ୍ର ଭବିଷ୍ୟତ ଯୋଜନା ସମ୍ପର୍କରେ ଜାଣିବା ପରେ ଶ୍ରୀ ମୋଦି ଆନନ୍ଦ ପ୍ରକାଶ କରିଛନ୍ତି। ସେ କହିଛନ୍ତି ସେମାନଙ୍କର ଦକ୍ଷତା

ମହତ୍ତ୍ୱାକାଂକ୍ଷା ଏବଂ ସକାରାତ୍ମକ ଚିନ୍ତାଧାରା ଦେଶର ମହାକାଶ ଇକୋସିଷ୍ଟମର ସ୍ପନ୍ଦନଶୀଳ ଆତ୍ମାକୁ ପ୍ରତିଫଳନ କରୁଛି। ଭବିଷ୍ୟତ କାର୍ଯ୍ୟଯୋଜନା ତଥା ଅନ୍ୟାନ୍ୟ ପଦକ୍ଷେପ ନେଇ ଶ୍ରୀ ମୋଦି ସ୍କାଇରୁଟ୍ ଏରୋସ୍ପେସ୍ ଦଳକୁ ଶୁଭକାମନା ଜଣାଇଛନ୍ତି। ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏର ସଂସଦୀୟ ଦଳ ସାପ୍ତାହିକ ରଣନୈତିକ ବୈଠକ ଆଜି ଅନୁଷ୍ଠିତ ହେବ। ସଂସଦ ଭବନରେ ପୂର୍ବାହ୍ନରେ ଅନୁଷ୍ଠିତ ହେବାକୁ ଥିବା ଏହି ମଙ୍ଗଳ ମିଳନ ବୈଠକରେ ସଂସଦ ଅଧିବେଶନରେ ବିଭିନ୍ନ ପ୍ରସଙ୍ଗରେ ଏକତ୍ରିତ ଭାବେ କାର୍ଯ୍ୟ କରିବା ନେଇ ମତ ବିନିମୟ ହେବ। ସଂସଦ ଅଧିବେଶନ ସମୟରେ ପ୍ରତ୍ୟେକ ମଙ୍ଗଳବାର ଏହି ପୂର୍ଣ୍ଣ ମେଣ୍ଟ ବୈଠକ ଅନୁଷ୍ଠିତ ହୋଇଥାଏ। ଗତ 21 ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରଶ୍ନପତ୍ର ପ୍ରଘଟ ମାମଲା ପ୍ରସଙ୍ଗକୁ ନେଇ ବିଭିନ୍ନ ଅଂଶୀଦାରଙ୍କ ଦ୍ୱାରା ଗ୍ରହଣ କରାଯିବାକୁ ଥିବା ସମନ୍ୱିତ ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା। ଏହି ବୈଠକରେ ନିଟ୍ ପ୍ରସଙ୍ଗ ତଥା ଏଥିରେ ଜଡ଼ିତ ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବା ଏବଂ ଯୁବବର୍ଗଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବା ନେଇ ସରକାରଙ୍କ ଅଙ୍ଗୀକାରବଦ୍ଧତା ଉପରେ ସେ ଆଲୋକପାତ କରିଥିଲେ। ଚୀନ୍ର ବେଜିଂଠାରେ ସେଠାକାର ବୈଦେଶିକ ବ୍ୟାପାର ଉପମନ୍ତ୍ରୀ ହୁଆ ଚୁନିଙ୍କ ସହ ବୈଦେଶିକ ବ୍ୟାପାର ସଚିବ ବିକ୍ରମ ମିଶ୍ରୀ ସାକ୍ଷାତ ଆଲୋଚନା କରିଛନ୍ତି। ଚୀନ୍ ଗସ୍ତରେ ଥିବା ଶ୍ରୀ ମିଶ୍ରୀ ଦ୍ୱିପାକ୍ଷିକ ସହଭାଗିତା ଏବଂ ବିକାଶର ଦୃଷ୍ଟିକୋଣକୁ ଅଧିକ ତ୍ୱରାନ୍ୱିତ କରିବା ନେଇ ମତ ବିନିମୟ କରିଛନ୍ତି। ବାଣିଜ୍ୟ ଏବଂ ପାରସ୍କରିକ ଲାଭଦାୟକ ଆର୍ଥିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ଉଭୟ ପକ୍ଷ ମତ ବିନିମୟ କରିଛନ୍ତି। ଚୀନ୍ରେ ଥିବା ଭାରତୀୟ ଦୂତାବାସ କହିଛି ଉଭୟ ପକ୍ଷ ଦ୍ୱିପାକ୍ଷିକ ସୀମାନ୍ତ ଅଞ୍ଚଳରେ ଶାନ୍ତି ବଜାୟ ରଖିବା କୁ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବେଜିଂଠାରେ ଚୀନ୍ସ ପିପୁଲ୍ସ ପଲିଟିକାଲ କନ୍ସଲ୍ଟିଭ୍ କନ୍ଫରେନ୍ସର ଚତୁର୍ଦ୍ଦଶ ଜାତୀୟ କମିଟିର ଉପସଚିବ ହଙ୍ଗ୍ ଲିଆଙ୍ଗ୍ଙ୍କ ସହ ଶ୍ରୀ ମିଶ୍ରୀ ଆଜି ସାକ୍ଷାତ ଆଲୋଚନା କରିଛନ୍ତି। ଉଭୟ ଦେଶ ମଧ୍ୟରେ ରାଜନୈତିକ ତଥା ଲୋକସମ୍ପର୍କ ବୃଦ୍ଧି ନେଇ ବିଭିନ୍ନ ମାର୍ଗ ଉପରେ ମତ ବିନିମୟ ହୋଇଥିବା ଦୂତାବାସ ସୂଚନା ଦେଇଛି। ଆସନ୍ତା 2032 ସୁଦ୍ଧା ଭାରତକୁ ବିଶ୍ୱ ଖେଳଣା ବଜାରରେ 5% ଅଂଶ ହାସଲ କରିବା ଲକ୍ଷ୍ୟ ନେଇ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି। ନୂଆଦିଲ୍ଲୀରେ ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋହାହନ ବିଭାଗ ଡିପିଆଇଆଇଟି ଦ୍ୱାରା ଆୟୋଜିତ ଖେଳଣା କ୍ଷେତ୍ର ଆଧାରିତ ଏକ ବୈଠକକୁ ସମ୍ବୋଧନ କରି ଶ୍ରୀ ଗୋଏଲ ଏହା କହିଛନ୍ତି। ଏଥିପାଇଁ ଏକ ଟାସ୍କଫୋର୍ସ ଗଠନ କରାଯିବା ସମ୍ପର୍କରେ ସେ ଘୋଷଣା କରିଛନ୍ତି। ଶ୍ରୀ ଗୋଏଲ କହିଛନ୍ତି ଦେଶର ଖେଳଣା ଶିଳ୍ପର ଅଭିବୃଦ୍ଧି ବିକଶିତ ଭାରତ ଲକ୍ଷ୍ୟ ହାସଲ ଦିଗରେ ପ୍ରଗତିକୁ ପ୍ରତିଫଳନ କରୁଛି। ଉନ୍ନତ ପ୍ରଯୁକ୍ତିବିଦ୍ୟା, ବିଶ୍ୱ ଗୁଣବତ୍ତା ମାନଦଣ୍ଡ, ଦୃଢ଼ ବ୍ରାଣ୍ଡିଂ ଏବଂ ଆନ୍ତର୍ଜାତିକ ମୂଲ୍ୟ ଶୃଙ୍ଖଳ ସହ ସମନ୍ୱୟ ଆଧାରିତ ଏକ ଘରୋଇ ଉତ୍ପାଦନ ଇକୋସିଷ୍ଟମ ପ୍ରସ୍ତୁତ କରିବାକୁ ଖେଳଣା କ୍ଷେତ୍ରର ଅଂଶୀଦାରଙ୍କୁ ମନ୍ତ୍ରୀ ଶ୍ରୀ ଗୋଏଲ ଆହ୍ୱାନ ଦେଇଛନ୍ତି। ପଞ୍ଚାୟତରାଜ ପ୍ରତିଷ୍ଠାନଗୁଡ଼ିକ ଦେଶର ଗଣତାନ୍ତ୍ରିକ ଓ ବିକାଶମୂଳକ ଯାତ୍ରାର କେନ୍ଦ୍ରବିନ୍ଦୁ ବୋଲି ପଞ୍ଚାୟତରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ କହିଛନ୍ତି। ନୂଆଦିଲ୍ଲୀରେ ଆତ୍ମନିର୍ଭର ପଞ୍ଚାୟତ କାର୍ଯ୍ୟକ୍ରମ ଏବଂ ସମର୍ଥ ପଞ୍ଚାୟତ ପୋର୍ଟାଲ ଶୁଭାରମ୍ଭ କରିବା ଅବସରରେ ମନ୍ତ୍ରୀ ଶ୍ରୀ ସିଂ ଏହା କହିଛନ୍ତି। ସେ କହିଛନ୍ତି ଏଭଳି ପଦକ୍ଷେପ 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଆର୍ଥିକ କ୍ଷେତ୍ରରେ ଦେଶକୁ ସଶକ୍ତ, ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ସକ୍ଷମ ଏବଂ ସ୍ୱାବଲମ୍ବୀ ପଞ୍ଚାୟତ ନିର୍ମାଣ କ୍ଷେତ୍ରରେ ଏଭଳି ପ୍ରୟାସ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମନ୍ତ୍ରୀ ଶ୍ରୀ ସିଂ ଆଶା ବ୍ୟକ୍ତ କରିଛନ୍ତି। ପ୍ରଯୁକ୍ତିବିଦ୍ୟା ଉପକରଣ ଏବଂ ନିରନ୍ତର ରାଜସ୍ୱ ପଞ୍ଚାୟତରାଜ ପ୍ରତିଷ୍ଠାନଗୁଡ଼ିକୁ ସୁଦୃଢ଼ କରିବା ସହ ତୃଣମୂଳ ସ୍ତରରେ ଶାସନ ବ୍ୟବସ୍ଥାରେ ଉନ୍ନତି ଆଣିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ଶ୍ରୀକ୍ଷେତ୍ର ପୁରୀରେ ନବଦିନାତ୍ମକ ଯାତ୍ରା ଶେଷ କରି ଚତୁର୍ଦ୍ଧାମୂର୍ତ୍ତି ନୀଳାଦ୍ରୀ ବିଜେ କରିଛନ୍ତି। ରଥ ଉପରେ ସନ୍ଧ୍ୟାଧୂପ ନୀତି ଶେଷ ହେବା ପରେ ଗୋଟିପହଣ୍ଡିରେ ମଦନମୋହନ ଓ ରାମକୃଷ୍ଣ ବିଗ୍ରହଙ୍କୁ ବିଜେ କରାଯାଇଥିଲା। ପରେ ପ୍ରଭୁ ସୁଦର୍ଶନ, ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପହଣ୍ଡି କରାଯାଇ ରତ୍ନବେଦୀକୁ ବିଜେ କରାଯାଇଥିଲା। ମହାଲକ୍ଷ୍ମୀଙ୍କ ସହ ବଚନିକା ପରେ ପ୍ରଭୁ ଜଗନ୍ନାଥ ରସଗୋଲା ଏବଂ ପାଟବସ୍ତ୍ର ଦେଇ ମା'ଙ୍କ ମାନଭଞ୍ଜନ କରିଥିଲେ। ରତ୍ନବେଦୀରେ ବିଭିନ୍ନ ନୀତିକାନ୍ତି ସମ୍ପନ୍ନ ହୋଇଥିଲା। ଆଜି ଶ୍ରୀମନ୍ଦିରରେ ନବଦିନାତ୍ମକ ଯାତ୍ରା ପରେ ପ୍ରଥମ ମହାପ୍ରସାଦ ବାହାରିବ ବୋଲି ଜଣାପଡ଼ିଛି। ବିଶ୍ୱ ପର୍ଯ୍ୟଟନ କ୍ଷେତ୍ରରେ ଭାରତକୁ ଏକ ପସନ୍ଦଯୋଗ୍ୟ ସ୍ଥାନ ଭାବେ ସାମିଲ କରିବା ଲକ୍ଷ୍ୟ ନେଇ ପର୍ଯ୍ୟଟନ ମନ୍ତ୍ରଣାଳୟ ଏକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛି। ଏୟାର ଇଣ୍ଡିଆ ସହିତ ସହଯୋଗ ମାଧ୍ୟମରେ ମନ୍ତ୍ରଣାଳୟ ଆନ୍ତର୍ଜାତିକ ପର୍ଯ୍ୟଟନ ବଜାରରେ ସ୍ଥାନ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି। ଇନ୍କ୍ରେଡିବୁଲ୍ ଇଣ୍ଡିଆ ବ୍ରାଣ୍ଡ ଅଧୀନରେ ପର୍ଯ୍ୟଟନ ମନ୍ତ୍ରଣାଳୟ ଏବଂ ଏୟାର ଇଣ୍ଡିଆ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଏୟାର ଇଣ୍ଡିଆର ବ୍ୟାପକ ବିଶ୍ୱ ନେଟୱାର୍କ ଏ କ୍ଷେତ୍ରରେ ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ। ଭାରତର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ଆନ୍ତର୍ଜାତିକ ପର୍ଯ୍ୟଟକଙ୍କୁ ଆଣିବାରେ ଏହି ପଦକ୍ଷେପ ପ୍ରୋହାହନ ପ୍ରଦାନ କରିବ ବୋଲି

0: ମନ୍ତ୍ରୀ ଶ୍ରୀ ଶେଖାୱତ ଆଶା ବ୍ୟକ୍ତ କରିଛନ୍ତି। ଏହି ବୁଝାମଣାପତ୍ର ଅଧୀନରେ ଉଭୟ ଡିଜିଟାଲ୍ ଏବଂ ଅଫ୍ଲାଇନ୍ ପ୍ଲାଟଫର୍ମରେ ମିଳିତ ପ୍ରଚାର ଅଭିଯାନ, ବ୍ରାଣ୍ଡିଂ, ପର୍ଯ୍ୟଟନସ୍ଥଳୀ ପାଇଁ ମାର୍କେଟିଂ ବ୍ୟବସ୍ଥା ଏବଂ ଏ ସଂକ୍ରାନ୍ତ ତଥ୍ୟଭିତ୍ତିକ ପ୍ରଚାର ଲାଗି ସହଭାଗିତାର ସହ କାର୍ଯ୍ୟ କରିବେ ବୋଲି ଶ୍ରୀ ଶେଖାୱତ ସୂଚନା ଦେଇଛନ୍ତି। ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ପାରା ସଟ୍ଫୁଟ୍ ମହିଳା ବର୍ଗରେ ଭାରତର ଶର୍ମିଳା ଧନକଡ଼ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏହି ପଦକ ହାସଲ କରିବାରେ ଶର୍ମିଳା ଭାରତର ପ୍ରଥମ ଖେଳାଳି ହୋଇଛନ୍ତି। ପୁରୁଷ ବର୍ଗ ଉଚ୍ଚ ଡିଆରେ ସର୍ଭେସ୍ ଉଷାରେ ରୌପ୍ୟ ପଦକ ହାସଲ କରିଛନ୍ତି। ଭାରୋତ୍ତୋଳନରେ ଭାଲୁରୀ ଅଜୟ ବାବୁ ଏବଂ ଜ୍ଞାନେଶ୍ୱରୀ ଯାଦବ ରୌପ୍ୟ ପଦକ ହାସଲ କରିଛନ୍ତି। ସଟ୍ଫୁଟ୍ ପ୍ରତିଯୋଗିତାରେ ଭାରତର ଶିଳ୍ପା ସିଆଲ୍ ବ୍ରୋଞ୍ଜ ପଦକ ପାଇଛନ୍ତି। ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଭାରତ ଏପର୍ଯ୍ୟନ୍ତ 10ଟି ପଦକ ହାସଲ କରିଛି। ସେଥିମଧ୍ୟରେ 2ଟି ସ୍ୱର୍ଣ୍ଣ, 5ଟି ରୌପ୍ୟ ଏବଂ 3ଟି ବ୍ରୋଞ୍ଜ ପଦକ ରହିଛି। ତାମିଲନାଡୁର କୋଏମ୍ବାଟୁର୍ଠାରେ ଆଜିଠାରୁ 16 ହକି ଇଣ୍ଡିଆ ଜୁନିୟର ପୁରୁଷ ଜାତୀୟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। ଆସନ୍ତା 8 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ମୋଟ 30ଟି ଦଳ ଅଂଶଗ୍ରହଣ କରୁଛନ୍ତି। ଦଳଗୁଡ଼ିକୁ ଏ ବି ସି 3ଟି ବର୍ଗରେ ବିଭକ୍ତ କରାଯାଇଛି। ଆଜିର ଉଦ୍ଘାଟନୀ ମ୍ୟାଚ୍ ଗ୍ରୁପ୍ ସି ର ଆସାମ ଏବଂ ମିଜୋରାମ ମଧ୍ୟରେ ଖେଳାଯିବ। ଓଡ଼ିଶା ସମେତ ଦିଲ୍ଲୀ, ଛତିଶଗଡ଼, ହରିୟାଣା, ଚଣ୍ଡିଗଡ଼, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ପଞ୍ଜାବ ତଥା ଉତ୍ତର ପୂର୍ବ ରାଜ୍ୟର କେତେକ ଅଞ୍ଚଳରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି। ସେହିଭଳି ଦେଶର ଅନ୍ୟ କେତେକ ପ୍ରାନ୍ତରେ ମଧ୍ୟ ଆଜି ପ୍ରବଳ ବର୍ଷା ହୋଇପାରେ ବୋଲି ବିଭାଗ କହିଛି। ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗର ଗାଙ୍ଗେୟ ଅଞ୍ଚଳ, କର୍ଣ୍ଣାଟକ, କେରଳ ଏବଂ ମାହେରେ ମଧ୍ୟ ବିଜୁଳି ଏବଂ ଧୂଳିଝଡ଼ ସହ ବର୍ଷାର ସମ୍ଭାବନା ଥିବା ବିଭାଗ କହିଛି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ। ଲୋକସଭାରେ ଆଜି ସାର୍ବଜନୀନ ପରୀକ୍ଷା ଅନ୍ୟାୟ ଉପାୟ ନିବାରଣ ସଂଶୋଧନ ବିଧେୟକ 2026 ଉପରେ ହେବ ଆଲୋଚନା। ପ୍ରଶ୍ନପତ୍ର ପ୍ରକଟ ପ୍ରସଙ୍ଗ ନେଇ ଆନ୍ଦୋଳନରେ ଅଂଶଗ୍ରହଣ କରିଥିବା ଯୁବବର୍ଗଙ୍କ ବିରୁଦ୍ଧରେ ମାମଲା ପ୍ରତ୍ୟାହାର ନେଇ ବିହାର ଓ ଆସାମ ସରକାରଙ୍କ ନିଷ୍ପତ୍ତି। 2032 ସୁଦ୍ଧା ଭାରତକୁ ବିଶ୍ୱ ଖେଳଣା ବଜାରରେ 5% ଅଂଶ ହାସଲ କରିବା ଲକ୍ଷ୍ୟ ଟାସ୍କଫୋର୍ସ ଗଠନ କରିବେ କେନ୍ଦ୍ର ସରକାର। ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାର ପାରା ସଟ୍ଫୁଟ୍ ବର୍ଗରେ ଭାରତର ଶର୍ମିଳା ଧନକଡ଼ଙ୍କୁ ସ୍ୱର୍ଣ୍ଣ ଏବଂ ଓଡ଼ିଶା ସମେତ 11ଟି ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି। ସମ୍ବାଦ ଶେଷ ହେଲା।
1: ଶୁଣିଲେ ଓଡ଼ିଆରେ ସମ୍ବାଦ, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସକାଳର ବନ୍ୟା ବିଭାଗ ବର୍ଣ୍ଣାଳୀ କ୍ରମରେ ଶୁଣନ୍ତୁ ସୂଚନା ଓ ମୂର୍ଚ୍ଛନାର କାର୍ଯ୍ୟକ୍ରମ ମହ୍ଲାର। ଏଥିରେ ଗାଁ କାହାଣୀରେ ଗଜପତି ଜିଲ୍ଲା ଆର୍ ଉଦୟଗିରି ବ୍ଲକ କିମିଲଙ୍ଗ ଗାଁ ସମ୍ପର୍କରେ କହିବେ ତ୍ରିନାଥ ନାୟକ। ବିଶେଷ ପ୍ରସଙ୍ଗରେ ରହିଛି ଚଳିତ ବର୍ଷ ଜୟପୁର ରଥଯାତ୍ରାରେ ନୂତନ ରଥର ବ୍ୟବହାର ଆଉ ଜୟପୁର ରଥଯାତ୍ରାର ବିଶେଷତ୍ୱ। ଏ ସମ୍ପର୍କରେ ସାଧୁଚରଣ ଦାସଙ୍କ ସହ କଥାବାର୍ତ୍ତା ଉପସ୍ଥାପନା କରିଛନ୍ତି ରଞ୍ଜନ କୁମାର ବେହେରା ଏବଂ ସଂଯୁକ୍ତା ପଟ୍ଟନାୟକ। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ।

0: ଅବିଭକ୍ତ କୋରାପୁଟ ଜିଲ୍ଲା ହେଉଛି ପ୍ରକୃତିର ଏନ୍ତୁଡ଼ିଶାଳ।
1: ପ୍ରକୃତି କୋଳରେ ଯାହା ସବୁ ମିଳେ ସେସବୁକୁ ନେଇ ଛୋଟମୋଟ କାମଧନ୍ଦା କରି ଗ୍ରାମବାସୀମାନେ

0: ଜୀବିକା ନିର୍ବାହ କରିଥାନ୍ତି।
1: ଆଜିର ଆଧୁନିକ ମଣିଷ ସ୍ୱଚ୍ଛନ୍ଦ ଜୀବନ ବିତେଇବା ପାଇଁ ଯେପରି ଅହରହ ଦୌଡ଼ିଥାଏ, ସେପରି ଜୀବନ ଆଦିବାସୀଙ୍କର ନଥାଏ।
0: ଦିନ ସାରା ହାଡ଼ଭଙ୍ଗା ପରିଶ୍ରମ କରି ପ୍ରକୃତିରୁ ଯାହା ମିଳେ ସେତିକିରେ ସେମାନେ ଚଳିଯାଇ ଖୁସିରେ ରୁହନ୍ତି।
1: ତେବେ ଚାଲନ୍ତୁ ନା ଆଜି ଆମେ ଏମିତି ଏକ ଗାଁକୁ ବୁଲିଯିବା, ଆଉ ସେହି ଗାଁର ଗ୍ରାମବାସୀମାନେ କିପରି ନିଜ ଗାଁକୁ ନେଇ ଗର୍ବ ଅନୁଭବ କରୁଛନ୍ତି ଜାଣିବା।

0: ଗଜପତି ଜିଲ୍ଲା ଆର୍ ଉଦୟଗିରି ବ୍ଲକରେ ରହିଛି ଏକ ସଂସ୍କୃତି ଭରା ଗାଁ କିମିଲଙ୍ଗ ଗ୍ରାମ।
1: ଏଠାରେ ଭାଇଚାରାର ସମ୍ପର୍କ ରହିଥିବା ବେଳେ ଏହି ଗ୍ରାମରେ ଅନେକ ପ୍ରତିଭା ମଧ୍ୟ ଭରି ରହିଛି।
0: ଖାଲି ସେତିକି ନୁହେଁ, ଏହି ଗାଁର ଆଖପାଖ ସ୍ଥାନ ହେଉଛି ସୌନ୍ଦର୍ଯ୍ୟମୟ।
1: ତେବେ ଏସବୁ କଥା ଗାଁର ଜଣେ ସଚେତନ ନାଗରିକ ତ୍ରିନାଥ ନାୟକ ସାର୍ଙ୍କଠୁ ଜାଣିବା।
2: ମୋ ନାମ ହେଉଛି ତ୍ରିନାଥ ନାୟକ, ଗ୍ରାମ କିମିଲଙ୍ଗ, ଆଉ ଆର ଉଦୟଗିରି ବ୍ଲକ, ଥାନା ରାମଗିରି, ଆଉ ତବାର ସିଂ ପଞ୍ଚାୟତ, ଜିଲ୍ଲାଟା ଗଜପତି। ମତେ ଆସିକି ଏବେ ହେଲାଣି 33 ବର୍ଷ। ପିଲାବେଳଠୁ ଆସିଛି ଗାଁରେ, ବହୁତ ଭଲ, କିଛି ଅସୁବିଧା ନାହିଁ। ଆଉ ସେନା ବିଜୁଳି 2007 ଆମର ପହଞ୍ଚିଛି ଗାଁକୁ, ଆଉ ରାସ୍ତାଘାଟ ବି କିଛି ଅସୁବିଧା ନାହିଁ। ଆଉ ସହର ବୋଇଲେ ଆମର ରାମଗିରିଟା, ରାମଗିରି ଗ୍ରାମକୁ ହେଉଛି 9 କିଲୋମିଟର। ଆଉ ସେଠି ଗମନାଗମନ ପାଇଁ ସବୁ ସୁବିଧା ରହୁଛି। ଆଉ ଆମର ଏଠି ଆଶା କର୍ମୀ ଅଛନ୍ତି, ଛୋଟିଆ ମୋଟିଆ ଜ୍ୱର ହବା, ମ୍ୟାଲେରିଆ କିମ୍ବା ଡେଙ୍ଗୁ, ଯାହା କିଟ୍ ଦ୍ୱାରା ଟେଷ୍ଟ କରେଇକିରି ଏଠି ଯୋଡ଼ା ଯୋଡ଼ା କରୁଛନ୍ତି। ଆଉ ସେଠୁ ଅତ୍ୟଧିକ ଆବଶ୍ୟକ ହେଲେ ରାମଗିରି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଉଛୁ। ଆଉ ରାମଗିରି ସ୍ୱାସ୍ଥ୍ୟ କେନ୍ଦ୍ରରୁ ଯଦି ଅଧିକ ମାତ୍ରାରେ ହେଲା, ପାରଲାଖେମୁଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଉଛୁ ଆମେ। ଏଠି ତ ଆମର ଅଙ୍ଗନବାଡ଼ି ଦିଦି ଆମର ବହୁତ, ଆମେ ଛୁଆବେଳଠୁ ଦେଖି ଆସୁ, ସେମାନେ ଅଛନ୍ତି ଆମର। ସେ ପିଲାମାନଙ୍କୁ ସ୍ୱାସ୍ଥ୍ୟ ପାଇଁ ଛତୁଆ ଆଉ ଲଡ଼ୁ, ଏମିତି ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ବିଭିନ୍ନ କ୍ଷେତ୍ରରେ ସେମାନେ ପୁଷ୍ଟିକର ଖାଦ୍ୟ ଯୋଗେଇକିରି ଆଉ ଗାଁ ଗାଁରେ ମଧ୍ୟ ଆଉ ପରିବେଶର ସଚେତନା ମଧ୍ୟ ସେମାନେ କରୁଛନ୍ତି। ତା ସହିତ ଆମେ ମଧ୍ୟ ସମସ୍ତେ ମିଳିମିଶିକିରି କରୁଛୁ।

ଆମର ଶିକ୍ଷା କଥା କହିଲେ ବହୁତ ଭଲ ଚାଲିଛି ଏଠି। ଆମର ଆଖପାଖ ଗାଁ ଗୁଡ଼ାକର ସବୁ ପ୍ରାୟ 8-10 ଖଣ୍ଡ ଗାଁର ପିଲାମାନେ ଆସିକି ଆମ ଗାଁରେ ଗୋଟେ ଅପର ପ୍ରାଇମେରୀ ସ୍କୁଲ ହେଇଛି ବର୍ତ୍ତମାନ। ସେଠି ଭଲ ଶିକ୍ଷାର ସୁବିଧା ରହିଛି, ଆଉ ସେତିକି ପିଲା ଆସିକି ଏଠି ପାଠ ପଢୁଛନ୍ତି। ମାତ୍ର 6 ଜଣ ଶିକ୍ଷକ ଅଛନ୍ତି, ସେ 6 ଜଣ ଶିକ୍ଷକ ମଧ୍ୟରୁ କିଛି ଅସୁବିଧା ନାହିଁ, ଭଲ ପଢାପଢି ମଧ୍ୟ ଠିକଠାକ ଚାଲିଛି। ଆମେ ବି ସ୍କୁଲକୁ ଯାଇକି ତଦାରଖ ଡେଲି କରିଥାଉ। ଯୋଉ ଆଗ ମୁଁ ଛୁଆବେଳଠୁ ଦେଖୁଥିଲି ଆମ ଗାଁର ପରିସ୍ଥିତି ଯୋଉଭଳିଆ ଥିଲା, ଶିକ୍ଷାର ଅଭାବ ଥିଲା, ଆଉ ଏବେକା ଯୁଗରେ ବହୁତ ଶିକ୍ଷାର ଉନ୍ନତି ଘଟିଛି, ଯାହାଫଳରେ କି ପିଲାମାନେ ବାହାରେ ଆମ ଗାଁରେ ତ କଲେଜ ପଢୁଆ ପିଲାମାନେ 5ମ କ୍ଲାସ ପଢିଲେ ବେଶୀ ହେଇଯାଉଥିଲା ସେତେବେଳେ, ଆମ ଛୁଆବେଳର କଥା, ଆଉ ମୋ ପୂର୍ବ ପିଢ଼ିର କଥା କହିବି। ଆଉ ଏବେକା ପିଲାମାନଙ୍କ ଶିକ୍ଷାରେ ଏତେ ଉନ୍ନତି ଘଟୁଛି ଯାହାଫଳରେ କି ସହରକୁ ଯାଇକି ପାଠ ପଢୁଛନ୍ତି, ଆଉ କିଛି ଉଚ୍ଚଶିକ୍ଷିତା ହେଇକିରି ଆଉ ଅଛନ୍ତି। ଆଉ ହଁ, ପାରମ୍ପରିକ ପର୍ବପର୍ବାଣି କହିଲେ ନୂଆଖାଇ ପର୍ବ ହେଲା, କାନ୍ଦୁଲ, ଏମିତି ଯୋଉ ପାରମ୍ପରିକ ଯୋଉ ପର୍ବ ଗୁଡାକ ରହିଛି, ସେଥିରେ ଆମର ଗୋଟେ ଆମର ଗ୍ରାମ ଦେବତୀ ଅଛି ପୂର୍ବ ଦିଗରେ ଅବସ୍ଥିତ।

ଗ୍ରାମ ଦେବତୀ, ଯୋଉ ଟାଙ୍ଗିରି ମାଙ୍କୁ ଆମେ ସବୁବେଳେ ଆମେ ସମର୍ପି, ତ ସେ ପର୍ବପର୍ବାଣି ଆମେ ସବୁ ନୂଆ ଫଳ ପରିବା ଆମେ ସେ ଠାକୁରାଣୀଙ୍କୁ ଅର୍ପଣ କରିକିରି ପ୍ରଥମେ ଆମେ ସେବନ କରିଥାଉ। ଆମ ଗାଁର ପାରମ୍ପାରିକ ବାଦ୍ୟଯନ୍ତ୍ରଠୁ ଆରମ୍ଭ କରିକି ଆଉ ପାରମ୍ପାରିକ ଯୋଉ ନୃତ୍ୟ ପରିବେଷଣ କରିକି ଆମେ ସବୁବେଳେ ସେଇଟାକୁ ଉତ୍ସବ ମନେଇଥାଉ। କି ଏ ଢାମ୍ପ ଆଉ ଟାମକ ଯୋଉଟା କହୁଛନ୍ତି ଆମର ଗ୍ରାମାଞ୍ଚଳରେ, ସେଇଟା ପାରମ୍ପାରିକ ବାଦ୍ୟ କହୁଛୁ ଆମେ, ସେଇଟାକୁ ମୃଦଙ୍ଗ ତାଳ ଏସବୁ ନେଇକିରି ଆମେ ସେ ନୂଆଖାଇ ପର୍ବରେ ସେଟା ବ୍ୟବହାର କରିଥାଉ। ନୃତ୍ୟ କହିଲେ ଆମର ତ ନୃତ୍ୟ କଳା ପରିବେଷଣ, ଆମ ଗାଁଟା ଆକ୍ଚୁଆଲି ବହୁତ ପୁରାତନ, ମୁଁ ଆଗରୁ ଦେଖିଛି ଛୁଆବେଳୁ ଯେ ନାଟ ଆଉ ଯୋଉ ଭାରତ ନୀଳା ଆଉ ଦାସକାଟିଆ ଏଇଠାରେ ସମସ୍ତେ ପରିପୂର୍ଣ୍ଣ ପୁରା କଳା। ଆଗରେ ତ ବହୁତ ଲୋକମାନେ ଟିକେ ବୁଝାଥିଲେ, ଯାହାଫଳରେ କି ଜାଣିପାରୁନଥିଲେ, ଗାଁରୁ ବାହାରୁ ନଥିଲେ, ଆଉ ପୋଡ଼ ଚାଷ କରିକିରି ଗାଁରେ ରହିକିରି ଗାଁରେ ସେ ଶାଗ ଡାଳ ଯାହା ବ୍ୟବହାର ହଉଥିଲା ବଗଡ଼ କରିକିରି ଆଣୁଥିଲେ ସେଠୁ ଯାହା ଖାଉଥିଲେ, ଏବେ ବହୁତ କିଛି ପରିବର୍ତ୍ତନ ହେଇଛି। ଯୋଉଟା କି ଆମର ସହରକୁ ଯାଇକିରି ରାମଗିରି ଗମନାଗମନ କରିସାରିକି ଆଦାନ ପ୍ରଦାନ ହଉଛି, ଆଉ ଚାଷବାସ ଯାହା ଫସଲ ଅମଳ ହଉଛି ସେଠି ବିକା ବିକି କରିକିରି ଏବେ ବର୍ତ୍ତମାନ ଯୋଉ ଘର ଦ୍ଵାର ଟିକେ ଯାହା ଆଗ ଅପେକ୍ଷା ଏବେ ବହୁତ କିଛି ଡେଭଲପ୍ ହେଇଛି। ବର୍ଷ ସାରା ଆମର ମୁଖ୍ୟତଃ ବର୍ତ୍ତମାନ ଆଗରେ ଥିଲା ଏବେ ବି ଅଛି ପ୍ରାୟତଃ ଗୁରୁତ୍ୱ ଦଉଛନ୍ତି ମକା ଚାଷକୁ, ଆଉ ମାଣ୍ଡିଆ ଗଙ୍ଗା କାଙ୍ଗୁ ଜନା ଇତ୍ୟାଦି ସବୁ ଫସଲ ଅମଳ କରୁଛନ୍ତି ଚାଷ। ସେଇ ତ ସେଇଟା ଟିକେ ପ୍ରୋବ୍ଲେମ୍ ରହିଛି ମ୍ୟାଡ଼ାମ୍, ଯୋଉଟା କି ଆମର ଚାଷ ଜମି ପାଇଁ ବୋଲିକି ପାଣିଟା ପ୍ରୋବ୍ଲେମ୍ ଅଛି, ଆଉ ପାଣି ଖାଇବା ପାଇଁ ଆମର କିଛି ଅସୁବିଧା ନାହିଁ, ସପ୍ଲାଇ ପାଣି ଘରୁ ଘର ନଳ ଦେଇଛନ୍ତି ଆଉ ଟ୍ୟାପ୍ ଯୋଗେ ପାଣି ଆସୁଛି, ଆଉ କିନ୍ତୁ ଚାଷ ଜମି ପାଇଁ ପାଣି ଟିକେ ପହଞ୍ଚେଇ ପାରିଥିଲେ ଭଲ ହେଇଥାନ୍ତା। ଆଉ ଏକ୍ଚୁଆଲି ଦେଖିବାକୁ ଗଲେ ଆଗରେ ଆଗ ମହିଳା ମାନେ ଯୋଉଭଳିଆ ଅବସ୍ଥାରେ ଥିଲେ ଏବେକା ମହିଳା ସେଭଳିଆ ନାହିଁ। ଏ ଯୋଉ SHG ଗ୍ରୁପ ତିଆରି କରି ଆଉ ବହୁତ କିଛି ସ୍ୱାବଲମ୍ବୀ ହେଇଛନ୍ତି, ସେଠି ଧରିନିଅ ମାଛ ଚାଷ କରୁଛନ୍ତି, ଆଉ ସିଲେଇ ଖଲି ସିଲେଇ ମେସିନ୍ ରଖିଛନ୍ତି ଆମ ଗାଁରେ, ଆଉ କିଛି ଫୁଲ ଚାଷ କରୁଛନ୍ତି, ଆଉ ଏମିତି କିରି SHG ଗ୍ରୁପ ଦ୍ଵାରା ଆମ ଗାଁର ମହିଳା ମାନେ ବହୁତ ସ୍ୱାବଲମ୍ବରେ ଅଛନ୍ତି ବର୍ତ୍ତମାନ, ଯାହାଦ୍ୱାରା କି ଆଉ ଘରେ ଯୋଉ କୋଣରେ ଲୁଚିକି ରହୁଥିଲେ ଆଜି ବାହାରକୁ ବାହାରିକି ଆଉ ଦୁଇ ପଇସା ରୋଜଗାର କରିକି ମଧ୍ୟ ନିଜର ଘର ସମ୍ଭାଳି ପାରୁଛନ୍ତି। ଆମର ଏବେକା ପିଲାମାନଙ୍କର ଯୋଉ ଟ୍ୟାଲେଣ୍ଟ ରହିଛି ଆମର ନୃତ୍ୟ ପରିବେଷଣ କରିକିରି, ଯୋଉ ଆମର ଛାତ୍ର ସଭା ହଉ କିମ୍ବା ବ୍ଲକ ସ୍ତରୀୟ ହଉ ଯେକୌଣସି ସଭା ସମିତିରେ ଯଦି ମନେକର କିଛି ବୋଲେ ନାଚ ଗୀତରେ ଯୋଉ ଭାଗ ନେଇକିରି ବହୁତ ଇଣ୍ଟରେଷ୍ଟେଡ୍ ଅଛନ୍ତି ବର୍ତ୍ତମାନ, ଆଉ ପୁରସ୍କାର ମଧ୍ୟ ନେଇକିରି ଆସିଛନ୍ତି। ଭାଇଚାରା କହିଲେ ସମସ୍ତେ ତ ବର୍ତ୍ତମାନ ଆମ ଗାଁରେ ମିଳିମିଶିକି ସମସ୍ତେ ରହୁଛନ୍ତି, ଆଉ ମିଳିମିଶି ମଧ୍ୟ ଆମର ସବୁ କାମ ମିଶିକି କରୁଛନ୍ତି, ଯୋଉଟା କି ଆମର ଜଙ୍ଗଲ ପୋଡ଼ିଗଲେ ସେଇଟା ଯାଇକିରି ନିଆଁ ଲିଭାଉଛନ୍ତି, ଆଉ ଗାଁ ପରିବେଶ ମଧ୍ୟ ସଫା କରିବାରେ ସମସ୍ତେ ଆମେ ମାସକୁ ମାସ ଆମର ଗାଁ ରାସ୍ତା ସଫା କରୁ ଆଉ ଡ୍ରେନ୍ ସଫା କରୁ, ଏଇସବୁ ଭାଇଚାରା ରହିଛି ସେ ଆମର, ଆଉ ସତ୍ସଙ୍ଗ ହେଉଛି ସତ୍ସଙ୍ଗ ମାଧ୍ୟମରେ ମଧ୍ୟ କିଛି ଲୋକ ଇଏ କରୁଛନ୍ତି। ବ୍ୟବସାୟ କହିଲେ ବିଭିନ୍ନ ଲୋକ ବିଭିନ୍ନ ପ୍ରକାର ବ୍ୟବସାୟ ଚାଲିଛି ବର୍ତ୍ତମାନ, ଦେଖ କୁକୁଡ଼ା ବ୍ୟବସାୟ କରୁଛନ୍ତି, ଆଉ ଏ ଯୋଉ ସିଜନ ଯୋଉ ସିଜନରେ ଯୋଉ ଜିନିଷ ମନେକର ଦେଖ ଆମ୍ବ ବ୍ୟବସାୟ କରିବା ଆମ୍ବ ସିଜନରେ, ଆଉ ଆମ୍ବକୁ ଆମ୍ବୁଲ କରିକି ବ୍ୟବସାୟ କରୁଛନ୍ତି, ଆଉ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଆମର ବିଭିନ୍ନ ପ୍ରକାର ପନିପରିବା ଯୋଉ ବାହାରୁଛି ବନ୍ଧାକୋବି ଫୁଲକୋବି ବାଇଗଣ ଇତ୍ୟାଦି ଯୋଉ ବାହାରୁଛି ରାମଗିରି ଆମର ନିକଟସ୍ଥ ବଜାରରେ ଯାଇକିରି ବ୍ୟବହାର କରିକି ବିକୁଛନ୍ତି। ଆମ ଗାଁଟା 13 କିଲୋମିଟର ଜିରାଙ୍ଗ ଯୋଉ ଫାଷ୍ଟ ପଡ଼ିବ ଆମର ମାଙ୍କଡ଼ିଆଁ ୱାଟରଫଲ ଗୋଟେ ଅଛି, ୱାଟରଫଲରେ ସେଠି ବହୁତ ସୁନ୍ଦର ଭାବରେ ଯୋଉ ମାନେ ଲୋକମାନେ ଆଉ ଯାଇକିରି ମଜା ନେଉଛନ୍ତି, ଆଉ ସେଇଠୁ ଆମର ଆମ ଗାଁଠୁ ଆଉ ଗୋଟେ ବୌଦ୍ଧ ମନ୍ଦିର ଗୋଟେ ଅଛି ଜିରାଙ୍ଗ, ସେଇଠି ବହୁତ ସୁନ୍ଦର ମନ୍ଦିରଟିଏ, ସେ ମନ୍ଦିରରେ ଭୁବନେଶ୍ୱର କଟକ ବହୁତ

ଦୂରରୁ ଆସିକିରି ସେମାନେ ସେଠି ଇଏ କରୁଛନ୍ତି, ମାନେ ଆସିକିରି ମଜା ନେଉଛନ୍ତି ଆଉ। ମୁଁ ତ କହିବି ମୋ ଗାଁ ପାଇଁ ମୁଁ ବହୁତ ଗର୍ବ, ଯେହେତୁ ମୁଁ ଏଠି ପରିବେଶରେ ମୁଁ ବହୁତ କିଛି ଶିଖିଛି, ଆଉ ଗାଁ ପରିବେଶରେ ରହିକିରି ମୁଁ ଗାଁ ବିଷୟରେ ମୁଁ ଭଲକିରି ଜାଣିଛି, ଆଉ କୋଉ ଭଳିଆ ପରିବେଶ ପୂର୍ବରୁ ଥିଲା ଏବେ କୋଉ ଭଳିଆ ପରିବେଶ ରହିଛି ସେଇଟା ମୁଁ ପ୍ରକୃତରେ ପ୍ରାଧାନ୍ୟ ଦେଇଛି, ଯେ ମୁଁ ମୁଁ ବହୁତ କିଛି ମୋ ଗାଁକୁ ନେଇ ଶିଖିଛି।

0: ବର୍ତ୍ତମାନ ପର୍ଯ୍ୟନ୍ତ କିମିଲଙ୍ଗ ଗାଁର ରୂପରେଖ ସମ୍ପର୍କରେ ଗାଁର ଜଣେ ସଚେତନ ନାଗରିକ ତ୍ରିନାଥ ନାୟକ ସାର୍ଙ୍କଠାରୁ ବହୁତ କଥା ଜାଣିପାରିଲେ।
1: ତେଣୁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ସାର୍ଙ୍କୁ ଅନେକ ଅନେକ ଧନ୍ୟବାଦ।

0: ଆକାଶବାଣୀ ଜୟପୁର କେନ୍ଦ୍ରରୁ ପ୍ରତି ମଙ୍ଗଳବାର ସକାଳ 7:25 ଆପଣ ଶୁଣୁଛନ୍ତି ମହ୍ଲାର କାର୍ଯ୍ୟକ୍ରମ।
1: ଏଥିରେ ଆପଣମାନେ ଶୁଣୁଛନ୍ତି ବିଭିନ୍ନ ଗାଁର ସୁବିଧା ଅସୁବିଧାର କଥା ଏବଂ ତା ସହିତ ଶୁଣିପାରୁଛନ୍ତି ଏକ ବିଶେଷ ପ୍ରସଙ୍ଗ।
0: ଏଥିରେ ଆପଣ ଜାଣିପାରୁଛନ୍ତି ଅବିଭକ୍ତ କୋରାପୁଟ ଜିଲ୍ଲାର ଅନେକ ପର୍ଯ୍ୟଟନ ସ୍ଥଳର କଥା, ପୁରାତନ ଶୈବପୀଠ ଏବଂ ପୁରାତନ ଶକ୍ତିପୀଠ ସମ୍ପର୍କରେ ମଧ୍ୟ ଜାଣିପାରୁଛନ୍ତି।
1: ବିଭିନ୍ନ ଭାଷା ଏବଂ ସଂସ୍କୃତି ବିଷୟରେ ମଧ୍ୟ ଜାଣିପାରୁଛନ୍ତି।
0: ଆଉ ତା ସହିତ ଲୁକ୍କାୟିତ ପ୍ରତିଭା ସବୁକୁ ମଧ୍ୟ ଆପଣ ଜାଣିପାରୁଛନ୍ତି।
1: ଯଦି ଆପଣ ମଧ୍ୟ ଆମ କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇ ଆପଣଙ୍କ ଗାଁର ସୁବିଧା ଅସୁବିଧାର କଥା କିମ୍ବା ଯେକୌଣସି ଭାଷା, ପର୍ଯ୍ୟଟନ ସ୍ଥଳ, ପୁରାତନ ମନ୍ଦିର କିମ୍ବା କିଛି ପ୍ରତିଭା ବିଷୟରେ ଆମକୁ ଜଣାଇବାକୁ ଚାହୁଁଛନ୍ତି ତାହେଲେ ଆମ ସହ ଯୋଗାଯୋଗ କରନ୍ତୁ।
0: ଆମ ସହ ଯୋଗାଯୋଗ କରିବାର ମୋବାଇଲ ନମ୍ବରଟି ହେଲା 9438268568। ଏହି ନମ୍ବରରେ ଆପଣ ଆମ ସହ ଯୋଗାଯୋଗ କରିପାରିବେ।

0: ଏବେ ଆରମ୍ଭ କରିବା ଆଜିର ବିଶେଷ ପ୍ରସଙ୍ଗ।
1: ଆଜିର ବିଶେଷ ପ୍ରସଙ୍ଗରେ ରହିଛି ଚଳିତ ବର୍ଷ ଜୟପୁର ରଥଯାତ୍ରାରେ ନୂତନ ରଥର ବ୍ୟବହାର ଏବଂ ଜୟପୁର ରଥଯାତ୍ରାର ବିଶେଷତ୍ୱ।

0: ବାର ମାସରେ ତେର ଯାତ୍ରା ଆମେ ପ୍ରତିବର୍ଷ ପାଳନ କରିଥାଉ।
1: ମାଟି ଯାତ୍ରାଠାରୁ ଆରମ୍ଭ କରି କଳସ ଯାତ୍ରା ପର୍ଯ୍ୟନ୍ତ ଆମେ ସବୁ ଯାତ୍ରାକୁ ଗୁରୁତ୍ୱ ଦେଇଥାଉ।
0: ଏସବୁ ଯାତ୍ରା ପାଳନ କରିବା ଦ୍ୱାରା ସମାଜରେ ଶାନ୍ତି ପ୍ରତିଷ୍ଠା ହେବା ସଙ୍ଗେ ସଙ୍ଗେ ସମସ୍ତଙ୍କ ଭିତରେ ଏକ ଭାଇଚାରାର ସମ୍ପର୍କ ଗଢ଼ି ଉଠିଥାଏ।
1: ହଁ, ଯାତ୍ରାମାନଙ୍କ ମଧ୍ୟରେ ଯଦି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା କଥା କହିବା, ତାହେଲେ ଭକ୍ତମାନେ ଗୋଟିଏ ବର୍ଷ ଅପେକ୍ଷା କରିଥାନ୍ତି ରଥଯାତ୍ରାର ଆଗମନକୁ।
0: ଜଗତର ନାଥ ଶ୍ରୀ ଜଗନ୍ନାଥ ବଡ଼ ଦାଣ୍ଡକୁ ଆସି ରଥରେ ବସି ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି।

0: ସେହିଭଳି ଆମ ଜୟପୁର ରଥଯାତ୍ରା ମଧ୍ୟ ଏକ ନିଆରା ଯାତ୍ରା।
1: ସବୁ ସ୍ଥାନରେ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟ ଦିନ ରଥରେ ଚତୁର୍ଥ ମୂର୍ତ୍ତିଙ୍କୁ ପହଣ୍ଡି କରି ରଥ ଟାଣିବା ପରମ୍ପରା ରହିଥିବା ବେଳେ ଜୟପୁର ସହରରେ କିନ୍ତୁ ଯାତ୍ରାର ଦ୍ୱିତୀୟ ଦିନ ରଥ ଟଣା ଯାଇଥାଏ।
0: ତେବେ ଏହାର ତାତ୍ପର୍ଯ୍ୟ କ'ଣ ସେ ବିଷୟରେ ଆଜି ଆମେ ବିଶେଷ ପ୍ରସଙ୍ଗରେ ଜାଣିବା ଆଉ ତା ସହିତ ଜାଣିବା ଦୀର୍ଘ ଦିନ ପରେ ଚଳିତ ବର୍ଷ ଜୟପୁରରେ ନୂତନ ରଥ ନିର୍ମାଣ ହୋଇ କିପରି ରଥଯାତ୍ରା ପାଳନ କରାଯାଇଥିଲା।
1: ଆସନ୍ତୁ ଏସବୁ ସମ୍ପର୍କରେ ଆମକୁ କହୁଛନ୍ତି ଜୟପୁର ସହରର ଜଣେ ଭକ୍ତ ଏବଂ ସଚେତନ ନାଗରିକ ସାଧୁ ଚରଣ ଦାସ ଚୌଧୁରୀ।
2: ମୋ ନାଁ ସାଧୁ ଚରଣ ଦାସ ଚୌଧୁରୀ, ମୁଁ ଜୟପୁର ବାସିନ୍ଦା। ମୋ ଜନ୍ମ ମଧ୍ୟ ଏଇ ରଜାନଗରରୁ ସୂର୍ଯ୍ୟମଲ ଯିବା ରାସ୍ତାରେ ଯୋଉ ମୋ ଘର ଅଛି, ଆଉ ଏଇଠି ମୋ ଜନ୍ମ ହେବାଠୁ ଆଜି ପର୍ଯ୍ୟନ୍ତ ମୁଁ ଦେଖିକି ଆସିଛି ଜୟପୁର ରଥଯାତ୍ରା ଗୋଟେ ନିଆରା ରଥଯାତ୍ରା। ବିଭିନ୍ନ ପାଖାପାଖି ଅଞ୍ଚଳ ପାଖାପାଖି ଜିଲ୍ଲାର ଲୋକ ମଧ୍ୟ ଏଇଟା ଦେଖିବାକୁ ଆସନ୍ତି ରଥଯାତ୍ରାକୁ। ଯେହେତୁ ଏଇଟା ଆମର ବିକ୍ରମଦେବ ରଜାଙ୍କର ଗୋଟେ ଗଡ଼ ଥିଲା ଜୟପୁରଟା, ଯେ ରାଜଧାନୀ ଥିଲା, ସେବେଠୁ ଏଇ ରଥଯାତ୍ରା ପାଳନ ହେଇକି ଆସୁଛି। ଆଉ ରଥଯାତ୍ରାଟା କାହିଁକି ଅଧିକ ଗୁରୁତ୍ୱପୂର୍ଣ୍ଣ ଆପଣ ଜାଣିବାକୁ ନିହାତି ଦରକାର, ସମସ୍ତେ ଜାଣିବା ଦରକାର ଯେ ଏଠି ପୃଥିବୀ ଚାରିପଟେ ଯୋଉଦିନ ଶ୍ରୀଗୁଣ୍ଡିଚା ହୁଏ ସେଇଦିନ ରଥ ଟଣା ହୁଏ, କିନ୍ତୁ ଏଠି ଗୋଟେ ଦିନ ପରେ ରଥ ଟଣା ଯାଏ। କାହିଁକି ନା ଏଠିର ପରମ୍ପରା ଅନୁସାରେ ବିଭିନ୍ନ ଲୋକ ବିଭିନ୍ନ ମତ ଦିଅନ୍ତି, କିନ୍ତୁ ଆକ୍ଚୁଆଲି କଣ ମାନେ ଏଠି ଗୋଟେ ପୁରୁଣାଗଡ଼ ବୋଲି ଗୋଟେ ଜାଗା ଅଛି ଯୋଉଠିକି ଆକ୍ଚୁଆଲି ରଥଯାତ୍ରାଟା ହୁଏ, ଶ୍ରୀଗୁଣ୍ଡିଚା ରଥଯାତ୍ରା ହୁଏ, ରଜା ଯାଇକି ଛେଳା ପହଣା ଦିଅନ୍ତି। ସେଇ ସମୟରେ ମୁଁ ଯେତେବେଳେ ଜନ୍ମ ହେଇନଥିଲି ତା ପୂର୍ବରୁ ବାପାଙ୍କର ଜେଜେବାପାଙ୍କର କଥା ଶୁଣିକିରି ଆମେ ଜାଣିଛୁ ଯେ ପୁରୁଣାଗଡ଼ ରଥଯାତ୍ରା ଯୋଉ ହୁଏ ସେଇ ରଥଯାତ୍ରା ଆକ୍ଚୁଆଲି ମାନେ ପ୍ରକୃତ ରଥଯାତ୍ରା ଏଠି ହୁଏ, ଯୋଉଠି ଶ୍ରୀଜୀଉଙ୍କର ପୂଜା ବିଧିରେ ପାଳନ କରାଯାଏ। ତାପରେ ଯୋଉ ଲୋକମାନେ ପାର୍ବତ ଅଞ୍ଚଳରୁ ଆସୁଛନ୍ତି, ସେଇ ସମୟରେ ତ କିଛି ଗାଡି ଘୋଡ଼ା ନଥିଲା ଯିବା ମାନେ ଯାନବାହନ ନଥିଲା, ସେମାନେ ଫେରିବା ଯେହେତୁ କଷ୍ଟ ହଉଥିଲା ତେଣୁକରି ସେମାନେ ରହିଯାଉଥିଲେ ରଜା ସେଇ ଇଏଟାକୁ ଧରିକି ରଜାନ ପାଖରେ ଗୋଟେ ରଥ ଯୋଉ ଆମର ଉତ୍ସବଟା ସେଇଠି ପାଳନ ହୁଏ, ତା ପର ଦିନ ସେଇ ରଥଟା ଟଣାଯାଏ। ଏଇଟା ହଉଛି କିମ୍ବଦନ୍ତୀରେ ଯାହା ଲେଖା ହେଇଛି ସେଇଟାକୁ ଧରିକି ଏଇଟା ମୁଁ ଆପଣଙ୍କୁ କହୁଛି ଯେ ରଥ ଗୋଟେ ଦିନ ପରେ କାହିଁକି ଟଣାଯାଏ, ଯେହେତୁ ପୁରୁଣାଗଡ଼ରେ ରଜାଙ୍କର ବ୍ୟସ୍ତତା ଥାଏ ତା ପର ଦିନ ଉତ୍ସବ କରାଯାଏ, ଯେଉଁମାନେ ବାହାରୁ ଆସନ୍ତି ସେମାନେ ରହିଯାଇଥାନ୍ତି, ତା ପର ଦିନ ମୁଖ୍ୟ ରାସ୍ତାରେ ରଥ ଟଣାଯାଏ। ଏଇଟା ରହି ଆସିଥିଲା ଆଉ ଆଜି ପର୍ଯ୍ୟନ୍ତ ଚାଲିଛି। ଯୋଉଦିନ ଶ୍ରୀଗୁଣ୍ଡିଚା ରଥଯାତ୍ରା ହୁଏ, ଯୋଉଦିନ ପୁରୀରେ ରଥ ଟଣାଯାଏ, ସେଇଦିନ ଜୟପୁରରେ ମଧ୍ୟ ଜଗନ୍ନାଥ ମନ୍ଦିର ଭିତରୁ ବାହାର କରାଯାଏ ଆଉ ବାହାରନ୍ତି। ଆଉ ଆମର ଯୋଉ ତିନି ଚାରିଟା ରାଜାଙ୍କର ତମ୍ବାପଟା ସାହି ବୋଲି କହନ୍ତି, ସେ ତିନି ଚାରିଟା ସାହି ଅଛି ଯୋଉଠିକି ସେ ରହି ରହି ପୂଜା ପାଇ ପାଇ ଆସନ୍ତି, ଯୋଉଟାକି ଅନ୍ୟ କୋଉଠି ଦେଖିବାକୁ ମିଳିବେନି। ପ୍ରଭୁ ମନ୍ଦିରରୁ ବାହାରିଲେ ରଥରେ ବେଜିଆ କରେ, କିନ୍ତୁ ଏଠି ନାହିଁ, ଏଠି ଆମର ତିନି ଚାରିଟା ସାହି ମାନେ ରଥ ଯୋଉଠି ରହେ ସେଠୁ ଜଗନ୍ନାଥ ମନ୍ଦିରକୁ ତିନି ଚାରିଟା ସାହି ଅଛି ଯୋଉଠିକି ପ୍ରଭୁଙ୍କର ଭୋଗ ଲାଗି ହୁଏ, ତିନିଟା ଚାରିଟା ସାହିରେ ଭୋଗ ଲାଗି ହୁଏ।

ଆଳତି ହୁଏ, ପୂଜା ବିଧିରେ ହୁଏ। ତାପରେ ରଥ ପାଖକୁ ଆସନ୍ତି, ରଥ ଚାରିପଟେ ପରିକ୍ରମା କରିଲା ପରେ ସେ ରଥରେ ବିଜେ କରନ୍ତି। ସେତିକି ହିଁ ଆସେ ଆଳ ଦ୍ୱିତୀୟରେ, ସେଇ ଗୋଟି ଜିନିଷଟା ହେଇଯାଏ, ରଥରେ ବିଜେ କରନ୍ତି। ଆଉ ଭକ୍ତମାନେ ରାତିରେ ଆସିକି ଭୋଗ ଦିଅନ୍ତି, ଭୋଗରାଗ କରନ୍ତି, ରଥ ସେଇଠି ରହିଯାଏ। ତା ପରଦିନ ରଥ ଟଣା କାର୍ଯ୍ୟକ୍ରମ ଆରମ୍ଭ ହୁଏ। ଚଉଡ଼ିଟା ଲଗେଇକିରି ଜଷ୍ଟ ଯୋଉ ପୂଜାରୀ ଯୋଉ ପୂଜା ଯୋଉ କରନ୍ତି, ରଥ ପୂଜା ହୁଏ, ରଥ ପାଖରେ ଯୋଉ ମାନେ ପ୍ରଭୁ ଆସିବା ପୂର୍ବରୁ ଯୋଉ ପୂଜାଟା ହୁଏ, ସେ ପୂଜା ହୁଏ। ରଥ ଚଢିଲା ପରେ ଜଷ୍ଟ ଖାଲି ମାନେ ଦଉଡ଼ିଟା ରଖି ଟାଣି ଦିଅନ୍ତି, ଯୋଉଟା କି ରଥ ଗଡ଼େନି, ଟାଣି ଜଷ୍ଟ ଟାଣନ୍ତି ଖାଲି ନିୟମ ଅନୁସାରେ। ଯେହେତୁ ଜଗନ୍ନାଥଙ୍କର ପହଣ୍ଡି ବିଜେ ହୁଅନ୍ତି, ଚତୁର୍ଦ୍ଧା ମୂର୍ତ୍ତି ରଥାରୂଢ ହୁଅନ୍ତି, ସେଟାକୁ ଦେଖିବାକୁ ଭକ୍ତମାନେ ଯୋଉ ମାନେ ଜଗନ୍ନାଥଙ୍କର ସେଇ ରୂପ, ସେଇ ଗୁଣ, ସେ ଅନୁପମ, ସେ ଦେଖିବାକୁ ହଜାର ହଜାର ଭକ୍ତ ଜୟପୁର ଟାଉନ ଭିତରେ ଆସନ୍ତି। ଯେହେତୁ ପାଖାପାଖି ଅଞ୍ଚଳରେ ଆଜିକାଲି ରଥଯାତ୍ରା ଗୁଡାକ ହେଇଯାଉଛି, ଛୋଟ ଛୋଟ ଗାଁ ହଉ ଗଳି ହଉ ସବୁଠି ରଥଯାତ୍ରା ହେଉଛି, ସେଥିପାଇଁ ସେଇ ଲୋକମାନେ ସେଠି ରହିଯାନ୍ତି, ଯୋଉ ମାନେ ପାଖାପାଖି ଗାଁ ଗୁଡାକ ଲୋକମାନେ ରହିଯାନ୍ତି। ଜୟପୁର ଟାଉନର ଯୋଉ ଲୋକମାନେ ଅଛନ୍ତି ସେମାନେ ଖାଲି ଦେଖିବାକୁ ଆସନ୍ତି, ପ୍ରଭୁଙ୍କୁ ଦର୍ଶନ କରିବାକୁ ଆସନ୍ତି, ଭୋଗରାଗ କରିକି ଚାଲିଯାନ୍ତି। କିନ୍ତୁ ତା ପର ଦିନ ଯେହେତୁ ସେମାନଙ୍କ ରଥ ପାଖାପାଖି ଅଞ୍ଚଳର ରଥ ଗୁଡାକ ଟଣା ସରିଯାଇଥାଏ, ପାର୍ଟିକୁଲାରଲି ଜୟପୁରର ସେଇ ରଥର ରଥ ଆଉ ରଥ ଟଣା, ରଥ ଢାଉକ ଆଉ ପ୍ରଭୁଙ୍କୁ ଦେଖିବାକୁ ହଜାର ହଜାର ଲକ୍ଷ ଲକ୍ଷ ଲୋକଙ୍କର ମାନେ ମୁଖ୍ୟ ରାସ୍ତାରେ ପରିପୂର୍ଣ୍ଣ ହେଇଥାନ୍ତି। ପାର୍ଟିକୁଲାରଲି ଏଇ ବର୍ଷ କାହିଁକି ଆମ ରଥଯାତ୍ରା ଗୁରୁତ୍ୱପୂର୍ଣ୍ଣ ଆଉ ଭବ୍ୟ ଦିବ୍ୟ ଆକାରରେ ହେଇଛି, କାରଣ ପାଖାପାଖି 50 ଲକ୍ଷରୁ 60 ଲକ୍ଷ ବଜେଟ୍ ଅନୁସାରେ ରଥଟା ନୂଆରେ ତିଆରି ହେଇଛି ଟୋଟାଲ। ଯୋଉ ରଥଟା ଆଗରୁ ଖଣ୍ଡେ କେତେବେଳେ ଚକ ଖଣ୍ଡିଏ, କେତେବେଳେ ଅଖ ଖଣ୍ଡିଏ, ଏମିତି ଖଣ୍ଡେ ଖଣ୍ଡେ ମାନେ ନୂଆ ନୂଆ କାଠରେ ହଉଥିଲା, ରଜାଙ୍କ ଥିବା ଅମଳରୁ ଖଣ୍ଡେ ଖଣ୍ଡେ ଖଣ୍ଡେ ହେଇକିରି ସେ ପୁରୁଣା ଷ୍ଟାଇଲରେ ଟିକେ ଚଉଡ଼ା ହେଇକି ହଉଥିଲା, ତାର ଉପର ଗମ୍ବୁଜଟା ଚଉଡ଼ା ହଉଥିଲା ଆଉ ତଳେ ସବୁ ଇଏ ହଉଥିଲା, 8ଟା ଚକ ବି ଥିଲା। କିନ୍ତୁ ବର୍ତ୍ତମାନ କଣ, ପୁରୀର ଯୋଉ ନନ୍ଦିଘୋଷ ରଥ ଯେମିତି ଆକାରର ଅଛି ଆଉ ଯୋଉ ଯୋଉ ପ୍ରକାର ଇଏ ହେଇଛି ସେଇ ଟାଇପ୍ର ଏଇଥର ଜୟପୁର ରଥ ମଧ୍ୟ ନନ୍ଦିଘୋଷ ଟାଇପ୍ର କରିବାକୁ ଚେଷ୍ଟା, ମାନେ ନନ୍ଦିଘୋଷ ତ ହେଇପାରିବନି, ନନ୍ଦିଘୋଷ ହଉଛି ଗୋଟେଟି ହେଇ ସେଟା ହଉଛି ପୁରୀ ମନ୍ଦିର ପାଖରେ ଶ୍ରୀମନ୍ଦିରରେ, ଶ୍ରୀମନ୍ଦିରରେ ରଥାରୂଢ଼ ଯୋଉଠି ଜଗନ୍ନାଥ ମହାପ୍ରଭୁ ହେବେ ସେଇଠି ହିଁ ହୁଏ, ବାକି ସବୁ ତା ସଦୃଶ ହବ ସେଟା ତା ଭଳି ହବନି କୋଉଟା। ତ ସେମିତି ଏଥର ସେ ସଦୃଶ କରିବାକୁ ଚେଷ୍ଟା କରିଛନ୍ତି ବଢେଇ ମାନେ, ଯୋଉ କୁନ୍ଦୁରାର ଲୋକ ମାନେ ବାହାରୁ ଆସିକି କୁନ୍ଦୁରାରେ ବସବାସ କରୁଛନ୍ତି ସେମାନେ ବଢେଇ ମାନେ ଆସିଥିଲେ, ପାଖାପାଖି 60 ଲକ୍ଷ ଟଙ୍କାର କାଠ, ତାର ଯୋଉ ଲୁହା ଚକର ଯୋଉ ଅକ୍ଷରଟା ଲାଗିବ ଲୁହା ସବୁ ସବୁ ମାନେ ଏତେ ସୁନ୍ଦର ଭାବରେ ଗଢିଛନ୍ତି। ଉତ୍ସବ ଯୋଉ ଦିନ ହେଲା ସେଦିନ କଣ୍ଟିଲରୁ ଯୋଉ ନୀଳ ଚକର ଆସିଥିଲା, ଗମ୍ବୁଜ ଆସିଥିଲା, ଆପଣଙ୍କର କଳସ ଆସିଥିଲା, ସବୁ ପୂଜା ପାଇଲେ, ପିପିଲିରୁ ଚାନ୍ଦୁଆ ଆସିଥିଲା, ସେ ଚାନ୍ଦୁଆ ମଧ୍ୟ ପୂଜା ହେଲା, ଆଉ ଘୋଡ଼ା ଯୋଉ ଆଗରେ 2ଟା ରଖା ହେଇଯାଉଥିଲା 4ଟା ଘୋଡ଼ା ଏଇଥର ଲାଗିଛି, ଯୋଉଟା 4ଟା ଲାଗିବା କଥା 4ଟା ଏଇଥର ଲଗା ହେଇଛି, ଆପଣଙ୍କର ପିତ୍ତଳ କଳସ ଆସିଥିଲା, ଆପଣଙ୍କର ଇଏ ଚାନ୍ଦୁଆ ଆସିଥିଲା, ସେଗୁଡାକ ସବୁ ପୂଜା ପାଇଥିଲା, ନେତ୍ରୋତ୍ସବ ଦିନ ପୂଜା ପାଇଥିଲା, ପୂଜା ପାଇଲା ପରେ ସେଟାକୁ ରଥରେ ସଜା ହେଲା, ଆଉ ଏତେ ସୁନ୍ଦର ଭାବରେ ମାନେ ପେଣ୍ଟିଂ ଦିଆହେଇକି ରଥଟାକୁ ବହୁତ ସୁନ୍ଦର ଭାବରେ ନନ୍ଦିଘୋଷ ଟାଇପ୍ର ସଜା ହେଇଥିଲା। ଆଗରେ ଯୋଉ ଆମର ଜୟପୁରରେ ରଥ ହଉଥିଲା ତାଠୁ ଭିନ୍ନ କାହିଁକି, ଯେହେତୁ ନନ୍ଦିଘୋଷ ସଦୃଶ ଏଇ ରଥଟାକୁ କରାହେଇଥିଲା, ନନ୍ଦିଘୋଷରେ ନନ୍ଦିଘୋଷ ରଥରେ ପ୍ରଭୁ ଶିବ ଜଗନ୍ନାଥ ଜଣେ ହିଁ ବିରାଜମାନ ହୁଅନ୍ତି, କିନ୍ତୁ ଏଠି ମାନେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଗୋଟେ ପାଖରେ ଆମର ଗୋଟେ ରଥ ହୁଏ, ଯେମିତି କୋରାପୁଟ ସାଗର ଶ୍ରୀକ୍ଷେତ୍ରରେ 3ଟା ରଥ ପାଇଁ ଏ ଅଳ୍ପ କିଛି ବର୍ଷ ହେଲା ହେଇଥିଲା, କିନ୍ତୁ ଜୟପୁରରେ ଗୋଟେ ରଥ ହୁଏ ଆଉ ସୁନ୍ଦର ଆଉ ଇଏ ଲମ୍ବା, ଏଥର ଲମ୍ବା ମଧ୍ୟ 4 ଫୁଟ ଉପରକୁ ହେଇଥିଲା ଆଉ ଚଉଡ଼ା ମଧ୍ୟ 4 ଫୁଟ ହେଇଥିଲା। ଆଉ ଯେତେବେଳେ ଚତୁର୍ଦ୍ଧା ମୂର୍ତ୍ତିକୁ ପହଣ୍ଡି କରାହେଲା ସେଦିନ ଭକ୍ତ ଆସିକିରି ଦର୍ଶନ କରିଥିଲେ, ତା ପର ଦିନ ଆପଣ ବିଶ୍ୱାସ କରିବେନି ରଥ ଟଣା ହେବାର କଣ ମାନେ ପ୍ରଭୁଙ୍କର କଣ ଅଛି ଆଶୀର୍ବାଦ ଥିଲା କି କଣ ସେଟା ମୁଁ ଜାଣିନି, କିନ୍ତୁ ଯେମିତି ପୁରୀରେ ପ୍ରଭୁ ରଥ ଚଢିଲା ବେଳକୁ ଯେମିତି କଷ୍ଟ ଦେଲେ ମାନେ ଚଢୁନଥିଲେ ବହୁତ କଷ୍ଟରେ ଯାଇକି ଚଢିଲେ, ତାଙ୍କ ଟାହିଆ ନଥିଲା, ଏଠି ଟାହିଆ ଥିଲା ସେଠି ଟାହିଆ ନଥିଲା, ପ୍ରଭୁ ଏଥର ବହୁତ କଷ୍ଟରେ ଚଢିଛନ୍ତି ଇଏରେ ମାନେ ନନ୍ଦିଘୋଷରେ, ସେଠୁ ରଥ ଗଡ଼ିଲାନି, ଆପଣ ଜାଣିଥିବେ ଆପଣ ଶୁଣିଥିବେ ରଥ ଗଡ଼ିଲାନି, ଏଠି ମଧ୍ୟ ସେମିତି ଟିକେ କିଛି ଦୂର ଗଲା ପରେ ରଥଟା ଯାଇକି ଟିକେ ଗୋଟେ ଗଛରେ ଲାଗିଗଲା, ଆପଣ ମାନେ ଆଶ୍ଚର୍ଯ୍ୟ କଥା ଗୋଟେ ଘଣ୍ଟାଟେ ଖଣ୍ଡେ ସେ ଗଛ ପଛ ଅଡ୍ରାଫ୍ ଟିମ୍ ଯୋଉ ଲାଗିଥିଲେ ଅନ୍ୟ ପ୍ରଶାସନିକ ଇଏ ସହଯୋଗରେ ସେଇ ଯୋଉ ଗଛ କଟା ହେଲା, ଗଛ କଟା ହେଲା ପରେ ସେଠୁ ତାପରେ ଗଡ଼ିଲା ବର୍ଷ, ଜଷ୍ଟ ଗଡ଼ିଛି କି ନାହିଁ ବର୍ଷା ଏତେ ମାନେ ନିର୍ଧୁମ ବର୍ଷା ମାରିଲା, ସେ ବର୍ଷାରେ ମଧ୍ୟ ଭକ୍ତଙ୍କର ଉତ୍ସାହ ଏତେ ଥିଲା ଯେ ମାନେ ଟାଣି ଟାଣି ଟାଣି ଟାଣି ଟାଣି ଆପଣଙ୍କର ସେ ଆପଣଙ୍କର ଗୁଣ୍ଡିଚା ମନ୍ଦିରରେ ନେଇକି ପହଞ୍ଚେଇଲେ, ପାଖାପାଖି 10:40 ହେଇଗଲା ରଥ ପହଞ୍ଚିଲା ବେଳକୁ, ଆପଣ ବିଶ୍ୱାସ

ମାନେ ଏତେ ସୁନ୍ଦର ଭାବରେ ଏଇଥର ରଥ ଗଢ଼ିଛି, ଆଉ ଏତେ ବର୍ଷା ହବା ସତ୍ତ୍ୱେ ମଧ୍ୟ ଭକ୍ତଙ୍କର ଯୋଉ ଉତ୍ସାହ କମିନି, ସେଟା ପ୍ରଭୁଙ୍କର ଇଚ୍ଛା ହିଁ କହିବେ, କାହିଁକି ମାନେ ବିନା ଇଚ୍ଛାରେ କୌଣସି ପତ୍ରଟି ହେଲାନି, ଆପଣ ଜାଣିଛନ୍ତି। ଆଉ ଏଇଥର ଜୟପୁର ରଥଯାତ୍ରା ଏତେ ସୁନ୍ଦର ଭାବରେ ହେଇଛି, ରଥ ଏତେ ସୁନ୍ଦର ଭାବରେ ଗଢ଼ିଛି, ଆଉ ଏଇ ବର୍ଷର ରଥଯାତ୍ରା ଏହିପରି ଭାବରେ ସମ୍ପନ୍ନ ହୋଇଥିଲା।

0: ପ୍ରତ୍ୟେକ ଜାଗାର ଯାନିଯାତ୍ରାକୁ ଉପଭୋଗ କରିବା, ଗୁରୁତ୍ୱ ଦେବା ଏବଂ ତାର ମହତ୍ତ୍ୱକୁ ବୁଝିବା,
1: ଆଉ ସେହି ସମୟର ପରିବେଶକୁ ସ୍ୱଚ୍ଛ ରଖିବା ସହିତ ଶାନ୍ତି ଶୃଙ୍ଖଳା ମଧ୍ୟ ରକ୍ଷା କରିବା ହେଉଛି ଆମର ମୁଖ୍ୟ ଦାୟିତ୍ୱ।
0: ବର୍ତ୍ତମାନ ପର୍ଯ୍ୟନ୍ତ ଜୟପୁର ରଥଯାତ୍ରା ଏବଂ ନୂତନ ରଥ ବ୍ୟବହାର ସମ୍ପର୍କରେ ଆମେ ବହୁତ କଥା ସାଧୁ ଚରଣ ଦାସ ଚୌଧୁରୀ ସାର୍ଙ୍କ ଠାରୁ ଜାଣିପାରିଲେ।
1: ତେଣୁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ସାର୍ଙ୍କୁ ଅନେକ ଅନେକ ସାଧୁବାଦ ଜଣାଉଛୁ।

ସକାଳର ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ଶୁଣିଲେ ସୂଚନା ଓ ମୂର୍ଚ୍ଛନାର କାର୍ଯ୍ୟକ୍ରମ ମହ୍ଲାର। ଏଥିରେ ଗାଁ କାହାଣୀରେ ଗଜପତି ଜିଲ୍ଲା ଆର୍ ଉଦୟଗିରି ବ୍ଲକ କିମିଲଙ୍ଗ ଗାଁ ସମ୍ପର୍କରେ କହିଲେ ତ୍ରିନାଥ ନାୟକ। ବିଶେଷ ପ୍ରସଙ୍ଗରେ ଶୁଣିଲେ ଚଳିତ ବର୍ଷ ଜୟପୁର ରଥଯାତ୍ରାରେ ନୂତନ ରଥର ବ୍ୟବହାର ଆଉ ଜୟପୁର ରଥଯାତ୍ରାର ବିଶେଷତ୍ୱ ସମ୍ପର୍କରେ ସାଧୁ ଚରଣ ଦାସ ଚୌଧୁରୀଙ୍କ ସହ କଥାବାର୍ତ୍ତା। ଉପସ୍ଥାପନା କଲେ ରଞ୍ଜନ କୁମାର ବେହେରା ଏବଂ ସଂଯୁକ୍ତା ପଟ୍ଟନାୟକ। ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଶୁଣନ୍ତୁ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 8:30 ଶୁଣିବେ ସ୍ୱରଲହରୀ କାର୍ଯ୍ୟକ୍ରମ। ଶିଳ୍ପୀମାନେ ହେଲେ ଉପେନ୍ଦ୍ର କୁମାର ମିଶ୍ର ଏବଂ ଛନ୍ଦାରଣୀ ସାହୁ।

0: Higashino, who made Japanese crime fiction a global obsession, dies at 68, reports Indian Express. And finally, The Odyssey nears $1 billion at global box office, reports Financial Express. Well, the paper says Christopher Nolan's The Odyssey is well on course to become another global box office blockbuster. And with that, it's back to you, Abhishek.
1: Thank you, Nina. And now, before we end the bulletin, the headlines once again. Prime Minister Narendra Modi hails India's growing private space ecosystem, meets Skyroot Aerospace founders after Vikram 1 success. Bihar and Assam governments to withdraw cases against NEET protesters and reduce those jail and the various charges. NDA parliamentary party to hold its weekly Mangal Milans meeting in New Delhi today. Tourism Ministry signs MOU with Air India to promote India as preferred global tourism destination and the Incredible India brand. India and China reaffirm importance of maintaining peace and tranquility along border. And India's para-athlete Sharmila Dhankar wins gold medal in the women's short put event at the Commonwealth Games. And with that, we end the morning news. Have a nice day.
2: ପ୍ରଥମେ ସମାଚାର ପ୍ରଭାତ ପରେ ମର୍ଣ୍ଣିଂ ନ୍ୟୁଜ୍ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସୂଚନା। ଆଜି ରାତି 7:30 ପ୍ରଚାର କରିବୁ କିଷାନବାଣୀ ଫୋନ୍ ଇନ୍ ପ୍ରଶ୍ନମଞ୍ଚ ସୁଫଳର ସିଧା ପ୍ରସାରଣ। ବିଷୟ ରହିଛି ବର୍ତ୍ତମାନ ସମୟରେ ଧାନ ଚାଷୀ କ'ଣ କରିବେ। ବିଶେଷଜ୍ଞ ଭାବରେ ଯୋଗଦେବେ ଜି ଭେଙ୍କଟ ରେଡ୍ଡି, ରିଟାୟାର୍ଡ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ନବରଙ୍ଗପୁର। ପ୍ରଶ୍ନ ପଚାରିବା ପାଇଁ ଆମର ଫୋନ୍ ନମ୍ବର ହେଲା 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ବର୍ତ୍ତମାନ ସମୟରେ ଧାନ ଚାଷୀ କ'ଣ କରିବେ। ଆମର ଫୋନ୍ ନମ୍ବର ହେଲା 06854230690। କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନାଟି ଏଠି ଶେଷ ହେଲା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ସୁର ଲହରୀ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଉପେନ୍ଦ୍ର କୁମାର ମିଶ୍ର ଗାଇଛନ୍ତି କିଶୋର ଚନ୍ଦ୍ର ନନ୍ଦଙ୍କ ରଚନାରୁ।

କାର୍ଯ୍ୟକ୍ରମର ଶେଷରେ ଉପେନ୍ଦ୍ର କୁମାର ମିଶ୍ର ଏବଂ ଛନ୍ଦାରାଣୀ ସାହୁ ଗାଇଛନ୍ତି କିଶୋର ଚନ୍ଦ୍ର ନନ୍ଦଙ୍କ ରଚନାରୁ।

ଶୁଣିଲେ ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁର ଲହରୀ। ଆଜିର କଣ୍ଠଶିଳ୍ପୀମାନେ ଥିଲେ ଉପେନ୍ଦ୍ର କୁମାର ମିଶ୍ର ଏବଂ ଛନ୍ଦାରାଣୀ ସାହୁ। ଗୀତଗୁଡ଼ିକ ଥିଲା କିଶୋରଚନ୍ଦ୍ର ନନ୍ଦଙ୍କ ରଚନାରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ଶୁଣନ୍ତୁ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ବାବୁଲ ସୁପ୍ରିୟ ଗାଇଛନ୍ତି ଅରୁଣ ମନ୍ତ୍ରୀଙ୍କ ରଚନାରୁ। ସଙ୍ଗୀତ ପରିଚାଳନା କରିଛନ୍ତି ଶରତ ନାୟକ।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ଆପଣ ଜଣେ ବ୍ୟବସାୟୀ କି? ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
4: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
3: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
4: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
3: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
4: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
5: କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ଅଲେଖ ବିଶ୍ୱାଳଙ୍କ ରଚନାରୁ। ନିଜସ୍ୱ ସଙ୍ଗୀତ ପରିଚାଳନାରେ ଶିଳ୍ପୀ ହେଲେ ସୁବାସ ଦାସ।

0: ଶୁଣିଲେ ସୁଗମ ସଙ୍ଗୀତ। ଆଜିର କଣ୍ଠଶିଳ୍ପୀମାନେ ଥିଲେ ବାବୁଲ ସୁପ୍ରିୟ ଏବଂ ସୁବାସ ଦାସ। ଗୀତଗୁଡ଼ିକ ଥିଲା ଅରୁଣ ମନ୍ତ୍ରୀ ଏବଂ ଅଲେଖ ବିଶ୍ୱାଳଙ୍କ ରଚନାରୁ। ସଙ୍ଗୀତ ପରିଚାଳନା କରିଥିଲେ ଶରତ ନାୟକ ଏବଂ ସୁବାସ ଦାସ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସୂଚନା। ଆଜି ରାତି 7:30 ପ୍ରଚାର କରିବୁ କିଷାନବାଣୀ ଫୋନ୍ ଇନ୍ ପ୍ରଶ୍ନମଞ୍ଚ ସୁଫଳର ସିଧା ପ୍ରସାରଣ। ବିଷୟ ରହିଛି ବର୍ତ୍ତମାନ ସମୟରେ ଧାନ ଚାଷୀ କ'ଣ କରିବେ। ବିଶେଷଜ୍ଞ ଭାବରେ ଯୋଗଦେବେ ଜି ଭେଙ୍କଟ ରେଡ୍ଡି, ରିଟାୟାର୍ଡ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ନବରଙ୍ଗପୁର। ପ୍ରଶ୍ନ ପଚାରିବା ପାଇଁ ଆମର ଫୋନ୍ ନମ୍ବର ହେଲା 0685423-0690। ବିଷୟଟି ପୁଣି ଥରେ କହି ରଖୁଛୁ, ବର୍ତ୍ତମାନ ସମୟରେ ଧାନ ଚାଷୀ କ'ଣ କରିବେ। ଆମର ଫୋନ୍ ନମ୍ବର ହେଲା 0685423-0690। କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନାଟି ଏଠି ଶେଷ ହେଲା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ ଆଖିର ରାସ୍ତା ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ହେଲେ ଜାନକୀ, ମହମ୍ମଦ ଅଜିଜ ଏବଂ ସାଥୀମାନେ। ଗୀତ ରଚନା ଆନନ୍ଦ ବକ୍ସି। ସଙ୍ଗୀତ ନିର୍ଦ୍ଦେଶନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।
1: Story, but everybody will sing with me.
2: Okay,
1: ready?

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ମେରା ନାମ ଜୋକର ଚଳଚ୍ଚିତ୍ରରୁ। ଶିଳ୍ପୀ ମୁକେଶ ଗାଇଛନ୍ତି ଶୈଳେନ୍ଦ୍ରଙ୍କ ରଚନାରୁ। ସଙ୍ଗୀତ ପରିଚାଳନା କରିଛନ୍ତି ଶଙ୍କର ଜୟକିଶନ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଲାଲ ଦୁପଟା ମଲମଲକା ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ହେଲେ ଅନୁରାଧା ପୌଡ଼ୱାଲ, ଉଦିତ ନାରାୟଣ ଏବଂ ସାଥୀମାନେ। ଗୀତ ରଚନା ମଜରୁହ ସୁଲତାନପୁରୀ। ସଙ୍ଗୀତ ନିର୍ଦ୍ଦେଶନା ଆନନ୍ଦ ମିଲିନ୍ଦ।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ରାମ ତେରି ଗଙ୍ଗା ମୈଲି ଚଳଚ୍ଚିତ୍ରର ଗୀତଟିଏ। ଶିଳ୍ପୀମାନେ ହେଲେ ଲତା ମଙ୍ଗେସ୍କର ଏବଂ ସାଥୀମାନେ। ହସରତ ଜୟପୁରୀଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ରବୀନ୍ଦ୍ର ଜୈନ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ବନ୍ୟ ମଲ୍ଲିକା। ଏଥିରେ ଶୁଣନ୍ତୁ ଅବିଭକ୍ତ କୋରାପୁଟ ଜିଲ୍ଲାର ଦେଶିଆ ଭାଷାର କବି ଓ ଗୀତିକାର ଗଣେଶ ଚନ୍ଦ୍ର ବିଷୋୟୀଙ୍କ ସହ ସାକ୍ଷାତକାର। ଉପସ୍ଥାପନା କରିଛନ୍ତି ସ୍ମିତାରାଣୀ ଜେନା। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ।

ସମୟ କାହା ପାଇଁ ଅପେକ୍ଷା କରେ ନାହିଁ, ନଦୀ ପରି ବହି ଚାଲିଥାଏ। ସେଥିପାଇଁ ପ୍ରତିଟି କ୍ଷଣକୁ ସ୍ନେହରେ ବଞ୍ଚିବା, ପ୍ରତିଟି ସମ୍ପର୍କକୁ ହୃଦୟରେ ସାଇତି ରଖିବା, ପ୍ରତ୍ୟେକଟି ଭୁଲରୁ ଶିଖିବା ଏବଂ ପ୍ରତ୍ୟେକ ସଫଳତାରେ ନମ୍ର ରହିବା, ଏହାକୁ ହିଁ ଜୀବନ କୁହାଯାଏ। ଏହି ଦୁନିଆରେ କିଛି ବି ଚିରସ୍ଥାୟୀ ନୁହେଁ, ନା ସୁଖ ନା ଦୁଃଖ, ନା ଧନ ନା ଯଶ। ଚିରସ୍ଥାୟୀ କେବଳ ମଣିଷର କର୍ମ, ତାର ଭଲ ପାଇବା ଏବଂ ସେ ଛାଡ଼ିଯାଇଥିବା ସ୍ମୃତି। ତେବେ ଆସନ୍ତୁ ଜୀବନକୁ କେବଳ ବଞ୍ଚିବା ନୁହେଁ, ତାକୁ ଅନୁଭବ କରିବା, ଅନ୍ୟର ମୁହଁରେ ହସ ଫୁଟେଇବା, ନିଜ ମନରେ ଆଶାର ଦୀପ ଜଳେଇବା। କାରଣ ଜୀବନର ସୌନ୍ଦର୍ଯ୍ୟ ବର୍ଷର ଗଣନାରେ ନୁହେଁ, ବରଂ ଆମେ କେତେ ହୃଦୟକୁ ଛୁଇଁପାରିଲୁ, କେତେ ପ୍ରେମ ବାଣ୍ଟିପାରିଲୁ ଏବଂ କେତେ ଆଲୋକ ଅନ୍ୟର ପଥରେ ଛାଡ଼ିଗଲୁ, ତାକୁ ହିଁ ଜୀବନର ସତ୍ୟ ଏବଂ ଜୀବନର ସୌନ୍ଦର୍ଯ୍ୟ କୁହାଯାଏ। ତେବେ ଚାଲନ୍ତୁ ଆଜିର ବନମଲ୍ଲିକା କାର୍ଯ୍ୟକ୍ରମକୁ ଆରମ୍ଭ କରିବା। ଆଜିର ବନମଲ୍ଲିକା କାର୍ଯ୍ୟକ୍ରମର ଉପସ୍ଥାପନାରେ ଅଛି ମୁଁ ସ୍ମିତାରାଣୀ ଜେନା। ନମସ୍କାର।

ସଙ୍ଗୀତ ହେଉଛି ମନର ଭାଷା, ଆଉ ଗୀତ ହେଉଛି ସେହି ଭାଷାର ସୁନ୍ଦର ଅଭିବ୍ୟକ୍ତି। କିନ୍ତୁ ପ୍ରତ୍ୟେକ ସୁନ୍ଦର ଗୀତର ପଛରେ ରହିଥାଏ ଜଣେ ସମ୍ବେଦନଶୀଳ କଲମ, ଜଣେ ସୃଜନଶୀଳ ମନ, ଯିଏ ଭାବନାକୁ ଶବ୍ଦରେ ପରିଣତ କରି ଲକ୍ଷ ଲକ୍ଷ ହୃଦୟରେ ସ୍ଥାନ ସୃଷ୍ଟି କରନ୍ତି। ସେହିଭଳି ଜଣେ ପ୍ରତିଭାଶାଳୀ ଗୀତିକାର ଆଜି ଆମ ଗହଣରେ ଉପସ୍ଥିତ ଅଛନ୍ତି। ତାଙ୍କ ଲେଖନୀରେ ରହିଛି ପ୍ରେମର କୋମଳତା, ଜୀବନର ବାସ୍ତବତା, ସମ୍ପର୍କର ଉଷ୍ମତା ଓ ସମାଜର ନିରବ କାହାଣୀ। ତାଙ୍କ ଲେଖା ଅନେକ ଗୀତ ଆଜି ଶ୍ରୋତାଙ୍କ ହୃଦୟରେ ଚିରସ୍ମରଣୀୟ ହୋଇ ରହିଛି। ଆଜି ଆମେ କେବଳ ଜଣେ ଗୀତିକାରଙ୍କୁ ନୁହେଁ, ବରଂ ଜଣେ ସୃଷ୍ଟିକର୍ତ୍ତାଙ୍କୁ ସ୍ୱାଗତ କରିବା, ଯିଏ ନିଜର ଶବ୍ଦରେ ସୁରକୁ ପ୍ରାଣ ଦିଅନ୍ତି ଏବଂ ନିଜର କଳ୍ପନାରେ ସଙ୍ଗୀତକୁ ଅମର କରନ୍ତି। ଆସନ୍ତୁ ତାଙ୍କର ସୃଜନ ଯାତ୍ରା ସଂଘ

ସକ୍ସେସ ସଫଳତା ଓ ଅନୁଭୂତି ବିଷୟରେ ଆଜି ତାଙ୍କ ନିଜ ମୁହଁରୁ ଶୁଣିବା। ସେ ଆଉ କେହି ନୁହେଁ, ସେ ହେଉଛନ୍ତି ଗୀତିକାର ଗଣେଶ ଚନ୍ଦ୍ର ବିଷୋଇ। ତେବେ ଚାଲନ୍ତୁ ତାଙ୍କ ସହିତ

0: ସାର୍ ନମସ୍କାର।
1: ନମସ୍କାର,
0: ଆପଣଙ୍କୁ ଆଜିର ବନମଲ୍ଲିକା କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ଵାଗତ କରୁଛି।
1: ଧନ୍ୟବାଦ। ମୁଁ ହେଉଛି ଗଣେଶ ଚନ୍ଦ୍ର ବିଷୋଇ, ଆଉ ମୁଁ ବରିଗୁମା ବ୍ଲକ ଅନ୍ତର୍ଗତ ଶସାୟନୀ ଗ୍ରାମ ପଞ୍ଚାୟତ ନୂଆ ଗାଁରେ ରହେ।
0: ସମସ୍ତେ ଜାଣିଛୁ ଆପଣ ଏତେ ସୁନ୍ଦର ଭାବରେ ଗୀତ ଲେଖୁଛନ୍ତି, ତ ଆପଣଙ୍କର ଏଇ ଯୋଉ ଗୀତ ଲେଖିବାର ପ୍ରେରଣା ଆପଣ କୋଉଠୁ ପାଇଥିଲେ?
1: ପ୍ରଥମତଃ ମୁଁ ବିକ୍ରମଦେବ କଲେଜରେ ଯେତେବେଳେ ପଢୁଥିଲି +3 ଫାର୍ଷ୍ଟ ଇୟର, ସେତେବେଳେ ମୁଁ ଓଡ଼ିଆରେ ଲେଖୁଥିଲି, କିନ୍ତୁ ଯେତେବେଳେ ଦେଖିଲି ଯେ ଆମର କୋରାପୁଟିଆ ଭାଷା ପ୍ରତି ଅନ୍ୟମାନଙ୍କର ବିମୁଖତା ମୋତେ ଟିକେ ବାଧିଥିଲା, ଯୋଉଠିକି ସମ୍ବଲପୁରୀ ଲୋକ ସମ୍ବଲପୁର ପାଇଁ ବୋଲିକି ସେମାନେ ସମର୍ପିତ, କଳାହାଣ୍ଡି ଲୋକ କଳାହାଣ୍ଡି କହିବା ପାଇଁ ସେମାନେ ପଛଘୁଞ୍ଚା ଦିଅନ୍ତି ନାହିଁ, ଆମ କୋରାପୁଟର ଲୋକ ଦେଶିଆ କହିବା କାଇଁ କାହିଁକି ପଛଘୁଞ୍ଚା ଦିଅନ୍ତି। ସେଇଠୁ ପରେ ମୁଁ ଆରମ୍ଭ କଲି ବିଶେଷ କରି ଦେଶିଆ ଭାଷାରେ ଲେଖିବା ପାଇଁ, କୋରାପୁଟିଆ ଦେଶିଆ ଭାଷାରେ ମୁଁ ଅନେକ ଗୁଡ଼ାଏ ଗୀତ ଲେଖିଛି।
0: ତାହେଲେ ପ୍ରଥମ ଥର ଗୀତ ଲେଖିବାର ଅନୁଭବ ଆପଣଙ୍କର କେମିତି ଥିଲା?
1: ପ୍ରଥମତଃ ମୁଁ ଶ୍ରୀକୃଷ୍ଣଙ୍କ ଜଣାଣ ଲେଖିଥିଲି, ଯୋଉଟାକୁ ଦେଶିଆ ଭାଷାରେ ଲେଖିଥିଲି, ଯୋଉଟା ପ୍ରାୟତଃ ଆମର ଦେଶିଆ ଭାଷାରେ କୌଣସି ଗୀତ ନଥିଲା ସେ ଟାଇମରେ, ଅନୁପ୍ରାଣିତ କରିଥିଲା। ଆହେ କଲାକାନୁ ମରବନ ମାଳି ଗୋବର୍ଦ୍ଧନ ନୀଳମଣି, ରାଧା ପରାନ୍ଧନ ନନ୍ଦର ନନ୍ଦନ ନରହରି ଚକ୍ର ପାଣି, ତୋର ନାମ ଧରି ଗୀତ ଲେଖିଦେବି ଛିଚିଲେ ନ ଲାଗ ପାଣି ବୋଲି ପ୍ରଥମେ ମୁଁ ଲେଖିଥିଲି।
0: ବହୁତ ବଢିଆ। ତାହେଲେ ଗୋଟେ ଗୀତ ଲେଖିବା ପୂର୍ବରୁ ଆପଣ ମାନେ କିଭଳି ଭାବରେ ନିଜକୁ ପ୍ରସ୍ତୁତ କରନ୍ତି, ଆଉ ଆପଣ କୋଉ କୋଉ ଗୀତ ଲେଖନ୍ତି, ଯେମିତିକି ଆଦିବାସୀ ଗୀତ ଲେଖିବା ପ୍ରତି ରୁଚି ରଖନ୍ତି, ଓଡ଼ିଆ ଗୀତ ପ୍ରତି ରଖନ୍ତି, ଭଜନ ପ୍ରତି ରଖନ୍ତି, କୋଉ ଟାଇପ୍ର ଗୀତ ଆପଣଙ୍କୁ ବେଶୀ ଭଲ ଲାଗେ?
1: ବିଶେଷ କରି ସମାଜରେ ଯାହା ପ୍ରତିଦିନ ଯାହା ଚାଲିଛି ସେଇ ଅନୁସାରେ ମୁଁ ଗୀତ ଲେଖିଥାଏ। ତାପରେ ଆମର ଋତୁକାଳୀନ ବିଭିନ୍ନ ପ୍ରକାର ପର୍ବପର୍ବାଣି, ସମାଜର ସମସ୍ୟା, ଏଇ ଯାକୁ ନେଇକରି ମୁଁ ଲୋକଲୋଚନକୁ ଆଣିଥାଏ। ଯେମିତି କରୋନା ଟାଇମରେ କରୋନା ଉପରେ ଲୋକମାନଙ୍କ ପାଇଁ ବୋଲି ସଚେତନତା ପାଇଁ ଲେଖିଥିଲି, ସେଇଭଳିଆ ଲେଖିଥାଏ। ଆଉ ବିଶେଷ କରି ମୋର ଅନେକ ଗୀତରେ ଆଉ ପ୍ରେମ ମଧ୍ୟ ଥାଏ, ପ୍ରେମଯୁକ୍ତ ଭକ୍ତି ଗୀତ ବି ଅନେକ ଅଛି, କିନ୍ତୁ ପ୍ରେମକୁ ଅଧିକ ନେଇକିରି, ଯେହେତୁ ଆମର ଆଦିବାସୀ ସମ୍ପ୍ରଦାୟରେ ଯୋଉ ଭେଣ୍ଡିଆ ପିଲା ଆଉ ଝିଅମାନଙ୍କ ପ୍ରେମର ଆଦାନ ପ୍ରଦାନ ତାହା ମୋ ଗୀତର ମାଧ୍ୟମ ହେଇଥାଏ, ଯାହାକୁ ଚୈତ ପର୍ବ ଗୀତ ବୋଲି ମଧ୍ୟ କୁହାଯାଇଥାଏ।
0: ତାହେଲେ ଆପଣ କୋଉ ଗୀତ ମାନେ ଲେଖିଛନ୍ତି ଆଉ ଯୋଉଟାକି ଆପଣଙ୍କୁ ବହୁତ ପସନ୍ଦ, ତାହେଲେ ଆଜି ସେ ଗୀତଟି ଆମକୁ ଶୁଣେଇବେ?
1: ମୋର ଅନେକ ଗୀତ ଅଛି ଯୋଉଟାକି ଆମର ଚୈତ ପର୍ବ ମାଧ୍ୟମରେ ମିଶା ଯାଉଛି, ତାପରେ ମାଣ୍ଡିଆ ପେଜକୁ ନେଇକିରି ମଧ୍ୟ ହେଇଥିବ, ଆଉ ଯାହା ରେକର୍ଡିଂ ତ ରେଡ଼ିଓ ସେଣ୍ଟର ବାଜୁଛି କୁଡ଼େଇ ଫୁଲ କାର୍ଯ୍ୟକ୍ରମରେ। ଆଖି ମରାମରି ଟଇଚା ଟଇଁଚି ଧାନକୁଟା ଢେକି ସାଲେ, ଦେଖିଲା ଦାଙ୍ଗଡ଼ା ଝୁରି ମରି ଯିବାଇ ନୁନି ହାଟ ଗଲା ବେଲେ, ମଲ୍ଲି ଫୁଲ ଝୁପା ଝୁଲେ ମୋର ଡାଲିଆ ଖୋସା ଫୁଲ କେ ଭୁଅଁର ଝୁରେ, ଏଇ ଗୀତଟା ରେଡ଼ିଓ ସେଣ୍ଟରରେ ଅଲରେଡି ବାଜୁଛି।
0: ତାହେଲେ ଯେତେବେଳେ
1: ହଁ,
0: ଆପଣ ଏତେ ସୁନ୍ଦର ଭାବରେ ଗୀତ ଲେଖନ୍ତି, ଯେମିତିକି କହିଲେ ମାଣ୍ଡିଆକୁ ନେଇକି ମଧ୍ୟ ଆପଣ ଗୀତ ଲେଖିଛନ୍ତି, ମାଣ୍ଡିଆକୁ ଦେଖିକି ଆପଣଙ୍କୁ କେମିତି ଇଚ୍ଛା ହେଲା ଗୀତ ଲେଖିବା ପାଇଁ?
1: ଦେଖନ୍ତୁ, ସରକାର ତ ଯୋଜନା କରିଛି ମାଣ୍ଡିଆ ପେଜ ପିଇବା ପାଇଁ ବୋଲିକିରି, କି ମାଣ୍ଡିଆର ଯେକୌଣସି ଜିନିଷ ମିଲେଟ୍ ମିଶନ ମାଧ୍ୟମରେ, ତାପରେ ପରେ ତାକୁ ମୁଁ ଜନସଚେତନତା ପାଇଁ ଯୋଉଟା କି ଲୋକଲୋଚନକୁ ଆଣିବା ପାଇଁ ଚାହିଁଲି, ତାପରେ ତା ବିଷୟରେ ଲେଖିଲି। ଯେମିତି ଦେ ଦନାଦନ ମାରିଲି ମଜା ଗାଗଡ଼ ଦିଶିଲା ତେଜ, ଭୋର ଖରାବେଲା ଝିକାଇ ଦେଲି ଦନେକ ମାଣ୍ଡିଆ ପେଜ, ତାପରେ ଅଛି ସେଠି ମାଣ୍ଡିଆ ଯାଉ ମାଣ୍ଡିଆ ପିଠା ଆରିସା ମାଣ୍ଡିଆ ଲାଡ଼ୁ, ସରକାର କହିଲା ଦୁଇ ଅଲି ମିଶା ମାଣ୍ଡିଆ ପେଜକେ ଝାଡ଼ୁ, ହେଲେ ଏଇଭଳିଆ ଏଇଟା ଏଇଟା ମାଣ୍ଡିଆ ଉପରେ ରହିଲା। ଏମିତି ବିଭିନ୍ନ ପ୍ରକାର ମୋର ଯୋଉ କୋରାପୁଟ ପରବ ଯୋଉଟା ଆମର ହଉଛି ପରବ, ସେଇ ଉପରେ ମଧ୍ୟ ମୋର ଗୀତ ଅଛି।
0: ଆଚ୍ଛା, ତ ପରବକୁ ନେଇକି କେମିତି ଲେଖିଥିଲେ ସାର୍? ମାନେ ପରବ ତ ଆମ ସମସ୍ତଙ୍କର ଗୋଟେ ମୁଖ୍ୟ ପର୍ବ, ତାକୁ ନେଇକି ଆପଣ କେମିତି ଗୀତ ବନେଇବି ବୋଲି ଭାବିଲେ?
1: ଯାହା ଲୋକଲୋଚନକୁ ତ ଆଣିବାର ଅଛି ନା, ଯେମିତି ହେଲେ ଗୋଟେ ଜିନିଷ ସେଟା ପାଇଁ, ଆଲେ ଆଶା ଆଶା ଧାଙ୍ଗିଡି ମନ୍ଦା ନିକୁ କରି ତମର ଖସାକେ ବାନ୍ଧା, ଢେମସା ଧାଉନି ଧରା, କୋରାପୁଟ ଡାଣ୍ଡେ ପରବ ହେଇଛି ଯେ ଝପରାନି ଛନେ ଭାରା, ଏଇଭଳିଆ ଚିତ୍ର ଗୀତ ଥିଲା। ଦିଦାଙ୍ଗ ମୋହରି ଢୋଲ ଟାମକ କେତେ ବାନି ବାନି ଜାକ ଜମକ, ରାମଡଲି ପଟୁଆର ଦେଶିଆ ବାଜା କେ ଦେଶିଆ ଗୀତ, ଦେଶ ଯାକ ଥର ହର, ଏଇଭଳିଆ ଲେଖିଥିଲି।
0: ବହୁତ ବଢିଆ। ତାହେଲେ ଆପଣଙ୍କର ମତରେ ଏକ ଭଲ ଗୀତର ସବୁଠାରୁ ମୁଖ୍ୟ ବିଶେଷତାଟା କ'ଣ?
1: ଗୋଟେ ଜିନିଷକୁ ଆମେ ଯେତେବେଳେ ନଉଛୁ, ଗୋଟେ ଷ୍ଟୋରୀ ବା ଗୋଟେ ଗଳ୍ପକୁ, ତାକୁ ଅଳ୍ପ

0: ୱାର୍ଡ ମାଧ୍ୟମରେ ଅଳ୍ପ ଶବ୍ଦ ମାଧ୍ୟମରେ କେମିତି ଆମେ ଏମିତି ଲେଖିପାରିବା ଯେ ଯାହା ସମସ୍ତଙ୍କର ମନକୁ ଛୁଇଁବ। ଏବେ କ କୁ କ କି ଲ କୁ ଲ ମିଶେଇକି ଲେଖିଦେଲେ ତ ଗୀତ ନାହିଁ, ତାର ପ୍ରକୃତ ମର୍ମଟା ଆଇବାର ଅଛି ଯେ କୋଉ ପ୍ରକାର ଲେଖିଲେ ଯାଇକି ସମସ୍ତଙ୍କର ମନକୁ ଛୁଇଁବ, ଇଏ ହଉଛି ଗୀତର ବିଶେଷତ୍ଵ।
1: ତାହେଲେ ଆଜିକାଲି ଯୋଉ ମଡର୍ଣ୍ଣ ଯୁଗ ହେଲାଣି, ଆଗରେ ଗୀତର ଶୈଳୀ ଅଲଗା ଥିଲା, ଆଗରେ ଗୀତ ଗାଇବା ବି ଲୋକମାନେ ଅଲଗା ପ୍ରକାରର ଗାଉଥିଲେ, ଏବେ ବହୁତ
0: ହଁ
1: ସାରା ଇନଷ୍ଟ୍ରୁମେଣ୍ଟ ପଳେଇ ଆସିଲାଣି, ବହୁତ ସାରା ନୂଆ ନୂଆ ସିଙ୍ଗର ପଳେଇ ଆସିଲେଣି, ଆଜିକାଲି ଛୋଟ ଛୁଆମାନେ ବି ଗୀତ ଗାଇବା ଆରମ୍ଭ କରିଦେଲେଣି, ତ
0: ହଁ
1: ଆଗର ଗୀତ ଗୁଡାକରେ ଆଉ ଏବେର ଗୀତ ଗୁଡାକ ଭିତରେ କଣ ସବୁ ପରିବର୍ତ୍ତନ ସବୁ ଆପଣ ପରିଲକ୍ଷିତ କରୁଛନ୍ତି?
0: ଆଗର ଗୀତ ଗୁଡାକରେ ବୋଲେ କଣ ସବୁ ଅରିଜିନାଲ ଜିନିଷ ଯାକ ଭାଷା ହଉ କିମ୍ବା ଶବ୍ଦ ହଉ ଥିଲା, ବର୍ତ୍ତମାନ ଆମର ଗୀତ ଗୁଡିକରେ ବୋଲେ କିଛି ଆଧୁନିକ ଶୈଳୀ ପଶି ଯାଇଛି ଯେଉଁଠି କି ଇଂଲିଶ ବି ଲେଖି ଦଉଛନ୍ତି, ହିନ୍ଦୀ ବି ଲେଖି ଦଉଛନ୍ତି। ଆମର କୋରାପୁଟ ଦେଶିଆ ଭାଷାରେ କୋଉଠି ଦିବାନୀ ବୋଲିବା ଶବ୍ଦ ଗୋଟେ ନାହିଁ, କିନ୍ତୁ ଆମର କୋରାପୁଟ ଦେଶିଆ ଭାଷାରେ ବର୍ତ୍ତମାନ ଦିବାନୀ ବୋଲିକିରି ଗୋଟେ ଲଗେଇ ଦଉଛନ୍ତି, ପ୍ରେମ ଦିବାନୀ ବୋଲୁଛନ୍ତି। ସେମିତିଆ କଣ ଆମର ଭାଷା ଅଛି କି ନାହିଁ? ପୁଣି ଆଇ ଲଭ୍ ୟୁ ହଉ କି ଆଇ ଲାଇକ୍ ୟୁ, ଏଇ ଟାଇପ୍ର ୱାର୍ଡିଂ ଯାକ ଲଗେଇ ଦଉଛନ୍ତି ବର୍ତ୍ତମାନର ଗୀତରେ, ସେତେ ଭଲ ଲାଗୁନି। ଆଉ ଆଗର ଯାହା ବି ଥିଲା ଆଗର ଗୀତ ପ୍ରକୃତରେ ସେଟା ଗୀତ।
1: ତାହେଲେ ଯେତେବେଳେ ଆପଣ ଗୀତ ଲେଖନ୍ତି, ସବୁଠାରୁ ବଡ ଚ୍ୟାଲେଞ୍ଜ କଣ ହୁଏ, ମାନେ ଗୀତ ଲେଖିବା ସମୟରେ କେତେବେଳେ ସମୟ ବାହାର କରନ୍ତି ଗୋଟେ ସୁନ୍ଦର ଗୀତ ଲେଖିବା ପାଇଁ? ମାନେ ଡେ ଟୁ ଡେ ଲାଇଫରେ ସମସ୍ତଙ୍କ ଜୀବନରେ କିଛି ନା କିଛି କାମ ଥାଏ, ଆପଣ ବି
0: ହଁ
1: ଜୀବନ ବଞ୍ଚିବା ପାଇଁ କିଛି ଗୋଟେ କାର୍ଯ୍ୟ କରୁଥିବେ, ତ ସେଇ
0: ହଁ
1: କାର୍ଯ୍ୟଶୈଳୀ ଆଉ ଆପଣ ଗୀତକୁ କେମିତି ବାଲାନ୍ସ କରନ୍ତି?
0: ମୋର ଗୀତ ଲେଖା ସମୟ ହଉଛି ପୁରା ସକାଳ, ମୋର ଉଠିବା ସମୟ ହଉଛି 4:30 ଉଠିବି, ଅଳ୍ପ ସମୟ ନିତ୍ୟକର୍ମ ସାରିଲା ପରେ ମୁଁ 5ଟାରୁ 6ଟା ଭିତରେ ଯେବେ ବସିବି ଗୋଟେ ଗୀତ ଲେଖିବି ଲେଖିବି। ଆଉ ପ୍ରତିଦିନ ମୋର ଗୋଟେ ଗୀତ ଥିବ ଯାହାକି ଆପଣ ମାନେ ଫେସବୁକ୍ ମାଧ୍ୟମରେ ଦେଖୁଥିବେ, ପ୍ରତିଦିନ ମୋର ଗୋଟେ ଗୀତ ଥିବ ହିଁ ଥିବ। ଆଉ ଗୀତ ଲେଖିବାର ହଉଛି ତାର ଭାଷା, ଏ ଯୋଉ ଭାଷାକୁ ଆଣିବାଟା ହିଁ ଗୀତର ପ୍ରଥମତଃ ସେଇଟା ହିଁ ଦରକାର, ଉନ୍ନତ ମାନର ଭାଷା ଆସିବାର ଅଛି।
1: ତାହେଲେ ଆପଣ ସବୁଠାରୁ କୋଉ ଭାଷାରେ ଅଧିକ ଗୀତ ଗାଇବାକୁ ପସନ୍ଦ କରୁଛନ୍ତି?
0: କୋରାପୁଟିଆ ଦେଶିଆ ଭାଷା, ଏଇ ଭାଷାରେ ମୁଁ ଅନେକ ଗୀତ ଲେଖିଛି। ଆଉ ଯୋଉଟାକି ଇଣ୍ଟରନ୍ୟାସନାଲ ଲେଭେଲ ଯୋଉଟା ଆମର ଅଛି କାବ୍ୟ କୌମୁଦୀ ଇଣ୍ଟରନ୍ୟାସନାଲ ମଲ୍ଟିଲିଙ୍ଗୁଆଲ ପୋଏଟ୍ସ ମିଟ୍ ବୋଲିକି, ସେଠି ମଧ୍ୟ ମୁଁ ପ୍ରତିଥର କୋରାପୁଟ ଦେଶିଆ ଭାଷାକୁ ହିଁ ନେଉଛି, ତାପରେ ତାକୁ ଇଂଲିଶରେ ମୁଁ ଟ୍ରାନ୍ସଲେଟ୍ କରୁଛି।
1: ତାହେଲେ ମୋର ଗୋଟେ ପ୍ରଶ୍ନ ରହିବ, ଆପଣ ଗୀତ ଲେଖୁଛନ୍ତି, ତ ଗୀତ ଗାଇବାକୁ ମଧ୍ୟ ଆପଣ ପସନ୍ଦ କରନ୍ତି?
0: ହଁ ଗୀତ ବି ସମୟ ସମୟରେ ଗାଇଥାଏ, କିନ୍ତୁ ସେତେ ପରିମାଣରେ ଗାଏ ନାହିଁ, ଆଉ ଯେତେବେଳେ ଇଚ୍ଛା ଟିକେ ଗାଇ ଦେଇଥାଏ। ଆଉ
1: ଆପଣଙ୍କର ଗୋଟେ ଗୀତ ଶୁଣିବା ସାର୍।
0: ଗୋଟେ ଝିଅକୁ ଦିଲିଆ ନେଇଯାଇଛି ଗୋଟେ ପିଲା, ଆଉ ତା ମା ଏ ଗୀତଟା ଗାଉଛି। ତୋକେ ମରଡ଼ି ଖାଇତାରେ ଭଞ୍ଜା ଟୁରା, ତୋକେ ମରଡ଼ି ଖାଇତାରେ ଭଞ୍ଜା ଟୁରା, ତୋକେ ମାତା ଖାଇତାରେ ଭଞ୍ଜା ଟୁରା, ମୋର ଲାଡ୍ରି ବେଟିକେ ଧରି ପଲାଇଲୁ, ଲାଡ୍ରି ବେଟିକେ ଧରି ପଲାଇଲୁ, ବୁଆର ସମ୍ପତ୍ତି ପରା, ତୋକେ ମରଡ଼ି ଖାଇତାରେ ଭଞ୍ଜା ଟୁରା। ପିଲାବେଳ ଥାନୁ ପାଲି ପଚି କରି ବଡ କରି ରେଲି ମୁଇରେ, ସଡ଼ା ବଡ କରି ରେଲି ମୁଇ, ମୋର ବେଟି ତୋର କାଇ ବୁଡ଼ାଇଲା, ଉଦଲିଆ ନେଲୁ ତୁଇ ରେ ପିଲା, ଉଦଲିଆ ନେଲୁ ତୁଇ, ତୋର ସୁକୁଟି ଆୟାର ଖସା କେ କାଟିବି, ସୁକୁଟି ଆୟାର ଖସା କେ କାଟିବି, ମୋର ଲଗେ ପଡ଼ ଧରା, ତୋକେ ମରଡ଼ି ଖାଇତାରେ ଭଞ୍ଜା ଟୁରା, ଏ ତୋକେ ମାତା ଖାଇତାରେ ଭଞ୍ଜା ଟୁରା। ଘରେ ରନ୍ଧା ନାହିଁ ଦୁଆରେ ଖଲିରେ, ତାକୁ ବୁଢା ରନ୍ଧା ପାଲି, ମାଇଜି ପସ୍କେ ନାଇଁ ପାରି କରି ଧାଇଁଲୁ କେରଳ କୁଲି, କୋଟପାଡ଼ି ଥାନା ଦେଖାଇ ଦେବି, କୋଟପାଡ଼ି ଥାନା ଦେଖାଇ ଦେବି, ତୋର ବଂଶ ଯାକ ଚର ଚରା, ତୋକେ ମରଡ଼ି ଖାଇତାରେ ଭଞ୍ଜା ଟୁରା, ଏ ତୋକେ ମାତା ଖାଇତାରେ ଭଞ୍ଜା ଟୁରା।
1: ସାର୍ ବହୁତ ସୁନ୍ଦର ବି ଆପଣ ଗୀତ ଗାଉଛନ୍ତି, ଗୀତ ଲେଖିବା ସହିତ ଗୀତ ଗାଉଛନ୍ତି।
0: ହଁ ସମୟ ଦେଖିକିରି
1: ଆପଣ ଯେତେବେଳେ ଗୀତ ଗାଆନ୍ତି, ମାନେ ଗୀତ ଯେତେବେଳେ ପବ୍ଲିଶ ହୁଏ,
0: ହଁ
1: ତାପରେ ଆପଣଙ୍କର ଯୋଉ ସାଙ୍ଗସାଥି ଅଛନ୍ତି, ଲିସନର୍ସ ମାନେ ଅଛନ୍ତି, ସେମାନଙ୍କ ପ୍ରତିକ୍ରିୟା ଦେଖିକି ଆପଣଙ୍କୁ କଣ ଫିଲ୍ ହୁଏ?
0: ସେଇମାନେ ହିଁ ମୋର ସବୁକିଛି, ଯୋଉମାନେ ବି ମୋର ଗୀତ ପଢିଲା ପରେ କି ଶୁଣିଲା ପରେ ଯାହା ବି ସେମାନଙ୍କର ପ୍ରଶଂସା, ସିଏ ହିଁ ସେଇଟା ହିଁ ମୋତେ ରାସ୍ତା ଦେଖିଛି ଯେ ଆହୁରି ଅଧିକରୁ ଅଧିକ ଗୀତ ଲେଖିବା ପାଇଁ, ସେମାନେ ହେଉଛନ୍ତି ମୋର ପ୍ରେରଣାର ସ୍ରୋତ। ଆପଣ ସମସ୍ତଙ୍କର ଅବଦାନ ଏଠି ରହେ, ଗୋଟେ ଲେଖକ ଯେ ଜନ୍ମରୁ ଲେଖକ ସେମିତି କିଛି ନୁହେଁ, ସେଠି ଅନେକ ଲୋକଙ୍କର ଅବଦାନ ଥାଏ, ଯେମିତି ଆପଣ ମଧ୍ୟ ନିଶ୍ଚୟ ମୋର ପ୍ରେରଣାର ସ୍ରୋତ ହେବେ। ଆଉ ବେଶୀ ଅନୁପ୍ରାଣିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ର, ଯେଉଁଠି କି ମୁଁ ଅଧିକ ପ୍ରେରଣା ପାଇଛି। ମୋ ଗୀତ ଯେମିତି ପ୍ରଥମେ ରେକର୍ଡିଂ ହେଲା, ତା ପରଠୁ ମୁଁ ଅଧିକ ସୁନ୍ଦର ଭାବରେ ଲେଖିଲି। ଆଉ ଧନ୍ୟବାଦ ଦେବି ରଞ୍ଜନ ସାର୍ଙ୍କୁ ଆଉ ଆମର ବିଜୁ ସାର୍ଙ୍କୁ, ସେମାନେ ମୋତେ ବହୁତ ପ୍ରେରଣା ଦେଇଛନ୍ତି ଲେଖିବା ପାଇଁ।
1: ବହୁତ ସୁନ୍ଦର ସାର୍। ତାହେଲେ ଯେତେବେଳେ ଆପଣ ବାହାରେ ଗୀତ ଗାଆନ୍ତି ଆଉ ଯେତେବେଳେ ଆପଣ ଆକାଶବାଣୀରେ ଗୀତ ଗାଆନ୍ତି, ତ ସେ ଦିଟା ଭିତରେ କଣ ତଫାତ୍ ଆପଣ ଜାଣିପାରିଲେ?
0: ଆକାଶବାଣୀ ତ ମୁଁ ଗୀତ ଗାଇନି।

0: ମୋର ଗୀତ ଯାକ ବାଜୁଛି ଆଉ ବାହାରେ ଏମିତି କାଁ ବାଁ ଗାଇଥାଉଛି, କିନ୍ତୁ ଆକାଶବାଣୀ ଆକାଶବାଣୀ, ତାକୁ ପାଶୁରି ହେବନି। ଆଉ ସେଇଭଳିଆ ଷ୍ଟେଜ ଏତେ ସହଜ ନୁହଁ ପାଇବାଟା, ବହୁତ ଭଲ ଲାଗେ ଆକାଶବାଣୀ।
1: ତାହେଲେ ଆପଣ ପର୍ସନାଲି ମାନେ ଆପଣଙ୍କର ସବୁଠାରୁ ପ୍ରିୟର ଗୀତିକାର କିଏ?
0: ମୋର ପ୍ରିୟ ଗୀତିକାର ତ ଅନେକ ଅଛନ୍ତି, ଯୋଉମାନଙ୍କର ଲେଖାକୁ ମୁଁ ବହୁତ ଭଲ ପାଏ। ଯେମିତିକି ଆମର ମିଶ୍ର ଆଜ୍ଞା ଥିଲେ, ତାଙ୍କେ ତ ଆଜି ନାହାନ୍ତି, ରେଡ଼ିଓ ସେଣ୍ଟରରେ ଥିଲେ, ତାଙ୍କର ଗୀତ ଭଲ ଲାଗେ। ଏବେ ଆମର ଧୀରେନ୍ ସାର୍ ବି ଅଛନ୍ତି, ଧୀରେନ୍ ମୋହନ ପଟ୍ଟନାୟକ ଜୟପୁର, ତାଙ୍କର ଲେଖା ବି ମୋତେ ଭଲ ଲାଗେ। ଆଉ ଅନେକ ଅଛନ୍ତି ଯୋଉମାନେ କି ବାହାର ଲେଖକ ମାନେ ବି ଅଛନ୍ତି, ସେମାନଙ୍କ ହଳଧର ନାଗ ଭଳିଆ ଲେଖକ, ତାଙ୍କ ଦ୍ଵାରା ମୁଁ ଅନୁପ୍ରାଣିତ। ତେଣୁ ମୁଁ ନିଜ ଭାଷା, ମୁଁ କୋରାପୁଟ ଭାଷାକୁ ଛାଡ଼ିବି ନାହିଁ, ସେଇଥିପାଇଁ ହିଁ ମୁଁ କୋରାପୁଟ ଭାଷାରେ ବେଶୀ ଗୀତ ଲେଖୁଛି।
1: ବହୁତ ସୁନ୍ଦର ସାର୍, ତାହେଲେ ଆପଣ ଆଉ କିଛି ଆମକୁ ଶୁଣାନ୍ତୁ।
0: ହେଲେ ଏଇଠି କଣ ହେଇଛି ନା, ଏ ଗୀତର ଶୀର୍ଷକ ହଉଛି ବୁଦ୍ଧିବଣା। ନାଇଁ ଜାନିକରି ଟାପରା କରିଲି ମଝିଆ ଦାଦାର ଶାଲିକେ, ଆଖି ମାରୁ ମାରୁ ଝପ୍ଟି ଆଇଲା ଭିଡ଼ି ଦେଲା ମୋର ପାଲିକେ, କହିଲା ବିବାହ ହେଇଦେଉ କାଲିକେ, ମୁଇଁ କହିଦେଲି ଏସୁ ନାଇନି ଆଇବା ବର୍ଷର ବାଲିକେ। ବାଲି ବୋଲେ ସରି ବେଶୀ ବିଲମ୍ବ ହେସି, ହେଇଯାଉ ଆମେ ହୋଲିକେ, ନାଇଁ ବୋଲେ ସରି ସମାଲି ରାବେ ମୋର ବୁଆର ପୁରୁଣା ନଲିକେ, ଡାବୁ ନାଇଁ ବୋଲେ ବିକି ଆନିଦେବି ମୋର ଆୟା ବୁଆ ଦେଲା ମାଲିକେ। ବାବୁ ଆଶା କାଜେ ବିବାହ ହେଇଦେଲି ଜାନିକରି ତାର ଚାଲିକେ, ଶୋଇ ଉଠୁ ଉଠୁ ଝିକାଇ ଦେଇସି ବାସିବା ଦୁଇ ଥାଲିକେ, ସେ ଖାଇ ଦେଇସି ମାଉସ ମାଉସ ଆରେ ମକେ ଦେଇସି ଚୁଚା ଡାଲିକେ, ତାର ପିଠିର ଛାଲକେ ହିଟାଇ ଦେବି ଜୀବିତା କି ନା କାଲିକେ, ବପୁ ଆସ ବୋଲି ଟାଣ୍ଡି ଦେଲି ଆସି ଦୁଇ କାଚ ଖାଣ୍ଟି ଫୁଲିକେ, ମୁଇ ବିରି ଗଞ୍ଜା ଭୁସିବି କାତି ଭାରବି ତା କୁକୁଡ଼ା ଗାଲିକେ, ବୋଲିକିରି ଗୋଟେ ଛୋଟ କବିତାଟା। ଏଠି ମଦ ପିଇବା କଥା କହିଛି, କିନ୍ତୁ ସେଇଟା ସମ୍ପୂର୍ଣ୍ଣ ଭାବେ ଭୁଲ ଯେ ଆମେ କେବେ ମଧ୍ୟ ନିଶା ସେବନ କରିବା ନାହିଁ।
1: ସମାଜକୁ ଭଲ ଶିକ୍ଷା ଦେବା ପାଇଁ ମଧ୍ୟ ଆପଣ ଗୀତ ଲେଖନ୍ତି?
0: ହଁ ହଁ ହଁ ମୋର ପ୍ରତି ଗୀତରେ ଶେଷରେ ଗୋଟେ ନିଶ୍ଚୟ ଗୋଟେ ଥିବ, ସମାଜ ପାଇଁ
1: ନିହାତି ଭାବରେ
0: ନିଶ୍ଚୟ
1: ଗୋଟେ
0: ଥିବ।
1: ସୁନ୍ଦର ବାର୍ତ୍ତା ରଖିକି କାମ
0: ହଁ
1: କରନ୍ତି।
0: ହଁ ହଁ
1: ଆଚ୍ଛା,
0: ନିଶ୍ଚୟ ଥିବ।
1: ବହୁତ ବଢିଆ ସାର୍। ତାହେଲେ ଆପଣ ଚଳଚ୍ଚିତ୍ର ପାଇଁ କିମ୍ବା ଆଲବମ୍ ପାଇଁ ଗୀତ ଲେଖିଛନ୍ତି?
0: ହଁ ଆଲବମ୍ ତ ଗୁଡାଏ ମୋର କରିଛନ୍ତି, ଆଲବମ୍ ଗୁଡାଏ ଆଲବମ୍ କରିଛନ୍ତି। ଆଉ ପୁଷ୍ପନି ପାଇଁ ମଧ୍ୟ ଗୀତ ଲେଖିଥିଲି, ଯୋଉଟା କି ବହୁତ ଭଲ ହେଇଥିଲା 2025ରେ, ବହୁତ ଭଲ ଟ୍ରେଣ୍ଡିଂରେ ଚାଲିଥିଲା।
1: ସେ ଗୀତକୁ ଆପଣ ୟୁଟ୍ୟୁବରେ ଗୀତ ବନେଇକି ବଜେଇଛନ୍ତି ସାର୍?
0: ହଁ ୟୁଟ୍ୟୁବରେ ଗୁଡାଏ ଗୀତ ବାହାରୁଛି ଏବେ, ପ୍ରତି ଗୀତରେ ତାର ଗୋଟେ ନିଶ୍ଚୟ ଗୋଟେ ସ୍ୱର ଦେବାକୁ ପଡ଼ିଥାଏ, ଆଲବମ୍ ହଉ କିମ୍ବା ଫିଲ୍ମ ହଉ, ସ୍ୱର ଦେବାକୁ ପଡ଼ିଥାଏ। ଆଉ ସାଧାରଣ କବିତା ତ କବିତା ମାଧ୍ୟମରେ ଆମେ ଲେଖିଦେବୁ, କିନ୍ତୁ ଗୋଟେ ଆଲବମ୍ ପାଇଁ କିମ୍ବା ଫିଲ୍ମ ପାଇଁ ଗୀତ ବନେଇବାକୁ ପଡ଼ିଥାଏ, ଯେ କୋଉ ସ୍ୱର ଦେବା, ତାର ମୁଖୁଡ଼ା କେମିତି ରହିବ, ତାର ଅନ୍ତରା କେମିତି ରହିବ, ସେ ଅନୁସାରେ ଲେଖିବାକୁ ପଡ଼ିଥାଏ। ଆଉ କବିତା ମାଧ୍ୟମରେ ବୋଲେ ସିଧା ଆମେ ଲେଖି ଚାଲିଥିବା, ସେଟା କିଛି ଅସୁବିଧା ନାହିଁ, କିନ୍ତୁ ପାର୍ଟିକୁଲାର ଗୋଟେ ମର୍ମ ସେଠି ରହିବା ଜରୁରୀ ଅଟେ।
1: ତାହେଲେ ଗୀତକୁ ଗୋଟେ ଲେଖିବା ପାଇଁ ନିହାତି ଭାବରେ ଗୋଟେ ଭାବନା ଦରକାର ସାର୍?
0: ନିଶ୍ଚୟ ନିଶ୍ଚୟ, ଗୋଟେ ଭାବନା ନ ଆସିଲେ ଗୀତ ଗୋଟେ କେବେ ଆସିବନି। ଆପଣ କୌଣସି ନହେଲେ କୌଣସି ଗୋଟେ ଜିନିଷକୁ ଭାବିବାକୁ ପଡିବ, ନା ଆଜି ଗୋଟେ ଚଢେଇ ଉପରେ ଲେଖିବି, କି ସମାଜରେ ଗୋଟେ ଜିନିଷ ଉପରେ ଲେଖିବି, କି ଆଜି ରଥଯାତ୍ରା ଉପରେ ଗୋଟେ ଲେଖିବି, ଏମିତି ଗୋଟେ ଜିନିଷ ଆସିବା ନିହାତି ଜରୁରୀ।
1: ତାହେଲେ ଯେଉଁମାନେ ଗୀତ ଲେଖୁଛନ୍ତି ସେମାନେ ନିହାତି ଭାବରେ ଗୋଟେ ଭଲ ମଣିଷ ହେଇଥିବା ଦରକାର ବୋଲି ମୁଁ ଭାବୁଛି, କାହିଁକି ନା ସେ ସମସ୍ତଙ୍କର ହୃଦୟର କଥାକୁ ମାନେ ଅତି ଭିତରକୁ ଯାଇ ବୁଝିପାରିବେ,
0: ହଁ ହଁ
1: ଯାଇକି ସେ କଣ ଭାବୁଛି ଆମେ ଲେଖିପାରିବା।
0: ହଁ ହଁ ହଁ ନିଶ୍ଚୟ ନିଶ୍ଚୟ ନିଶ୍ଚୟ, ସେତିକି ନିଶ୍ଚୟ ରହିବା ଜରୁରୀ।
1: ତାହେଲେ ସାର୍ ମାନେ ଆଜିକାଲିକା ଯୋଉ ଯୁବପିଢି ଅଛନ୍ତି,
0: ହଁ,
1: ଆଜିକାଲିକା ଯୋଉ ଯୁବପିଢି ଆସୁଛନ୍ତି, ସେମାନଙ୍କୁ ଆପଣ କଣ ବାର୍ତ୍ତା ଦେବେ?
0: ମୁଁ ଯୁବପିଢିକୁ ଏଇ ବାର୍ତ୍ତା ଦେବି ଯେ ବର୍ତ୍ତମାନ ଯାହା ବି ଆମର ଦେଶର ସିଚୁଏସନ୍ ଚାଲିଛି, ବିଭିନ୍ନ ପ୍ରକାର ଦେଖୁଛନ୍ତି, ବର୍ତ୍ତମାନ ବି ଗୋଟେ ଇଏ ଚାଲିଲା, ଯାହା ବି ଚାଲିଛି ଛାତ୍ରମାନଙ୍କୁ ନେଇକିରି, ସେଥିପ୍ରତି ଧ୍ୟାନ ନ ଦେଇକି ଯିଏ ବି ତାର ନିଜର ପାଠ ହଉ ଶିକ୍ଷା ହଉ ସେ ପ୍ରତି ଧ୍ୟାନ ଦିଅନ୍ତୁ। ଆଉ ବିଶେଷ କରି ଆମର କୋରାପୁଟିଆ ମାନଙ୍କ ପାଇଁ ଗୋଟେ, ଯେ ଆମ ଭାଷା ପ୍ରତି କେବେ ମଧ୍ୟ ବିମୁଖ ନ ହୁଅନ୍ତୁ, ଯେହେତୁ ଆମର କୋରାପୁଟ ଭାଷା, ଆମର କୋରାପୁଟରେ ଯାହା ବି ଅଛି ତାହା ଦୁନିଆରେ ନାହିଁ କହିଲେ ଚଳେ, ଆମ ପାଖରେ ସବୁ ପ୍ରକାର ଜିନିଷ ଅଛି, କିନ୍ତୁ ଆମେ ଆଗକୁ ବଢି ପାରୁନୁ। ତେଣୁ ଆମର ଏଇ ଭାଷା, ଆମର ସଂସ୍କୃତି, ଆମ ପରମ୍ପରା, ୟା ପ୍ରତି ବିମୁଖ ନେଇ କେମିତି ଆମେ ଆଗକୁ ନେବା, ସେଟା ଚେଷ୍ଟା କରିବାର ଅଛି। ଯେମିତିକି ଲୁଚି ଯାଉଥିଲା ଦିନେ ପୁଷ୍ପୁନି, ଆଜି ଜୟପୁରରେ ମୁଣ୍ଡ ଟେକି ଉଠିଛି ପୁଷ୍ପୁନି, ମାନେ ଆମର ଆଖପାଖ ଅଞ୍ଚଳ କେତେଟା ଜିଲ୍ଲାରେ ସେଟା ବହୁ ପରିମାଣରେ ପ୍ରତିଷ୍ଠା ଲାଭ କରିସାରିଲାଣି। ଏଇଭଳିଆ ଆମେ ଆମର ଏଇ ସଂସ୍କୃତି ପରମ୍ପରାକୁ କେବେ ମଧ୍ୟ ବିମୁଖ ଯେମିତି ନ ହେବା, ପଛ ଯେମିତି ନ କରିବା, ତାହା ହିଁ ମୁଁ ସମସ୍ତଙ୍କୁ ଆଜି କହିବି।
1: ବହୁତ ବଢିଆ ସାର୍, ଆମ ସମସ୍ତଙ୍କର ଏହା ହିଁ ଲକ୍ଷ୍ୟ ରହିବ, ଆଗକୁ ମଡର୍ଣ୍ଣ ହେବା କିନ୍ତୁ ଆମ ସଂସ୍କୃତି ଆମ ପରମ୍ପରାକୁ ନେଇକି ହିଁ ଆଗକୁ ବଢିବା।
0: ନିଶ୍ଚୟ ନିଶ୍ଚୟ, ହଁ ମଡର୍ଣ୍ଣ ହେବା, ଆଧୁନିକ ଯୁଗ, ଆମର ପାଠ ମଧ୍ୟ ଚେଞ୍ଜ ହେଲାଣି, ସେ ଅନୁସାରେ ଚାଲିବା, କିନ୍ତୁ ପୁରୁଣା ଜିନିଷକୁ ଯେମିତି ନ ପାସରିବା।
1: ତାହେଲେ ଆପଣ

0: କଣ ଇଚ୍ଛା ରହିଛି ସାର୍, ମାନେ ଆଗକୁ କଣ କରିବେ?
1: ମୋର ତ ଲେଖାଲେଖି ତ ଚାଲିଛି, ଚାହୁଁଛୁ କେତେଟା ବହି କାଢିବାର ମୁଁ ଇଏରେ ଅଛି। ଏଇ ଯୋଉ ଯାହା ଯାହା ବି ଲେଖିଛି ମୋର ପ୍ରାୟ 2000 ଉର୍ଦ୍ଧ୍ୱ ଗୀତ ହେଇଗଲାଣି, ତେଣୁ ତାକୁ ନେଇକିରି ମୁଁ କେତେଟା ବହି ଇଏ କରିବି ଆଉ। ତାପରେ ପ୍ରତି ସାହିତ୍ୟ ସଭାରେ ତ ମୁଁ ଥାଉଛି ହିଁ ଥାଉଛି, ସବୁଠି ମୁଁ ପ୍ରାୟ ଯାଇ ଥାଉଛି। ଆଉ ନିଜର ବହି ଯୋଉଟା କି କୋରାପୁଟ ଆଦିବାସୀ ସଂସ୍କୃତି ଉପରେ ବହିଟିଏ କାଢିବା ପାଇଁ ବୋଲିକି ମୁଁ ଲାଗିଛି।
0: ଆପଣ କହିଲେ ଆପଣ 2000ରୁ ଉର୍ଦ୍ଧ୍ୱ ଗୀତ ଲେଖିଛନ୍ତି, ତାହେଲେ 2000ରୁ ଉର୍ଦ୍ଧ୍ୱ ଗୀତ ଲେଖିବା ପାଇଁ ଆପଣଙ୍କ ପାଖରେ କୋଉ କୋଉ ସିଙ୍ଗର ମାନେ ଅଛନ୍ତି ଯେଉଁମାନେ କି ଆପଣଙ୍କ ଗୀତକୁ ଗାଉଛନ୍ତି?
1: ମୋ ପାଖରେ ରେଡିଏସନ ରେଟ୍ ତ ଅନେକ ଅଛନ୍ତି, ତାପରେ ଆହୁରି ବି ଅଛନ୍ତି କୋଟପାଡ଼ର ଆମର ଶ୍ରୀତମ ସାମନ୍ତରାୟ ଯିଏକି ଜଣେ ଭଲ ଗାୟକ, ତାପରେ ଆମର ରାଇଘର ପଟରୁ କିରଣ ଖୋରା, ସଲମନ ଖୋରା, ତାପରେ ନବରଙ୍ଗପୁରରୁ ଆନନ୍ଦ ଦାସ, ଏମିତି ବହୁତ ଗୁଡ଼ାଏ ଗାୟକ ଅଛନ୍ତି। ଆମର ଦାମ ହନ୍ତାଳ ବାବୁ, କମଲ ବୁରୁଡ଼ି, ଏମାନେ ସମସ୍ତେ ଅଛନ୍ତି ଯେଉଁ ବର୍ତ୍ତମାନର କଳାକାର ମାନେ ସମସ୍ତେ ମୋ ଗୀତ ଗାଉଛନ୍ତି ସେମାନେ।
0: ବହୁତ ବଢିଆ ସାର୍, ବନମଲ୍ଲିକା ଗୋଟେ ଏମିତି କାର୍ଯ୍ୟକ୍ରମ ଯୋଉଥିରେ କି ଆମେ କୋରାପୁଟ ଡିଷ୍ଟ୍ରିକ୍ଟର ଆମର ଆଖପାଖ ଅଞ୍ଚଳର ଯେତିକି ଟ୍ୟାଲେଣ୍ଟେଡ ଲୋକମାନେ ଅଛନ୍ତି ଯୋଉମାନେ କି ଆମର ଜିଲ୍ଲା ପାଇଁ ଗୀତ ଗାଉଛନ୍ତି ଆମରି ଭାଷାରେ, ତ ସେମାନେ କେମିତି ଆଗକୁ ଆସିବେ, ସେମାନଙ୍କୁ କେମିତି ଆମେ ଫ୍ରଣ୍ଟ ଲାଇନକୁ ଆଣିବୁ, ତାହା ହିଁ ଆମର ଗୋଟେ ପ୍ରୟାସ ରହିଛି। ସେଇଥିପାଇଁ ଆମେ ସମସ୍ତଙ୍କୁ ଖୋଜି ଖୋଜି ସମସ୍ତଙ୍କୁ ସାକ୍ଷାତକାର କରୁଛୁ ଆଉ ସମସ୍ତଙ୍କର କଥାକୁ ଆମେ ଆକାଶବାଣୀ ମାଧ୍ୟମରେ ଲୋକଙ୍କ ପାଖକୁ ପହଞ୍ଚାଉଛୁ। ତାହେଲେ ଆଜିର କାର୍ଯ୍ୟକ୍ରମରେ ଆପଣ କଥା ହେଲେ ଆପଣଙ୍କୁ କେମିତି ଲାଗିଲା?
1: ବହୁତ ଭଲ, ବହୁତ ଭଲ ଲାଗିଲା। ଆଉ ଯୋଉ ବଣମଲ୍ଲିକା କାର୍ଯ୍ୟକ୍ରମରେ ଯେଉଁ ବଣମଲ୍ଲିକା ବଣମଲ୍ଲି ଯୋଉଟା ବଣରେ ଫୁଟିକିରି ବଣରେ ହିଁ ଝଡିଯିବା କଥା, ସେମାନେ ଲୋକଲୋଚନକୁ ଆସିପାରନ୍ତି ନାହିଁ, କିନ୍ତୁ ଆକାଶବାଣୀର ଏଇ ଯୋଉ କାର୍ଯ୍ୟକ୍ରମ ସେଇ ବଣମଲ୍ଲିକୁ ଯୋଉ ଲୋକଲୋଚନକୁ ଆଣିକିରି ପ୍ରଚାରିତ ଆଉ ପ୍ରସାରିତ କରିପାରିଛନ୍ତି, ସେଟା ପାଇଁ ମୁଁ ଅନେକ ଅନେକ ଧନ୍ୟବାଦ ଦେବି। ଯାହା ହଉ, କନ୍ଦି ବିକନ୍ଦି କୋଉ ଗଳି କନ୍ଦିରେ ଅଛନ୍ତି ଆମେ ଜାଣିପାରିନୁ ସେମାନଙ୍କୁ, ଯେ ଏଇଭଳିଆ ସେମାନେ ମଧ୍ୟ କଳାକାର ଅଛନ୍ତି, ସେମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ ଆକାଶବାଣୀକୁ ଧନ୍ୟବାଦ, ଆଉ ଆପଣଙ୍କ ଭଳି ଉପସ୍ଥାପକଙ୍କୁ ମଧ୍ୟ ମୋ ତରଫରୁ ଅନେକ ଅନେକ ଧନ୍ୟବାଦ ଦେବି।
0: ତାହେଲେ ଯିବା ପୂର୍ବରୁ ଆପଣଙ୍କର ସବୁଠାରୁ ପ୍ରିୟ ଯାହା ଲେଖିଛନ୍ତି ତାକୁ ଟିକେ ଶୁଣିବା ସାର୍।
1: ହଁ, ନିଶ୍ଚୟ ନିଶ୍ଚୟ, କବିତା ମାଧ୍ୟମରେ କହୁଛି, ଆଉ ଏଟା ଜୀବନର ସତ୍ୟତା। ମୁଇଁ ମରିକିରି ପରତୁମ ଦିନେ କାଠରେ ଛିବାର ବେଲା, ମୋର ସାଙ୍ଗସାଥି କଥା ହେଲାନି କେନ୍ତା ହେଇକିରି ମଲା, କିଏ କହିଲା ଦିନକେ ଦିନ ଢୁଲତେ ଖାଇଲା ମଦ, ବିଡ଼ି ଗୁଟକା ତମାକୁ ଖୋଇନି କି ଗନ୍ଧ କି ଗନ୍ଧ, କିଏ କହିଲା କିଡ଼ନୀ ଗଲା ଲିଭର ହେଲା କାନା, ଡାକ୍ତର ମିଶା ନାଇ ଚିହ୍ନିଲା ବେମାର ହେଲା ଦୁନା, ଗରର ମାଇଜି କାନ୍ସି ଆଛେ କେନେ ଉଠି ଗାଲୁ ତୁଇ, ସାଲା ସାଲି ଏନେ ଖୋଜବା ଆଚତ ଏଲଆଇସି ପେପର କାଇଁ, 3 ଦିନିଆ ଦିନେ ପିଟା ଛୁଆନି ବାଉଁଶ ମହଲାନି ବେଲା, ବନ୍ଧୁ କୁଟୁମ୍ ରିସା ଘିଆ ପସଲା ହିର୍ତେ ବୁଡ଼ାଇ ମଲା, ଆରେ ଆଇଲା ବେଲେ ତ ନାଙ୍ଗା ଆସି ରେଲି ଗଲା ବେଲେ ଗଲି ନାଙ୍ଗା, ତୁମର କାଏଟା ବୁଡ଼ାଇ ରେଲି ହାଇକା ତା ମକେ ସାଙ୍ଗା।
0: ବହୁତ ବଢିଆ ସାର୍, ତାର ଅର୍ଥଟା ବି କହିଦେବେ।
1: ମୁଁ ମରିଗଲିନି, ମୁଁ ମରିକିରି ପ୍ରଥମ ଦିନରେ ସାଙ୍ଗସାଥି ମାନେ କଥା ହଉଛି କେମିତି ହେଇକିରି ମରିଲା, କିଏ କହିଲା ତ ପାନ ଖାଇଲା, କିଏ କହିଲା ବିଡ଼ି ଖାଇଲା, କିଏ କହିଲା ମଦ ଖାଇଲା, ଏମିତି ହେଇକିରି ମରିଲା ବୋଲିକିରି ସମସ୍ତେ ଡିସ୍କସନ କରୁଛନ୍ତି। ହେଲେ ଏତିକି ଭିତରେ କଣ ହେଇଛି ନା, ଆଉ ଜଣେ କହିଲା ଯେ ମରିଲା ତ ମରିଲା, ଇଏ ସବୁ ଯାକ ବୁଡ଼େଇକିରି ମରିଲା ବୋଲିକିରି ଆଉ ଜଣେ ଆମର ବନ୍ଧୁ ବାନ୍ଧବୀରେ କଥା ହଉଛନ୍ତି। ହେଲେ ମୁଁ କହୁଛି କଣ ନା, ମରିକିରି ମୁଁ କହୁଛି ଯେ ଆରେ ମୁଁ ତ ଆଇଲା ବେଳେ ତ ଲଙ୍ଗଳା ହେଇକି ଆଇଥିଲି, ଗଲାବେଳେ ତ ଲଙ୍ଗଳା କରି ମୁଁ ଗଲି, ତମର କଣଟା ବୁଡ଼େଇଥିଲି ଯେ ଆଜି ମତେ ଏତେ ଡିସ୍କସନ କରୁଛ ବୋଲିକିରି ମୁଁ ଉପରୁ କହୁଛି।
0: ଆଚ୍ଛା, ବହୁତ ବଢିଆ କଥା ସାର୍, ବହୁତ ବଢିଆ, ଜୀବନର ସତ୍ୟତା ହିଁ ଏଇଟା। ବହୁତ ବହୁତ ଧନ୍ୟବାଦ ଆଜି ଆପଣ ଆମ କାର୍ଯ୍ୟକ୍ରମରେ କଥା ହେଲେ, ଆମକୁ ସମୟ ଦେଲେ ବନମଲ୍ଲିକା କାର୍ଯ୍ୟକ୍ରମର। ଏହା ହିଁ ଶୁଭେଚ୍ଛା ସାର୍, ଆପଣ ଏମିତି ଆଗକୁ ବଢ଼ନ୍ତୁ, ଏମିତି ଆହୁରି ସୁନ୍ଦର ସୁନ୍ଦର ଗୀତ ଲେଖନ୍ତୁ ଆଉ ଆମ ସମସ୍ତଙ୍କୁ ସୁନ୍ଦର ସୁନ୍ଦର ଗୀତ ଭେଟି ଦିଅନ୍ତୁ, ନିଜ ସହିତ ନିଜ ଜିଲ୍ଲାର ମଧ୍ୟ ନାଁକୁ ଆଗକୁ କରନ୍ତୁ। ଆଉ ଆଜିର କାର୍ଯ୍ୟକ୍ରମରେ ଆମ ସହିତ କଥା ହେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ସାର୍।
1: ଅନେକ ଅନେକ ଧନ୍ୟବାଦ ମୋ ତରଫରୁ।

ରଚିଥିବା ଜଣେ ସୃଜନଶୀଳ ଗୀତିକାର ହେଉଛନ୍ତି ଗଣେଶ ଚନ୍ଦ୍ର ବିଷୋଇ। ଗୀତ କେବଳ ଶବ୍ଦର ସମାହାର ନୁହେଁ, ଏହା ହେଉଛି ଏକ ହୃଦୟର ଭାଷା। ସେହି ଭାଷାକୁ ସୁନ୍ଦର ଭାବରେ ଶବ୍ଦରେ ବାନ୍ଧି ଦେଇଛନ୍ତି ଆମର ଆଜିର ସୁନ୍ଦର ଅତିଥି। ପ୍ରତ୍ୟେକ ସଫଳ ଗୀତ ପଛରେ ଥାଏ ଜଣେ ସୃଜନଶୀଳ ମନ ଆଉ ସମ୍ବେଦନଶୀଳ କଲମ। ସେହି ମର୍ମକୁ ଆଜି ସତ୍ୟ ରୂପରେ ପ୍ରମାଣ କରିଦେଇଛନ୍ତି ଆଜିର ଆମର ଅତିଥି। ତେବେ ତାଙ୍କର ଏହି ସୁନ୍ଦର ଉଜ୍ଜଳ ଭବିଷ୍ୟତ କାମନା କରି ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବା।

ତାହେଲେ ଆଜିର ବନମଲ୍ଲିକା କାର୍ଯ୍ୟକ୍ରମଟି ଆପଣଙ୍କୁ କିପରି ଲାଗିଛି ଆପଣ ନିହାତି ଭାବରେ ଆପଣଙ୍କର ସୁଚିନ୍ତିତ ମତାମତ ଆମକୁ ଦେବାକୁ ଯେମିତି ନ ଭୁଲନ୍ତି। ଆମକୁ ମତାମତ ପଠାଇବା ପାଇଁ ଆମ ମୋବାଇଲ ନମ୍ବରଟି ହେଉଛି 9438268568 ଏବଂ ଆପଣମାନେ ଆମକୁ airjoypur@gmail.com ମେଲ୍ ମଧ୍ୟ ପଠାଇ ପାରିବେ। ତାହେଲେ ବିଦାୟ ନେଉଛି ଆଜିର ବନମଲ୍ଲିକା ଅଗଣାରୁ। ଆଜିର କାର୍ଯ୍ୟକ୍ରମ ଉପସ୍ଥାପନାରେ ଥିଲି ମୁଁ ସ୍ମିତାରାଣୀ ଜେନା। ନମସ୍କାର।

0: साईदेव, जोरहाट, नागांव और कामरूप महानगर पालिका जिले अब भी बाढ़ से प्रभावित है। 21 राजस्व सर्किलों के अंतर्गत आने वाले 631 गांवों में कुल 4,45,495 लोग प्रभावित हैं। हालांकि शहर के 10 बाढ़ प्रभावित वार्डो से अभी भी पानी पूरी तरह से नहीं निकला है। इसके साथ ही समाचार बुलेटिन समाप्त हुआ।
1: ଶୁଣିଲେ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆମ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ କିନାରା ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ପଙ୍କଜ ମିତ୍ର। ଗୁଲଜାରଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ଆର୍ଡି ବର୍ମନ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ ଲଗାନ ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ହେଲେ ଲତା ମଙ୍ଗେସ୍କର, ଉଦିତ ନାରାୟଣ ଏବଂ ସାଥୀମାନେ। ଗୀତ ରଚନା ଜାଭେଦ ଅଖତାର, ସଙ୍ଗୀତ ନିର୍ଦ୍ଦେଶନା ଏ ଆର୍ ରେହମାନ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଏଥର ଶୁଣନ୍ତୁ ଅଙ୍କୁଶ ଚଳଚ୍ଚିତ୍ରର ଗୀତଟିଏ। ଶିଳ୍ପୀମାନେ ହେଲେ ପୁଷ୍ପା ପଗଧାରେ ଏବଂ ସୁଷମା ଶ୍ରେଷ୍ଠ। ଗୀତ ରଚନା ଅଭିଳାଷ, ସଙ୍ଗୀତ ନିର୍ଦ୍ଦେଶନା କୁଲଦୀପ ସିଂ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8208030692 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତଟି ଶୁଣନ୍ତୁ ସୋର ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ହେଲେ ମନ୍ନା ଦେ, ମହେନ୍ଦ୍ର କାପୁର, ଶ୍ୟାମା ଚିତ୍ତର ଏବଂ ସାଥୀମାନେ। ଗୀତ ରଚନା ରାଜକବି ଇନ୍ଦ୍ରଜିତ ସିଂ ତୁଲସୀ। ସଙ୍ଗୀତ ନିର୍ଦ୍ଦେଶନା

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ପୁକାର ଚଳଚ୍ଚିତ୍ରର ଗୀତଟିଏ। ଶିଳ୍ପୀମାନେ ହେଲେ ଲତା ମଙ୍ଗେସ୍କର ଏବଂ ସାଥୀମାନେ। ଗୀତ ରଚନା ମଜରୁହ ସୁଲତାନପୁରୀ। ସଙ୍ଗୀତ ନିର୍ଦ୍ଦେଶନା ଏ ଆର୍ ରେହମାନ।

ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 କିଲୋହର୍ଜ ଯୋଗେ, ଏଫ୍ଏମ୍ର 103.6 megahertz ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆମ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ଶୁଣନ୍ତୁ ଏନ୍ସିଇଆର୍ଟି ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

3060690। କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନାଟି ଏଠି ଶେଷ ହେଲା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ସୂଚନା ଓ ମନୋରଞ୍ଜନର କାର୍ଯ୍ୟକ୍ରମ ଆକାଶବାଣୀ ଲାଇଭ। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ।

ଶ୍ରୋତାବନ୍ଧୁ ନମସ୍କାର। ଶୁଣିବା ଆଉ ଶୁଣିବାର ଏହି ମଧୁର ସମ୍ପର୍କ ସହ ମୁଁ ଅଶୋକ କୁମାର ମିଶ୍ର ସ୍ୱାଗତ କରୁଛୁ ଆପଣଙ୍କୁ ଆଜିର ଆକାଶବାଣୀ ଲାଇଭକୁ। ବନ୍ଧୁ, ଏ ସଂସାର ରୂପୀ ଭବସାଗରରେ ଆମେ ଜଣେ ଜଣେ ନାଉରି, ସମୟ ସୁଅରେ ଜୀବନରୂପୀ ନାହାକୁ ଆମେ ବାହି ଚାଲିଛେ। କେତେବେଳେ ଝଡ଼ ବତାସ ତ ଆଉ କେତେବେଳେ ଦୁଃଖର ଲହରୀ, ଏସବୁକୁ ସାଥିରେ ନେଇ ଆମକୁ ଆଗକୁ ମାଡ଼ି ଯିବାକୁ ପଡ଼ିବ ହିଁ ପଡ଼ିବ। କିନ୍ତୁ ମନରେ ଏଇ ଆଶା ଯେ ଜୀବନରୂପୀ ନୌକା କୂଳରେ ନିଶ୍ଚୟ ଲାଗିବ। ହଁ ବନ୍ଧୁ, ଏଇ ଆଶା ଆଉ ଭରସାକୁ ନେଇ ନାମଟି ହିଁ ଜୀବନ ଅଟେ।

ବନ୍ଧୁ, ଜୀବନର ସଂଜ୍ଞା ସମସ୍ତଙ୍କ ପାଇଁ ସମାନ ନୁହେଁ। ଭିନ୍ନ ଭିନ୍ନ ଲୋକ, ଭିନ୍ନ ଭିନ୍ନ ପରିସ୍ଥିତି, ଭିନ୍ନ ଭିନ୍ନ ସମସ୍ୟା। କଥାରେ ଅଛି ନା, ଦୈବ ଦୌଡ଼ି ମଣିଷ ଗାଈ, ଜେଣିକି ଟାଣଇ ତେଣିକି ଯାଇ। କଥାଟି ଏଇଠି କହିବାର ଅର୍ଥ ହେଲା ଯେ ସେହି ପରମପିତାଙ୍କ ନିର୍ଦ୍ଦେଶ ଅନୁଯାୟୀ ଆମେ କାର୍ଯ୍ୟ କରି ଆସୁଛୁ। ସେ ହିଁ ଏ ଜୀବନରୂପୀ ରଙ୍ଗମଞ୍ଚର ଅଦୃଶ୍ୟ ନିର୍ଦ୍ଦେଶକ। ଆମେ ମଣିଷ ଜନ୍ମ ନେଇଛୁ ମାନେ କିଛି ନା କିଛି ମହତ୍ କାର୍ଯ୍ୟ କରିବା ପାଇଁ ଭଗବାନ ଆମକୁ ଏ ଧରାପୃଷ୍ଠକୁ ପଠାଇଛନ୍ତି। ତେଣୁ ବନ୍ଧୁ, ଏହି ଚିନ୍ତାଧାରା ସବୁବେଳେ ଆମ ମନରେ ରହିବା ଦରକାର ଯେତେଦିନ ଆମେ ଏ ସଂସାରରେ ବଞ୍ଚିବା, କାହାର କାମରେ ଆସିବା, ଆଉ କାହା ସହ ଭୁଲରେ ମଧ୍ୟ ଆମ ଦ୍ୱାରା କାହାର ଅନିଷ୍ଟ ନ ହେଉ।

0: ବର୍ତ୍ତମାନ ଆକାଶବାଣୀ ଲାଇଭ୍ରେ ଗୋଟିଏ ଛୋଟ ବିଜ୍ଞାପନ ବିରତି।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି

ହଁ ଆଜ୍ଞା, ଆମେ ହେଲୁ ପରିସ୍ଥିତିର ଦାସ। ଏହି ପରିସ୍ଥିତି କେତେବେଳେ ଆମକୁ ଦୁର୍ବଳ କରିଦିଏ ତ ଆଉ କେତେବେଳେ ଆବଶ୍ୟକତାରୁ ଅଧିକ କଠୋର ମଧ୍ୟ କରିଦେଇଥାଏ। ବନ୍ଧୁ, ଜୀବନ ଯେତେବେଳେ ଅଛି ସମସ୍ୟା ରହିବ ହିଁ ରହିବ। ଯଦି ସମସ୍ୟାକୁ ଆମେ ଡରିବା ତାହେଲେ ସମସ୍ୟା ଆହୁରି ବଢ଼ି ଚାଲିବ, ପୁଣି ଜୀବନଟା ବୋଝ ସଦୃଶ ମନେ ହେବ। ଆମ ସମାଜରେ କିଏ ପାରିବାରିକ ସମସ୍ୟା, କାହାର ଆର୍ଥିକ ସମସ୍ୟା, କିଏ ସାମାଜିକ ସମସ୍ୟା, ଏମିତି ଅନେକ ପ୍ରକାର ସମସ୍ୟା ସମାଜ ଭିତରେ ହିଁ ରହିଛି। କିନ୍ତୁ ମନରେ ଦୃଢ଼ ନିଶ୍ଚୟ କରିବା ଯେ ଜୀବନକୁ ମନଭରି ଉପଭୋଗ କରିବା। ହଁ ବନ୍ଧୁ, ଲୋକେ କୁହନ୍ତି ନା, ନିଶ୍ୱାସକୁ ବିଶ୍ୱାସ ନାହିଁ। ଯେତେବେଳେ ଯାଏ ନିଶ୍ୱାସ ଚାଲିଥିବ ସବୁକିଛି ଠିକ୍। ସମସ୍ୟା, ଦୁଃଖ, କଷ୍ଟ ତା ବାଟରେ ଆସିବ, ଯିବ ମଧ୍ୟ ତା ବାଟରେ। ପରିସ୍ଥିତି ସହ ଖାପ ଖୁଆଇ ଆମକୁ ହିଁ ଜୀବନର ଗୀତ ଗାଇବାକୁ ପଡ଼ିବ।

ଜୀବନଟା ହେଉଛି ଗୋଟିଏ ଛାଇ ଆଲୁଅର ଖେଳ। ଆମେ ସଂସାରକୁ ଆସିଛେ କିଛିଟା କରିଯିବା ପାଇଁ। ପରମପିତା ଆମ ସମସ୍ତଙ୍କ ପାଇଁ କିଛିଟା କିଛି ଅଲଗା ଚିନ୍ତା କରି ରଖିଛନ୍ତି। ସେଥିପାଇଁ ତ ଆମ ସମସ୍ତଙ୍କର କାର୍ଯ୍ୟଶୈଳୀ ଏକା ପ୍ରକାର ନୁହେଁ। ତେଣୁ କାର୍ଯ୍ୟ କରିବା ଆମର କର୍ତ୍ତବ୍ୟ। ସେଥିପାଇଁ ତ କୁହାଯାଏ ଭଲ କର୍ମର ଭଲ ଫଳ। ପ୍ରତ୍ୟେକ କର୍ମ କରିବା ପୂର୍ବରୁ ଈଶ୍ୱରଙ୍କୁ ଆରାଧନା କଲେ କର୍ମଟି ସଫଳ ହୁଏ ବୋଲି ଆମର ଆଶା ଆଉ ବିଶ୍ୱାସ ରହିଛି। ସେହି ଆଶା ଆଉ ବିଶ୍ୱାସକୁ କେବେ ଭାଙ୍ଗିଦେବାନି ବନ୍ଧୁ।

0: ଆକାଶବାଣୀ ଲାଇଭ୍ ପ୍ରଚାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା ପୂର୍ବରୁ ଗୋଟିଏ ଛୋଟ ବିଜ୍ଞାପନ ବିରତି।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।
4: ଏକ ପ୍ରକାର ସେ ପିଏମ୍ ଜୟ ଅବ ଗରିବୋ କି ଜୟ ବନ ଗଈ ହୈ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ପୁଣିଥରେ ଆପଣଙ୍କୁ ସ୍ୱାଗତ କରୁଛୁ ଆଜିର ଆକାଶବାଣୀ ଲାଇଭ ପରିସରକୁ। ହଁ ବନ୍ଧୁ, ଭବିଷ୍ୟତ ଜୀବନରେ କ'ଣ ଘଟିବାକୁ ଯାଉଛି ତା ସମ୍ପର୍କରେ କେହି ହେଲେ ସଠିକ୍ ରୂପେ କହିପାରିବେନି। ଏପଟେ ମଣିଷ ଆଶାରେ ବଞ୍ଚୁଛି, ଭବିଷ୍ୟତର ଜୀବନକୁ କେଉଁଭଳି ଭାବରେ ପରିଚାଳିତ କରିବାକୁ ହେବ ତାହା ପୂର୍ବରୁ ସେ ସ୍ଥିର କରିଥାଏ। ତେଣୁ ପ୍ରତ୍ୟେକ ବ୍ୟକ୍ତି ଏକ ନିର୍ଦ୍ଦିଷ୍ଟ ଗତିପଥରେ ନିଜ ଜୀବନକୁ ଗତିଶୀଳ କରିବା ଏକାନ୍ତ ଜରୁରୀ। ହେଲେ ଆମ ସମାଜରେ ଏମିତି କିଛି ବ୍ୟକ୍ତିବିଶେଷ ଥାଆନ୍ତି, ସେମାନଙ୍କର କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନଥାଏ, ପୁଣି ଅନ୍ୟ କେତେ ଏକାସାଥିରେ ମାତ୍ରାଧିକ ଲକ୍ଷ୍ୟକୁ ରଖିଥାନ୍ତି, ଯାହାଫଳରେ କୌଣସି ଲକ୍ଷ୍ୟସ୍ଥଳରେ ପହଞ୍ଚି ନପାରି ସେମାନେ ହତାଶ ହୋଇପଡ଼ନ୍ତି। ବନ୍ଧୁ, ଏଇଭଳି ବ୍ୟକ୍ତିବିଶେଷଙ୍କଠାରୁ ଦୂରେଇ ରହିବା ବୁଦ୍ଧିମାନର କାମ।

ହଁ ବନ୍ଧୁ, ସତ କହିବାକୁ ଗଲେ ଆମ ପାଖରେ ବଞ୍ଚିବାର ଅନେକ ରାସ୍ତା ଅଛି, ତା ସହିତ ଗୋଟିଏ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ମଧ୍ୟ ରହିଛି। ଆମ ଭିତରେ କାହାକୁ ସମାଜସେବା କରିବାକୁ ଭଲ ଲାଗେ ତ ଆଉ କିଏ ରୋଗୀ ସେବାରେ ଆନନ୍ଦ ପାଆନ୍ତି, ପୁଣି କିଏ ପ୍ରଶାସନିକ ଅଧିକାରୀ ଭାବେ ନିଜର କର୍ତ୍ତବ୍ୟ କରିଥାନ୍ତି ତ ଆଉ କିଏ ବାଣିଜ୍ୟ ବ୍ୟବସାୟକୁ ନିଜର ରୋଜଗାରର ପନ୍ଥା ଭାବେ ବାଛିଥାନ୍ତି। ଯିଏ ଯାହା କରନ୍ତୁ ନା କାହିଁକି, ନିଜର କର୍ମକୁ ଉଚିତ ସମ୍ମାନ ଦେଲେ ସେହି କର୍ମର ମହତ୍ୱ ବଢ଼ିଯାଏ ଆଉ ନିଜର ମଧ୍ୟ କାର୍ଯ୍ୟଦକ୍ଷତା ବଢ଼ିଥାଏ। ସବୁଠାରୁ ବଡ଼ କଥା ହେଲା, ପ୍ରତ୍ୟେକ କାର୍ଯ୍ୟ ପ୍ରତି ଯଦି ଆମର ଆନ୍ତରିକତା ଆଉ ସମ୍ମାନ ମଧ୍ୟ ରହିବ, ତାହେଲେ କର୍ତ୍ତବ୍ୟନିଷ୍ଠ ଆଉ କର୍ତ୍ତବ୍ୟପରାୟଣ ହୋଇପାରିବା। ତା ସାଥିରେ ଆମେ ଆମର ଦାୟିତ୍ୱବୋଧକୁ ସଠିକ୍ ଭାବେ ତୁଲାଇ ପାରିବା। ବନ୍ଧୁ, ଯେମିତି ହେଲେ ଆମେ ଭଲରେ ରହିବା ସହ ଅନ୍ୟକୁ ମଧ୍ୟ ଭଲରେ ରହିବାକୁ ରାସ୍ତା ଦେଖାଇବା।

ବନ୍ଧୁ, ସବୁ କଥା ସମସ୍ତଙ୍କୁ କୁହାଯାଇପାରେ ନା। ଦୁଇଦିନିଆ ଜୀବନରେ ଖାଲି ଦୁଃଖକୁ ଯଦି ଆମେ ଧରି ରଖିବା ତାହେଲେ ଏ ଜୀବନଟା ଦୁଃଖମୟ ହୋଇଯିବ। ତେଣୁ ପରିସ୍ଥିତି ଯାହା ହେଉନା କାହିଁକି ଆମେ ଯଥାସମ୍ଭବ ଚେଷ୍ଟା କରିବା ମୁହଁରେ ହସ ଫୁଟାଇବା ପାଇଁ। ନିଜେ ହସିବା ସହ ଅନ୍ୟକୁ ଯଦି ଆମେ ହସାଇ ପାରିଲେ ତାହା ହେଉଛି ଆମ ପାଇଁ ସବୁଠାରୁ ବଡ଼ ପୁରସ୍କାର। ମନର ଦୁଃଖ ଆଉ ମସ୍ତିଷ୍କର ଆସକ୍ତି ପାଇଁ ହସଟିଏ ନିହାତି ଜରୁରୀ। ତାହେଲେ ଆସନ୍ତୁ ନା ଦୁଃଖର ବାଦଲରେ ମଧ୍ୟ ହସର ବିଜୁଳିଟିଏ ଚମକାଇ ଜୀବନଟିକୁ ସରସ ସୁନ୍ଦର କରି ତୋଳିବା।

ବନ୍ଧୁ, ଆମ ଅଞ୍ଚଳରେ ଏବେ ବର୍ଷାର ରାଜୁତି, ଆଗକୁ ମଧ୍ୟ ଆହୁରି ବର୍ଷିବ। ଏ ସମୟରେ ବାହାରର ଖାଦ୍ୟ ପ୍ରତି ଦୃଷ୍ଟି ଦେବା ନିହାତି ଜରୁରୀ, କାହିଁକି ନା ସମୟଟି ହଇଜାର। ଦୂଷିତ ପାଣି ଆଉ ଦୂଷିତ ଖାଦ୍ୟ ଆମକୁ ଅସୁବିଧାରେ ପକାଇ ଦେଇପାରେ। କମ୍ସେ କମ୍ ବାହାରର ଖାଦ୍ୟ କମ୍ ଖାଇବା ଉଚିତ। ଏମିତି ଅନେକ କଥା କହିବାକୁ ଅଛି, ହେଲେ ସମୟ ଇସାରା କଲାଣି ଆଜିର ଆକାଶବାଣୀ ଲାଇଭ୍କୁ ଏଇଠି ରଖିବା ପାଇଁ। ଅନୁମତି ଦିଅନ୍ତୁ ଅଶୋକ ମିଶ୍ରକୁ। ରହୁଛି, ନମସ୍କାର।

ଏତେବେଳେ ପର୍ଯ୍ୟନ୍ତ ଆପଣମାନେ ଶୁଣୁଥିଲେ ଆକାଶବାଣୀ ଲାଇଭ୍ ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଟ ଯୋଗେ ଏବଂ ଏଫ୍ଏମ୍ରେ 103.6 ମେଗା ହର୍ଟ ଯୋଗେ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ମଧ୍ୟ ଆମର ପ୍ରସାରଣ ଜାରି ରହିଛି। ଆରମ୍ଭ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ।

କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଥିଲା ଫନା ଚଳଚ୍ଚିତ୍ରରୁ। ପ୍ରସୂନ ଯୋଶୀଙ୍କ ରଚନାରେ ଶିଳ୍ପୀ ଥିଲେ ମହାଲକ୍ଷ୍ମୀ ଆୟର, ସଙ୍ଗୀତ ପରିଚାଳନା କରିଥିଲେ ଯତୀନ ଲଲିତ। ଏଥର ଶିଳ୍ପୀ ହେଲେ ଆଦିତ୍ୟ ନାରାୟଣ, ଗୀତ ରଚନା ସିଦ୍ଧାର୍ଥ ଗରିମା, ସଙ୍ଗୀତ ପରିଚାଳନା ସଞ୍ଜୟ ଲୀଲା ବଂଶାଲୀ, ଚଳଚ୍ଚିତ୍ର ରାମଲୀଲା।

ଏଥର ନିଜସ୍ୱ ସଙ୍ଗୀତ ପରିଚାଳନାରେ ଶିଳ୍ପୀ ହେଲେ ହିମେଶ ରେଶମିଆ। ଗୀତ ରଚନା ସମୀର, ଚଳଚ୍ଚିତ୍ର କଜରାରେ।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଶେଷରେ ସମୀରଙ୍କ ରଚନାରେ ଶିଳ୍ପୀମାନେ ହେଲେ ହିମେଶ ରେଶମିଆ ଏବଂ ତୁଲସୀ କୁମାର, ସଙ୍ଗୀତ ପରିଚାଳନା ହିମେଶ ରେଶମିଆ, ଚଳଚ୍ଚିତ୍ର ହମକୁ ଦିୱାନା କରଗଈ।

ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ପୁଣି ଥରେ ଆମ କେନ୍ଦ୍ରରୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ଆଜି ଦିନ 2:15। ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ କନ୍ଧ ଭାଷାର କାର୍ଯ୍ୟକ୍ରମ ପୁନେଇ ଲେଞ୍ଜୁ।

0: ଯେନିକି ମା କକାର ପଦା ନିହି ଆନେରେ ତାମ୍ବୁ ଭବିଷ୍ୟତ ତୀ ତାମ୍ବୁ ଯାହାରା ତିଆରି ଖା କଲା କଡ଼ାଲା ଆଡ଼ିଣ୍ଡରେ ଓଡ଼େ ତାମ୍ବୁ ସ୍କେ ନକିତା ନିହି ନିହି ନିଡ଼ବତକା ତିନେରେ ତୁଇ କାତମାର ହାଡ଼ା ହେଇଯାଏ ଇଦା ହାରକା ପୁଞ୍ଜାଲି ତାକେଞ୍ଜିର କୁବି ଭାଷା ଶିକ୍ଷକର ଆଜ୍ଞା ମାନେ ସେ ଏ ଆଜ୍ଞା ତାଣ୍ଟି ମାର ବେନ
1: ତାଇନି ପରିଚୟ ଅଳ୍ପ ହିଆ ମୁଁ
2: ନାନୁ ଆହିନି ନା ଦୋରା ହିନେ ବଳରାମ ହନ୍ତାଲ ନାଇ ଆହିନେ ଡେକାପାରା
1: ଶିକ୍ଷା
2: ସହାୟକ ହିସାବେ ହାଜିନେ ଇଦି ବେ କୁବି ଭାଷା ତଲେ ପରୀକ୍ଷା ହି ହାଁ ଚୁମି ପାଷ୍ଟରେ ଆଦିବାସୀ ପାଣା ମାନେ ନେଲେ ନିଲେ କୟା ଗଦବା ପର୍ଜା ଇଲେ ସବୁ ଯେତିକି ମାନେ ଏସବୁ ବାସ୍ତଲେ ହିପକିଆ ହାନେ
1: ହେଲେ ଇଦି ସିମଲିଗୁଡ଼ା ବ୍ଲକ ମାଝି କି ଏଟକା ବ୍ଲକ ତା ମାଝି
2: ଆଜ୍ଞା ନାନୁ ମାଇ ଲକ୍ଷ୍ମୀପୁର ବ୍ଲକ ତା ମାଇ
1: ଲକ୍ଷ୍ମୀପୁର ବ୍ଲକ ତା ହେଲେ ମା ସିମଲିଗୁଡ଼ା ବ୍ଲକ ତା ଏନା କିଡ଼ ୟାତି କି ମା ସିମଲିଗୁଡ଼ା ବ୍ଲକ ତା ହିପ କିଆ ହାଲେ
2: ମା ସିମଲିଗୁଡ଼ା ବ୍ଲକ ତା ହିପ କିଆ ହାଲେ ଏନା କିଛି ସର୍ବେ ଅନୁସାରେ ମା କୁବି ଜାତି ଏ ଲକ୍ଷ୍ମୀପୁର ବ୍ଲକ ତା ବେଶୀ ଡ଼ ଆନି ରେ ତା ପାଇଁ ଯେ ଏଦି ବେ ବେଶୀ ଇମ୍ପୋର୍ଟାଣ୍ଟ ହି ଆଞ୍ଚରେ ଏବେ ହିପ କିଆ ହାନି
1: ହେଲେ ନେ ନିନୁ ଏମିତି କାଣ୍ଡା କାମ କି ହିଁ ଯେଦି କୁବି ନାଇଁ କି ଏଟକା ଏନି ଜାତି ତି ନାଇଁ
2: ଏ କୁବି ନାଇଁ
1: ହେଲେ କୁବି ବିଷୟ ତଲେ ଅଧିକ ଜାଫାଲ ତାକି ତାମି ବହିପତ୍ର ଏଟକା ମାନୁ କି ମା ଏମନି ସରକାରୀ ହିଁ ଜାନେ ଏ ଡିପିପି ସରକାର ତାଟି ବାହିନୀ ବହି ଜାଫି ଜେରି
2: ଏ କୁବି ଭାଷା ତଲେ ତ ମାନେ ନେ କାଟଡା ଏଲେ ନିଲେ ସବୁ ଇ ସ୍କୁଲ କାଣା ଏଗା ଜାଲା ହୋତା ଏ କୁବି ବହିଆ ଏଦା ପାଇଁ ଇ ସରକାର ଡିପିପି ବହି ତା ଆନେ ଏ ପଢ଼ୋ କାହାନା ଏ ଯଦି କକର ପଦା ଯଦି ବୁଝା ହେଲୁ ରୁଷରେ ଏଦା ମାମୁ ଇଲେ ଓଡ଼ିଆ ତଲେ ପଢ଼ୋ କାହାଁ ଯିକି ମାମୁ ଏବାର ହିଁ କୁବି ତଲେ ଏବାର ଏଣିକି ହିଁ ଆଶା ଲାଡ଼ିନେରି ଭାଷା ହିଁ ବୁଝୁ ଆଣିରେ ଏଲିକି ମାମୁ ଏବାର ହିଁ ବେଶୀ ନେବି
1: ନେହି ସରକାର ଯୋଜନା ନିହାଣି ଅହାନେ ଏ ନେଇଛି ମାର ମେସି ନାଇଁ ସ୍କୁଲ କାଣା ମାନା ଓଡ଼ିଆ ଜଲାଲ ପୁଞ୍ଜି ଲରି କହୁ ଜଲାଲ ପୁଞ୍ଜି ଲରି ଏ ଲୋକ ଏନିମିବୁ କୁବି ଭାଷା ତଲେ ଜଲା ହଁ ବୁଝ କି ହିଁ ଜେରି ଏସବୁ ସରକାର ଅଣପା ହିଁ ଏସବୁ ଯୋଜନା କି ହାନି କଥା
2: ଆଜ୍ଞା
1: ହେଲେ ପାଟା ଯା ଫାଲିତା କି ସାରି ମାନସି କି ଏନି ଦର୍ଜ ଦରକାର
2: ପାଟା ଯା ଫାଲିତା କି ସାରି ଏନିଲେ ମାଗେ ଇ ଶାନ୍ତ ସୁସ୍ଥ ପଡ଼ିଗଲେ ମାନେ କକରପୋଦା ଉପରେ ବିରକ୍ତା ଆଇ ମାନେ ଗୋଟେ ଏନିକି ଏ କକରପୋଦା ଇ ପୋଡ଼ କିନି ବେଲା ଯଦି ମାର ବିରକ୍ତା ସା ବେତୁସ୍ତିନ କି ଏବେ ଆଜି ନେରି ଏଟା ଏ ପୋଡ଼ା ଅରି ଏଦା ପାଇଁ ଏବେ ଯଦି ଏମନି ପର୍ଯ୍ୟନ୍ତ ବୁଝା ହେଲରେ ଏବେ ଇ ମାର ଦର୍ଜ ଆସାନା ଆଇ ଇଲେ ହିଁ ଆନେ ଇଦି ଆନେ ଏନେ ଏବେ ହିଁ ଏଲେ ହିଁ ନିକି ବେହନାଇ ମାନେ
1: ମାଗେଇଛି ସହନଶୀଳ ଶକ୍ତି ସବୁ କକରପୋଦା ସମାନ ତାରି ରହିଲରି ଆମ୍ବାର ତ ବିରବିରି ଆଡ଼ ଇନେରି ଆମ୍ବାର ତ ପଦେକ ବୋଲେ ତଲେ ଆଶା କଡ଼ି ଇନେରି ଅଡ଼େ ଆମ୍ବାର ଆଠ ଦଶ ଦେବା ବେଶ ତିସ୍କେ ଏବାରି ଆଶା କଡ଼ାଲା ଆଡ଼ିଲରି ଏଲି ତାର ଇସ୍କେ ସବୁ ମାନ ସମ୍ବଳ ଆହାଁ ବୁଝ କେ ହେଲେ ପଡ଼ାନି ନିକାତା
2: ଆଜ୍ଞା
1: ହେଲେ ଇ ବାସା ଶିକ୍ଷକ ଇଦି ଏଚର ବାସା ଥାଇ ଇଦି ମାନା ପାଣା ବେଟା ହାଁ
2: ଇଦି ବା ଶିକ୍ଷକ ବେଟା ହାଁ ଇଦି ନାନୁ ତିନି ବର୍ଷା ପୁରା ତେ ଓଡ଼ିଆ ବାସ ତଲେ ହଠାତ୍ ଆସଲା ଡି ଡରିକ କରି ଏଦା ପାଇଁ ଏନିକି ସବୁ ଏବେ ଏନା କିଛି ଯେତେବେଳେ ଏବେ ଆୟା ପିସା ବାହିନୀରେ ଯେତେବେଳେ ତମି ବାସି ଏଡ଼ଇନେ ଏଦା ପାଇଁ ଏବେ ଏନି ପିସା ବାହା ହାଁ ଯଦି ମାଷ୍ଟର ତାଣ ଭାଷାରେ ତମେ ଆଜି ଡ଼ଇନେ ଆଜି ଡ଼ଇସାରେ ଏବେ ଯଦି ନିଜର ବାସା ଡ଼ଇସାରେ ତମେ ଆଜି ଅଳ୍ପ ହାନେ ଏଟେ ହେଲେ ଏବେ ଏଟେ ମଜା ପଡ଼ତା ଟିକେ ଡେଭଲପ୍ କିନି କିଛି
1: ହେଲେ ଯଦି ଅଧିକା ଲୋକ ଇ ପାଣତା ଯାଇନି କିତି ସାରି ଏଚେକା କୁଇ ନାସ୍କା ମାନୁ ଏ ନାସ୍କାଣ ହେଲେ ବାରେ ହଜାର ଆଡ଼ ତେରିମା କୁଇ ମାଷ୍ଟର ଗାଇନି କଥା
2: ଆଜ୍ଞା
1: ତାଇ ଇ

0: ନକେ ଏଇ ଚାକିରିଟା ନକେ ନିନ ବି ପଢା ହେଇଛି
1: ନାନୁ ନବୋଦୟ ତେ ପଢା ହେଇଛେ ନବୋଦୟ ସ୍କୁଲ ତ
0: ନବୋଦୟ ତ ପ୍ଲସ୍ ଟୁ କାଟେଡ଼ା କିମା ମାନେ
1: ଆଜ୍ଞା
0: ତା ନିଜ ଚଡ଼େ ବି ପଢା ହେଇଛି
1: ନବୋଦୟ ତା ପ୍ଲସ୍ ଟୁ ରାଫା ହା ନାନୁ ଏ ଭୁବନେଶ୍ୱର ବିଜେପି କଲେଜ ତା ଯେନ୍ ଖାଁଚେ ଏଦିନ ବି ଏ ବିଏ ରାଫା ହା ନାନୁ ଇ ପାଣା ମେ ଥାଁଚେ
0: ହେଲେ ବିଏ ପଢା ହାଁ ଚିନି କଥା
1: ଆଜ୍ଞା
0: ନବୋଦୟ ପ୍ଲସ୍ ଟୁ ତ ସାଇନ୍ସ ଆଡ଼େଇ ଦେବୁ
1: ଆଇ ନାନୁ ଆର୍ଟସ
0: ସାଇନ୍ସ ହେଲେ ଇ ଭାଷା ଶିକ୍ଷକ ବେଟା ହା ନିଗେ ତା କି ଏଣଲେ ତି ଯିବ ଅଛି ଜାନେ ଏଟକା କାମ ଅପେକ୍ଷା ନିନୁ ଚେଷ୍ଟା କିତି ହିଁ ଏଟକା ଏଟକା ପାଣାସ୍କେ ବେଟା ହାତିମା ଏଟକା ପାଣା ଅଛି ହିଁ ଏନି କୃଷି ଭିତରା ଆପେ କି କ୍ଲର୍କ ଭିତରା ଆପେ କି ଆରଆଇ ଭିତରା ଆପେ ଏମିତି ଏଟକା ପାଣା ଅପେକ୍ଷା ଇ ପାଣା ନିଗେ ସନ୍ତୁଷ୍ଟ ହେଉଛି ଜାନେ କି
1: ସନ୍ତୁଷ୍ଟ ତ ଏନା ଇଦା ହା ଏନା କିଛି ମା କୁବି ବିଷୟ କୁବିଙ୍କ କାରି ଏ ମା କୁବି ଜାତି ଏନିକି ଡେଭଲପ୍ ଆନେ ଏ ବିଷୟ ତଲେ ଟିକେ ଏନିକି ନକ୍ତା ହାନେ ଏଦା ପାଇଁ ଯେ ନାଗେ ଇ ଆପଣା ରାହ ଅଛି ଜାନେ ଯେପର୍ଯ୍ୟନ୍ତ ନାନୁ ତ ଲାଗିପଡ଼ା ହିଁ ହିଁ ମା କୁଇ ଜାତି ପାଇଁ ଯେ ନାନ ଚେଷ୍ଟା କି ହିଁ ଓଡ଼େ ଏନିକି ହାରେକା ହାରେକା ମା କୁଇକ କାରି ପାଠ ପଢା ହାନା ନିହିକି ଓଡ଼େ କାଜା କାଜା ପାଣା ବେଟାନରେ ଏଦା ପାଇଁ ଯେ ନାଦି ଇଚ୍ଛା ବେଛି
0: ହଉ ତାଇ ମା କୁଇ ଲୋକ କୁଇ ନର ଏନି ପାଠ ପଢା ନାହିଁ ଏ ବିଷୟ ତଲେ ମା ରେଡ଼ିଓ ଇଞ୍ଜିନ ତାଇ ଭାଇ ରାସ୍ତାତି ଅଡ଼େ ପରିଶେଷରେ ରାସ୍ତା ଯେ ଇ ରେଡ଼ିଓ ଇଞ୍ଜିନ ତାଇ ଭାଇ ଅଡ଼େ ପାଠାତି ମୂଲ୍ୟ ଏନାଇ ପାଠ ପଢା ଛାରେ ଏନି ଗୋଟେ ସୁବିଧା ଆନେ ଏ ବିଷୟ ତଲେ ଅଳ୍ପ ରାସ୍ତା
1: ପାଠ ପଢା ସାର ଏବାର ଇ ମାର ଚାକିରି କେନ ଇଞ୍ଜିନ ଏମିତି ଆଏ ମାର ପାଠ ପଢା ସାର ହାରିକା କିଛି ବୁଦ୍ଧିଜ୍ଞାନ ନେଲେ ନେଲେ ଅଲଗା ଲାଇନ ତା ଯିଏ ହାଜର ଆଡ଼େ ନାହିଁ ଏଦା ପାଇଁ ଯେ ପାଠ ପୁନା ସାର ମାର ଯଦି ଏନ କାମ ବାତ ନିକି ଏନା ଲେକ ଆଜି କି ଯଦି ପଢା ହେଲେ କିର ଚିଠି କି ଏନା ଆଜି କି ଯଦି ପୁଞ୍ଜାଡ଼େ ଆସେ ରେ ମୋର ଏଦା ପୁଞ୍ଜାଲାଡ଼ା ଆଇ ଏଦା ପାଇଁ ଶିକ୍ଷା ହିଁ ନେ ଏନିକି କି ଏଦି ଶିକ୍ଷା ତା ଉନ୍ନତି ଆତି ସାରେ ସବୁ ଦେଶ ତେ ଯିଏ ଉନ୍ନତି ଆନେ ଏଦା ପାଇଁ ଯେ ପାଠା ଇଦି ର ମୂଲ୍ୟବାନ ଜିନିଷ ସେମାନେ
0: ଲୋକ ଏନା ଇଞ୍ଜିନିୟରି ପାଠ ଯଦି ପଢା ଆତି ଲୋକ କୁହି ବିତ୍ରାତି ପାନା ସମାନେ କଥା କିଛି ଉଜେଡ଼ି ଏନାଇ ଆର ମେସାଲା ଡୋରି ପୁଞ୍ଜାଲା ଡୋରି ମା ଦୁନିଆତି ହାଲଚାଲ ଏନାଇ ପୁଞ୍ଜାଲା ଡୋରି କଥା ହଉ ତାଇ ନି ବହୁତ ମୂଲ୍ୟବାନ ସମୟ ଇ ମା ରେଡ଼ିଓ ଇଞ୍ଜିନ ଲୋକ ପାଖେ କିହି ଆତି ଅଡ଼େ ନିହି ନିହି କଥା ବ୍ୟସ୍ତତି ଏଦାନ ଥକି ବହୁତ ଧନ୍ୟବାଦ
2: ଇ କୁବି ଭାଷା ଶିକ୍ଷକ ଆଜ୍ଞା ତାଣ୍ଟି ତ ବହୁତ ନିହି ନିହି ଜିନିଷ କଥା ବେଚାଇ ନେ ଏମାଞ୍ଜା ମାର ର ରାହ ଶାରଦା ତାକି ପାଚୁ ରଣ୍ଡାଣୀ ଏବେ ନୁହଁ
3: ଚୈତା ପର୍ବ ମାୟାବତା କି ହେଲ ସନା ଦି ଜାକି ଲିଜାନେ ସତର ମାସ ମାୟାବତା କି ହେଲ ସନା ଦି ଜାକି ଲିଜାନେ ବାର ମାସ ମାୟାବତା କି ହେଲ ସନା ଦି ଜାକି ଲିଜାନେ କଳ ମାସ ମାୟାବତା କି ହେଲ ସନା ଦି ଜାକି ଲିଜାନେ ଡେରା ଡିଲା ମାୟାବତା କି ହେଲ ସନା ଦି ଜାକି ଲି ଜାନେ ହତା ହେଲ ମାୟାହିତା କି ହେଲ ସନା ଦି ଜାକି ଲି ଜାନେ କଳେ ମାସାଟି ଜାମା ବୋମା ହେଲ ସନା ଦି ଜାକି ଲି ଜାନେ
2: ଇ ପାଚ ତ ବେଚାଏ ନିହି ଯୁଅ ହତାତେ ରାହା ଯୁଅ ହତାତେ ଶାରଦା ଯୁଅ ହତାତେ ତାଇ ଭାଇ ନେ ଅର କଥା ମାର ହାଡ କଥା ନ ରୋଗ ଦୁଃଖାତି କଥା ସେନେ କିନ୍ତୁ ଡାଇରିଆ ଇଞ୍ଜିର ରୋଗ ମଞ୍ଜାନ ମାର ହେଲେ ହୁକା ବାଣ୍ଡି ବାଣ୍ଡି ହୁକା ଇଞ୍ଜି ନାଇଁ ତ ଏଇ ଡାଇରିଆ ରୋଗ ତାକି ଇଞ୍ଜି ଆଜିକାଲି ତ ମେସି ନାହିଁ ପିୟୁ ବାରବାକ୍ୟା ହେଇନେ ଆଷାଢ଼ ବାତେ ଏ ସମୟ ତ ମାର ଏଚେ ବେଲା ତା ଟାକୁ ହେଲେ ଚିଞ୍ଜି ନାହିଁ ମାହା ଚିଞ୍ଜି ନାହିଁ ପଣହା ଚିଞ୍ଜି ନାହିଁ ଓଡ଼ ମଞ୍ଜାହା କୁନା ଚିଞ୍ଜି ନାହିଁ ଇଲା ହିସ୍କେ ଚିଞ୍ଜି ଆଷାଢ଼ ବେଡ଼ା ତା ମାର ହିରେ ନିହିକି ନାହା ନାହା ଜିନିଷ ତିନା ଆଶାରେ ନିହି ନିହିକି ମାର ସଫାସୁତୁରା କି ଆଶାରେ କିମ୍ବା ତାନି ଦାରି ମାରି ମାର ଯଦି ଅସନା ଲାଦି ପିସ୍ତୁତି ସାରେ ଏଇ ହେଲେ ପିସା ଆସ୍ତି ସାରେ ଇଲା ହାଁ ତାର ବିହା ବାସାନୁ ବିହା ବାସା ହାଁ ବଣ ଯେ ଇ ଜୁବିତ୍ରାସ୍କେ ବାହିନୁ ଦାରି ମାରି ବାହା ମା କାଦିତା ଅଣ୍ଡାତା ବାରତାଣ ବାହା ଚିଞ୍ଜିନୁ ଏଦା ପାଇଁ ସାତାକଥା ମାର ଇ ଡାଇରିଆ ରୋଗ ତାକିଛି ଏଥରଟା ସତର୍କ ଆନି ଜିନିଷ ମଜାନେ ସବୁବେଳେ ମାର ସିନିକିନ ଯେ ଦାରିମାନେ ପାଇପ୍ ଏଇ ଯଦି ମାନୁଛି ସାରେ କି ନଳୁକ ଯଦି ମାନୁଛାରେ ଏଇ ଉତି ତାନ ତାଚାନା ମାର ଏଇ ଉତି ରନକିତା ଡାଗିକିନ ଡାଗିକି ହାଁ ହାଣିକି ହାଁ ନା ଅଡ଼େ ହିତିଡ଼ି କାହାନ ମାର ଗସ୍ତି ସାରେ ନେହେ ଅଡ଼େ ମାର ଦାରିମାରି କିମ୍ବା

0: ବାଣ୍ଡି ମୁଣ୍ଡକା କି ଆପ ମାଗେ ତ ପାଇଖାନା ସରକାର ଇହା ଜାନେ ଏ ପାଇଖାନା ତ ସଫା ସୁତରା କେ ହେନା ହେବା ମାର ବ୍ୟବହାର କିନ
1: ସତ କଥା ମାମା ଆଜିକାଲି ସିନି କିନ ହଉଛି ସାର ସବୁ ବାକି ପିୟୁ ପିତା ଆକୁ ଗଚା ଦୁରୁସ୍କେ ସିରହିନେ ଏଦା ତାକି ମା ଇଲୁଦାରୀ ମାରି ଯେତିକି ମହିଳାମାନେ ଏଦାନେ ସଫା ସୁତରା କିନ ସଫା ସୁତରା କି ହାସମା ଆଜିକାଲି ତ ଆଶା ତାଣା କି ଅଙ୍ଗନବାଡ଼ି ତାଣା ଯିକେ ବ୍ଲିଚିଂ ପାଉଡର ଜିମେଡ଼ା ହିନେ ଏଦା ଟିକେ ମେତନ ଏନା କି ସାର ଯଦି ବିହାଇ ମାନୁ ଆଜିକାଲି ପିଙ୍ଗ ଗୁଡ଼ା ବେଶୀ ଆନୁ ଏ ବି ପାଙ୍ଗାତା କାଛରା ତା କୁଗାସମା ଇଜ ବାହା ତିନି ରାନ୍ଧା ତା କୁଗିସାରେ ମାଙ୍ଗ ଝାଡ଼ା ବାନ୍ତି ବା ଡାଇରିଆ ଆୟାନେ ଏଦା ତା କି ମାର ଏଣା କି ନାଇଁ ମାନେ ଯଦି ଡାଇରିଆ ଆହା ଯାତେ କି ଝାଡ଼ା ବାନ୍ତି ଆରମ୍ଭ ଆହାଚେ ଏ ସାର ମାର ଆଶା କିମ୍ବା ଅଙ୍ଗନବାଡ଼ି ତାଣା ଓ ଆର୍ ଏସ୍ ଇଞ୍ଜି ର ପାଉଡର ନଣ୍ଡି ମାନେ ଏଦାଣୀ ମାର ତା ନଞ୍ଜାସମା ଏଦାଣୀ ଏଣା କିନ ର ମୋତେକ ଏଇତା ର ପକେଟ ମାର ଗଲ ଖା ଗୋଷ୍ଠୀ ସାରେ ମା ମା ବାଣ୍ଡି ଯେତିକି ଆହି ଜାନେ ଝାଡ଼ା ବାନ୍ତି ଅଳ୍ପ କମ କି ଆନେ ଏମାଟେ ମାର ମେଡିକାଲ ଯାସମା ତୋ ସ୍ଥିସାରେ ନେହେ
0: ସତ କଥା ଓ ଆର୍ ଏସ୍ ତ ମାର ତିନ ଏତାନେ ଏ ଯେଉଁ ଗହନ ଗୋଟେ ପିସ୍ତା ସାରେ ଆମ୍ବାରକେ ଯଦି ଗାଡ଼ି ଆହିମ ନେଇ ସାରେ ଆଜିକାଲି ସିନିକିନ ସାର କକର ପଦା ହାରକା ଆହିମ ନେ ଉଣ କକର ପଦା ଏନା କି ସାରେ ତାମିତାଣା ରୋଗ ପ୍ରତିଷେଧକ ଶକ୍ତି ଉଣ କକର ପଦା କି ଉଣ ରୁଇନେ ଏଦା ତାକି ତମ୍କେ ସାଙ୍ଗେ ସାଙ୍ଗେ ଆହିମ ନେ ଏଦା ପାଇଁ କିନାଦି ମାନେ ଆତେ ଇଚ୍ଛାରେ ଦାରିମାନେ ସ୍ୱାସ୍ଥ୍ୟ କେନ୍ଦ୍ରତା ଗୋଟେ ନାଟସ୍କେ ତ ଆଶାମାନେ ଗୋଟେ ଅଙ୍ଗନବାଡ଼ିସ୍କେ ମାଞ୍ଜାନେ ତମ୍କେସ୍କେ ଜଣୁକିନେ ବେହନେ ତମ ତାଣସ୍କେ ଓ ଆର୍ ଏସ୍ ମାଣବିନେ ଗୋଟେ ଗାଡ଼ି ଯଦି ପିସିଲେ ଇଚ୍ଛାରେ ଦାରିମାନେ ହସ୍ପିଟାଲ ତାହା ଯା ଡାକ୍ତର ତାଣ ପରାମର୍ଶ ଓହାନା ଇଏ ଅନୁସାରେ ଯଦି ଅସପତ୍ର ମାର ତିନ ଅଛି ସାରେ ଇ ଡାଇରିଆର ଗୋଟିଏ ଦୂର ଆନେ ଏ କଥା ହେଲେ ମୁଁ ହାଡ଼ା ହିଁ ଚମି ପୁନଃଲେ ଯେଉଁ କାର୍ଯ୍ୟକ୍ରମ ହାଟା ତାକେ ରହିଦିନା
2: ମଙ୍ଗଳବାର ଓଡ଼େ ଶନିବାର ମାଧ୍ୟାହ୍ନପୁଟା 12:30 ତା ବେସ୍ପିଆ ହେଇନେ
0: ମଙ୍ଗେ ହେଲେ ଚିଠି ହିଆଦୁ ମା ଠିକଣା ହତେ
2: ପୁନେଇଲେ ଯେଉଁ କାର୍ଯ୍ୟକ୍ରମ ମାର୍ପତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଜୟପୁର
0: ଜିଲ୍ଲା କୋରାପୁଟ ପିନ୍କୋଡ଼ ନମ୍ବର ଆତେ 7640005
2: 12:30 ଜହରା।

କନ୍ଧବାସର କାର୍ଯ୍ୟକ୍ରମ ପୁନେଲେଞ୍ଜୁ ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏବଂ FM-ରେ 103.6 MHz ଯୋଗେ। ପ୍ରସାର ଭାରତୀର ନ୍ୟୁଜନ୍ AIR ଆପ୍ ସାହାଯ୍ୟରେ ମଧ୍ୟ ଆମର ପ୍ରସାରଣ ଜାରି ରହିଛି। ବର୍ତ୍ତମାନ ଭେଟି ଦେଉଛୁ କେତୋଟି ହିନ୍ଦୀ ଭକ୍ତିଗୀତ। ପ୍ରଥମ ଶିଳ୍ପୀ ହେଲେ ଲତା ମଙ୍ଗେସ୍କର, ଶିଳ୍ପୀଙ୍କ କଣ୍ଠରେ ପଣ୍ଡିତ ନରେନ୍ଦ୍ର ଶର୍ମାଙ୍କ ରଚନା।

ଏମ୍ଭି ଭକ୍ତିଗୀତର କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ଦିନ ଗୋଟାଏ ବାଜିବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ଶେଷରେ ପୁରାତନ ରଚନାରେ ଶିଳ୍ପୀମାନେ ହେଲେ ଖୁଶାଲି କୁମାର ଏବଂ ତୁଲସୀ କୁମାର।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ବର୍ତ୍ତମାନ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ସମ୍ପର୍କରେ ଏହି ସୂଚନାଟି। ଆଜି ରାତି 7:30 ପ୍ରଚାର କରିବୁ କିଷାନବାଣୀ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ସୁଫଳାର ସିଧା ପ୍ରସାରଣ। ବିଷୟ ରହିଛି ବର୍ତ୍ତମାନ ସମୟରେ ଧାନ ଚାଷୀ କ'ଣ କରିବେ। ବିଶେଷଜ୍ଞ ଭାବେ ଯୋଗଦେବେ ଜି ଭେଙ୍କଟ ରେଡ୍ଡି, ରିଟାୟାର୍ଡ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ନବରଙ୍ଗପୁର। ପ୍ରଶ୍ନ ପଚାରିବା ପାଇଁ ଆମର ଫୋନ୍ ନମ୍ବର ହେଲା 0685423060। ବିଷୟଟି ପୁଣି ଥରେ କହି ରଖୁଛୁ, ବର୍ତ୍ତମାନ ସମୟରେ ଧାନ ଚାଷୀ କ'ଣ କରିବେ। କାର୍ଯ୍ୟକ୍ରମ ସମ୍ପର୍କରେ ଏହି ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ବର୍ତ୍ତମାନ ଆପଣ ପାଇଁ ନେଇ ଆସିଛୁ ଆଜିର ଚାଷବାସ କଥା।
1: ଭେଣ୍ଡି ଓଡ଼ିଶାର ଏକ ପ୍ରମୁଖ ଏବଂ ଲାଭଜନକ ପନିପରିବା ଚାଷ। ଏହାକୁ ଇଂରାଜୀରେ ଲେଡି ଫିଙ୍ଗର ବା ଅକ୍ରା ବୋଲି ମଧ୍ୟ କୁହାଯାଏ। ଓଡ଼ିଶାର ଜଳବାୟୁ ଭେଣ୍ଡି ଚାଷ ପାଇଁ ବେଶ୍ ଅନୁକୂଳ, ଏଥିପାଇଁ ଏହାକୁ ବର୍ଷକୁ 2-3 ଥର ଚାଷ କରାଯାଇପାରେ। ମୁଖ୍ୟତଃ ଖରାଦିନେ ଏବଂ ବର୍ଷାଦିନେ ଭେଣ୍ଡି ଚାଷ ଅଧିକ ପରିମାଣରେ କରାଯାଇଥାଏ। ଭେଣ୍ଡି ଚାଷ ପାଇଁ ଜଳ ନିଷ୍କାସନ ବ୍ୟବସ୍ଥା ଥିବା ନିଗିଡ଼ା ଦରସା ମାଟି ସବୁଠାରୁ ଉତ୍ତମ ଅଟେ। ଜମିକୁ 2-3 ଥର ଭଲ ଭାବରେ ହଳ କରି ମାଟି ଗୁଣ୍ଡ କରିଦେବାକୁ ପଡ଼ିବ। ଏହାପରେ ଏକର ପ୍ରତି ପ୍ରାୟ 6-8 ଟନ୍ ଗୋବର ଖତ ମାଟିରେ ମିଶାଯାଏ। ଭେଣ୍ଡି ମଞ୍ଜିକୁ ସିଧାସଳଖ ଜମିରେ ବୁଣାଯାଏ। ବର୍ଷାଦିନେ ହିଡ଼ ପ୍ରସ୍ତୁତ କରି ଧାଡ଼ିକୁ ଧାଡ଼ି ପ୍ରାୟ 1.5-2 ଫୁଟ ଏବଂ ଗଛକୁ ଗଛ 1 ଫୁଟ ବ୍ୟବଧାନରେ ମଞ୍ଜି ଲଗାଯାଏ। ଉତ୍କଳ ଗୌରବ, ଅର୍କ ଅନାମିକା ଏବଂ ମହିକ ଭଳି ଉନ୍ନତ କିସମର ବିହନ ବ୍ୟବହାର କଲେ ଅମଳ ଭଲ ହୁଏ। ମଞ୍ଜି ବୁଣିବାର ପ୍ରାୟ 20 ଦିନ ପରେ ଘାସ ସଫା କରି ଗଛ ମୂଳରେ ସାର ଦେଇ ମାଟି ଚଢ଼ାଇବାକୁ ହୁଏ। ଖରାଦିନ ପ୍ରତି 5-6 ଦିନ ବ୍ୟବଧାନରେ ଜଳସେଚନର ଆବଶ୍ୟକତା ହେଉଥିବା ବେଳେ ବର୍ଷାଦିନେ ଜମିରେ ଯେପରି ପାଣି ନ ଜମେ ସେଥିପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ଭେଣ୍ଡି ଗଛରେ ମୁଖ୍ୟତଃ

ପତ୍ର ହଳଦିଆ ପଡ଼ିବା ରୋଗ ଏବଂ ଫଳ ବିନ୍ଧା ପୋକର ଭୟ ଥାଏ। ରୋଗ ପ୍ରତିରୋଧକ ବିହନ ବ୍ୟବହାର କରିବା ସହ ଜୈବିକ କୀଟନାଶକ ପ୍ରୟୋଗ କଲେ ଫସଲ ସୁରକ୍ଷିତ ରହେ। ତେବେ ଭେଣ୍ଡି ଚାଷରୁ ଅଧିକ ଅମଳ ଏବଂ ଭଲ ଲାଭ ପାଇବା ପାଇଁ ଏହାର ଉନ୍ନତ ବିହନ, ଋତୁଭିତ୍ତିକ ଚାଷ ପ୍ରଣାଳୀ ଓ ରୋଗ ନିୟନ୍ତ୍ରଣ କରିବାକୁ ନିହାତି ପଡ଼ିବ। ହେଲେ ଆମ ଓଡ଼ିଶାରେ ଭେଣ୍ଡିକୁ ମୁଖ୍ୟତଃ ତିନିଟି ଋତୁରେ ଚାଷ କରାଯାଏ। ଖରାଦିନିଆ ଚାଷ ଜାନୁଆରୀ ଶେଷରୁ ମାର୍ଚ୍ଚ ମାସ ମଧ୍ୟରେ ମଞ୍ଜି ବୁଣାଯାଏ। ଏହି ସମୟରେ ପାଣିର ନିୟମିତ ଆବଶ୍ୟକତା ଥାଏ। ବର୍ଷାଦିନିଆ ଚାଷ ଜୁନ୍ରୁ

0: ଓଡ଼ିଶାରେ ଭେଣ୍ଡିକୁ ମୁଖ୍ୟତଃ ତିନିଟି ଋତୁରେ ଚାଷ କରାଯାଏ। ଖରାଦିନିଆ ଚାଷ ଜାନୁଆରୀ ଶେଷରୁ ମାର୍ଚ୍ଚ ମାସ ମଧ୍ୟରେ ମଞ୍ଜି ବୁଣାଯାଏ। ଏହି ସମୟରେ ପାଣିର ନିୟମିତ ଆବଶ୍ୟକତା ଥାଏ। ବର୍ଷାଦିନିଆ ଚାଷ ଜୁନ୍ରୁ ଜୁଲାଇ ମାସ ମଧ୍ୟରେ ମଞ୍ଜି ବୁଣାଯାଏ। ଏହି ସମୟରେ ଗଛ ବହୁତ ଶୀଘ୍ର ବଢ଼େ, କିନ୍ତୁ ଜଳ ନିଷ୍କାସନ ପ୍ରତି ଧ୍ୟାନ ଦେବାକୁ ପଡ଼େ। ଶୀତଦିନିଆ ଚାଷ ସେପ୍ଟେମ୍ବରରୁ ଅକ୍ଟୋବର ମଧ୍ୟରେ ଏହା କରାଯାଏ, କିନ୍ତୁ ଅତ୍ୟଧିକ ଶୀତ ହେଲେ ବୃଦ୍ଧି କମିଯାଏ। ଭେଣ୍ଡି ଚାଷରେ କିସମ ଚୟନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଉତ୍କଳ ଗୌରବ ଓଡ଼ିଶା ଜଳବାୟୁ ପାଇଁ ଅୟୁଏଟି ଦ୍ୱାରା ପ୍ରସ୍ତୁତ ଏକ ଉନ୍ନତ କିସମ। ଅର୍କ ଅନାମିକା ଏହି ଗଛଗୁଡ଼ିକ ସିଧା ବଢ଼ନ୍ତି ଏବଂ ଏହାର ଫଳ ଗାଢ଼ ସବୁଜ ଓ ନରମ ହୋଇଥାଏ। ପୁଷା ସାବନୀ ଏହା ମଧ୍ୟ ଏକ ପୁରୁଣା ଏବଂ ଭଲ ଉତ୍ପାଦନ ଦେଉଥିବା କିସମ। ଖରାଦିନେ ଏକର ପ୍ରତି ପ୍ରାୟ 6-8 କିଲୋଗ୍ରାମ ବିହନ ଲାଗୁଥିବା ବେଳେ ବର୍ଷାଦିନେ ଗଛ ବଡ଼ ହୋଇଥିବାରୁ 4-5 କିଲୋଗ୍ରାମ ବିହନ ଯଥେଷ୍ଟ ହୋଇଥାଏ। ଖରାଦିନେ ଧାଡ଼ିକୁ ଧାଡ଼ି 1.5 ଫୁଟ ଏବଂ ଗଛକୁ ଗଛ 8.10 ଇଞ୍ଚ ରଖାଯାଏ। ବର୍ଷାଦିନେ ଧାଡ଼ିକୁ ଧାଡ଼ି 2 ଫୁଟ ଏବଂ ଗଛକୁ ଗଛ 1 ଫୁଟ ବ୍ୟବଧାନ ରଖିବା ନିହାତି ଆବଶ୍ୟକ। ହଳଦିଆ ଶିରା ରୋଗ ଏହା ଗୋଟିଏ ଭୂତାଣୁ ଜନିତ ରୋଗ, ଯାହାଦ୍ୱାରା ପତ୍ରଗୁଡ଼ିକ ହଳଦିଆ ପଡ଼ିଯାଏ ଏବଂ ଫଳ ମଧ୍ୟ ଧଳା ବା ହଳଦିଆ ହୋଇ କାଠୁଆ ହୋଇଯାଏ। ଏହା ଧଳା ମାଛି ଦ୍ୱାରା ବ୍ୟାପିଯାଏ। ଏହାର ନିୟନ୍ତ୍ରଣ ପାଇଁ ଜମିରେ ହଳଦିଆ ଅଠାଳିଆ ଜନ୍ତା ଲଗାନ୍ତୁ ଏବଂ ନିମ୍ବ ତେଲ ସ୍ପ୍ରେ କରନ୍ତୁ। ଫଳ ଓ କାଣ୍ଡବିନ୍ଧା ପୋକ ଏହି ପୋକ ଭେଣ୍ଡି ଭିତରେ ପଶି ଏହାକୁ କଣା କରି ନଷ୍ଟ କରିଦିଅନ୍ତି। ଏଥିପାଇଁ ଆକ୍ରାନ୍ତ ଭେଣ୍ଡିକୁ ବାଛି ନଷ୍ଟ କରିବା ସହ ଜୈବିକ ଉପାୟରେ ଫାରମନ୍ ଜନ୍ତା ବ୍ୟବହାର କରିବା ନିହାତି ଆବଶ୍ୟକ। ହେଲେ ଖରାଦିନେ ମାଟି ଶୁଖିବା ଅନୁସାରେ ପ୍ରତି 4-5 ଦିନରେ ହାଲୁକା ପାଣି ମଡ଼ାଇବା ଦରକାର। ଫୁଲ ଫୁଟିବାର 5-7 ଦିନ ମଧ୍ୟରେ ଭେଣ୍ଡି ନରମ ଥିବା ଅବସ୍ଥାରେ ତଳିବା ଉଚିତ। ସପ୍ତାହକୁ ଅତି କମ୍ରେ 2-3 ଥର ଭେଣ୍ଡି ତଳିଲେ ଗଛରେ ନୂଆ ଫଳ ଅଧିକ ହୋଇଥାଏ। ମଞ୍ଜି ବୁଣିବାର 45-50 ଦିନ ମଧ୍ୟରେ ଭେଣ୍ଡି ତଳିବା ଯୋଗ୍ୟ ହୋଇଯାଏ। ଭେଣ୍ଡିରେ ପ୍ରଚୁର ପରିମାଣରେ ଭିଟାମିନ୍ ଏ, ସି, କ୍ୟାଲସିୟମ୍ ଏବଂ ଫାଇବର ଥାଏ, ଯାହା ହଜମ ପ୍ରକ୍ରିୟା ଓ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ। କମ୍ ଦିନରେ ଏବଂ କମ୍ ଖର୍ଚ୍ଚରେ ଅଧିକ ଲାଭ ମିଳୁଥିବାରୁ ଭେଣ୍ଡି ଚାଷ ଓଡ଼ିଶାର ଚାଷୀ ଭାଇମାନଙ୍କର ଆର୍ଥିକ ଉନ୍ନତିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।
1: ଭେଣ୍ଡି ଚାଷ ଏ ସମ୍ପର୍କରେ ଶୁଣିଲେ ଆଜିର ଚାଷବାସ କଥାରେ। ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ ଯୋଗେ ଏବଂ ଏଫ୍ଏମ୍ରେ 103.6 ମେଗାହର୍ଟ୍ ଯୋଗେ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ମଧ୍ୟ ଆମର ପ୍ରସାରଣ ଜାରି ରହିଛି। ଆରମ୍ଭ କରୁଛୁ ମହିଳାମାନଙ୍କ ପାଇଁ ଆମ କାର୍ଯ୍ୟକ୍ରମ ଘର ଓ ଘରଣୀ। ଉପସ୍ଥାପନା ସୌଭାଗିନୀ ନନ୍ଦ ଏବଂ ସନ୍ଧ୍ୟାରାଣୀ ମିଶ୍ର।

0: ହେଉଛି ଶ୍ରେଷ୍ଠ ପ୍ରାଣୀ, ଯାହାକି ସେ ନେଇକି ଗଢିଥାଏ ସୁଖୀ ଦମ୍ପତି। ଆଉ ସୁଖୀ ଦମ୍ପତି ହେଉଛନ୍ତି ପରିବାରର ମୂଳ ଆଧାର, ଯାହାକି ସୃଷ୍ଟିର ସର୍ଜନାର ଏକ ବ୍ୟତିକ୍ରମ। ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପରସ୍ପର ବିଶ୍ୱାସ, ଭଲ ପାଇବା, ସମ୍ମାନ ଏବଂ ସହଯୋଗ ଏବଂ ବୁଝାମଣା ଥିଲେ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ। ସୁଖୀ ଦମ୍ପତି ସୁଖ ଓ ଦୁଃଖରେ ପରସ୍ପରଙ୍କ ସାଥୀ ହୋଇ ରହନ୍ତି। ସେମାନେ ଛୋଟ ଛୋଟ ମତଭେଦକୁ ଆଲୋଚନା ମାଧ୍ୟମରେ ସମାଧାନ କରି ପରିବାରରେ ଶାନ୍ତି ଓ ସମୃଦ୍ଧି ବଜାୟ ରଖନ୍ତି। ତେବେ ଏପରି ଦମ୍ପତି କେବଳ ନିଜ ପରିବାରକୁ ନୁହେଁ, ସମାଜକୁ ମଧ୍ୟ ଏକ ସୁନ୍ଦର ବାର୍ତ୍ତା ଦେଇଥାନ୍ତି। ସେଥିପାଇଁ ସୁଖୀ ଦମ୍ପତି ଏକ ସୁସ୍ଥ ଓ ସୁନ୍ଦର ଆଦର୍ଶ ସମାଜ ଗଠନର ମୂଳ ଚାବିକାଠି ଅଟନ୍ତି। ସତରେ ବିଶ୍ୱାସ, ପ୍ରେମ ଓ ସମ୍ମାନର ଗଢ଼ା ସୁଖୀ ଦମ୍ପତି, ସଂସାରର ସବୁଠାରୁ ସୁନ୍ଦର ସମ୍ପତ୍ତି ଯାହାକି ସୁଖୀ ଦମ୍ପତି। ତେବେ ଶ୍ରୋତା ଭଉଣୀ, ଆଜିର ସୁଖୀ ଦମ୍ପତିରେ ତାଙ୍କର ମନର ଭାଷାକୁ, ମନର ଭାବନାକୁ, ତାଙ୍କ ଜୀବନର ପ୍ରତ୍ୟେକ ଦୁଃଖ ସୁଖ କାହାଣୀକୁ କିପରି ଆମ ଆଗରେ ଶୁଣାଇଛନ୍ତି, ତେବେ ଆସନ୍ତୁ ଶୁଣିନେବା ସେହି ସୁନ୍ଦର ସୁଖୀ ଦମ୍ପତିଙ୍କ ମୁଖରୁ ତାଙ୍କରି ଭାଷା, ତାଙ୍କରି କଥା।
1: ଭାଇ ଓ ଭଉଣୀ ଉଭୟଙ୍କୁ ନମସ୍କାର। ଆମର ଆକାଶବାଣୀ ଜୟପୁର କେନ୍ଦ୍ରର ଘର ଘରଣୀ କାର୍ଯ୍ୟକ୍ରମର ସୁଖୀ ଦମ୍ପତିକୁ
2: ଆପଣଙ୍କୁ ମଧ୍ୟ ଆମ ଉଭୟଙ୍କ ତରଫରୁ ପ୍ରତି ନମସ୍କାର ଜଣାଉଛୁ।
1: ଭାଇ, ଆପଣଙ୍କର ପରିଚୟ ଆମ ଶ୍ରୋତା ଭଉଣୀଙ୍କୁ ଦିଅନ୍ତୁ।
3: ଭଉଣୀ, ମୁଁ ଜଣେ ବିଜ୍ଞାନ ଶିକ୍ଷକ, ଆଉ ମୁଁ ସରକାରୀ ବାପୁଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତେନ୍ତୁଳି ଖୁଣ୍ଟିରେ କାର୍ଯ୍ୟରତ।
1: ଭଉଣୀ, ଆପଣଙ୍କ ପରିଚୟ ଦିଅନ୍ତୁ।
2: ହଁ ଭଉଣୀ, ମୁଁ ମଧ୍ୟ ସରକାରୀ ଉଚ୍ଚ ବିଦ୍ୟାଳୟର କଳା ଶିକ୍ଷୟିତ୍ରୀ। ମୋ ବିଦ୍ୟାଳୟର ନାମ ନଡାଲ ସରକାରୀ ଶିବପ୍ରସାଦ ଉଚ୍ଚ ବିଦ୍ୟାଳୟ ଦିଗିଶମ୍ପା, ଆଉ ଆମେ ରହୁଛୁ ନବରଙ୍ଗପୁର ଜିଲ୍ଲାରେ।
1: ତେବେ ଆଜି ଆମର ବିଷୟବସ୍ତୁ ରହିଛି ଯାହାକି ସୁଖୀ ଦମ୍ପତି। ଆମେ ସମସ୍ତେ ଜାଣିଛେ ଯେ ସୁଖୀ ଦମ୍ପତି ହେଉଛନ୍ତି ସେହି ସ୍ୱାମୀ ସ୍ତ୍ରୀ ଯେଉଁମାନେ ପରସ୍ପର ପ୍ରତି ଭଲ ପାଇବା, ବିଶ୍ୱାସ, ସମ୍ମାନ, ସହଯୋଗ ଓ ବୁଝାମଣାର ଆଧାରରେ ପାରିବାରିକ ଜୀବନକୁ ସୁନ୍ଦର ଭାବେ ଗଢି ତୋଳନ୍ତି।
2: ନିଶ୍ଚିତ ଭାବରେ।
1: ତ ଏହି ସୁଖୀ ଦମ୍ପତି ବିଷୟରେ ଆଜି ଆପଣମାନଙ୍କୁ ଆମେ ସ୍ୱାଗତ ଜଣାଉ। ହେଲେ ଆପଣମାନଙ୍କ ମତରେ ସୁଖୀ ଦମ୍ପତି କହିଲେ କଣ ବୁଝନ୍ତି?
2: ବିବାହିତ ଜୀବନରେ ସ୍ୱାମୀ ସ୍ତ୍ରୀ ପ୍ରଥମେ ପରସ୍ପରକୁ ସମ୍ମାନ ପ୍ରଦର୍ଶନ କରିବା ଉଚିତ, ପରସ୍ପରର ମନ କଥା ବୁଝିବା ଉଚିତ, ପରସ୍ପରର ପସନ୍ଦ ନା ପସନ୍ଦ କଥା ଜାଣିକି ଆଗକୁ ବଢିବା ଉଚିତ, ପରସ୍ପରର ସେବା ଯତ୍ନ କରିବା ଉଚିତ, ପରସ୍ପରର ଦୋଷ ତ୍ରୁଟିକୁ କ୍ଷମା କରି ଆଗକୁ ବଢିଲେ ତାହା ସୁଖୀ ଦାମ୍ପତ୍ୟ ଜୀବନରେ ପରିଣତ ହେବ।
1: ଭାଇଙ୍କୁ ମୋର ପ୍ରଶ୍ନ, ଭାଇ ଆପଣମାନଙ୍କର ପରିଚୟ କେମିତି ହେଇଥିଲା? ତାହା ଆରେଞ୍ଜ ମ୍ୟାରେଜ ନା ଲଭ୍ ମ୍ୟାରେଜ ହେଇଥିଲା? ଆଉ ଆପଣ ଏଇ ସୁଖୀ ଦମ୍ପତି କୁ କିପରି ଭାବରେ ନେଇଥାନ୍ତି?
3: ହଁ ଭଉଣୀ, ଆମର ଆକ୍ଚୁଆଲି କହିବାକୁ ଗଲେ ଆରେଞ୍ଜ ମ୍ୟାରେଜ ହେଇଥିଲା, ଆରେଞ୍ଜ ପରେ ଲଭ୍ ହେଇଥିଲା। ଆମର ପ୍ରଥମ ଦେଖାଟା ହେଇଥିଲା, ମୋର ଜଣେ ସମ୍ପର୍କୀୟ ଭାଇ ଶିକ୍ଷକତା କରୁଥିଲେ, ଆଉ ତାଙ୍କ ପରିବାର ସହିତ ମୋ ମିସେସଙ୍କର ଭଉଣୀ ICDS ଡିପାର୍ଟମେଣ୍ଟରେ କାର୍ଯ୍ୟ କରୁଥିଲେ, ଏଇଭଳିଆ ତାଙ୍କର ସମ୍ପର୍କ ଭଲ ଥିଲା, ତେଣୁ ଉଭୟ ସେଇ ସମ୍ପର୍କୀୟ ଭାଇ ମୋର ସେଇ ପ୍ରସ୍ତାବଟା ତାଙ୍କୁ ଦେଇଥିଲେ, ଆଉ ଦେଲା ପରେ ମୁଁ ଦେଖିବାକୁ ଯାଇଥିଲି, ଆଉ ଦେଖିକି ଉଭୟ ପରିବାରର ସମ୍ମତି କ୍ରମେ ଆମେ ବିବାହ କରିଥିଲୁ 2010।
1: ବହୁତ ସୁନ୍ଦର, ବହୁତ ବହୁତ ଧନ୍ୟବାଦ ଉଭୟଙ୍କୁ। ତ ବିବାହିତ ଜୀବନରେ ସୁଖର ମୂଳ ମନ୍ତ୍ର କଣ ବୋଲି ଭାବନ୍ତି ଏବଂ ପରସ୍ପର ପ୍ରତି ବିଶ୍ୱାସ କିପରି ବଜାୟ ରଖନ୍ତି?
2: ଆମ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଆମେ ପରସ୍ପରକୁ ସମ୍ମାନ ଦେଇଥାଉ, ପରସ୍ପର ପ୍ରତି ବିଶ୍ୱାସ ମଧ୍ୟ ଅଛି, ଦୃଢ ବିଶ୍ୱାସ ରହିଛି, ଆଉ ଯେତେବେଳେ ଅସୁବିଧା ଆସେ ସେତେବେଳେ ଆମେ ପରସ୍ପର ପ୍ରକାଶ କରୁ ସେଇ କଥାଟି, ଆଉ କେବେ କୌଣସି କଥାକୁ ଆମେ ଲୁଚେଇନୁ, ଯାହା ବି ପରସ୍ପରକୁ ପ୍ରକାଶିତ କରୁ, ତେଣୁ ଆମ ଭିତରେ ବିଶ୍ୱାସର ଗଣ୍ଠିଟା ସବଳ ହେଇକି ରହିଲା, ଆଗକୁ ଅଧିକ ଅଧିକ ସବଳ ହେଇକି ଯାଉଛି। ପ୍ରଥମେ ନୂଆ ନୂଆ ବିବାହ ଯେତେବେଳେ କରିଥିଲୁ ସେତେବେଳେ ତ ପରସ୍ପରକୁ ଚିହ୍ନି ନଥିଲୁ, ଜାଣିନଥିଲୁ, ତାହା ଧୀରେ ଧୀରେ ଧୀରେ ଧୀରେ ଆମେ ପରସ୍ପରକୁ ଚିହ୍ନିବାକୁ ଲାଗିଲୁ, ବୁଝିବାକୁ ଲାଗିଲୁ, ତାପରେ ଆମର ବିଶ୍ୱାସ ବଢିଲା, ସମ୍ମାନ ରହିଛି, ଯେହେତୁ ସମ୍ମାନ ନଥିଲେ ପ୍ରେମ ଆସେନି, ତେଣୁ ପ୍ରଥମେ ପରସ୍ପରକୁ ଆମେ ସମ୍ମାନ କରୁ, ତାପରେ ଆମର ପ୍ରେମ ଜାତ ହେଲା, ବିଶ୍ୱାସ ଜାତ ହେଲା ଏବଂ ତାହା ମଧ୍ୟ ସବଳ ହେଲା, ଆଉ ସେଇ ସଂସାର ରଥକୁ ଆମେ ବିଶ୍ୱାସର ସହିତ, ସଚ୍ଚୋଟତାର ସହିତ ଆଗକୁ ନେଇକି ଚାଲିଛୁ।
1: ବହୁତ ବହୁତ ଧନ୍ୟବାଦ।

ଭଉଣୀ, ସ୍ରଷ୍ଟାର ସୃଷ୍ଟି ଅତି ଯେ ବିଚିତ୍ର, ସେ ଜୀବ, ନିର୍ଜୀବ, ସଜୀବ ସମସ୍ତଙ୍କର ସୃଷ୍ଟିକର୍ତ୍ତା, ସେଥିରେ ମଣିଷ

0: ଭାଇ କୁହନ୍ତୁ, ମତଭେଦ ହେଲେ ତାହାର ସମାଧାନ କିପରି କରନ୍ତି ଏବଂ ପ୍ରଥମେ କିଏ ନିଜର ଭୁଲଟା ମାନି ନେଇଥାନ୍ତି?
1: ମତଭେଦ ହେବା ସ୍ୱାଭାବିକ, କିନ୍ତୁ ଆମେ ରାଗି ଯାଇ ପାଟିତୁଣ୍ଡ କରୁନା। ଜଣେ ରାଗିଲେ ଅନ୍ୟ ଜଣେ ଶାନ୍ତ ରୁହନ୍ତି ଏବଂ ପରେ ଦୁହେଁ ମିଶି ଥଣ୍ଡା ମଗଜରେ କଥା ହୋଇ ସମସ୍ୟାର ସମାଧାନ କରୁ।
0: ତ ଏଠି ଆମେ ଜାଣିଲୁ ଯେ ଜଣେ ଯଦି ରାଗ ଥିବା ସମୟରେ ଆଉ ଜଣେ ଯଦି ନିରବତା ରକ୍ଷା କରନ୍ତି ତାହେଲେ ସେଠି ବୁଝାମଣା ଠିକ ହୋଇଥାଏ। ବହୁତ ସୁନ୍ଦର ଭାବରେ ଆପଣ କହିଲେ। ଭଉଣୀ କୁହନ୍ତୁ, ଭାଇଙ୍କର କେଉଁ ପ୍ରକାରର ଗୁଣ ଆପଣଙ୍କୁ ସବୁଠାରୁ ଅଧିକ ପସନ୍ଦ?
2: ତାଙ୍କର ମୋ ପ୍ରତି ଅଣ୍ଡରଷ୍ଟାଣ୍ଡିଂ ଯେଉଁ ଗୁଣ ରହିଛି ସେଇ ଗୁଣଟି ମୋତେ ଭାରି ଭଲ ଲାଗେ। ସେ ମୋତେ ବୁଝନ୍ତି ଏବଂ ମୋର ସବୁ ପ୍ରକାର ସମସ୍ୟାର ମଧ୍ୟ ସମାଧାନ କରିଥାନ୍ତି।
0: ତେବେ ତାଙ୍କର ପସନ୍ଦର ଖାଇବା ଜିନିଷ କଣ? ପୁଣି ସେ କେଉଁ ରଙ୍ଗକୁ ପସନ୍ଦ କରନ୍ତି? ଭାଇ ତାକୁ ଭଲ ପାଆନ୍ତି?
2: ହଁ ହଁ, ସେ ତାଙ୍କର ଫେଭରାଇଟ୍ କଲର୍ ହଉଛି ପିଙ୍କ, ତେଣୁ ସେ ପିଙ୍କ କଲର୍ ଉପରେ ତାଙ୍କର ସବୁ ଡ୍ରେସ୍ ସାର୍ଟ ସବୁ କିଣନ୍ତି। ଆଉ ଖାଇବା ସେ ଟିକେ ଆମିଷ ପ୍ରିୟ, କିନ୍ତୁ ବେଶୀ ଖାଆନ୍ତିନି, ଅଳ୍ପ ଖାଆନ୍ତି। ଆଉ ତାଙ୍କର ଫେଭରାଇଟ୍ ଗୀତ ହଉଛି ଅଭିମାନିନୀ ଅମାନିଆ ଢେଉ, ଏଇ ଗୀତକୁ ସେ ଭାରି ଭଲ ପାଆନ୍ତି, ତେଣୁ ବାରମ୍ବାର ସେ ସେଇ ଗୀତକୁ ଶୁଣନ୍ତି।
0: ବହୁତ ସୁନ୍ଦର। ତେବେ ଆମେ ନିଶ୍ଚୟ ଏଇ ଗୀତ ବି ଭାଇଙ୍କର ମନ ପସନ୍ଦର ଗୀତ ଶୁଣେଇବା।

0: ତେବେ ଭାଇ କୁହନ୍ତୁ, ଭଉଣୀଙ୍କର କେଉଁ ଗୁଣକୁ ଆପଣ ବେଶୀ ପସନ୍ଦ କରନ୍ତି, ଆଉ ତାଙ୍କର ପ୍ରିୟ ରଙ୍ଗ କଣ, ସେ କଣ ଖାଇବାକୁ ପସନ୍ଦ କରନ୍ତି?
1: ସେ ଖାଇବାକୁ ପସନ୍ଦ କରନ୍ତି ପ୍ରାୟତଃ ଭେଜ, ନନ୍ ଭେଜ ତାଙ୍କର ସେତେ ପସନ୍ଦ ନୁହଁ। ଆଉ ତାଙ୍କର ଫେଭରାଇଟ୍ ଗୀତ ହଉଛି ଓଡିଆ ଗୀତ, ତୋ ପାଇଁ ସାଥୀ ଏହି ଜୀବନ ଯାଉ ବିପିରେ, ତୁ କହିଲେ ସଞ୍ଜ ଆସିବ, ତୁ କହିଲେ ସକାଳ ହବ। ଏଇ ଗୀତକୁ ପ୍ରାୟ ସବୁବେଳେ ଗୁଣୁ ଗୁଣୁ ଗୁଣୁ ଗୁଣୁ କରି ଗାଇଥାନ୍ତି। ଆଉ ତାଙ୍କ ଫେଭରାଇଟ୍ କଲର୍ ହଉଛି ରେଡ୍।
2: ଚାଲନ୍ତୁ ତେବେ ଏଇ ସୁନ୍ଦର ଗୀତଟି ଶୁଣିନେବା।

0: ପ୍ରକାରର ଭୂତାଣୁ ଦ୍ୱାରା ଆମ ଲିଭର ଏଫେକ୍ଟ ହୁଏ। ଦୂଷିତ ଜଳ, କୋଲ୍ଡ ଡ୍ରିଙ୍କ ଇତ୍ୟାଦି ଏହାର ପ୍ରଥମ କାରଣ ହୋଇଥାଏ, ଯାହାଦ୍ୱାରା କି ଲିଭର ଆକ୍ରାନ୍ତ ହୁଏ ଓ ଜଣ୍ଡିସ ହୋଇଥାଏ।
1: କିନ୍ତୁ ହେପାଟାଇଟିସ୍ ବି ସବୁଠାରୁ ଅଧିକ ମାରାତ୍ମକ ଭୂତାଣୁ ହୋଇଥାଏ। ଏହା ଜଣଙ୍କ ଶରୀରରୁ ଆଉ ଜଣଙ୍କ ଶରୀରକୁ ରକ୍ତ ମାଧ୍ୟମରେ ପ୍ରବେଶ କରିଥାଏ। ଦୂଷିତ ନିଡେଲ ବା ବ୍ୟବହୃତ ଛୁଞ୍ଚି ଦ୍ୱାରା ଏହି ରୋଗ ବ୍ୟାପିଥାଏ ଏବଂ ଅସୁରକ୍ଷିତ ଯୌନ ସମ୍ପର୍କ ଦ୍ୱାରା ମଧ୍ୟ ଏହି ରୋଗ ବ୍ୟାପିଥାଏ।
0: ଏହାକୁ ଠିକ୍ ଭାବେ ଔଷଧ ଖାଇଲେ ଓ ଉତ୍ତମ ସୁଷମ ଖାଦ୍ୟ ଖାଇଲେ ଠିକ୍ ହୋଇଥାଏ। ଆମେ ନିଜେ ପ୍ରଥମେ ସଚେତନ ହେବା

0: ଆମ ପରିବାର, ଆମ ପଡ଼ୋଶୀଙ୍କୁ ସଚେତନ କରିବା। ଏହିଭଳି ଭାବରେ ସମଗ୍ର ଦେଶ ଓ ବିଶ୍ୱ ସଚେତନ ହେଲେ ହେପାଟାଇଟିସ୍ ଭଳି ଏକ ମାରାତ୍ମକ ରୋଗଠାରୁ ଦୂରେଇ ରହିବା। ପ୍ରକୃତିର ସୌନ୍ଦର୍ଯ୍ୟରେ ଆମ ଧରଣୀ, ଆମରି ବସୁଧା ଆଜି ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ। ଯେଉଁଠି ପ୍ରକୃତି ସେଇଠି ସୌନ୍ଦର୍ଯ୍ୟ। ସେଥିପାଇଁ ଆମେ ଆଜିର ଏହି ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା ଅଭିନନ୍ଦନ।
1: ଶ୍ରୋତାଭଉଣୀ, ପ୍ରତିବର୍ଷ ଜୁଲାଇ ମାସ 28 ତାରିଖରେ ଏହି ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ପାଳନ କରାଯାଏ। ଲୋକମାନଙ୍କ ଭିତରେ ପ୍ରାକୃତିକ ସମ୍ପଦର ସୁରକ୍ଷା ବିଷୟରେ ସଚେତନତା ସୃଷ୍ଟି ପାଇଁ ଏହି ଦିବସଟି ସାରା ବିଶ୍ୱରେ ପାଳନ କରାଯାଏ। ତେଣୁ ପ୍ରକୃତିର ସଂରକ୍ଷଣ କରିବା ଆମର ଦାୟିତ୍ୱ।
0: ଆଜିର ଏହି ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସରେ ଆଜି ଆମେ ସମସ୍ତେ ଶପଥ ନେବା, ପ୍ରକୃତିକୁ ସୁରକ୍ଷିତ କରିବା।

ତେବେ ଶ୍ରୋତା ଭଣୀ, ଆଜି ତ ଆପଣମାନେ ଅନେକ କିଛି ଶୁଣିଲେ, ତେବେ ଆଜି ତ ସମୟ ହୋଇଯାଇଛି। ତେବେ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା? ଆପଣଙ୍କର ସୁମତାମତ ଏବଂ ଯୋଗାଯୋଗର ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 9438268568। ତେବେ ଶ୍ରୋତା ଭଉଣୀ, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ ଆମେ ଦୁହେଁ। ନମସ୍କାର।

0: ଘର ଓଘରଣୀ କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା। ଉପସ୍ଥାପନାରେ ଥିଲେ ସୌଭାଗିନୀ ନନ୍ଦ ଏବଂ ସନ୍ଧ୍ୟାରାଣୀ ମିଶ୍ର। ଆକାଶବାଣୀ ଜୟପୁର ସମୟ ଦିନ 2:50 ହେବା ପାଇଁ ଯାଉଛି। ପ୍ରଥମେ ଓଡ଼ିଆରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ 2 ଶୁଣିବେ ମିଡ୍ ଡେ ନ୍ୟୁଜ୍ ଇନ୍ ଇଂଲିଶ, ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ।
1: आकाशवाणी से पेश है खबरनामा।

0: ସଂସଦର ଉଭୟ ଗୃହ ଅପରାହ୍ନ 2 ଯାଏ ମୁଲତବୀ। ବିକ୍ଷୋଭ ପ୍ରଦର୍ଶନ ସମୟରେ ଗିରଫ ହୋଇଥିବା 18 କମ୍ ଅପରାଧିକ ରେକର୍ଡ ନଥିବା ଛାତ୍ରଛାତ୍ରୀଙ୍କୁ ମୁକ୍ତ କରିବା ଲାଗି ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ। ଦେଶରେ 10 ଓ 20 ଟଙ୍କିଆ ମୂଲ୍ୟର ପଲିମର ନୋଟ୍ ପ୍ରଚଳନ ପ୍ରସ୍ତାବକୁ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଥିବା ଅର୍ଥରାଷ୍ଟ୍ରମନ୍ତ୍ରୀଙ୍କ ସୂଚନା। ପାକ୍ ଅଧିକୃତ ଜମ୍ମୁ କାଶ୍ମୀରରେ ବିକ୍ଷୋଭ ପ୍ରଦର୍ଶନ ସମୟରେ 20 ମୃତ ଏବଂ ଓଡ଼ିଶା ଏବଂ ଛତିଶଗଡ଼ରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀଙ୍କ ଉପରେ ପୁଲିସର ପଦକ୍ଷେପ ନେଇ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ହଟ୍ଟଗୋଳ ଜାରି ରହିବାରୁ ଉଭୟ ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି।
1: आज हम 2 इस महत्वपूर्ण विषय पर चर्चा करेंगे, ऐसा सभी लोगों ने सहमति व्यक्त की है। समय सरकार और प्रतिपक्ष बैठकर समय तय कर लेगा और मेरा आपसे आग्रह है, कितना भी गतिरोध हो, कितना भी बड़ा मुद्दा हो, प्रश्नकाल में गतिरोध नहीं होना चाहिए। पूरे देश के अंदर एक सकारात्मक दिशा जाए कि संसद में चर्चा होती है।
0: ଆଜି ପୂର୍ବାହ୍ନ 11 ବେଳେ ଲୋକସଭା ଆରମ୍ଭ ହେବା ମାତ୍ରେ ବାଚସ୍ପତି ଓମ୍ ବିର୍ଲା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପାରାଖଡ଼ ସ୍ୱର୍ଣ୍ଣପଦକ ଜିତିଥିବାରୁ ଶୁଭେଚ୍ଛା ଜଣାଇଥିଲେ। ଶ୍ରୀ ବିର୍ଲା ସର୍ବେଶ କୁଶାରେ, ଭାଲୁରୀ ଅଜୟ ବାବୁ ଏବଂ ଜ୍ଞାନେଶ୍ୱରୀ ଯାଦବଙ୍କୁ ରୌପ୍ୟ ପଦକ ଓ ଶିଳ୍ପା ସାଇଲା ଏବଂ ବିନ୍ଦ୍ୟାରାଣୀ ଦେବୀଙ୍କୁ

କାଂସ୍ୟ ପଦକ ଜିତିଥିବାରୁ ଶୁଭେଚ୍ଛା ଜଣାଇଥିଲେ। ଅନ୍ୟପକ୍ଷରେ ବିଶ୍ୱ କନିଷ୍ଠ ସ୍କ୍ୱାସ୍ ଚାମ୍ପିୟନ୍ସିପ୍ର ବିଜେତା ଅନାହତ ସିଂହଙ୍କୁ ମଧ୍ୟ ବାଚସ୍କତି ଶୁଭେଚ୍ଛା ଜଣାଇଥିଲେ। ପରେ ବାଚସ୍କତି ଶ୍ରୀ ବିର୍ଲା ପ୍ରଶ୍ନକାଳ ଆରମ୍ଭ କରିବା ଲାଗି ଉଦ୍ୟମ କରିଥିଲେ ମଧ୍ୟ ବିରୋଧୀ ଦଳ ସଦସ୍ୟମାନେ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ବେଳେ ପୁଲିସ୍ର କାର୍ଯ୍ୟକଳାପ ନେଇ ସ୍ଲୋଗାନ ଦେବା ସହ ହଟ୍ଟଗୋଳ ସୃଷ୍ଟି କରିଥିଲେ। ବାଚସ୍କତି ଶ୍ରୀ ବିର୍ଲା ଗୃହ କାର୍ଯ୍ୟ ସୁରୁଖୁରୁରେ ଚଳାଇବା ଏବଂ ଗଠନମୂଳକ ଆଲୋଚନାରେ ବିରୋଧୀ ସଦସ୍ୟମାନେ ଭାଗ ନେବାକୁ ଅନୁରୋଧ କରିଥିଲେ। ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ ଉପରେ ଏକମତ ହୋଇ ଆଲୋଚନା ଆରମ୍ଭ କରିବା ଲାଗି ଉଭୟ ଶାସକ ଓ ବିରୋଧୀ ଦଳ ସଦସ୍ୟମାନଙ୍କୁ ବାଚସ୍କତି ଶ୍ରୀ ବିର୍ଲା ଆହ୍ୱାନ

ସମ୍ପର୍କିତ ସଂସଦୀୟ କମିଟି ରିପୋର୍ଟ ଆଜି ରାଜ୍ୟସଭାରେ ଉପସ୍ଥାପନ ହୋଇଥିଲା। ବିକ୍ଷୋଭ ପ୍ରଦର୍ଶନ ଘଟଣାରେ 18 ବର୍ଷରୁ କମ୍ ଏବଂ ଅପରାଧିକ ରେକର୍ଡ ନଥିବା ଛାତ୍ରଛାତ୍ରୀଙ୍କୁ ମୁକ୍ତ କରିବା ଲାଗି ସର୍ବୋଚ୍ଚ ନ୍ୟାୟାଳୟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣା ନେଇ ଦେଶବ୍ୟାପୀ ହୋଇଥିବା ପ୍ରଦର୍ଶନ ଇଲେକ୍ଟ୍ରୋନିକ୍ସ ଏବଂ ଡିଜିଟାଲ୍ ପ୍ରମାଣ ସୁରକ୍ଷିତ ରଖିବା ଲାଗି ସୁପ୍ରିମ୍କୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଗତ ସପ୍ତାହରେ ବିକ୍ଷୋଭ ପ୍ରଦର୍ଶନ ସମୟରେ ଉଭୟ ବିକ୍ଷୋଭକାରୀ ଛାତ୍ରଛାତ୍ରୀ ଏବଂ ପୁଲିସ୍ ଅଧିକାରୀ ଆହତ ହୋଇଥିବା ଘଟଣାର ନିରପେକ୍ଷ ତଦନ୍ତ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆଜି ପ୍ରଦର୍ଶନ ସମୟରେ ପୁଲିସ୍ର ମାତ୍ରାଧିକ କାର୍ଯ୍ୟକଳାପ ନେଇ ଆଗତ କେତେକ ଆବେଦନର ଏକାଠି ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ଏହି ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚି ଏବଂ ଜଷ୍ଟିସ୍ ଭି ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ବିକ୍ଷୋଭ ପ୍ରଦର୍ଶନ ସମୟରେ ସମସ୍ତ ସିସିଟିଭି ଫୁଟେଜ୍, ଡ୍ରୋନ୍ ରେକର୍ଡିଂ ଏବଂ ଅନ୍ୟାନ୍ୟ ସମସ୍ତ ତଥ୍ୟ ସୁରକ୍ଷିତ ରଖିବା ଲାଗି ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦେଶରେ 10 ଟଙ୍କିଆ ଏବଂ 20 ଟଙ୍କିଆ ମୂଲ୍ୟର ପଲିମର ବ୍ୟାଙ୍କ ନୋଟ୍ ପ୍ରଚଳନ ଲାଗି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ସ୍ୱୀକୃତି ପ୍ରଦାନ କରିଛନ୍ତି। ଆଜି ଲୋକସଭାରେ କେନ୍ଦ୍ର ଅର୍ଥରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଏ ସମ୍ପର୍କରେ ଲିଖିତ ଉତ୍ତର ପ୍ରଦାନ କରିଛନ୍ତି। ସେ କହିଛନ୍ତି ରିଜର୍ଭ ବ୍ୟାଙ୍କ ପକ୍ଷରୁ 1 ବିଲିୟନ୍ ସଂଖ୍ୟକ 10 ଟଙ୍କିଆ ଏବଂ 20 ଟଙ୍କିଆ ପଲିମର ବ୍ୟାଙ୍କ ନୋଟ୍ ପରୀକ୍ଷାମୂଳକ ଭାବେ ପ୍ରସ୍ତୁତ କରିବା ଲାଗି ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ସେ କହିଛନ୍ତି ପରୀକ୍ଷାମୂଳକ ଭାବେ ଏହାର ପ୍ରଚଳନ ସଫଳ ହେବା ପରେ ନିୟମିତ ଭାବେ ପଲିମର ବ୍ୟାଙ୍କ ନୋଟ୍ ପ୍ରଚଳନ କରାଯିବ। ମନ୍ତ୍ରୀ କହିଛନ୍ତି ଆନ୍ତର୍ଜାତିକ ଅଧ୍ୟୟନ ଅନୁଯାୟୀ କାଗଜ ପ୍ରସ୍ତୁତ ବ୍ୟାଙ୍କ ନୋଟ୍ ତୁଳନାରେ ପଲିମର ବ୍ୟାଙ୍କ ନୋଟ୍ କାର୍ଯ୍ୟକଳ ଅଧିକ ରହିଛି। ଶ୍ରୀ ଚୌଧୁରୀ କହିଛନ୍ତି ଦେଶରେ ପଲିମର ବ୍ୟାଙ୍କ ନୋଟ୍ ପ୍ରଚଳନ ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି। ସେ କହିଛନ୍ତି ପଲିମର ବ୍ୟାଙ୍କ ନୋଟ୍ ପ୍ରଚଳନ ସହ କାଗଜ ନୋଟ୍ ମଧ୍ୟ ପ୍ରଚଳନରେ ରହିବ। ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏର ଆଜି ସାପ୍ତାହିକ ସଂସଦୀୟ ଦଳ ବୈଠକ ମଙ୍ଗଳ ମିଳନ ସଂସଦ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଅନ୍ୟାନ୍ୟ ଦଳୀୟ ନେତାମାନେ ବୈଠକରେ ଉପସ୍ଥିତ ଥିଲେ। ସଂସଦର ଅଧିବେଶନ ସମୟରେ ମେଣ୍ଟ ମଧ୍ୟରେ ଏକତା ରକ୍ଷା ଦିଗରେ ପ୍ରତ୍ୟେକ ମଙ୍ଗଳବାର ଏହି ବୈଠକ ଅନୁଷ୍ଠିତ ହୋଇଥାଏ। ଆଜିର ବୈଠକରେ ନ୍ୟାସନାଲ୍ ସିଟିଜେନ୍ ପାର୍ଟି ଅଫ୍ ଇଣ୍ଡିଆର ଯୋଗ ଦେଇଥିବା ତୃଣମୂଳ କଂଗ୍ରେସର ସାଂସଦମାନେ ମଧ୍ୟ ଉପସ୍ଥିତ ଥିଲେ। ବିଜେପି ସାଂସଦ ମନୋଜ ତିୱାରୀ କହିଛନ୍ତି ଏନ୍ଡିଏ ସଂସଦୀୟ ଦଳ ବୈଠକରେ ବିଭିନ୍ନ ଦେଶ ସହ ହୋଇଥିବା ବାଣିଜ୍ୟ ଏବଂ ମୁକ୍ତ ବାଣିଜ୍ୟ ଚୁକ୍ତି ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଛି। ସଂସଦ ପରିସରରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ତିୱାରୀ କହିଛନ୍ତି ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ ଉପରେ ଗଠନମୂଳକ ଆଲୋଚନା ଲାଗି ସଦସ୍ୟମାନେ ଭାଗ ନେବାର ଆବଶ୍ୟକ ରହିଛି। ବିଜେପି ରାଜ୍ୟସଭା ସାଂସଦ ସ୍ୱାତି ମାଲିୱାଲ ପୁନର୍ବାର ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ପଞ୍ଜାବ ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ ପଞ୍ଜାବ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ସଂସଦ ପରିସରରେ ଗଣମାଧ୍ୟମ ପଞ୍ଜାବରେ 6ଟି ପ୍ରମୁଖ ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ଭଳି ଘଟଣା ଘଟିଛି। କଂଗ୍ରେସ ନେତା ଶଶି ଥରୁର୍ କହିଛନ୍ତି ବିରୋଧୀ ଦଳଗୁଡ଼ିକ ଲୋକସଭାରେ ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ ଉପରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସାମ ରାଜ୍ୟର ସାଂସଦମାନଙ୍କୁ ଭେଟି ଆଜି ରାଜ୍ୟର ବନ୍ୟା ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି କେନ୍ଦ୍ର ସରକାର ଆସାମ ସରକାରଙ୍କୁ ବନ୍ୟା ପ୍ରଭାବିତ ଅଞ୍ଚଳରେ ସମସ୍ତ ପ୍ରକାର ସହାୟତା ପ୍ରଦାନ କରୁଛନ୍ତି। ରାଜ୍ୟ ଜନସାଧାରଣଙ୍କ ନିରାପଦ ଏବଂ ମଙ୍ଗଳ ପାଇଁ ସେ ପ୍ରାର୍ଥନା କରୁଛନ୍ତି ବୋଲି କହିଛନ୍ତି। ପାକ୍ ଅଧିକୃତ ଜମ୍ମୁ କାଶ୍ମୀରରେ ଯୁଗ୍ମ ଆୱାମୀ ଆକ୍ସନ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସମୟରେ 20 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

0: ଏଥିରେ ଅନେକ ଆହତ ହୋଇଥିବା ଜଣାପଡ଼ିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କମିଟି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ବିକ୍ଷୋଭ ପ୍ରଦର୍ଶନ ବେଳେ ଏକ ଦୀର୍ଘ ର୍ୟାଲି ରାବଲପୁରଠାରେ ପହଞ୍ଚିଥିଲା। କମିଟିର ସୂଚନା ଅନୁଯାୟୀ ମୃତକଙ୍କ ମଧ୍ୟରୁ 19 ଜଣଙ୍କର ପରିଚୟ ମିଳିପାରିଛି। ଯୁଗ୍ମ ଆୱାମି ଆକ୍ସନ କମିଟି ଏବଂ ପାକିସ୍ତାନ ପ୍ରଶାସନ ମଧ୍ୟରେ ଆଲୋଚନା ବିଫଳ ହେବା ପରେ ଏହି ର୍ୟାଲି ଆୟୋଜନ କରାଯାଇଥିଲା। ରିପୋର୍ଟ ଅନୁଯାୟୀ ପାକ୍ ଅଧିକୃତ ଜାମ୍ମୁ କାଶ୍ମୀରରେ ଗତ କିଛିଦିନ ହେବ ବିକ୍ଷୋଭ ପ୍ରଦର୍ଶନ ଜୋରଦାର କରାଯାଇଛି। ସେଠାକାର ସରକାରଙ୍କ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ କର୍ଫ୍ୟୁ ପଦକ୍ଷେପ ଲାଗୁ କରାଯାଇଥିବା ବେଳେ ଇଣ୍ଟରନେଟ୍ ଏବଂ ଟେଲି ଯୋଗାଯୋଗ ବ୍ୟବସ୍ଥା ବନ୍ଦ ରଖାଯାଇଥିବା ଜଣାପଡ଼ିଛି। କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାବତ କହିଛନ୍ତି ପର୍ଯ୍ୟଟନ ମନ୍ତ୍ରଣାଳୟ ରାଜ୍ୟ ସରକାର ଏବଂ ବିଭିନ୍ନ ଅଂଶୀଦାରଙ୍କ ସହ ମିଳିତ ଭାବେ ଦେଶରେ ପର୍ଯ୍ୟଟନର ବିକାଶ ଲାଗି ପଦକ୍ଷେପ ଗ୍ରହଣ କରୁଛନ୍ତି। ଲୋକସଭାରେ ଆଜି ଲିଖିତ ଉତ୍ତରରେ ଶେଖାବତ କହିଛନ୍ତି ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ମଧ୍ୟରେ ପର୍ଯ୍ୟଟନ ରୋଡ୍ ଶୋ ଖାଦ୍ୟମେଳା ବ୍ୟବସାୟିକ ବୈଠକ ପ୍ରବାସୀମାନଙ୍କ ଯୋଗଦାନ ସମ୍ପର୍କିତ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ମନ୍ତ୍ରୀ ଶ୍ରୀ ଶେଖାବତ କହିଛନ୍ତି 2024 ପର୍ଯ୍ୟଟନ ମନ୍ତ୍ରଣାଳୟ ଚୋଲୋ ଇଣ୍ଡିଆ ଅଭିଯାନ ଆରମ୍ଭ କରିଛନ୍ତି ଯାହା ମାଧ୍ୟମରେ ପ୍ରବାସୀ ଭାରତୀୟମାନଙ୍କୁ ଭାରତକୁ ପର୍ଯ୍ୟଟନ ଲକ୍ଷ୍ୟସ୍ଥଳ ଭାବେ ପ୍ରଚାର ପ୍ରସାର କରିବା ଲାଗି ଉତ୍ସାହିତ କରାଯାଉଛି। ଏହାଫଳରେ ଅଧିକରୁ ଅଧିକ ବିଦେଶୀ ନାଗରିକ ଭାରତର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ପରିଦର୍ଶନରେ ଆସିପାରିବେ। ଅନ୍ୟପକ୍ଷରେ ପର୍ଯ୍ୟଟନ ମନ୍ତ୍ରଣାଳୟ ନିୟମିତ ଭାବେ ସାମାଜିକ ଗଣମାଧ୍ୟମ ପ୍ରଭାବକାରୀ ଏବଂ କଣ୍ଟେଣ୍ଟ କ୍ରିଏଟରମାନଙ୍କ ସହ ଯୋଗାଯୋଗ ରକ୍ଷା କରି ସାମାଜିକ ଗଣମାଧ୍ୟମରେ ଦେଶର ପର୍ଯ୍ୟଟନସ୍ଥଳୀଗୁଡ଼ିକ ଉପରେ ତଥ୍ୟ ପ୍ରଦାନ କରୁଛନ୍ତି। ଆନ୍ଧ୍ରପ୍ରଦେଶର ବିଭିନ୍ନ ଜିଲ୍ଲାର ଚେଲୁରଠାରେ ସଡ଼କ ଦୁର୍ଘଟଣା ଘଟି 3 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 13 ଜଣ ଆହତ ହୋଇଛନ୍ତି। ମୃତକମାନଙ୍କ ମଧ୍ୟରେ ଜଣେ 8 ବର୍ଷର ବାଳକ ରହିଥିବା ଜଣାପଡ଼ିଛି। ପୁଲିସ୍ ସୂଚନା ଅନୁସାରେ ଏହି ଲୋକମାନେ ଏକ ଗାଡ଼ିରେ ତୀର୍ଥ କରିବାକୁ ରାୟଗଡ଼ା ଯାଉଥିବା ବେଳେ ବିଶାଖାପାଟନମ୍ ଆଡ଼ୁ ଆସୁଥିବା ଏକ ଲୋରି ଗାଡ଼ିଟିକୁ ପଛଆଡ଼ୁ ଧକ୍କା ଦେଇଥିଲା। ପାଣିପାଗ ଓଡ଼ିଶା ଓ ଛତିଶଗଡ଼ରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଦିଲ୍ଲୀ ହରିୟାଣା ଚଣ୍ଡୀଗଡ଼ ହିମାଚଳ ପ୍ରଦେଶ ପଞ୍ଜାବ ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶରେ ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳ ବର୍ଷା ଜାରି ରହିବା ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯିବା ସହ ସତର୍କତା ଜାରି କରାଯାଇଛି। ବିରୋଧୀ ଦଳ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଅପରାହ୍ନ 2 ଯାଏ ମୁଲତବୀ। ବିକ୍ଷୋଭ ପ୍ରଦର୍ଶନ ସମୟରେ ଗିରଫ ହୋଇଥିବା 18 ବର୍ଷରୁ କମ୍ ଅପରାଧିକ ରେକର୍ଡ ନଥିବା ଛାତ୍ରଛାତ୍ରୀଙ୍କୁ ମୁକ୍ତ କରିବା ଲାଗି ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ। ଦେଶରେ 10 ଓ 20 ଟଙ୍କିଆ ମୂଲ୍ୟର ପଲିମର ନୋଟ୍ ପ୍ରଚଳନ ପ୍ରସ୍ତାବକୁ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଥିବା ଅର୍ଥରାଷ୍ଟ୍ରମନ୍ତ୍ରୀଙ୍କ ସୂଚନା। ପାକ୍ ଅଧିକୃତ ଜାମ୍ମୁ କାଶ୍ମୀରରେ ବିକ୍ଷୋଭ ପ୍ରଦର୍ଶନ ସମୟରେ 20 ମୃତ। ସମ୍ବାଦ ଶେଷ ହେଲା।
1: Below 18 years and those having no criminal record. Both houses of parliament adjourned soon after assembling amid ruckus. Lok Sabha scheduled to take up anti-paper leak amendment bill today. Air India launches Easy Connect hub and spoke model at Amritsar Airport, connecting Punjab with 27 global destinations. 16 Maoists, including 6 top commanders, surrender before security forces in Jharkhand. Government introduces system of registering E0 FIRs in cybercrime cases across 18 states and union territories. 7.1 magnitude earthquake hits southern Japan, tsunami warning issued. Red alert issued for extremely heavy rainfall in Chhattisgarh and Odisha, orange alert for several North Indian states including Delhi. The Supreme Court today directed the release of student protesters who are under 18 and have no criminal records. The court asked authorities to preserve electronic and digital evidence relating to the recent nationwide protests over the NEET paper leak. The Apex Court also observed that there was a need for a fair and independent investigation into the allegations of injuries to students and police officials during the student protests last week. Hearing a batch of petitions alleging excessive use of police force during the demonstrations, the Apex Court issued a slew of interim directions. The 3-judge bench headed by Chief Justice Surya Kant directed all states where protests were held to preserve CCTV footage, drone recordings, body camera footage, wireless communication records, PC

0: କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଥିଲା ଇତିହାସ ଚଳଚ୍ଚିତ୍ରରୁ। ସମୀରଙ୍କ ରଚନାରେ ଶିଳ୍ପୀମାନେ ଥିଲେ ଅନୁରାଧା ପୋଡ଼ୱାଲ ଏବଂ ହରିହରନ। ସଙ୍ଗୀତ ପରିଚାଳନା କରିଥିଲେ ଦିଲୀପ ସେନ, ସମୀର ସେନ।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ସୂଚନା ବିଜ୍ଞାପନ ବିରତି ପରେ।
1: ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ
1: ସବୁରି ଭାଷାରେ କେବଳ ଆକାଶବାଣୀ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ 2026 ଉପରେ ଲୋକସଭାରେ ଆଲୋଚନା ଜାରି। ସବୁଜ ଓ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ। ହେପାଟାଇଟିସ୍କୁ ପ୍ରତିହତ କରିବା ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଯକୃତ ଦିବସ। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା, ବିଭିନ୍ନ ନଦୀରେ ବୃଦ୍ଧି ପାଉଛି ଜଳସ୍ତର।

ପ୍ରଶ୍ନପତ୍ର ପ୍ରଘଟ ଏବଂ ବିଭିନ୍ନ ପ୍ରସଙ୍ଗକୁ ନେଇ ସଂସଦରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଜାରି ରହିବାରୁ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ବାଚସ୍କତି ଓମ୍ ବିର୍ଲା ପ୍ରଥମେ ଗୃହକାର୍ଯ୍ୟକୁ ପୂର୍ବାହ୍ନ 11ଟାରେ ଆରମ୍ଭ କରିଥିଲେ। ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଏହା ବାଧାପ୍ରାପ୍ତ ହୋଇଥିଲା। ବାଚସ୍କତି ଗୃହକୁ ଅପରାହ୍ନ 2ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ଦ୍ୱିତୀୟାର୍ଦ୍ଧରେ ଲୋକସଭା ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ 2026 ଉପରେ ଆଲୋଚନା ଜାରି ରହିଛି। ରାଜ୍ୟସଭାରେ ମଧ୍ୟ ଅନୁରୂପ ହଟ୍ଟଗୋଳ ବାତାବରଣ ଯୋଗୁଁ ପ୍ରଥମେ ଅପରାହ୍ନ 2ଟା ଏବଂ ପରବର୍ତ୍ତୀ ସମୟରେ ଆସନ୍ତାକାଲି ସକାଳ 11ଟା ପର୍ଯ୍ୟନ୍ତ ଗୃହକାର୍ଯ୍ୟକୁ ମୁଲତବୀ ରଖାଯାଇଛି। ପ୍ରକୃତି ହେଉଛି ମଣିଷ ଜୀବନର ମୂଳ ଆଧାର। ଏହାର ସୁରକ୍ଷା ଓ ପରିବେଶ ସନ୍ତୁଳନ ଉପରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ପାଳନ କରାଯାଉଛି। ଜଳ, ବାୟୁ, ମାଟି, ଜଙ୍ଗଲ, ପାହାଡ଼ ଏବଂ ଜୀବଜନ୍ତୁଙ୍କ ସମନ୍ୱୟରେ ପରିବେଶ ଗଢ଼ି ଉଠିଥାଏ। ପ୍ରକୃତି ଏବଂ ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ଆଜିର ଦିନ ବିଶେଷ ମହତ୍ତ୍ୱ ବହନ କରିଥାଏ। କେନ୍ଦ୍ର ଓ ରାଜ୍ୟ ସରକାର ପରିବେଶର ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ମିଶନ ଲାଇଫ୍ ମାଧ୍ୟମରେ ପରିବେଶ ଅନୁକୂଳ ଜୀବନଶୈଳୀକୁ ପ୍ରୋହାହନ ଦିଆଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ପ୍ରକୃତି ସହ ସାମଞ୍ଜସ୍ୟ ରକ୍ଷା କରି ସ୍ଥାୟୀ ଜୀବନଶୈଳୀ ଅବଲମ୍ଭନ କରିବା। ନମାମି ଗଙ୍ଗେ, ଗ୍ରୀନ୍ ଇଣ୍ଡିଆ ମିଶନ, କାମ୍ପା ଏକ୍ ପେଡ୍ ମା କେ ନାମ ଅଭିଯାନ, ସ୍ୱଚ୍ଛ ଭାରତ ମିଶନ ଓ ପ୍ଲାଷ୍ଟିକ୍ ବର୍ଜ୍ୟ ପରିଚାଳନା ଭଳି କାର୍ଯ୍ୟକ୍ରମ ପ୍ରକୃତି ସଂରକ୍ଷଣ ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ହେନ୍ତାଳ ବଣ ସୃଷ୍ଟି, ଅଲିଭ୍ ରିଡ୍ଲେ କଇଁଛର ସୁରକ୍ଷା, ଶିମିଳିପାଳ ଓ ସାତକୋଶିଆ ଭଳି ସଂରକ୍ଷିତ ଅଞ୍ଚଳର ବିକାଶ ସହିତ ନଦୀ ଅବବାହିକାରେ ସବୁଜ ବେଳ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଚାରା ରୋପଣ, ଜଳ ସଂରକ୍ଷଣ ଓ ଜୈବ ବିବିଧତାର ସୁରକ୍ଷା ମାଧ୍ୟମରେ ସବୁଜ ଓ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଆଗେଇ ଆସିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ପ୍ରକୃତିର ସୁରକ୍ଷା ମାନବ ଜାତିର ସର୍ବୋତ୍ତମ ବିନିଯୋଗ। ପ୍ରକୃତି ସୁରକ୍ଷିତ ରହିଲେ ମଣିଷର ଭବିଷ୍ୟତ ସୁରକ୍ଷିତ ରହିବା ସହ ଦେଶ ବିକାଶ ପଥରେ ଅଗ୍ରଗତି କରିବ। ରାଜ୍ୟ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ପ୍ରାକ୍ ମାଟ୍ରିକ୍ ଓ ମାଟ୍ରିକ୍ ପରବର୍ତ୍ତୀ ଛାତ୍ରବୃତ୍ତି ପାଇଁ ଆସନ୍ତାକାଲିଠାରୁ ଆବେଦନ ଆରମ୍ଭ ହେବ। ଛାତ୍ରଛାତ୍ରୀ ସେପ୍ଟେମ୍ବର 29 ତାରିଖ ପର୍ଯ୍ୟନ୍ତ ଏଥିଲାଗି ଆବେଦନ କରିପାରିବେ। ନବଦିନାତ୍ମକ ଘୋଷଯାତ୍ରା ଶେଷ କରି ଗତକାଲି ନୀଳାଦ୍ରି ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ରଥ ଉପରେ ଦୈନନ୍ଦିନ ନୀତିକାନ୍ତି ଓ ସନ୍ଧ୍ୟାଧୂପ ନୀତି ଶେଷ ପରେ ଭୋଇ ସେବକମାନେ ତିନି ରଥରେ ଚାରମାଳ ବାନ୍ଧିଥିଲେ। ଏହାପରେ ଗୋଟିପହଣ୍ଡିରେ ପ୍ରଥମେ ମଦନମୋହନ ଓ ରାମକୃଷ୍ଣ ବିଗ୍ରହଙ୍କୁ ବିଜେ କରାଯାଇଥିଲା। ପରେ ଚକ୍ରରାଜ ସୁଦର୍ଶନ, ବଡ଼ଭାଇ ବଳଭଦ୍ର, ଭଉଣୀ ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ପହଣ୍ଡିରେ ଯାଇ ରତ୍ନବେଦୀକୁ ବିଜେ ହୋଇଥିଲେ। ଆଜି ଅପରାହ୍ନରେ ଶ୍ରୀମନ୍ଦିରରେ ରଥଯାତ୍ରା ପରର ମହାପ୍ରଭୁଙ୍କ ପ୍ରଥମ ମହାପ୍ରସାଦ ନୀଳାଚଳ ଅଭଡ଼ା ବାହାରିବ। କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଆନୁକୂଲ୍ୟରେ ମେରା ଯୁବା ଭାରତ, ବରଗଡ଼ ଶାଖା ଓ ପାର୍ବତୀଗିରି ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଏନ୍ଏସ୍ଏସ୍ର ମିଳିତ ପ୍ରୟାସରେ ନିଶାମୁକ୍ତ ଯୁବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ପରିସରରେ ପ୍ରାଧ୍ୟାପିକା ମଧୁସ୍ମିତା ନନ୍ଦଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ପ୍ରତିନିଧି ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଶାମୁକ୍ତ ଭାରତ ଗଠନରେ ଯୁବକ ଯୁବତୀମାନଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବା ପ୍ରସଙ୍ଗରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୃତ୍ୟ, ସଙ୍ଗୀତ, ନାଟକ, ଚିତ୍ରାଙ୍କନ, ବକ୍ତୃତା, ସ୍ଲୋଗାନ ଓ ପତ୍ର ଲିଖନ ପ୍ରତିଯୋଗିତା ହୋଇଥିଲା। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସନ୍ତା ମାସ 9 ତାରିଖରୁ 17 ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ହର୍ ଘର ତିରଙ୍ଗା କାର୍ଯ୍ୟକ୍ରମ କରାଯିବ। ଏହି ସମୟରେ ଜାତୀୟ ପତାକା ଉତ୍ତୋଳନ ଓ ପ୍ରଦର୍ଶନ ସହ ବନ୍ଦେ ମାତରମର ସମବେତ ଗାନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏନେଇ ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କୁ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ପତ୍ର ଲେଖାଯାଇଛି। ରାଜ୍ୟର ସମସ୍ତ ସରକାରୀ ବିଭାଗ, ଜିଲ୍ଲା ପ୍ରଶାସନ, ଶିକ୍ଷାନୁଷ୍ଠାନ ଓ ଅନ୍ୟାନ୍ୟ ସଂସ୍ଥାର ସକ୍ରିୟ ଅଂଶଗ୍ରହଣ ଉପରେ ଗୁରୁତ୍ୱ ଦେବାକୁ ପତ୍ରରେ ଉଲ୍ଲେଖ ରହିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଯକୃତ ବା ଲିଭର ରୋଗ ବିଷୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ହେପାଟାଇଟିସ୍ ଦିବସ ପାଳନ କରାଯାଉଛି। 2010 ମସିହାରୁ ଏହି ଦିବସ ପାଳନ ହୋଇଆସୁଛି। ଚଳିତ ବର୍ଷ ହେପାଟାଇଟିସ୍ ଦିବସର ବାର୍ତ୍ତା ହେଉଛି ହେପାଟାଇଟିସ୍କୁ ପ୍ରତିହତ କରିବା ପାଇଁ ପଦକ୍ଷେପ ନେବା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆକଳନ ଅନୁସାରେ ପୃଥିବୀରେ ପ୍ରତି 30 ସେକେଣ୍ଡରେ ଜଣେ ହେପାଟାଇଟିସ୍ ଆକ୍ରାନ୍ତ ରୋଗୀଙ୍କ ମୃତ୍ୟୁ ହୋଇଥାଏ। 2030 ମସିହା ସୁଦ୍ଧା ହେପାଟାଇଟିସ୍ ଭାଇରସ୍କୁ ଦୂର କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମସ୍ତ ଦେଶଗୁଡ଼ିକୁ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେଇଛି। ବିଶ୍ୱ ହେପାଟାଇଟିସ୍ ମେଣ୍ଟର ତଥ୍ୟ ଅନୁସାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟରୁ 90% ହେପାଟାଇଟିସ୍ ବି ଓ 80% ହେପାଟାଇଟିସ୍ ସି ଦ୍ୱାରା ସଂକ୍ରମଣ ହେଉଥିଲେ ମଧ୍ୟ ସେମାନେ ଏହି ରୋଗରେ ପୀଡ଼ିତ ହୋଇଥିବା ଜାଣିପାରନ୍ତି ନାହିଁ। ଜଣେ ନବଜାତ ଶିଶୁକୁ ଜନ୍ମ ପରବର୍ତ୍ତୀ 24 ଘଣ୍ଟା ମଧ୍ୟରେ ହେପାଟାଇଟିସ୍ ପ୍ରତିଷେଧକ ଟିକା ଦିଆଯିବା ନିତାନ୍ତ ଜରୁରୀ। ଏହି ଟିକା ସବୁ ସରକାରୀ ଡାକ୍ତର

0: ଡାକ୍ତରଖାନାରେ ବିନାମୂଲ୍ୟରେ ଉପଲବ୍ଧ ହୋଇପାରୁଛି। ହେପାଟାଇଟିସ୍ ରୋଗ ସମ୍ପର୍କରେ ଏସ୍ସିବି ମେଡିକାଲ କଲେଜର ଡାକ୍ତର ପ୍ରଫେସର ଜୟନ୍ତ ପଣ୍ଡା ଆକାଶବାଣୀକୁ ପ୍ରତିକ୍ରିୟାରେ କହିଛନ୍ତି,
1: ଆମେ ସଫା ପାଣି ପିଇବା, ଆମେ ହେପାଟାଇଟିସ୍ ବି ଟିକା ନବା, ଯାହାଫଳରେ କି କୌଣସି ଇଞ୍ଜେକ୍ସନ ବର୍ନ ବା ସେକ୍ସୁଆଲି ଆମେ ଭଲନେରେବୁଲ ହବାନି। ତାହା ଯେଉଁମାନେ ପାରାମେଡିକାଲ ୱାର୍କର୍ସ କାମ କରନ୍ତି ତାଙ୍କ ପାଇଁ ବହୁତ ଇମ୍ପୋର୍ଟାଣ୍ଟ। ଆଉ ଏଇ ହେପାଟାଇଟିସ୍ ର ସଚେତନତା ଆମକୁ ହେପାଟାଇଟିସ୍ ରୁ ରକ୍ଷା ପାଇବା, ଆମ ପରିବାର ଆଉ ଆମର କ୍ଲୋଜ କଣ୍ଟାକ୍ଟ ମାନଙ୍କୁ ଆୱେର୍ କରିବା ପାଇଁ ବହୁତ ଦରକାର, କାହିଁକିନା ହେପାଟାଇଟିସ୍ କ୍ୟାନ୍ସର ଓ HIV ଠୁ ବେଶୀ ଭୟଙ୍କର।
0: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜିର ଦିନରେ ଏକ ସୁସ୍ଥ ହେପାଟାଇଟିସ୍ ମୁକ୍ତ ଓଡ଼ିଶା ଗଠନ ପାଇଁ ପ୍ରତିବଦ୍ଧତାକୁ ପୁନଃସ୍ଥାପିତ କରିବାକୁ କହିଛନ୍ତି। ପ୍ରାରମ୍ଭିକ ପରୀକ୍ଷା, ସମୟୋଚିତ ଚିକିତ୍ସା, ଟିକାକରଣ ଓ ସଚେତନତା ମାଧ୍ୟମରେ ଏହି ରୋଗକୁ ରୋକାଯାଇପାରିବ ବୋଲି ଶ୍ରୀ ମାଝି କହିଛନ୍ତି। ସଚେତନ ହୋଇ ରୋଗର ପ୍ରତିରୋଧ କରିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। ସ୍କଟଲାଣ୍ଡର ଗ୍ଲାସ୍ଗୋରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସଫଳତା ପାଇଁ ଭାରତୀୟ କ୍ରୀଡ଼ାବିତ୍ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶୁଭେଚ୍ଛା ଜଣାଇଛନ୍ତି। ମହିଳା ସଟ୍ପୁଟ୍ F57 ବର୍ଗରେ ଭାରତୀୟ ପାରା ଆଥଲେଟ୍ ଶର୍ମିଳା ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ପୁରୁଷ ହାଇଜମ୍ପରେ ସର୍ବେଶ କୁସାରଙ୍କୁ ରୌପ୍ୟ, 79 କିଲୋଗ୍ରାମ ପୁରୁଷ ବର୍ଗରେ ଭାରୋତ୍ତୋଳନକାରୀ ଭଲୁର ଅଜୟଙ୍କୁ ରୌପ୍ୟ ପଦକ ମିଳିଛି। ମହିଳା 58 କିଲୋଗ୍ରାମ ବର୍ଗରେ ବିନ୍ଦ୍ୟାରାଣୀ ଦେବୀ ବ୍ରୋଞ୍ଜ ପଦକ ହାସଲ କରି ଦେଶ ପାଇଁ ଗୌରବ ଆଣିଛନ୍ତି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା OSSTET ଆସନ୍ତା ସେପ୍ଟେମ୍ବର ମାସ 30 ତାରିଖରେ ଅନୁଷ୍ଠିତ ହେବ। ସୂଚନା ଅନୁଯାୟୀ ସକାଳ 9:00-11:30 ପର୍ଯ୍ୟନ୍ତ ଗୋଟିଏ ସିଟିଂରେ ପରୀକ୍ଷା ହେବ। କନ୍ଧମାଳ ଜିଲ୍ଲାର ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନର ମାନ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଟିଚ୍ କନ୍ଧମାଳ କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ବିଦ୍ୟାଳୟଗୁଡ଼ିକୁ ଯାଇ ସ୍ଥିତିର ଅନୁଧ୍ୟାନ କରୁଛନ୍ତି। ଖଜୁରୀପଡ଼ା ବ୍ଲକର ବିଭିନ୍ନ ଗ୍ରାମ ଓ ପଞ୍ଚାୟତରେ ଥିବା 19 ବିଦ୍ୟାଳୟକୁ ପ୍ରଶାସନିକ ଅଧିକାରୀମାନେ ଗସ୍ତ କରି ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକମାନଙ୍କ ସହିତ ପ୍ରତ୍ୟକ୍ଷ ଆଲୋଚନା କରିଛନ୍ତି। ଏହା ସହିତ ସ୍କୁଲଗୁଡ଼ିକରେ ଶିକ୍ଷାଦାନ ସ୍ଥିତି ଓ ଭିଭିଭୂମିର ତଦାରଖ କରି ଗୁଣାତ୍ମକ ଶିକ୍ଷାର ପ୍ରଚାର ପ୍ରସାର ଦିଗରେ ଅଧିକ ପଦକ୍ଷେପ ନେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ପାଣିପାଗ: ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ପଶ୍ଚିମ ଉତ୍ତର ଓଡ଼ିଶା ସଂଲଗ୍ନ ଅଞ୍ଚଳରେ ସକ୍ରିୟ ଗଭୀର ଅବପାତର ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି। ଗଭୀର ଅବପାତ ପଶ୍ଚିମବଙ୍ଗର ଦୀଘା ନିକଟତର ହୋଇ ସ୍ଥଳଭାଗ ଅତିକ୍ରମ କରିଛି। ବର୍ତ୍ତମାନ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ଭଲପୁର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ବାଲେଶ୍ୱର ସହରରେ 246.6 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଆଜି ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଏବଂ ସମ୍ବଲପୁର ଜିଲ୍ଲାରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିଛି। ଜିଲ୍ଲା ପ୍ରଶାସନଗୁଡ଼ିକୁ 24 ଘଣ୍ଟା ସତର୍କ ରହିବା ସହ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ପ୍ରସ୍ତୁତ ରହିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରବଳ ବର୍ଷା ଯୋଗୁଁ ଉତ୍ତର ଓଡ଼ିଶାର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ସାଳନ୍ଦୀ, କାଂସବାଂଶ, ଜଳକା ଓ ବୈତରଣୀରେ ଜଳସ୍ତର ବିପଦ ସଂକେତ ଉପରେ ରହିଥିବା ନେଇ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି। ଭଦ୍ରକ ଜିଲ୍ଲାର ବନ୍ୟା ସ୍ଥିତି ଓ ପ୍ରଶାସନିକ ପ୍ରସ୍ତୁତି ସମ୍ପର୍କରେ ଜିଲ୍ଲାପାଳ ଡକ୍ଟର ଦିଲ୍ଲୀପ ରାଉତରାୟ କହିଛନ୍ତି,
2: ମୁଁ ସମସ୍ତ ଜିଲ୍ଲାବାସୀଙ୍କୁ ମୋର ନିବେଦନ ରହିବ ଯେ ସେମାନେ ଭୟଭୀତ ହେବେନି। ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛି ଏବଂ ଭୟଭୀତ ହେବାର କିଛି ନାହିଁ। କେବଳ
0: ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ 2026 ଉପରେ ଲୋକସଭାରେ ଆଲୋଚନା ଜାରି, ସବୁଜ ଓ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ, ହେପାଟାଇଟିସ୍କୁ ପ୍ରତିହତ କରିବା ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଯକୃତ ଦିବସ ଏବଂ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା, ବିଭିନ୍ନ ନଦୀରେ ବୃଦ୍ଧି ପାଉଛି ଜଳସ୍ତର। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ପର୍ଯ୍ୟନ୍ତ ଶୁଣୁଥିଲେ ଆଞ୍ଚଳିକ ସମ୍ବାଦ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର, ଆମର ଏହି ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଶୁଣିବା ଆମର ସାନ୍ଧ୍ୟ ଅଧିବେଶନର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ। ଯୁବବାଣୀ ପ୍ରଚାର କରିବୁ ଅପରାହ୍ନ 5ଟାରେ। ଏଥିରେ ସନ୍ଧାନ କ୍ରମରେ ଶୁଣିବେ ପ୍ରଦୂଷଣମୁକ୍ତ ଜୀବନଶୈଳୀ କିପରି ଗଢ଼ିବା, ଏ ଶୀର୍ଷକରେ ଏକ ସାକ୍ଷାତକାର ପରେ ରହିଛି ଜାଣିବା କଥା। ହ୍ୟାଲୋ ଚୈତିଜନ ପ୍ରଚାର କରିବୁ ଅପରାହ୍ନ 5:30। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଧାରାବାହିକ ଶ୍ରୀମଦ୍ ଭାଗବତର 152 ଭାଗ ଶୁଣିବେ ଆଜି ସନ୍ଧ୍ୟା 6:20। ସନ୍ଧ୍ୟା 6:30 ଶୁଣିବେ କାର୍ଯ୍ୟକ୍ରମ ଉଦୟ ଭାରତ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:00 ଶୁଣିବେ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ ଏବଂ ରାତି 7:25 ଜିଲ୍ଲା ହାଲଚାଲ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। କିଷାନବାଣୀ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ସୁଫଳାର ସିଧା ପ୍ରସାରଣ ଶୁଣିବେ ରାତି 7:30। ବିଷୟ ରହିଛି ବର୍ତ୍ତମାନ ସମୟରେ ଧାନ ଚାଷୀ କ'ଣ କରିବେ। ପୁଣିଥରେ କହି ରଖୁଛୁ ପ୍ରସାରଣ ସମୟ ରାତି 7:30-8:00। ରାତି 8:00 ଶୁଣିବେ ସଂସଦ ସମୀକ୍ଷା, ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ସ୍ୱଚ୍ଛ ଆମ ଭାରତ ଏହି କାର୍ଯ୍ୟକ୍ରମ ଶୁଣିବେ ରାତି 8:15। ଏଥିରେ ଶୁଣିବେ ବର୍ଷା ଋତୁରେ ପାନୀୟ ଜଳର ସୁରକ୍ଷା, ଏ ସମ୍ପର୍କରେ ଏକ ସାକ୍ଷାତକାର। ପରେ ବର୍ଷା ଋତୁରେ ଚାରିପାଖ ଘର ସଫାସୁତୁରା ରଖିବା କି ସମ୍ପର୍କରେ ଏକ ଅନ୍ୟ ଏକ ସାକ୍ଷାତକାର। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ରାତି 8:30। ଏଥିରେ ଶୁଣିବେ ପଣ୍ଡିତ ଡିକେ ଦତ୍ତାରଙ୍କ ବେହେଲା ବାଦନ, ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ୟମନ। ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରି ପ୍ରଚାର କରିବୁ କାର୍ଯ୍ୟକ୍ରମ ଛାୟାପଥ ରାତି 9:30। ସଂସଦରେ ପ୍ରଶ୍ନକାଳୀନ ସମୟରେ ରେକର୍ଡିଂର ପ୍ରସାରଣ ଶୁଣିବେ ରାତି 10:00। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।

ଏଥିଲା ଆମର ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର, ବର୍ତ୍ତମାନ ସମୟ ଦିନ 2:48। ଏଇଠି ଶେଷ କରୁଛୁ ଆମର ଏହି ଅଧିବେଶନ। ପୁଣି ଥରେ ଆପଣଙ୍କୁ ସ୍ୱାଗତ ଜଣାଇବୁ ଆଜି ଅପରାହ୍ନ 5ଟାରେ ଆମର ସାନ୍ଧ୍ୟ ଅଧିବେଶନରେ। ତେବେ ବର୍ତ୍ତମାନଠାରୁ ଅପରାହ୍ନ 5ଟା ପର୍ଯ୍ୟନ୍ତ ଶୁଣନ୍ତୁ ବିବିଧ ଭାରତୀ ମୁମ୍ବାଇର ବିଭିନ୍ନ କାର୍ଯ୍ୟକ୍ରମ। ଆମର ଏଫ୍ଏମ୍ ପ୍ରସାରଣ ସେବାରେ 103.6 MHz ଯୋଗେ।

चाहे यार करो, चाहे फूलों के साथ खेलो, चाहे कली से प्यार करो।

0: ସ୍ୱପ୍ନର ଡେଣାରେ ଉଡ଼େ ଯୁବ ମନ, ଆଶାର ଆଲୋକେ ଜାଗେ ନୂଆ ଜୀବନ,
1: ଚିନ୍ତାରେ ସୃଜନ କର୍ମରେ ପରିଚୟ, ଅଦ୍ୟମ ସାହସୀ ହୁଏ ସଫଳତାର ବିଜୟ,
0: ଯୁବବାଣୀର ସ୍ୱରେ ଜାଗୁ ନୂଆ ପ୍ରେରଣା, ଯୁବ ଶକ୍ତି ଗଢୁ ସୁନ୍ଦର ଆଗାମୀର କଳ୍ପନା।
1: ଏହି ସୁନ୍ଦର କବିତା ସହିତ ଆଜିର ସନ୍ଧାନ ସନ୍ଧ୍ୟାରେ ଆସି ପହଞ୍ଚି ଯାଇଛୁ ଆମେ ଦୁହେଁ। ମୁଁ ତନୁଜା ଖଡ଼ଗ୍ରାଏ,
0: ଆଉ ମୁଁ ରେଶ୍ମା ମହାରଣା। ନମସ୍କାର।

0: ତେବେ ସାଥୀ ଆଜିର ସନ୍ଧାନ କାର୍ଯ୍ୟକ୍ରମକୁ ଆଗକୁ ବଢାଇବା ଏବଂ ଶୁଣିନେବା ଆଜିର ବିଚାର।
1: ଭୁଲ ଠାରୁ କିଛି ନୂଆ ନୂଆ ଶିଖିବାର ମାନେ ହେଉଛି ଜୀବନ। ଯିଏ ଭୁଲ ଠାରୁ କିଛି ଶିଖେ ସେ ହିଁ ବାସ୍ତବ ଜୀବନରେ ସଫଳ ହୋଇପାରିଥାଏ।
0: ତେବେ ସାଥୀ ଏହି ସୁନ୍ଦର ବିଚାର ପରି ଜାଣି ରଖିବା ଆଜି ଦିନର ବିଶେଷତ୍ୱ ବିଷୟରେ। ତେବେ ସାଥୀ ଆଜି ହେଉଛି ୱାର୍ଲଡ ନେଚର କନଜରଭେସନ ଡେ। ପ୍ରତିବର୍ଷ ଜୁଲାଇ ମାସ 28 ତାରିଖରେ ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ବା ୱାର୍ଲଡ ନେଚର କନଜରଭେସନ ଡେ ପାଳନ କରାଯାଏ। ଏହି ଦିବସର ଉଦ୍ଦେଶ୍ୟ ହେଉଛି ପ୍ରକୃତି, ଜଙ୍ଗଲ, ଜଳ, ବାୟୁ, ବନ୍ୟଜନ୍ତୁ ଏବଂ ଜୈବ ବିବିଧତାର ସୁରକ୍ଷା ପ୍ରତି ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା। ପ୍ରକୃତି ହେଉଛି ଆମ ଜୀବନର ମୂଳ ଆଧାର, ତେଣୁ ଏହାକୁ ସୁରକ୍ଷିତ ରଖିବା ପାଇଁ ଅଧିକ ଗଛ ଲଗାଇବା, ପ୍ଲାଷ୍ଟିକର ବ୍ୟବହାର କମାଇବା, ଜଳର ଅପଚୟ ରୋକିବା ଏବଂ ପରିବେଶକୁ ସ୍ୱଚ୍ଛ ରଖିବା ଆବଶ୍ୟକ। ଏହି ଦିବସ ଆମକୁ ଏହା ବାର୍ତ୍ତା ଦିଏ ଯେ ପ୍ରକୃତିର ସୁରକ୍ଷା ହିଁ ଆମ ଭବିଷ୍ୟତର ସୁରକ୍ଷା। ଆସନ୍ତୁ ସବୁଜ ପୃଥିବୀ ଗଢ଼ିବା ପାଇଁ ସମସ୍ତେ ମିଳିତ ଭାବେ ପଦକ୍ଷେପ ନେବା।
1: ତେବେ ସାଥୀ କାର୍ଯ୍ୟକ୍ରମରେ ଆଗକୁ ବଢ଼ିବା, ଶୁଣିବା ଗୋଟିଏ ସମ୍ପାଦକୀୟ ଯାହାର ବିଷୟ ରହିଛି ପ୍ରକୃତି ବଞ୍ଚିଲେ ଆମେ ବଞ୍ଚିବା। ସାଥୀ ପ୍ରକୃତି

0: ହେଉଛି ଆମ ଜୀବନର ମୂଳ ଆଧାର। ବାୟୁ, ଜଳ, ଖାଦ୍ୟ ଏବଂ ବାସସ୍ଥାନ ସବୁକିଛି ଆମେ ପ୍ରକୃତିରୁ ହିଁ ପାଉଛୁ। ଯଦି ପ୍ରକୃତି ସୁସ୍ଥ ଓ ସୁରକ୍ଷିତ ରହିବ, ତେବେ ମଣିଷ ଓ ସମସ୍ତ ଜୀବଜଗତ ମଧ୍ୟ ସୁସ୍ଥ ଭାବେ ବଞ୍ଚିପାରିବେ। କିନ୍ତୁ ବନକାଟ, ପ୍ରଦୂଷଣ ଏବଂ ପ୍ରାକୃତିକ ସମ୍ପଦର ଅତ୍ୟଧିକ ବ୍ୟବହାର ପ୍ରକୃତି ପାଇଁ ବଡ଼ ବିପଦ ସୃଷ୍ଟି କରୁଛି।
1: ପ୍ରକୃତି କେବଳ ଆମର ଆବଶ୍ୟକତା ପୂରଣ କରେ ନାହିଁ, ବରଂ ଆମ ଜୀବନକୁ ସୁନ୍ଦର ଓ ସନ୍ତୁଳିତ ମଧ୍ୟ କରିଥାଏ। ସବୁଜ ବନାନୀ, ନଦୀ, ପାହାଡ଼, ପକ୍ଷୀ ଏବଂ ବନ୍ୟଜନ୍ତୁ ପ୍ରକୃତିର ଅମୂଲ୍ୟ ସମ୍ପଦ। ଏଗୁଡ଼ିକର ସୁରକ୍ଷା କରିବା ଆମର ନୈତିକ ଦାୟିତ୍ୱ। ଆଜି ଆମେ ଯଦି ପ୍ରକୃତିକୁ ସମ୍ମାନ କରିବା ଓ ସୁରକ୍ଷା କରିବା, ତେବେ ଆଗାମୀ ଯୁବପିଢ଼ି ମଧ୍ୟ ଏକ ସୁସ୍ଥ, ସବୁଜ ଓ ସୁନ୍ଦର ପରିବେଶ ପାଇପାରିବ। ସେଥିପାଇଁ ଆମେ ସମସ୍ତେ ମିଳିମିଶି ପ୍ରକୃତି ସୁରକ୍ଷାର ସଂକଳ୍ପ ନେବା, କାରଣ ପ୍ରକୃତି ବଞ୍ଚିଲେ ଆମେ ବଞ୍ଚିବା।
0: ପ୍ରଦୂଷଣ ମୁକ୍ତ ଜୀବନଶୈଳୀ କିପରି ଗଢ଼ିବା, ଏହା କେବଳ ପରିବେଶ ସହ ଜଡ଼ିତ ଏକ ବିଷୟ ନୁହେଁ, ବରଂ ଆମ ସ୍ୱାସ୍ଥ୍ୟ, ଭବିଷ୍ୟତ ଏବଂ ସମାଜର ସୁରକ୍ଷା ସହ ମଧ୍ୟ ଜଡ଼ିତ। ଏହି ବିଷୟକୁ ନେଇ ଅଧିକ ଜାଣିବା ଓ ବୁଝିବା ପାଇଁ ଆଜି ଆମ ସହିତ ଉପସ୍ଥିତ ଅଛନ୍ତି ଜଣେ ଅତିଥି। ତେବେ ଆସନ୍ତୁ ସାଥୀ, ତାଙ୍କ ସହ କଥାବାର୍ତ୍ତା ହେବା।
2: ନମସ୍କାର ଭଉଣୀ, ଆଜିର ସନ୍ଧାନ କାର୍ଯ୍ୟକ୍ରମକୁ ଆପଣଙ୍କୁ ବହୁତ ବହୁତ ସ୍ୱାଗତ। ଆପଣଙ୍କର ପରିଚୟ?
3: ନମସ୍କାର, ମୋ ନାଁ ପ୍ରଣତି ପରିଡ଼ା। ମୁଁ ବର୍ତ୍ତମାନ ରୟାଲ କଲେଜରେ ବାୟୋଲୋଜି ଟିଚର ଅଛି, ବଟନି ସବଜେକ୍ଟରେ ପଢ଼ାଉଛି।
2: ତେବେ ଆଜିର ଆମର ବିଷୟ ରହିଛି ପ୍ରଦୂଷଣ ମୁକ୍ତ ଜୀବନଶୈଳୀ କିପରି ଗଢ଼ିବା। ତେବେ ଏ ବିଷୟରେ ଆପଣ ପ୍ରଥମେ କଣ କହିବାକୁ ଚାହିଁବେ?
3: ବର୍ତ୍ତମାନ ପଲ୍ୟୁସନ ଯାହା ହେଉଛି, ମାନେ ଆମର ସମାଜରେ ସବୁକିଛି ପ୍ଲାଷ୍ଟିକର ବ୍ୟବହାର, ତାପରେ ବହୁତ ବିପଦଜନକ ବସ୍ତୁ ବି ଆମେ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଛୁ ଯୋଉଟା କି ଆମେ ଜାଣିପାରୁନୁ, ସେସବୁର ବ୍ୟବହାର ଯୋଗୁଁ ନେଇକି ବର୍ତ୍ତମାନ ଜୀବନଶୈଳୀଟା ଆମର ବହୁତ ପରିବର୍ତ୍ତନ ହେଇଯାଇଛି। ତ ଆଗ କାଳରେ କେତେ ସୁନ୍ଦର ସବୁକିଛି ନେଚର ଉପରେ ଡିପେଣ୍ଡ କରୁଥିଲେ, ଏବେ ସବୁ ଜିନିଷରେ ପ୍ଲାଷ୍ଟିକ ରହିଯାଉଛି, କେତେ ଜିନିଷ ବହୁତ ଔଷଧ ଉପରେ ଡିପେଣ୍ଡ କରୁଛୁ। ଆଗ ଚେରମୂଳରେ ବଞ୍ଚୁଥିଲେ ଲୋକମାନେ, କିନ୍ତୁ ଏବେ ମେଡିସିନ ଉପରେ ଡିପେଣ୍ଡ କରୁଛନ୍ତି। ଏମିତି ହେଲା ବେଳକୁ ଆଗ କାଳର ଜୀବନଶୈଳୀ ଆଉ ବର୍ତ୍ତମାନର ଜୀବନଶୈଳୀ ଭିତରେ ବହୁତ ପାର୍ଥକ୍ୟ ରହିଯାଉଛି। ଆଗ ଲୋକମାନେ ସୁସ୍ଥ ଜୀବନଯାପନ କରୁଥିଲେ, କିନ୍ତୁ ଏବେ ବହୁତ ଲୋକମାନେ ରୋଗାକ୍ରାନ୍ତ ଜୀବନଯାପନ କରୁଛନ୍ତି।
2: ନିଶ୍ଚୟ ଭଉଣୀ, ତେବେ ଆପଣ ନିଜ ଦୈନନ୍ଦିନ ଜୀବନରେ ପ୍ଲାଷ୍ଟିକର ବ୍ୟବହାର କମାଇବା ପାଇଁ କି କି ବିକଳ୍ପ ଆପଣାଉଛନ୍ତି?
3: ବର୍ତ୍ତମାନ ଆମେ ଯେତେବେଳେ ବଜାରକୁ ଯାଉଛୁ, ପନିପରିବା କିଣାକିଣି କରୁଛୁ, ସେ ସମୟରେ ଯଦି ଆମେ କପଡ଼ା କିମ୍ବା ଜୁଟ୍ର ବ୍ୟାଗ୍ ବ୍ୟବହାର କରିବା, ତଦ୍ୱାରା ଦୋକାନୀ ଆମକୁ ଆଉ ପ୍ଲାଷ୍ଟିକ ବ୍ୟାଗ୍ ଦେବାକୁ ଆବଶ୍ୟକ ପଡିବ ନାହିଁ। ସେମିତି ଆମେ ଘରେ ଯେତେବେଳେ ପାଣି ପିଉଛୁ କିମ୍ବା ବାହାରେ କୋଉଠି ପାଣି ପିଉଛୁ, ତ ପ୍ଲାଷ୍ଟିକ ଗ୍ଲାସ ୟୁଜ୍ କରୁଛୁ, ତା ବଦଳରେ ଯଦି ଆମେ ଷ୍ଟିଲ କିମ୍ବା ତମ୍ବା ପାତ୍ରରେ ୟୁଜ୍ କରିବା, ତାପରେ ଘରେ ଆମେ ପ୍ଲାଷ୍ଟିକ ଡବା ୟୁଜ୍ କରୁଛୁ, ତା ବଦଳରେ ଯଦି ଆମେ କାଚ କିମ୍ବା ଷ୍ଟିଲ ଡବା ୟୁଜ୍ କରିବା, ଆଉ ବାଉଁଶ ଆଉ କାଠର ଜିନିଷ ବ୍ୟବହାର କରିବା, ସେସବୁ କରିବା ଦ୍ୱାରା ଆମେ ପ୍ଲାଷ୍ଟିକର ବ୍ୟବହାରକୁ କମାଇ ପାରିବା।
2: ତେବେ ଘରୁ ବାହାରୁଥିବା ଓଦା ଓ ଶୁଖିଲା ବର୍ଜ୍ୟବସ୍ତୁକୁ ଆପଣ କିପରି ଅଲଗା କରନ୍ତି ଏବଂ ଏହାର ସଠିକ ପରିଚାଳନା କେମିତି କରାଯାଇ ପାରିବ?
3: ଆମର ରୋଷେଇ ଘରୁ ବାହାରୁଥିବା ପନିପରିବା, ଫଳ ଚୋପା, ବଳକା ଖାଦ୍ୟ, ଚା ପତି, ଏସବୁକୁ ଅଲଗା ଡବାରେ ରଖିବା। ଆଉ ଯେତିକି ଶୁଖିଲା ଅଳିଆ ଆବର୍ଜନା ଅଛି, ଯେମିତିକି କାଗଜ, ପ୍ଲାଷ୍ଟିକ ବୋତଲ, ପ୍ୟାକେଟ ଜିନିଷ, ରବର, କାଚ, ଏସବୁ ଜିନିଷକୁ ଆଉ ଗୋଟେ ଅଲଗା ଡବାରେ ରଖିବା। ଆଉ ଯେତିକି ବିପଦଜନକ ବସ୍ତୁ ଯେମିତିକି ବ୍ୟାଟେରୀ, ମେଡିସିନରେ ୟୁଜ୍ ହେଉଥିବା ଜିନିଷ ଯେମିତିକି ଔଷଧ ପ୍ୟାକେଟ, ଇଞ୍ଜେକ୍ସନ, ସାବୁନ, ଏସବୁ ଜିନିଷକୁ ଅଲଗା ଗୋଟେ ଡବାରେ ରଖିବା। ତ ସେସବୁ ଅଲଗା ରଖିଲେ ଆମେ କ'ଣ ନା ତାର ଠିକ ପରିଚାଳନା କରିପାରିବା। ହେଲେ ପରିଚାଳନା କେମିତି କରିବା, ଯେମିତିକି ଯେତିକି ଜୈବିକ ଏଇ ଯୋଉ ଓଦା ଅଳିଆ ଆବର୍ଜନା ଗୁଡିକୁ ଆମେ ଜୈବିକ ସାର ପ୍ରସ୍ତୁତ କରିପାରିବା, ଆଉ ଯୋଉ ରହିଲା ଶୁଖିଲା ଅଳିଆ ଯେମିତିକି ପ୍ଲାଷ୍ଟିକ, କାଗଜ, ଲୁହା, ଏସବୁକୁ ରିସାଇକଲିଂ ପାଇଁ ଦେଇପାରିବା। ସହର ଆଉ ଗ୍ରାମାଞ୍ଚଳରେ ଆସୁଥିବା ସ୍ୱଚ୍ଛତା ଗାଡି ତାକୁ ସେ ସବୁକୁ କଲେକ୍ଟ କରିକି ସେ ସବୁ ପ୍ରୋସେସରେ ତାକୁ ରିସାଇକଲ ରିୟୁଜ୍ କରିପାରିବେ।
2: ତେବେ ଭଉଣୀ, ରାସାୟନିକ ସାବୁନ କିମ୍ବା କ୍ଲିନର ବଦଳରେ ପରିବେଶ ଅନୁକୂଳ ସାମଗ୍ରୀ ବ୍ୟବହାର କରିବା କେତେ ସହଜ?
3: ବର୍ତ୍ତମାନ ଆମର ବଜାରରେ ଏସବୁ ବହୁତ ସହଜରେ ଉପଲବ୍ଧ ହେଇଯାଉଛି, ଯେମିତିକି ପିଠା, ଚିକାକାଇ, ନିମ୍ବ ଜିନିଷ, ସେସବୁ ହର୍ବାଲ ଉପାଦାନ, ଆମେ ତାକୁ

0: ସାବୁନ ହିସାବରେ ମୁଲତାନି ମିଟି ଏସବୁକୁ ଆମେ ସାମ୍ପୁ ଆଉ ସାବୁନ ହିସାବରେ ୟୁଜ୍ କରିପାରିବା। ଆଉ ରହିଲା ଘର ସଫା କରିବା, ମହଙ୍ଗା ରାସାୟନିକ କ୍ଲିନର ବଦଳରେ ଲେମ୍ବୁ ରସ, ବେକିଂ ସୋଢା, ଭିନେଗାର ଏସବୁକୁ ୟୁଜ୍ କରିକି ଘର ସଫା କାର୍ଯ୍ୟ କରିପାରିବା। ଆଉ ଏସବୁ ପ୍ରାକୃତିକ ସାମଗ୍ରୀ ଗୁଡ଼ିକ ଚର୍ମ ପାଇଁ କ୍ଷତିକାରକ ନୁହଁ ଏବଂ ଧୋଇବା ପାଣିରେ ପାଣି ସହିତ ମିଶି ଯାଆନ୍ତି, ତ ଆମକୁ କିଛି ବି ଆଉ କ୍ଷତିକାରକ ହେଇନଥାଏ। ଏସବୁ ଇକୋ ଫ୍ରେଣ୍ଡଲି ହେଇଥାନ୍ତି।
1: ତେବେ ଭଉଣୀ, ଜୀବାଶ୍ମ ଇନ୍ଧନ ମାନେ ଆମର ପେଟ୍ରୋଲ ବା ଡିଜେଲ ପ୍ରଦୂଷଣ କମାଇବା ପାଇଁ ବୈଦ୍ୟୁତିକ ଯାନ ବା ଇଲେକ୍ଟ୍ରିକ୍ ଭେହିକଲ କିମ୍ବା ସାଇକେଲର ଭୂମିକା କ'ଣ?
0: ବୈଦ୍ୟୁତିକ ଯାନ ଗୁଡିକ ବ୍ୟାଟେରୀ ଦ୍ୱାରା ଚାଳିତ ହେଉଥିବାରୁ ଏହା ପେଟ୍ରୋଲ ବା ଡିଜେଲ ଭଳି କ୍ଷତିକାରକ ଧୂଆଁ ଛାଡ଼େ ନାହିଁ। ଏହା ବାୟୁମଣ୍ଡଳରେ କାର୍ବନ ଡାଇଅକ୍ସାଇଡର ମାତ୍ରା ହ୍ରାସ କରିବାରେ ସାହାଯ୍ୟ କରେ। ସେମିତି ଇଭି ଆଉ ସାଇକେଲ ଚଳାଇବା ସମୟରେ କୌଣସି ପ୍ରକାର ଶବ୍ଦ ହୁଏ ନାହିଁ, ଯାହାଫଳରେ ସହରାଞ୍ଚଳରେ ଶବ୍ଦ ପ୍ରଦୂଷଣ ଏବଂ ନିୟନ୍ତ୍ରିତ ହୋଇଥାଏ। ତ ସାଇକେଲର ବ୍ୟବହାର କରିବା ଦ୍ୱାରା ସମ୍ପୂର୍ଣ୍ଣ ରୂପେ ଇନ୍ଧନ ବ୍ୟବହାର ବନ୍ଦ ହୋଇଯାଏ, ପେଟ୍ରୋଲ ଡିଜେଲ ଆହାର ବ୍ୟବହାର କମିଯାଏ। ଏହା ପରିବେଶକୁ ସମ୍ପୂର୍ଣ୍ଣ ପ୍ରଦୂଷଣ ମୁକ୍ତ ରଖିବା ସହିତ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ଏବଂ ଶାରୀରିକ ଫିଟନେସ୍ ପାଇଁ ମଧ୍ୟ ଅତ୍ୟନ୍ତ ଲାଭଦାୟକ ଅଟେ।
1: ତେବେ ଭଉଣୀ, ଆମର ସର୍ବସାଧାରଣ ପରିବହନ ମାନେ ଆମର ଯୋଉ ପବ୍ଲିକ ଟ୍ରାନ୍ସପୋର୍ଟ ରହୁଛି କିମ୍ବା କାର୍ ପୁଲିଂ ଅଭ୍ୟାସକୁ ଆମେ କିପରି ବଢାଇ ପାରିବା?
0: ସରକାରୀ ବସ୍ ଏବଂ ଟ୍ରେନ୍ ସେବାକୁ ଅଧିକ ନିର୍ଭରଯୋଗ୍ୟ, ସୁରକ୍ଷିତ ଏବଂ ସମୟାନୁବର୍ତ୍ତୀ କରାଗଲେ ଲୋକେ ଏହା ପ୍ରତି ଅଧିକ ଆକୃଷ୍ଟ ହେବେ। ସେମିତି ଡିଜିଟାଲ ଆପ୍ର ବ୍ୟବହାର କରିପାରିବା, ଯେମିତିକି ବର୍ତ୍ତମାନ ଆମର ଭୁବନେଶ୍ୱର, ରାଉରକେଲା ଏସବୁ ସ୍ଥାନରେ ମୋ ବସ୍ ଚାଲୁଛି, ତାର ଆପ୍ ଜରିଆରେ ସେମାନେ ଜାଣିପାରୁଛନ୍ତି କି ବସ୍ଟା ଏଇ ସ୍ଥାନକୁ ଯାଉଛି। ତ ଗୋଟେ ସ୍ଥାନକୁ ଯୋଉ ଯୋଉ ଲୋକମାନେ ସେଇ ସ୍ଥାନକୁ ନିର୍ଦ୍ଦିଷ୍ଟ ସ୍ଥାନକୁ ଯିବେ, ତ ସେମାନେ ଗୋଟେ ବସ୍ରେ ଏକାଥରେ ଟ୍ରାଭେଲ କରିପାରୁଛନ୍ତି, ତ ଯାହାଫଳରେ ଆମର ଗୋଟେ ବସ୍ରେ ବହୁତ ସାରା ଲୋକ ଗୋଟେ ସ୍ଥାନକୁ ଯାତାୟାତ କରିପାରିଲେ। ସେମିତିରେ ସେମାନଙ୍କର ଯୋଉ ବାଇକ୍ ୟୁଜ୍ ହେଇଥାନ୍ତା, ମନେ କରନ୍ତୁ 40 ଜଣ ଲୋକ ସେ ପ୍ଲେସ୍କୁ ଗଲେ, ତ ସେମାନଙ୍କର 40ଟା ବାଇକ୍ର ବ୍ୟବହାର କମିଗଲା କି ନାହିଁ, ତ ସେ ହିସାବରେ ଇନ୍ଧନର ବି ବଚତ ହେଇପାରିଲା।
1: ତେବେ ଆମେ ଯୋଉ ଘରୋଇ ସ୍ତରରେ ବିଦ୍ୟୁତ ଶକ୍ତି ଅପଚୟ କରୁଛେ ତାହାକୁ ରୋକିବା ଏବଂ ସୌର ଶକ୍ତି ଆପଣାଇବା ପାଇଁ କଣ ସବୁ ପ୍ରତିବନ୍ଧକ ରହିଛି?
0: ଆମେ ଘରେ ସୋଲାର ପ୍ୟାନେଲ ଏବଂ ଇନଭର୍ଟର ସ୍ଥାପନ କରିବା ପାଇଁ ପ୍ରଥମ ଅବସ୍ଥାରେ ବହୁତ ଅଧିକ ମାତ୍ରାରେ ଖର୍ଚ୍ଚ ପଡୁଛି, ଯାହା ସାଧାରଣ ପରିବାର ଗୁଡିକ ପାଇଁ ଏକକାଳୀନ ବହନ କରିବା କଷ୍ଟକର ହୋଇଥାଏ। ସେମାନେ ବହୁତ ସାରା ଏବେ ଗୋଟେ ସୋଲାର ପ୍ୟାନେଲ ଇନଷ୍ଟଲ କଲାବେଳକୁ ପାଖାପାଖି 2ରୁ 4 ଲକ୍ଷ ଖର୍ଚ୍ଚ ହୋଇଯାଉଛି, ତ ଗୋଟେ ପରିବାରକୁ 2ରୁ 4 ଲକ୍ଷ ଏକାଧରକେ ଖର୍ଚ୍ଚ କରିବା ଅସୁବିଧା ହେଇଯାଉଛି। ଆଉ ଲୋକମାନଙ୍କ ଭିତରେ ସଚେତନତା ଆଉ ଜ୍ଞାନର ବି ଅଭାବ ରହିଛି। ଅଧିକାଂଶ ଲୋକ ସୌରଶକ୍ତିର ଦୀର୍ଘକାଳୀନ ଲାଭ ଏବଂ ସରକାରୀ ସବସିଡି ଯୋଜନା ଗୁଡିକ ବିଷୟରେ ସଠିକ ଭାବରେ ଜାଣିନଥାନ୍ତି। ଆଉ ସହରାଞ୍ଚଳରେ ଥିବା ଆପାର୍ଟମେଣ୍ଟ କିମ୍ବା ଭଡ଼ା ଘରେ ରହୁଥିବା ଲୋକଙ୍କ ପାଖରେ ସୌର ପ୍ୟାନେଲ ଲଗାଇବା ପାଇଁ ପର୍ଯ୍ୟାପ୍ତ ଖାଲି ଛାତ ବା ସ୍ଥାନର ଅଭାବ ଥାଏ, ସେଥିପାଇଁ ସେମାନେ ସେ ଗୁଡିକୁ ଆପଣେଇ ପାରନ୍ତି ନାହିଁ। ଆଉ ସୌର ପ୍ୟାନେଲ ଲଗେଇଲା ବେଳକୁ ବର୍ଷା ଋତୁ, ପାଣିପାଗ ଏସବୁ ଠିକ ଭାବରେ ଯଦି ମିଳିବ ନାହିଁ, ବିଦ୍ୟୁତ ଉତ୍ପାଦନ ଯଦି ପ୍ରଭାବିତ ହେଉଛି।
1: ତେବେ ଭଉଣୀ, ସହରାଞ୍ଚଳରେ ଜାଗାର ଅଭାବ ଥାଇ ମଧ୍ୟ କିଚେନ ଗାର୍ଡେନ କିମ୍ବା ଛାତ ଉପରେ ବଗିଚା କରିବା ଦ୍ୱାରା ପରିବେଶକୁ କଣ ଲାଭ?
0: ଗଛ ପତ୍ର କାର୍ବନ ଡାଇଅକ୍ସାଇଡ ଶୋଷି ନେଇ ପ୍ରଚୁର ପରିମାଣରେ ଅମ୍ଳଜାନ ଛାଡ଼ିଥାନ୍ତି, ଯାହା ସହରର ପ୍ରଦୂଷିତ ବାୟୁମଣ୍ଡଳକୁ ପରିଷ୍କାର କରିବାରେ ସାହାଯ୍ୟ କରେ। ଛାତ ଉପରେ ଗଛ ଲଗାଇବା ଦ୍ୱାରା ସୂର୍ଯ୍ୟଙ୍କ ସିଧା ସଳଖ ତାତି ଘର ଉପରେ ପଡେ ନାହିଁ, ଯାହାଫଳରେ ଘର ତଥା ଆଖପାଖ ପରିବେଶ ଥଣ୍ଡା ରହେ ଏବଂ ଏସିର ବ୍ୟବହାର କମିଯାଏ। ନିଜ ବଗିଚାରେ ଜୈବିକ ସାର ବ୍ୟବହାର କରିପାରୁଥିବା ପନିପରିବା ବିଷମୁକ୍ତ ଏବଂ ତାଜା ହୋଇଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ରୋଷେଇ ଘରର ବଳକା ଅଳିଆକୁ କମ୍ପୋଷ୍ଟ ସାର ହିସାବରେ ବଗିଚାରେ ବ୍ୟବହାର କରାଯାଇପାରିବ। ସହର ଭିତରେ ଛୋଟ ଛୋଟ ବଗିଚା କଲେ ସେଠାକୁ ବିଭିନ୍ନ ପ୍ରକାର ପକ୍ଷୀ, ପ୍ରଜାପତି, ମହୁମାଛି ଆସିଥାନ୍ତି, ଯାହା ସହରର ପରିବେଶରେ ପ୍ରକୃତିର ସନ୍ତୁଳନ ବଜାୟ ରଖିବାରେ ସାହାଯ୍ୟ କରେ।
1: ତେବେ ଭଉଣୀ, ଆମର ଯୋଉ 3R ଫର୍ମୁଲା ରହିଛି ମାନେ ଯୋଉ ରିଡ୍ୟୁସ ରିୟୁଜ ରିସାଇକଲ ର ନିୟମକୁ ଜଣେ ସାଧାରଣ ମନୁଷ୍ୟ ନିଜ ଘରେ କିପରି ସହଜରେ ଲାଗୁ କରିପାରିବ?
0: ରିଡ୍ୟୁସ ରିୟୁଜ ରିସାଇକଲ ଆର ଓଡ଼ିଆ ମିନିଂ ହଉଛି ରିଡ୍ୟୁସ ରହୁଛି କମାଇବା, ମାନେ ଆମର ଯେତିକି ଆବଶ୍ୟକତା ଅଛି ସେତିକି ହିଁ ଆମେ ୟୁଜ କରିବା, ଅତ୍ୟଧିକ ଆବଶ୍ୟକକୁ କମାଇବା।

0: ଦେବା, ଯେମିତି ବଜାରକୁ ଯିବା ବେଳେ ପ୍ଲାଷ୍ଟିକ ବ୍ୟାଗ ବଦଳେ ନିଜ ସାଙ୍ଗରେ କପଡା ବା ଜୁଟର ବ୍ୟାଗ ନେବା, ଯେଉଁ ଜିନିଷ ଗୁଡିକର ଆବଶ୍ୟକତା ନାହିଁ ସେଗୁଡିକ ଅଦରକାରୀ ଭାବରେ କିଣିବା ନାହିଁ, ଘରେ ବିଦ୍ୟୁତ ପାଣି ବ୍ୟବହାର କରିବା ସମୟରେ ଅପଚୟକୁ ରଖିବାର ଅଛି, ଆବଶ୍ୟକ ନଥିଲେ ଲାଇଟ ଫ୍ୟାନ ଟ୍ୟାପ ଏସବୁ ବନ୍ଦ ରଖିବା, ରି ୟୁଜ ମାନେ ପୁନଃ ବ୍ୟବହାର ବା ବାରମ୍ବାର ବ୍ୟବହାର କରିବା, ଯେମିତିକି ଆମର ଯେକୌଣସି ଜିନିଷ ଆମେ ପ୍ୟାକେଟ କିମ୍ବା ଡବାରେ ଆଣୁଛୁ, ଯେମିତି ହର୍ଲିକ୍ସ ଡବାରେ ଆସୁଛି, ତ ସେଇ ଡବା ଯାକୁ ପ୍ଲାଷ୍ଟିକ ଡବା ଗୁଡିକୁ ବାହାରେ ନ ଫିଙ୍ଗି ତାକୁ ଆମେ କିଛି ଜିନିଷ ରଖିବାରେ ବ୍ୟବହାର କରିବା, ପୁରୁଣା କାଗଜ ନୋଟବୁକ୍ ଏସବୁ ଖାଲି ପୃଷ୍ଠା ଗୁଡିକୁ ପିଲାମାନଙ୍କର ରଫ୍ କାମ ପାଇଁ ବ୍ୟବହାର କରିବା, ପୁରୁଣା ପୋଷାକ ଗୁଡିକୁ ଫିଙ୍ଗି ନ ଦେଇ ସେଗୁଡିକ ଘର ସଫା କିମ୍ବା ପୋଛା କାମ ଅନ୍ୟାନ୍ୟ କାମରେ ଲଗାଇବା, ସେମିତି ରିସାଇକଲ। ରିସାଇକଲର ଅର୍ଥ ହଉଛି ପୁନଃ ଚକ୍ରଣ ବା ନୂତନ ରୂପ ଦେବା, ଯୋଉଟାକି ଘରୁ ବାହାରୁଥିବା ପୁରୁଣା କାଗଜ ବହି ଖବରକାଗଜ ଲୁହା ପ୍ଲାଷ୍ଟିକ ବୋତଲ ଏସବୁ ଏକାଠି କରି ତାକୁ ଭଙ୍ଗାରୀ କିମ୍ବା ପୁନଃ ଚକ୍ରଣ କେନ୍ଦ୍ରକୁ ବିକ୍ରି କରିବା, ସେମିତି ରୋଷେଇ ଘରର ବଳକା ଖାଦ୍ୟ ଓ ପନିପରିବା ଚୋପାକୁ କମ୍ପୋଷ୍ଟ ଡଷ୍ଟବିନ୍ରେ ରଖି ପ୍ରାକୃତିକ ଭାବରେ ପଚାଇ ଜୈବିକ ସାରରେ ପରିଣତ କରିବା, ଯାହାକୁ ପୁନର୍ବାର ବଗିଚାର ଗଛ ପାଇଁ ବ୍ୟବହାର କରାଯାଇପାରିବ।
1: ତେବେ ଭଉଣୀ, ବଳକା ଖାଦ୍ୟକୁ ନଷ୍ଟ ନ କରି ତାକୁ ଜୈବିକ ସାରରେ ପରିଣତ କରିବାର ସହଜ ଉପାୟଟା କ'ଣ?
0: ଆମ ଘରେ ଯାହା ଯେତିକି ଅଳିଆ ଆବର୍ଜନା ଆସୁଛି ବାହାରୁଛି, ଯେମିତିକି ଆମେ ଫାଷ୍ଟ ସେସବୁକୁ ପ୍ରଥମେ ଯେମିତି କହିଲି ତାକୁ ଅଲଗା ଅଲଗା ଅଳିଆ ଡବାରେ ରଖିବା, ତ ସେ ଫାଷ୍ଟ ଆମକୁ ଗୋଟେ ପାତ୍ର ପ୍ରସ୍ତୁତ କରିବାକୁ ପଡିବ, ଗୋଟେ ପୁରୁଣା ବାଳିତି ହଉ କିମ୍ବା ଫୁଲ କୁଣ୍ଡ ହେଉ କି ବଜାରରେ ମିଳୁଥିବା କମ୍ପୋଷ୍ଟ ଡଷ୍ଟବିନ୍ ହଉ ତାକୁ ବ୍ୟବହାର କରିବା, ସେହି ପାତ୍ରରେ କଣା କରିଦେବା, ଛୋଟ ଛୋଟ କଣା କରିଦେବା ଯେମିତିକି ତା ଭିତରେ ବାୟୁ ଚଳାଚଳ ହେଇପାରିବ, ତାପରେ ତାକୁ କଣ କରିବା ସାର ପ୍ରସ୍ତୁତ କରିବା, ତା ପାଇଁ ଲେୟରିଂ ପ୍ରୋସେସ କୁ ଆପଣେଇବା, ଯେମିତିକି ଫାଷ୍ଟ ସ୍ତରରେ କଣ କରିବା ପାତ୍ରର ତଳ ଭାଗରେ କିଛି ଶୁଖିଲା ପତ୍ର କାଗଜ ଖଣ୍ଡ କିମ୍ବା ନଡିଆ କଞ୍ଚା ଛୋଟ ଛୋଟ ଖଣ୍ଡ ଗୁଡିକୁ ବିଛେଇ ଦେବ, ଦ୍ୱିତୀୟ ସ୍ତରରେ କଣ କରିବା ଏହାପରେ ବଳକା ଖାଦ୍ୟ ରନ୍ଧା ହୋଇନଥିବା ପନିପରିବା ଚୋପା ଫଳର ଚୋପା ଚା ପତି ଅଣ୍ଡାର ଚୋପା ଇତ୍ୟାଦିକୁ ସେ ପାତ୍ରରେ ପକେଇଦେବା, ତାପରେ ତୃତୀୟ ସ୍ତରରେ ଓଦା ଅଳିଆ ଯେମିତିକି ତାପରେ ସହିତ କିଛି ମାଟି ଏସବୁ ଶୁଖିଲା ପତ୍ର ଗୋବର ଖତ ଏସବୁ ପକେଇଦେବା, ତାହା ସେସବୁ ପକେଇଦେଲେ କଣ ନା ସେ ଯୋଉ ଆମେ ଏତେ ସବୁ ଲେୟରରେ ତଳେ ଯାହା ପକେଇଲେ ତାର ଦୁର୍ଗନ୍ଧ ହେବାକୁ ଦେବ ନାହିଁ, ତାପରେ ମଝିରେ ମଝିରେ ପାତ୍ରରେ ଟିକେ ଟିକେ ପାଣି ଦେବା ଯେମିତିକି ସେ ଓଦା ରହିଲେ ଜଲ୍ଦି ଡିକମ୍ପୋଷ୍ଟ ହେବା ପ୍ରୋସେସ ରେ ରାପିଡ ହବ, ମାନେ ଜଲ୍ଦି ଜଲ୍ଦି ଡିକମ୍ପୋଷ୍ଟ ହେଇପାରିବ, 5 ରୁ 7 ଦିନ ମଧ୍ୟରେ ତାକୁ କଣ କରିବା ଲେଉଟାଇ ଦଉଥିବା, ମାନେ ସେଥିରେ ଆଉ ଅଧିକ ଯେମିତି ବାୟୁ ସଞ୍ଚାଳନ ହେଇପାରିବ ତା ଭିତରକୁ ଜଲ୍ଦି ଶୁଖି ପାରିବ ଜିନିଷଟା, ସେମିତି କରିବା ଦ୍ଵାରା 45 ରୁ 60 ଡେ ମଧ୍ୟରେ ନେଇକି ଆମର ଜୈବିକ ସାର ପ୍ରସ୍ତୁତ ହେଇପାରିବ, ଯାହାକୁ କି ଆମେ ଆମର ଘର ବଗିଚା କିମ୍ବା ଛାତ ଉପରେ ଯୋଉ ଗଛ ଲଗେଇଥିବା ତାର ସେଥିରେ ଆମେ ବ୍ୟବହାର କରିପାରିବା।
1: ନିଶ୍ଚୟ ଭଉଣୀ, ବହୁତ ସୁନ୍ଦର। ତେବେ ସ୍କୁଲ ଓ କଲେଜ ସ୍ତରରେ ପିଲାମାନଙ୍କ ମଧ୍ୟରେ ଏହି ଜୀବନଶୈଳୀ ପ୍ରତି ଆଗ୍ରହ ସୃଷ୍ଟି କରିବାକୁ ପାଠ୍ୟକ୍ରମରେ କଣ ପରିବର୍ତ୍ତନ ହେବା ଦରକାର?
0: ଆମର ପୁସ୍ତକୀୟ ଜ୍ଞାନ ଦେବା ବଦଳରେ ପିଲାମାନଙ୍କୁ ବାସ୍ତବରେ କମ୍ପୋଷ୍ଟ ତିଆରି କରିବା, ସ୍କୁଲ ପରିସରରେ ଗଛ ଲଗାଇବା ତାର ଯତ୍ନ ନେବା ଏବଂ ପ୍ଲାଷ୍ଟିକ ମୁକ୍ତ ଅଭିଯାନରେ ସାମିଲ ହେବା ପାଇଁ ପ୍ରୋଜେକ୍ଟ ଦିଆଯିବା ଉଚିତ, ଯାହାଫଳରେ ସେମାନେ ସେଥିରୁ କିଛି ଶିଖିବେ, ସେମିତି ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ସ୍ଥାନରେ ଛାତ୍ରଛାତ୍ରୀମାନେ ନିଜେ ଓଦା ଆଉ ଶୁଖିଲା ଅଳିଆକୁ ଅଲଗା କରିବା ଶିଖିବେ, ଆଉ 3 R ଯୋ ରେଡ୍ୟୁସ ରିୟୁଜ ରିସାଇକଲ ନିୟମକୁ ସେମାନେ ନିଜ ଦୈନନ୍ଦିନ ଜୀବନରେ ଆଚରଣ କେମିତି କରିବେ ତାର ତାଲିମ ସେମାନେ ସ୍କୁଲରୁ ନେବେ। ପରିବେଶ ସୁରକ୍ଷା ଏବଂ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ପାଠ୍ୟକ୍ରମକୁ ସବୁ ଶ୍ରେଣୀରେ ଏକ ମୌଳିକ ଏବଂ ଗୁରୁତ୍ୱପୂର୍ଣ୍ଣ ବିଷୟ ଭାବେ ଅନ୍ତର୍ଭୁକ୍ତ କରାଯିବା ଦରକାର। ପିଲାମାନଙ୍କୁ ପ୍ରକୃତିର ନିକଟତର କରିବା ପାଇଁ ବଟନିକାଲ ଗାର୍ଡେନ ଜଙ୍ଗଲ କିମ୍ବା ଜୈବିକ କୃଷି ଫାର୍ମକୁ ଶୈକ୍ଷିକ ଭ୍ରମଣ ନିଆଯିବା ଆବଶ୍ୟକ ଏବଂ ବିଶେଷଜ୍ଞଙ୍କ ଦ୍ୱାରା ସଚେତନତା କର୍ମଶାଳା ଆୟୋଜନ କରାଯିବା ଆବଶ୍ୟକ, ଯାହାଫଳରେ ଛାତ୍ରଛାତ୍ରୀମାନେ ସେଠୁ କିଛି ଶିଖିପାରିବେ।
1: ତେବେ ଭଉଣୀ, ଶେଷରେ ଆପଣ ଆମ ଯୁବଶ୍ରୋତା ମାନଙ୍କୁ କଣ ବାର୍ତ୍ତା ଦେବାକୁ ଚାହିଁବେ?
0: ମୁଁ ସେମାନଙ୍କୁ ଏଇଟା କହିବାକୁ ଚାହିଁବି କି ଆମ ବର୍ତ୍ତମାନ ଏମିତି ଗୋଟେ ପରିବେଶ

ବାସ କରୁଛୁ ଯୋଉଟା କି ବହୁତ ପ୍ରଦୂଷିତ ହେଇଯାଇଛି, ତ ଏବେ ଠାରୁ ଆମେ ସଂକଳ୍ପ ନବାର ଅଛି କି ଆମେ ଆମ ପରିବେଶକୁ କେମିତି ଗଢିବାକୁ ଚାହୁଁଛୁ, ଆମେ ଆମର ନେକ୍ସଟ ଜେନେରେସନକୁ ଆମ ପରିବେଶ ସ୍ୱଚ୍ଛ ଏବଂ ସୁନ୍ଦର ଭାବରେ ସେମାନଙ୍କ ହାତରେ ଆମେ ଦେବାକୁ ଚାହୁଁଛୁ, ତ ଏବେଠୁ ନିଷ୍ପତ୍ତି ନେବାର ଅଛି କି ଆମେ ପ୍ଲାଷ୍ଟିକର ୟୁଜକୁ କମେଇବାର ଅଛି, ଆଉ ନିଜର ପରିବେଶକୁ ପ୍ରଥମେ ଆମ ପରିବାରରୁ ଷ୍ଟାର୍ଟ କରିବାର ଅଛି କି ଆମେ ଆମ ପରିବେଶକୁ କେମିତି ସୁନ୍ଦର କରିବା, ତ ନିଜ ପରିବାରଠୁ ଷ୍ଟାର୍ଟ କରିକି ନା ନିଜ ସାହି ନିଜ ଏରିଆର ପ୍ରଥମେ ସ୍ୱଚ୍ଛତା ଉପରେ ଧ୍ୟାନ ଦେବାର ଅଛି।

0: ସବୁ ପ୍ରଥମେ ଆମ ପରିବାରରୁ ଷ୍ଟାର୍ଟ କରିବାର ଅଛି କି ଆମେ ଆମ ପରିବେଶକୁ କେମିତି ସୁନ୍ଦର କରିବା, ତ ନିଜ ପରିବାରଠୁ ଷ୍ଟାର୍ଟ କରିକି ନା ନିଜ ସାହି ନିଜ ଏରିଆର ପ୍ରଥମେ ସ୍ୱଚ୍ଛତା ଉପରେ ଧ୍ୟାନ ଦେବାର ଅଛି, ତାପରେ ଯାଇକି ଆମେ ନିଜର ଗୋଟେ ଭଲ ସୁନ୍ଦର ପୃଥିବୀ ତିଆରି କରିପାରିବା।
1: ନିଶ୍ଚୟ ଭଉଣୀ, ଖୁବ ସୁନ୍ଦର। ଆପଣ ଆପଣଙ୍କର ବହୁ ମୂଲ୍ୟ ସମୟ ଆମକୁ ଦେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ।

0: ତେବେ ସାଥୀ, ପ୍ରଦୂଷଣ ମୁକ୍ତ ଜୀବନଶୈଳୀ ଆମେ କିପରି ଗଢିବା ସେ ସମ୍ପର୍କରେ ମ୍ୟାଡମ୍ ଆମକୁ ବହୁ ସୁନ୍ଦର ସୁନ୍ଦର ବାର୍ତ୍ତା ଦେଲେ। ତେବେ ଚାଲନ୍ତୁ ବର୍ତ୍ତମାନ ଜାଣିବା କିଛି ଜାଣିବା କଥା ସମ୍ପର୍କରେ।
1: ତେବେ ସାଥୀ, ଜାଣିବା କଥାରେ ପ୍ରଥମେ ଜାଣିନେବା ବିଶ୍ୱ ହେପାଟାଇଟିସ୍ ଦିବସ ବିଷୟରେ। ପ୍ରତିବର୍ଷ ଜୁଲାଇ ମାସ 28 ତାରିଖରେ ବିଶ୍ୱ ହେପାଟାଇଟିସ୍ ଦିବସ ପାଳନ କରାଯାଏ। ଏହି ଦିବସର ଉଦ୍ଦେଶ୍ୟ ହେଉଛି ହେପାଟାଇଟିସ୍ ରୋଗ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇବା ଏବଂ ଏହାର ପ୍ରତିରୋଧ, ପରୀକ୍ଷା ଓ ଚିକିତ୍ସାର ଗୁରୁତ୍ୱ ବୁଝାଇବା। ଏହା ହେଉଛି ଯକୃତ ବା ଲିଭରର ଏକ ରୋଗ, ଯାହା ମୁଖ୍ୟତଃ ହେପାଟାଇଟିସ୍ ଏ, ବି, ସି, ଡି ଓ ଇ ଭାଇରସ୍ ଦ୍ୱାରା ସୃଷ୍ଟି ହୁଏ। ଏହି ରୋଗରୁ ରକ୍ଷା ପାଇବା ପାଇଁ ଟିକାକରଣ, ସ୍ୱଚ୍ଛତା ବଜାୟ ରଖିବା, ସୁରକ୍ଷିତ ରକ୍ତ ବ୍ୟବହାର, ନୂତନ ସିରିଞ୍ଜ ବ୍ୟବହାର ଏବଂ ସମୟ ସମୟରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଆବଶ୍ୟକ। ଏହି ଦିବସ ଆମକୁ ସଚେତନ ରହି ନିଜ ସ୍ୱାସ୍ଥ୍ୟ ଓ ସମାଜର ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ସମସ୍ତଙ୍କୁ ମିଳିମିଶି କାମ କରିବାର ବାର୍ତ୍ତା ଦିଏ।
0: ବର୍ତ୍ତମାନ ଜାଣିବା କ୍ୟାନ୍ସର ବିଷୟରେ। କ୍ୟାନ୍ସର କ'ଣ? କ୍ୟାନ୍ସର ହେଉଛି ଏକ ଗୁରୁତର ରୋଗ ଯେଉଁଥିରେ ଶରୀରର କୋଷଗୁଡ଼ିକ ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଇଥାଏ। ଏହି ଅସାମାନ୍ୟ କୋଷଗୁଡ଼ିକ ଶରୀରର ବିଭିନ୍ନ ଅଙ୍ଗକୁ କ୍ଷତିଗ୍ରସ୍ତ କରିପାରନ୍ତି। ଧୂମପାନ, ତମାଖୁ ସେବନ, ଅତ୍ୟଧିକ ମଦ୍ୟପାନ, ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଏବଂ କିଛି ବଂଶଗତ କାରଣ କ୍ୟାନ୍ସରର ପ୍ରଭାବକୁ ବଢ଼ାଇଥାଏ। ଠିକ୍ ସମୟରେ ରୋଗ ଚିହ୍ନଟ ହେଲେ ଏହାର ଚିକିତ୍ସା ସମ୍ଭବ। ପୌଷ୍ଟିକ ଖାଦ୍ୟ ଖାଇବା, ନିୟମିତ ବ୍ୟାୟାମ କରିବା, ତମାଖୁ ଓ ମଦ୍ୟପାନରୁ ଦୂରେଇ ରହିବା ଏବଂ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଦ୍ୱାରା କ୍ୟାନ୍ସରର ପ୍ରଭାବକୁ ଦୂର କରିପାରିବା।
1: ତେବେ ବର୍ତ୍ତମାନ ଜାଣିବା ସାଥୀ ରୂପକୁଣ୍ଡ ହ୍ରଦ ବିଷୟରେ। ରୂପକୁଣ୍ଡ ହ୍ରଦ ଉତ୍ତରାଖଣ୍ଡ ରାଜ୍ୟର ଚମୋଲି ଜିଲ୍ଲାରେ ହିମାଳୟ ପର୍ବତ ମଝିରେ ପ୍ରାୟ 5000 ମିଟର ଉଚ୍ଚତାରେ ଅବସ୍ଥିତ ଏକ ପ୍ରସିଦ୍ଧ ହିମବାହ ହ୍ରଦ। ବର୍ଷର ଅଧିକାଂଶ ସମୟ ଏହା ବରଫରେ ଆଚ୍ଛାଦିତ ରହିଥାଏ। ଏହାର ଚାରିପାଖ ପ୍ରାକୃତିକ ସୌନ୍ଦର୍ଯ୍ୟ, ପର୍ଯ୍ୟଟକ ଓ ପର୍ବ

0: ରୋହିଙ୍କୁ ଆକର୍ଷିତ କରେ। ରୂପକୁଣ୍ଡ ହ୍ରଦକୁ ସ୍କେଲିଟନ୍ ଲେକ୍ ବା କଙ୍କାଳ ହ୍ରଦ ମଧ୍ୟ କୁହାଯାଏ, କାରଣ ଏଠାରେ ଶତାଧିକ ପୁରାତନ ମାନବ କଙ୍କାଳ ମିଳିଛି। ବୈଜ୍ଞାନିକମାନଙ୍କ ମତ ଅନୁସାରେ ପ୍ରାୟ 1200 ବର୍ଷ ପୂର୍ବେ ଏକ ଭୟଙ୍କର ଶିଳାବୃଷ୍ଟି ଯୋଗୁଁ ଏହି ଲୋକମାନଙ୍କର ମୃତ୍ୟୁ ହୋଇଥିବା ସମ୍ଭାବନା ରହିଛି।
1: ସାଥୀ, ଶେଷରେ ଶୁଣିବା ମ୍ୟାଗ୍ନେଟିକ୍ ହିଲ୍ ସମ୍ପର୍କରେ। ମ୍ୟାଗ୍ନେଟିକ୍ ହିଲ୍ ଭାରତର ଲଦାଖ ଅଞ୍ଚଳରେ ଲେହ ସହରଠାରୁ ପ୍ରାୟ 30 କିଲୋମିଟର ଦୂରରେ ଅବସ୍ଥିତ ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ। ଏହି ସ୍ଥାନର ସବୁଠାରୁ ବଡ଼ ବିଶେଷତା ହେଉଛି ଏଠାରେ ଗାଡ଼ିର ଇଞ୍ଜିନ୍ ବନ୍ଦ କରିଦେଲେ ମଧ୍ୟ ତାହା ନିଜେ ନିଜେ ଉପରକୁ ଗଢ଼ିଯାଉଥିବା ପରି ଲାଗେ। ବୈଜ୍ଞାନିକମାନଙ୍କ ମତ ଅନୁସାରେ ଏହା କୌଣସି ଚୁମ୍ବକୀୟ ଶକ୍ତିର ପ୍ରଭାବ ନୁହେଁ, ବରଂ ଏହା ଏକ ଦୃଷ୍ଟିଭ୍ରମ। ଚାରିପାଖର ପାହାଡ଼ ଓ ଭୂପୃଷ୍ଠର ଗଠନ ଯୋଗୁଁ ତଳକୁ ଯାଉଥିବା ରାସ୍ତା ଉପରକୁ ଯାଉଥିବା ରାସ୍ତା ପରି ଦେଖାଯାଏ। ତଥାପି ଏହାର ରହସ୍ୟମୟ ପରିବେଶ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ମ୍ୟାଗ୍ନେଟିକ୍ ହିଲ୍କୁ ଭାରତର ଏକ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳ ଭାବରେ ପରିଚିତ କରାଏ।

0: ତିବିସାଥୀ, ଆଜି ତ ସମୟ ଏସାରା ଦେଲାଣି। ଆଶା କରୁଛୁ ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କୁ ଭଲ ଲାଗିଥିବ। ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କୁ କିପରି ଲାଗିଲା ମତାମତ ଦେବାକୁ ଯେପରି ନ ଭୁଲନ୍ତି। ମତାମତ ଦେବା ପାଇଁ ଫୋନ୍ ନମ୍ବରଟି ହେଉଛି
1: 9438268568
0: ଏବଂ ଇମେଲ୍ ଆଇଡିଟି ହେଉଛି
1: aijaipur@gmail.com।
0: ତେବେ ସାଥୀ, ପୁଣି ଥରେ ମିଶିବା ଏକ ସୁନ୍ଦର ସୁନେଲି ସନ୍ଧ୍ୟାରେ। ସେ ପର୍ଯ୍ୟନ୍ତ ଆମକୁ ବିଦାୟ ଦିଅନ୍ତୁ। ଆଜିର ଉପସ୍ଥାପନା ଦାୟିତ୍ୱରେ ଥିଲୁ ମୁଁ ତନୁଜା ଖଡ଼ଗରାୟ,
1: ଆଉ ମୁଁ ରେଶ୍ମା ମହାରଣା। ରହିଲୁ ସାଥୀ, ନମସ୍କାର।

ଶୁଣିଲେ ଯୁବବାଣୀ ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣିବା ହ୍ୟାଲୋ ଚୈତିଜନ କାର୍ଯ୍ୟକ୍ରମ। ଉପସ୍ଥାପନ କରୁଛନ୍ତି ଲାଲମୋହନ ମିଶ୍ର ଏବଂ ସୂର୍ଯ୍ୟନାରାୟଣ ସାହୁ।

0: ଆଜ୍ଞା
1: ସେ ପାନ ବିଡ଼ି ସିଗାରେଟ୍ ଯୋଉଟା ଦେଖିଲେ ଖାଇଦେଇଛି ତ
0: ଆଜ୍ଞା
1: ଏମିତି ଏକା ମିଶିଗଲା ସେ ତା ଟୋଟରି
0: ପାନ ବିଡ଼ି ସିଗାରେଟ୍ ଖାଇବା ଦ୍ୱାରା ତ ଆମର ସ୍ୱାସ୍ଥ୍ୟ ବହୁତ ଖରାପ ହୁଏ
1: ସେଟା ତାକେ କହନି ଇଏ କାଇ ସେ ମୁଖ କର୍କଟ ବୋଲ ଭାଇ ଆଇଟା ଆଇସି ନହେଲେ ଫୁଣ୍ଡା ଟେକ୍ସି
0: ମୁହଁ କର୍କଟ ହୁଏ
1: ନହେଲେ ଫୁଣ୍ଡା ଟେକ୍ସି ସେ କାଇ ସେ ନିଶ୍ୱାସ ନେବାକେ ନୁହେଁ
0: କ୍ୟାନ୍ସର ହୁଏ ମାନେ ଲୋକମାନେ ତଥାପି ମାନୁନାହାନ୍ତି ଯଦି ମାନନ୍ତେ ଜନସଚେତନତା ଲୋକମାନେ ବୁଝିଅନ୍ତେ ତାହେଲେ ଆଉ ଏମିତି ପାନ ଫାନ ଖାଆନ୍ତେନି କି ମଦ ଆଉ ପିଅନ୍ତେନି
1: ତାହେଲେ ଏମିତି ଆକା ତମେ ଆମର ଗାଁର ଲୋକମାନଙ୍କୁ ମିଶା ବୁଝାଇ ଦେଇତେ ରୁହା କାର୍ଯ୍ୟକ୍ରମ କେ ଶୁଣତେ ରୁହା ଧନ୍ୟବାଦ ଲାଗ
0: ଆଜ୍ଞା ନଉଛି ନମସ୍କାର
1: ଜୁହାର ଜୁହାର ହ୍ୟାଲୋ ଚୈତି ଜନ ଜୁହାର ଜୁହାର କେ କହିଲାସନି କୋନ୍ତେ ନି କହିଲାସନି ବଡ ଦିନ କେ ହାତ ତଣ୍ଡ ଶୁଣିଲିଓ ଆମର ବାଞ୍ଜା ବୋଲଛି ଆଛେ ତୁଇ ଆସୁସ ନାଇଁ ସେଟାର ପାଇଁ ଆମର କାଇ ସେ ଭାଇ ଭଉଣୀ ମନ ଫୋନ ନ କରଲାଇନି ବୋଲି କରି ମକା ଉଠିଛି ଆଛେ ଦେଖନି ଆପା ନାଇଁ ଆଜି ବାଞ୍ଜା କେ ଧରିକରି ବସିଲି ଆଛି
0: ବାଞ୍ଜା
1: କୃଷ୍ଣ ବାଞ୍ଜା କେ ଦାରି କରି ମିଶା କାର୍ଯ୍ୟକ୍ରମ ଚଲାଇବାର ଅଛି ମାମା ଏଇ କରି କଂସ ବୋଲି କରି ମକା ଧରଲାନି ମକେ ମାରି ମରାଇ ଦେଇଛି ମକେ ଜାଣା ନାଇଁ ଏଟା
2: ବୈଠକ ଲଗେ
3: ନାଇଁ ନାଇଁ ଏଟା ଏଟା ଭଲ କଂସ ମାମା ହୋ
2: କେନ୍ତା ମାମା
3: କେନ୍ତା କରି ବୋଲେ ମକେ ଜଣଟା ଲୋଡ଼ା ବୋଲେ ସେଟା ମାନେ ଘେନି କରି ଆଣିଦେଲାନି ମୋର ପାଇଁ ବୋଲିକରି
2: ଲାଡୁ ଖଜା ପିଠା ମାନେ ନା
1: ନାଇଁ ଗିର୍ଲିପୁଟ ଯାଇ କରି ପିନି କାହିଁ ସେ କୁକୁଡ଼ା ମାଂସ ଖାଇବି ବୋଲାନି ଦେଖନି
2: ଗିର୍ଲିପୁଟ ସବୁ
1: ମିଳିଲାନି ଯାହାକେ କୁଆଇ ଦେଲେ ସିତିଆରି ନାଇଁ ଘରେ ନଆସିନି ଆରି
3: ମାମା ମିଶିକରି ଢୁଲି ଦେବାର
1: ମୁଇଁ ନ ଖାଇଲିନି ଆମର କାହିଁ ସେ ଗିର୍ଲିପୁଟିଆ ଯେନ୍ତା ଅଛି କି ନାଇଁ ଆମେ 2 ଲକ୍ଷ ଗୋଟିକି ପାରା ଆମେ ମଦ ନ ଖାଉ ପାନ ନ ଖାଉ ଗୁଡାଖୁ ନ ଖାଉ ପିକା ନ ଖାଉ କଣ୍ଟା ନ ଖାଉ ଆମର ବାଞ୍ଜା ମନ କେମି କହିଲୁନି ଏଟା ଆମର ନ ଖାଆ ବୋଲି କରି ସତ କି
2: ନାଇଁ
1: ମଦ ଖାଇକରି ମୋର ଭାଇ କରୋନା ବେମାର ହେଇଗଲା ସୁଜା ନେଇଲି ସେ କାଜେ ମରିଲି ବୋଲାଇନି ଲୋକ ମନ ମିଶାରି
2: ଫାଲତୁ କଥା ମାମା ମଦ ଖାଇକରି ମରଲାଇନି ଆରି କହିଲାଇନି କି କରୋନା ବେମାର ଏଟା ମନ ମିଥ୍ୟା ମନ
1: କରୋନା ତ ଉଠି ଗଲା ଏବେ କଣ 5 ବର୍ଷ ହେଇଗଲା
2: ହେଇଗଲା
1: ଏବେ ଗାଡ଼ ଭିତରେ ଅଛି ତା କି
2: ନାଇଁ ଏବେ କାଇ ମୋର ଖାଇକରି ମୋର ଟିକେ ମୋର ଏମିତି ଆଜିକାଲି ଗାଡି ଧରିକରି ଆକ୍ସିଡେଣ୍ଟ କରି ମୋର ଲାଇନି ଆରି
1: ସେଟା ହଉଛି ବଡ଼ ଖାତା କହିଦେଲୁ ତୁଇ ଆଜି ହଁ ଯାହାକେ ଲାଇସେନ୍ସ ନାଇଁ ଫିନି ସେ ଗାଡି ନ ଚଲାଇବାର ଏ ନିୟମ କେ କଣ ଗାଁର ପିଲା ମିଶା କାଇ ସେ ନ ମାନଲାଇନି
2: ମନ ଇଚ୍ଛା ଗାଡି ଚଲାଇଲାଇନି ଗାଡି ଲଗେ ତୁ ଚଢ଼ିଦେଲା ହେଲା ରାଜା ପରା ମରି ଦେଲାଇନି ଆରି ବଟି ବଟି ଆରି ଏମିତି ଚଲାଇ କରି ମରଲାଇନି ଆକ୍ସିଡେଣ୍ଟ ହେଇକରି ମାମା ଆରି
1: କାହାରି ଗୋଟା ହାତେ ସେ ଫୋନ କେ ଧରରେ ଭାଇ ହଁ
2: ହଇ
1: ଗୋଟିକି ହାତେ ସେ ମୁଡି ଦେଇତରେ ଭାଇ
2: କହିଲେ
1: ତୁଇ ପାଛାର ପାଖେ ଲଡ଼ା ନାଇଁ କହି ଦେବାର ଅଛେ ସତ କି ନାଇଁ
2: କାର୍ଯ୍ୟକ୍ରମ ତ ଭଲ ଲାଗଲାନି ଆରି ପାଚାରୁ ଆରି ହ୍ୟାଲୋ ଚୈତି ଜନ ହ୍ୟାଲୋ ସାର୍ ଭେଟଘାଟ ମନ ତ ଦେଲାସିନି ମେହମାନ ଲାଗଲାନି ଆରି ଆରି କାହିଁ ଆଜି ଆକାଶବାଣୀ ଜୟପୁର ଚୈତି ଜନ କାର୍ଯ୍ୟକ୍ରମ ତ ସବୁଠାରୁ ଭଲ ଲାଗଲାନି ଆରି
1: ଏମିତି ଆକା ଆମର କାର୍ଯ୍ୟକ୍ରମ କୁ ଶୁଣତେ ରହ ଆମକେ ଏମିତି ଫୋନ କରତେ ରହ ଇଏ ଦେବା
3: ମାମା ରହିଲିନି
1: ଜୁହାର ଜୁହାର
3: ଜୁହାର ଜୁହାର।

ଶୁଣିଲେ ହେଲୋ ଚୈତିଜନ କାର୍ଯ୍ୟକ୍ରମ। ଉପସ୍ଥାପନା କଲେ ଲାଲମୋହନ ମିଶ୍ର ଏବଂ ସୂର୍ଯ୍ୟନାରାୟଣ ସାହୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସମୟ ବର୍ତ୍ତମାନ ସନ୍ଧ୍ୟା 6 ବାଜିବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ।

ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଅଘରଣୀ ପ୍ରଚାର କରିବୁ ଦିନ 1:20 ଏଥିରେ ଶୁଣିବେ ଗୁରୁ ପୂର୍ଣ୍ଣିମା ସମ୍ପର୍କରେ ଏକ ସାକ୍ଷାତକାର। ସୁଖୀ ପରିବାର ଗଠନରେ ନାରୀର ଭୂମିକା ଏବଂ ବର୍ଷା ଋତୁରେ ପରିବେଶ ସ୍ୱଚ୍ଛତା କେତେ ଜରୁରୀ ଏ ସମ୍ପର୍କରେ ଏକ ଆଲୋଚନା। ହ୍ୟାଲୋ ଶାରଦା ଲଗ୍ବା ଗୀତ ପ୍ରଚାର କରିବୁ 5:30। ସଂସଦ ସମୀକ୍ଷା ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ 8:00। ବନ୍ଧୁ, ଏ ଥିଲା ଆସନ୍ତାକାଲିର ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣିବା ହିନ୍ଦୀ ଚଳଚ୍ଚିତ୍ରରୁ କେତୋଟି ଗୀତ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର ଏବଂ କିଶୋର କୁମାରଙ୍କ କଣ୍ଠରେ। ଗୀତ ରଚନା କରିଛନ୍ତି ଆନନ୍ଦ ବକ୍ସି, ସଙ୍ଗୀତରେ ସଜେଇଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରେଲାଲ, କଥାଚିତ୍ର କର୍ଜ।

ପ୍ରଚାର କଲୁ ହିନ୍ଦୀ ଚଳଚ୍ଚିତ୍ରରୁ କେତୋଟି ଗୀତ ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 152ତମ ଭାଗ।

ଭଗବାନ ଅନନ୍ତ ଶଙ୍କର୍ଷଣଙ୍କର 1000 ମସ୍ତକ, ଏଥିରୁ ଗୋଟିଏ ମସ୍ତକରେ ସାରା ଭୂମଣ୍ଡଳ ରଖାଯାଇଛି। ପ୍ରଳୟକାଳ ଉପସ୍ଥିତ ହେଲେ ଏହାଙ୍କଠାରୁ 11 ରୁଦ୍ର ପ୍ରକଟ ହୋଇଥାନ୍ତି। ସୁର, ଅସୁର, ଉରଗ, ଗନ୍ଧର୍ବ, ବିଦ୍ୟାଧରା ଓ ମୁନିଗଣ ଏହାଙ୍କ ଧ୍ୟାନ କରୁଥାନ୍ତି। ଏସବୁ ବର୍ଣ୍ଣନା କରି ଶେଷକୁ ଶ୍ରୀ ଶୁକଦେବ କହିଛନ୍ତି, ଯେଉଁ ମନୁଷ୍ୟମାନେ କାମ୍ୟ ପଦାର୍ଥ କାମନା କରିଥାନ୍ତି ସେମାନେ ସ୍ୱକର୍ମ ଅନୁସାରେ ଯେଉଁ ସବୁ ଲୋକକୁ ଯାଇଥାନ୍ତି, ଯେଉଁ ଉଚ୍ଚ ନୀଚ ଗତି ପାଇଥାନ୍ତି, ସେସବୁ ଲୋକ ବିଷୟରେ ତୁମ ପ୍ରଶ୍ନ ଅନୁଯାୟୀ ତୁମ ନିକଟରେ ବର୍ଣ୍ଣନା କଲି। ଏବେ କେଉଁ ପ୍ରସଙ୍ଗ ଉତ୍ଥାପନ କରିବି କୁହନ୍ତୁ।

ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 152ତମ ଭାଗ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ। ଏଫ୍ଏମ୍ର 103.6 ମେଗାହର୍ଜରେ ଆପଣମାନେ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁଛନ୍ତି। ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ମଧ୍ୟ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ। ସମୟ ବର୍ତ୍ତମାନ ସନ୍ଧ୍ୟା 6:30 ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ଉଦୟ ଭାରତ କାର୍ଯ୍ୟକ୍ରମ, କିଛି ବିଜ୍ଞାପନ ପରେ ସନ୍ଧ୍ୟା 6:45 ଶୁଣିବେ ଆଞ୍ଚଳିକ ସମ୍ବାଦ, ସନ୍ଧ୍ୟା 6:55 ଶୁଣିବେ ଆଜିର ପ୍ରସଙ୍ଗ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଥମେ ଶୁଣନ୍ତୁ ଉଦୟ ଭାରତ କାର୍ଯ୍ୟକ୍ରମ।

0: ଯୋଉ ଲକ୍ଷ୍ୟ ଥିଲା ସେଥିରୁ ପ୍ରାୟ ପାଖାପାଖି ଆମେ 80% ଆମେ ହାସଲ କରିଛନ୍ତି ସଫଳତା। ପ୍ରାୟ ପାଖାପାଖି 15,70,00,000 ପରିବାରକୁ ଆମେ ଶୁଦ୍ଧ ପାନୀୟ ଜଳ ଆମେ କଣ କରିଛନ୍ତି ପାଇପ ମାଧ୍ୟମରେ ଯୋଗାଇବାରେ ସକ୍ଷମ ହୋଇଛନ୍ତି। ଏଇ କାର୍ଯ୍ୟକ୍ରମକୁ ଭାରତ ସରକାର ବର୍ତ୍ତମାନ 2028 ପର୍ଯ୍ୟନ୍ତ ତାକୁ ଆହୁରି ବଢ଼େଇ ଦେଇଛନ୍ତି ଏବଂ ଏହି କାର୍ଯ୍ୟକ୍ରମ ପାଇଁ ଯୋଉ ଆବଣ୍ଟିତ ରାଶି ମଧ୍ୟ ବହୁଗୁଣିତ ବଢ଼େଇଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଭାରତ ସରକାର ଏହି ଯୋଜନା ପାଇଁ ଏତେ ତତ୍ପର ଏତେ କ୍ରିୟାଶୀଳ ଯେ ଏହି ଯୋଜନା ପାଇଁ ପାଖାପାଖି 9.1,00,000,000,000 ବିତ୍ତୀୟ ସହାୟତା ଆବଣ୍ଟିତ କରିଥିଲେ। ଆଉ ଆପଣ ଯଦି ବିତ୍ତୀୟ ବର୍ଷକୁ ଦେଖିବେ 2025-26 ପ୍ରାୟ ପାଖାପାଖି 67,000,00,000,000 ସେମାନେ ଦେଇଛନ୍ତି। ତେଣୁ ଏଥିରୁ ଜଣାପଡୁଛି ଯେ ଭାରତ ସରକାର ଆମର ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ କେତେ ତତ୍ପର। ଏଇ ଯୋଉ ଜଳ ଯୋଗାଣ ହେଲା ଏଥିରେ ଜନସହଭାଗିତା ବହୁତ ଜରୁରୀ ଅଛି। ଆମେମାନେ ସମସ୍ତେ ବିଶୁଦ୍ଧ ପାନୀୟ ଜଳର ଆବଶ୍ୟକତା ଏବଂ ଉପକାରିତା ବିଷୟରେ ସଚେତନ ହେବା। ଏଇ ଜଳ ଜୀବନ ମିଶନର ଆଉ ଏକ ଲକ୍ଷ୍ୟ ଥିଲା ଯେ ଗାଁ ମାନଙ୍କରେ ଆମେ ବିଶୁଦ୍ଧ ଜଳ ତ ପହଞ୍ଚେଇବା, ତା ଛଡା ଏଇ ଜଳ ଯୋଗାଣ ସମୟରେ ଯୋଉ ବିଭିନ୍ନ ପ୍ରକାର ମରାମତି କାମ ସ୍କୁଲ ହଉ, ଅଙ୍ଗନବାଡି ହଉ, କଲେଜ ହଉ କିମ୍ବା ଡାକ୍ତରଖାନା ହଉ, ସେଠିକି ମଧ୍ୟ ବିଶୁଦ୍ଧ ଜଳ ଯୋଗାଇବା ଏବଂ ଏହି ଜଳ ଯୋଗାଇବାରେ ଯୋଉ ସ୍କିଲିଂ ଆବଶ୍ୟକ, ଯୋଉ କୌଶଳ ଦରକାର, ଯୋଉ ଆମର ଟେକ୍ନିକାଲ ସ୍କିଲ ଦରକାର, ଯୋଉ ଏକ୍ସପର୍ଟ ଦରକାର, ଯେମିତି ଆମର ସବୁ ପାଇପ ପାଣି ମିସ୍ତ୍ରୀ ହୁଅନ୍ତୁ, ଅନ୍ୟାନ୍ୟ କାର୍ଯ୍ୟ ହୁଅନ୍ତୁ, ସେଥିରେ କୌଶଳତା ବୃଦ୍ଧି କରିବା। ଗ୍ରାମାଞ୍ଚଳ ମାନଙ୍କରେ ଲୋକମାନଙ୍କର ଯୋଉ ଦକ୍ଷତା ଅଛି ଏହିସବୁ କାମ ପାଇଁ ତାର ଦକ୍ଷତା ନିର୍ମାଣ କରିବା, ତାକୁ ବୃଦ୍ଧି କରିବା, ଏହିସବୁ ଯୋଉ ଲକ୍ଷ୍ୟ ଥିଲା ସେଗୁଡିକ ମଧ୍ୟ ପୂରଣ ହେଇଛି। ଆଉ ସବୁଠୁ ବଡ ଜିନିଷ ଯେ ଯେହେତୁ ଆମର ବିଶୁଦ୍ଧ ଜଳ ଆମ ଶରୀର ପାଇଁ ବହୁତ ଉପଯୋଗୀ ଏବଂ ଦୂଷିତ ଜଳ ପାନ କରିବା ଦ୍ୱାରା ଆମର ଶରୀରରେ ବିଭିନ୍ନ ପ୍ରକାର ରୋଗ ବୈରାଗ୍ୟ ସୃଷ୍ଟି ହେବା ସହିତ ଆମର କାର୍ଯ୍ୟଦକ୍ଷତାକୁ ହ୍ରାସ କରୁଛି ଏବଂ ଆମକୁ ହସ୍ପିଟାଲ ଅନ୍ୟାନ୍ୟ ସ୍ଥାନରେ ଆମକୁ ବହୁ ବ୍ୟୟ ଦେବାକୁ ପଡୁଛି। ଏଥିରୁ ନିବାରଣ ନିମିତ୍ତ ସେହି ସବୁଥିରୁ ଜନସାଧାରଣଙ୍କୁ ମୁକ୍ତି ଦେବା ପାଇଁ ଭାରତ ସରକାରଙ୍କର ଏଇ ଯୋଉ ମହତ୍ୱାକାଂକ୍ଷୀ ଯୋଜନା ରହିଛି ତା ବିଷୟରେ ଆମେ ସବୁ ସଚେତନ ହେବା ଏବଂ ଏଇ ଜଳର ଯୋଉଠି ଉତ୍ସ ଅଛି, ଯୋଉ ଉତ୍ସରୁ ଜଳ ଯାଉଛି ସେଇ ଉତ୍ସଟି କେମିତି ପରିଷ୍କାର ପରିଚ୍ଛନ୍ନ ରହିବ, ବର୍ଷା ଜଳ ସଂରକ୍ଷଣ ହେବ ଏବଂ ବର୍ଷା ଜଳ ସଂରକ୍ଷଣ ହୋଇ କେମିତି ଭୂତଳ ଜଳ ଭରଣ ହେବ ଏବଂ ସେହି ଜଳକୁ ଆମେ ସବୁ ପାନୀୟ ଜଳ ରୂପେ ବ୍ୟବହାର କରିବା, ଏହା ଏଇ ଯୋଉ ଜଳ ଜୀବନ ମିଶନର ମୁଖ୍ୟ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ। ତେଣୁ ଆମର ଜନସାଧାରଣଙ୍କୁ ମୁଁ ନିବେଦନ କରିବି ଯେ ଏଇ ଯୋଉ ଜଳ ସମ୍ପଦର ସବିନିଯୋଗ ଏବଂ ତାର ଅପଚୟ ରୋକିବା ପାଇଁ ଯେତେ ପ୍ରକାର ଯେଉଁଠି ବି ପଦକ୍ଷେପ ଆବଶ୍ୟକ ଆପଣମାନେ ନିଅନ୍ତୁ, କାହିଁକି ନା ଏଇ ଯୋଉ ଜଳ ସମ୍ପଦଟା ଆମରି ପାଇଁ, ସରକାରଙ୍କ ପାଇଁ ନୁହଁ, ଅନ୍ୟମାନଙ୍କ ପାଇଁ ନୁହଁ, ଆମ ଗାଁରେ ଆମ ପାଇଁ, ଆମ ପଶୁପକ୍ଷୀଙ୍କ ପାଇଁ, ଆମର ବୃକ୍ଷଲତା ପାଇଁ ଏଇ ଜଳ ସମ୍ପଦ ଉଦ୍ଦିଷ୍ଟ ଅଛି। ତାର ସଦୁପଯୋଗ କରିବା, ତାକୁ ଅପଚୟ ରୋକିବା, ଜଳ ସମ୍ପତ୍ତିଟି କେମିତି ପ୍ରଦୂଷଣ ମୁକ୍ତ ହେବ ଏବଂ ଆମେ ଯୋଉ ଜଳଟି ଘର ଭିତରକୁ ଆସୁଛି ସେ ଯୋଉଠୁ ଜଳ ଆସୁଛି ସେଇ ଜଳଟି କେମିତି ପ୍ରଦୂଷଣରୁ ମୁକ୍ତ ହେବ ଏହିସବୁ ବିଷୟ ଚିନ୍ତା କରିବା ଏବଂ ଜନସହଭାଗିତା ହିସାବରେ ଆମେ କ'ଣ କରିବା ନା ଏଇ ଜଳ ସମ୍ପଦକୁ ଉପଯୋଗ କରିବା, ଅଧିକ ଜଳ ଅପଚୟ କରିବା ନାହିଁ ଏବଂ ଜଳ ସମ୍ପଦର ଯୋଉ ବିଭିନ୍ନ ଉତ୍ସ ସବୁ ରହିଛି, ବର୍ଷା ଜଳ ହଉ କିମ୍ବା ଆପଣଙ୍କର ନଦୀ ନାଳ ପୋଖରୀ କେନାଲ କିମ୍ବା ଭୂତଳ ଜଳ, ଯେଉଁ ପ୍ରକାର ଜଳ ସବୁ ରହିଛି ସେହି ଜଳକୁ ଆମେ ସବୁ କେମିତି ସୁରକ୍ଷିତ ରଖିବା, ସଂରକ୍ଷିତ କରିକି ତାର ସଦୁପଯୋଗ କରିବା, ସେଥିପାଇଁ ମଧ୍ୟ ଆମେ ଧ୍ୟାନ ଦେବା ଆବଶ୍ୟକ।
1: ଶୁଣୁଥିଲେ ଆଲୋଚନା ସୁସ୍ଥ ଜୀବନ ପାଇଁ ଜଳ ଜୀବନ ମିଶନ। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଭୁବନେଶ୍ୱର ସ୍ଥିତ ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନର ପ୍ରଧାନ ବୈଜ୍ଞାନିକ ଡକ୍ଟର ପ୍ରମୋଦ କୁମାର ପଣ୍ଡା। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ, ନମସ୍କାର।
2: ଶୁଣିଲେ କାର୍ଯ୍ୟକ୍ରମ ଉଦୟ ଭାରତ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ, ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
3: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
4: ଗାଁରୁ ସହର ଯାଏ ସବୁ ସ୍ଥାନରେ
3: ଆବାଳ ବୃଦ୍ଧ

0: ବନିତା ସମସ୍ତଙ୍କ ପାଇଁ।
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ଲୋକସଭାରେ ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ 2026 ଉପରେ ଜାରି ରହିଛି ଆଲୋଚନା। ନୂତନ ବିଲ୍ ଦେଶର ଯୁବବର୍ଗଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ କହିଲେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ। ଭିଭି ଜି ରାମଜୀ ଅଧୀନରେ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି 95,000

0: 692 କୋଟି ଟଙ୍କା। ଗଭୀର ଅବପାତ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ରାଜ୍ୟର କେତେକ ସ୍ଥାନରେ ବନ୍ୟା ପରିସ୍ଥିତି, ପ୍ରଭାବିତ ଅଞ୍ଚଳରୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ଏବଂ ସୁରକ୍ଷା ଓ ପରିବେଶ ସନ୍ତୁଳନ ନେଇ ସଚେତନତା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ। ଲୋକସଭାରେ ଆଜି ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଉପରେ ଆଲୋଚନା ଆରମ୍ଭ ହୋଇଛି। 2024 ଆଇନକୁ ସଂଶୋଧନ ନେଇ ଏଥିରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରହିଛି। ଗତକାଲି ଏହି ବିଲ୍ ଗୃହରେ ଆଗତ ହୋଇଥିଲା। କାର୍ମିକ, ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ବିଲ୍ ଉପରେ ଆଲୋଚନା କରି କହିଛନ୍ତି, ନୂତନ ବିଲ୍ ଦେଶର ଛାତ୍ର ଏବଂ ଯୁବବର୍ଗଙ୍କ କଲ୍ୟାଣ ପାଇଁ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ଦର୍ଶାଉଛି। ଭାରତୀୟ ସଂସଦ ଇତିହାସରେ ଏହି ବିଲ୍ ଏକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ବୋଲି ମନ୍ତ୍ରୀ ଶ୍ରୀ ସିଂ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ବର୍ତ୍ତମାନର ପ୍ରଶ୍ନପତ୍ର ଘଟଣାକୁ ଦୃଷ୍ଟିରେ ରଖି ଆଇନଗତ ଢାଞ୍ଚାକୁ ଅଧିକ ମଜବୁତ କରିବାର ଆବଶ୍ୟକତା ରହିଛି। କଠୋର ଆଇନ ଆଣିବା ପାଇଁ ବିଲ୍ରେ ସଂଶୋଧନ କରାଯାଉଛି ବୋଲି ଶ୍ରୀ ସିଂ କହିଛନ୍ତି।
1: ସଂଜ୍ଞାନ ଲେତେ ହୁଏ ପ୍ରଧାନମନ୍ତ୍ରୀ ସ୍ୱୟଂ ନିର୍ଣ୍ଣୟ ଲିଆ କି ହମେ ଇସି ବିଧେୟକ ଥୋଡ଼ା ଔର ମଜବୁତ କରନେ କି ଆବଶ୍ୟକତା। ସୋ ୱି ଲର୍ନ ଫ୍ରମ୍ ଦି ଏକ୍ସପିରିଏନ୍ସ ଅଫ୍ ଦି 2024 ଆକ୍ଟ। ଆଜ ୟେ ଜୋ ଅମେଣ୍ଡମେଣ୍ଟ ଲାୟା ଜା ରହା ହୈ ଇସ୍କେ ତହତ ଦି ସେମ୍ ड्यूरेशन ऑफ इम्प्रिजनमेंट हैज बीन मेड नॉट लेस देन 5-10 ईयर्स। तो सर्विस प्रोवाइडर के लिए सजा पहले भी काफी मजबूत थी। देयर वाज फाइन अप टू 1 करोड़ इन द 24 एक्ट, उसको बढ़ा करके अब 5 करोड़ किया जा रहा है।
0: ଏହି ବିଲ୍ରେ 10 ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ, 10 କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଏବଂ ଦୋଷୀ ସାବ୍ୟସ୍ତ ଅପରାଧୀଙ୍କ ସମ୍ପତ୍ତି ଜବତ ଭଳି କଠୋର ଦଣ୍ଡବିଧାନ ସମେତ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରହିଛି। ମାମଲାର ଶୀଘ୍ର ସମାଧାନ ଲକ୍ଷ୍ୟରେ ପ୍ରତ୍ୟେକ ଦିନ ବିଚାର ପାଇଁ ଫାଷ୍ଟ୍ରାକ୍ କୋର୍ଟ ପ୍ରତିଷ୍ଠା କରିବାକୁ ପ୍ରତ୍ୟେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଏହି ବିଲ୍ ଅଧୀନରେ ନିର୍ଦ୍ଦେଶ ଦିଆଯାଇଥିବା ଶ୍ରୀ ସିଂ କହିଛନ୍ତି। ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ବିକଶିତ ଭାରତ ନିଶ୍ଚିତ ରୋଜଗାର ଗ୍ୟାରେଣ୍ଟି ଏବଂ ଆଜୀବିକା ମିଶନ ଗ୍ରାମୀଣ ଭିବିଜି ରାମଜି ଅଧିନିୟମ 2025 ଅଧୀନରେ 95,692 କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଲୋକସଭାରେ ଆଜି ଏକ ଲିଖିତ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ଦେଶରେ କୌଣସି ଗ୍ରାମୀଣ ରୋଜଗାର କାର୍ଯ୍ୟକ୍ରମରେ ଏହା ହେଉଛି ମଞ୍ଜୁର ହୋଇଥିବା ସର୍ବାଧିକ ରାଶି। ଭିଭିଜି ରାମଜୀ ଯୋଜନାରେ ହିତାଧିକାରୀମାନଙ୍କୁ ଗୋଟିଏ ଆର୍ଥିକ ବର୍ଷରେ 125 ଦିନର ନିଶ୍ଚିତ ରୋଜଗାର ପ୍ରଦାନ କରାଯାଇଛି। ପୂର୍ବ ଅପେକ୍ଷା ଏଥିରେ କାର୍ଯ୍ୟର ପରିସର ମଧ୍ୟ ବୃଦ୍ଧି ପାଇଛି ବୋଲି ଶ୍ରୀ ଚୌହାନ କହିଛନ୍ତି। ଦେଶରେ ଭାରତୀୟତାର ଭାବନାକୁ ଅଧିକ ସୁଦୃଢ଼ କରିବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ରାଷ୍ଟ୍ରପତି ଭାବରେ 4 ବର୍ଷ ପୂରଣ କରିବା ଅବସରରେ ଆଜି ଆଭାସୀ ମାଧ୍ୟମରେ ସେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ଗତ 4 ବର୍ଷ ମଧ୍ୟରେ ସମାବେଶୀ ବିକାଶ ସହିତ ଦେଶର ସମୃଦ୍ଧ ସଂସ୍କୃତି, ଐତିହ୍ୟ ଏବଂ ସ୍ୱାଭିମାନର ଭାବନାକୁ ପୁନର୍ଜୀବିତ କରାଯାଇଛି। ରାଷ୍ଟ୍ରପତି ବଚପନ ବାଲ୍ ପରିସରର ଉଦ୍ଘାଟନ କରି ପିଲାମାନଙ୍କ ସହ ରାଷ୍ଟ୍ରପତି ଭାବ ବିନିମୟ କରିଛନ୍ତି। ରାଷ୍ଟ୍ରପତି ଭବନକୁ ଆସୁଥିବା ପରିଦର୍ଶକଙ୍କର ଅଭିଜ୍ଞତାକୁ ବୃଦ୍ଧି କରିବା ଲକ୍ଷ୍ୟରେ ଏକ ଆପ୍ ଆଧାରିତ ବହୁଭାଷୀ ଇ ଅଡିଓ ଗାଇଡ୍କୁ ମଧ୍ୟ ରାଷ୍ଟ୍ରପତି ଉଦ୍ଘାଟନ କରିଛନ୍ତି। ବ୍ରହ୍ମପୁରସ୍ଥିତ ଏନ୍ଆଇଏସ୍ଟି ବିଶ୍ୱବିଦ୍ୟାଳୟଠାରେ ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କାର୍ଯ୍ୟକ୍ରମରେ ଯୋଗଦେଇ ମହିଳା ସଶକ୍ତିକରଣ, ଆର୍ଥିକ ସ୍ୱାବଲମ୍ଭନ ଏବଂ ସାମାଜିକ ବିକାଶ କ୍ଷେତ୍ରରେ ବ୍ଲକସ୍ତରୀୟ ଫେଡେରେସନଗୁଡ଼ିକର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର, ମିଶନ ଶକ୍ତି ବିଭାଗର ନିର୍ଦ୍ଦେଶିକା ଡକ୍ଟର ମୋନିକା ପ୍ରିୟଦର୍ଶିନୀ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟ ସରକାରଙ୍କର ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ଭୁବନେଶ୍ୱରସ୍ଥିତ ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନଠାରେ 15ଟି ଅତିରିକ୍ତ ହସ୍ତଶିଳ୍ପ ପାଠ୍ୟକ୍ରମ ପ୍ରସ୍ତୁତି ଓ ପ୍ରଶିକ୍ଷଣ ନିମନ୍ତେ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଶିକ୍ଷଣ ପାଠ୍ୟକ୍ରମକୁ ବଜାର ଚାହିଦା, ରପ୍ତାନୀ ସମ୍ଭାବନା, କଞ୍ଚାମାଲ ଉପଲବ୍ଧତା, ପାରମ୍ପରିକ ଗୁରୁତ୍ୱ ଏବଂ ରୋଜଗାର ସୁଯୋଗ ଭଳି ବିଭିନ୍ନ ମାନଦଣ୍ଡକୁ ଆଧାର କରି ପ୍ରସ୍ତୁତ କରାଯାଇଛି। ଏକବର୍ଷିଆ ପ୍ରଶିକ୍ଷଣରେ କଞ୍ଚାମାଲର ଉପଯୋଗ, ଉତ୍ପାଦ ବିକାଶ, ଗୁଣବତ୍ତା ନିୟନ୍ତ୍ରଣ ଏବଂ ଇଣ୍ଟର୍ଣ୍ଣସିପ୍ ଭଳି ବିଭିନ୍ନ ବିଷୟ ସାମିଲ କରାଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବରିଷ୍ଠ ଅଧିକାରୀ ବୌଦ୍ଧ ଜିଲ୍ଲା ଗସ୍ତ କରି ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ 2026 ଅନ୍ତର୍ଗତ ବିଭିନ୍ନ ଦାବି ଓ ଆପତ୍ତି ଗ୍ରହଣ ଏବଂ ଶୁଣାଣି ପ୍ରକ୍ରିୟାର ସମୀକ୍ଷା କରିଛନ୍ତି। ଏହି ଅବସରରେ ଭୋଟରମାନଙ୍କ ସହ ମତ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ପଶ୍ଚିମ ଉତ୍ତର ଓଡ଼ିଶା ସଂଲଗ୍ନ ଅଞ୍ଚଳରେ ସକ୍ରିୟ ଗଭୀର ଅବପାତର ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି।

0: ଗଭୀର ଅବପାତ ପଶ୍ଚିମବଙ୍ଗର ଦୀଘା ନିକଟତର ହୋଇ ସ୍ଥଳଭାଗ ଅତିକ୍ରମ କରିଛି। ବର୍ତ୍ତମାନ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଏହାର ପ୍ରଭାବରେ ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଅତିରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି ତେଇଶଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ଉତ୍ତର ଓଡ଼ିଶାର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ସାଳନ୍ଧି, କାଂସବାଂଶ, ଜଳକା ଓ ବୈତରଣୀରେ ଜଳସ୍ତର ବିପଦ ସଂକେତ ଉପରେ ରହିଥିବା ନେଇ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି। ଭଦ୍ରକ ଜିଲ୍ଲାର ବୈତରଣୀ ନଦୀ ଆଖୁଆପଦାଠାରେ ସନ୍ଧ୍ୟା ଛଅଟା ସୁଦ୍ଧା ଜଳସ୍ତର 18.85 ମିଟର ଥିବାବେଳେ ବିପଦ ସଂକେତ ସ୍ତର 18.33 ମିଟର ରହିଛି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରତ, ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟଙ୍କ ସହିତ ଜିଲ୍ଲାର ଧାମନଗର ବ୍ଲକର କେତେକ ତଳିଆ ଅଞ୍ଚଳରେ ପହଞ୍ଚି ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏ ସମ୍ପର୍କରେ ଅଧିକ ସୂଚନା ଦେଇଛନ୍ତି ଆମ ଭଦ୍ରକ ସମ୍ବାଦଦାତା।
1: ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ତୁଆ ବର୍ଷା ଜିଲ୍ଲାରେ ଲାଗି ରହିବାରୁ ଆଜି ଜିଲ୍ଲାପାଳ ଡକ୍ଟର ଦିଲ୍ଲୀପ ରାଉତରାୟ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଏବଂ ବିଦ୍ୟାଳୟଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି। ଜିଲ୍ଲାର ବୈତରଣୀ ନଦୀ ଆଖୁଆପଦାଠାରେ ଜଳସ୍ତର ବୃଦ୍ଧି ପାଇଛି। ସାଳନ୍ଦୀ ନଦୀ ରାଜଘାଟଠାରେ ବିପଦ ସଂକେତ ଉପରେ ଜଳ ପ୍ରବାହିତ ହେଉଛି। ଜିଲ୍ଲାପାଳ କହିଛନ୍ତି ବର୍ଷା ଜାରି ରହିଥିବାରୁ ଲୋକମାନେ ଭୟଭୀତ ନ ହୋଇ ପରାମର୍ଶ ଦେବା ସହ ବିଭାଗୀୟ ଅଧିକାରୀମାନେ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆକାଶବାଣୀ ଆଞ୍ଚଳିକ ସମ୍ବାଦ ବିଭାଗ ପାଇଁ ଭଦ୍ରକ ଜିଲ୍ଲା ସମ୍ବାଦଦାତା ଅଶୋକ କୁମାର ନାୟକ।
0: ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ଲଗାଣ ବର୍ଷା ଓ ବୈତରଣୀ ନଦୀରେ ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ନେଇ ଏକ ସମୀକ୍ଷା ବୈଠକ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ବର୍ଷା ଯୋଗୁଁ ଫସଲ କ୍ଷୟକ୍ଷତି ସମ୍ପର୍କିତ ରିପୋର୍ଟ ପ୍ରସ୍ତୁତ କରିବାକୁ କୃଷି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବୌଦ୍ଧ ଜିଲ୍ଲାରେ ଗତକାଲିଠାରୁ ଲଗାଣ ବର୍ଷା ଜାରି ରହିଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ଶିକ୍ଷାନୁଷ୍ଠାନ ଆଜି ପାଇଁ ବନ୍ଦ ରହିଛି। ନଦୀ କୂଳବର୍ତ୍ତୀ ଅଞ୍ଚଳର ବାସିନ୍ଦାମାନଙ୍କୁ ସତର୍କ ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଉପରମୁଣ୍ଡରେ ଲଗାଣ ବର୍ଷା ଏବଂ ମହାନଦୀରେ ବନ୍ୟାଜଳ ପ୍ରବାହ ଯୋଗୁଁ କଟକ ଜିଲ୍ଲା ମୁଣ୍ଡୁଳି ବ୍ୟାରେଜ୍ରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ତଳିଆ ଅଞ୍ଚଳରେ ବନ୍ୟା ବିପଦକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ବିପର୍ଯ୍ୟୟ ପରିଚାଳନା ଆଇନ 2005ର ଧାରା 34 ଅନୁଯାୟୀ ଜିଲ୍ଲାରେ କଟକଣା ଜାରି କରିଛନ୍ତି। ଜାରି ହୋଇଥିବା ନିର୍ଦ୍ଦେଶ ଅନୁସାରେ ମହାନଦୀ ଏବଂ ଏହାର ଶାଖାନଦୀଗୁଡ଼ିକର ସମସ୍ତ ଘାଟକୁ ସାଧାରଣ ଲୋକଙ୍କ ପ୍ରବେଶ ସମ୍ପୂର୍ଣ୍ଣ ରୂପେ ନିଷେଧ କରାଯାଇଛି। ରାଜ୍ୟରେ ବର୍ଷା ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ନେଇ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଗତ ଚବିଶ ଘଣ୍ଟାରେ ହାରାହାରି 42.2 ମିଲିମିଟର ବର୍ଷା ହୋଇଯାଇଛି। ଆଠଟି ବ୍ଲକରେ 200 ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ସୁନ୍ଦରଗଡ଼, ବାଲେଶ୍ୱର ଓ ଭଦ୍ରକରେ ଓଡ୍ରାଫ୍ ଓ ଅଗ୍ନିଶମ ଦଳ ମୁତୟନ ଅଛନ୍ତି। ପ୍ରଭାବିତ ଅଞ୍ଚଳରୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଥିବା ନେଇ ଶ୍ରୀ ପୂଜାରୀ କହିଛନ୍ତି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆଜି ସନ୍ଧ୍ୟା ଛଅଟା ସୁଦ୍ଧା 613.77 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 1,62,327 ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ ଦୁଇଟି ଗେଟ୍ ଦେଇ 62,022 ଘନଫୁଟ ଜଳ ନିଷ୍କାସିତ ହେଉଛି। ଆଜି ମୁଣ୍ଡୁଳି ବ୍ୟାରେଜ୍ ଦେଇ 6,37,585 କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଚଳିତ ବର୍ଷର ଇଣ୍ଡିଆନ୍ ଆଇଡଲ୍ ସିଜନ୍ 16ର ବିଜେତା ଜ୍ୟୋତିର୍ମୟୀ ନାୟକଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏଥିସହିତ ଜ୍ୟୋତିର୍ମୟୀଙ୍କ ଅସାଧାରଣ କୃତିତ୍ୱ ପାଇଁ ମୁଖ୍ୟମନ୍ତ୍ରୀ 5,00,000 ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି। ନୟାଗଡ଼ ଜିଲ୍ଲା ରଣପୁର ମହାବିଦ୍ୟାଳୟର 48ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କର ଯୁବ କଲ୍ୟାଣ ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ମାଇ ଭାରତ ବୌଦ୍ଧ ଶାଖା ପକ୍ଷରୁ କଣ୍ଟାମାଳଠାରେ ନିଶାମୁକ୍ତ ଭାରତ ଗଠନରେ ଯୁବଶକ୍ତିର ଭୂମିକା ଶୀର୍ଷକ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଫୁଲବାଣୀ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟକୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ନାମିତ କରିବା ସରକାରଙ୍କର ନିଷ୍ପଭିକୁ କନ୍ଧମାଳ ଜିଲ୍ଲାବାସୀ ସ୍ୱାଗତ କରିଛନ୍ତି। ସାଂସଦ ସୁକାନ୍ତ ପାଣିଗ୍ରାହୀ କହିଛନ୍ତି ସରକାରଙ୍କର ଏହି ପଦକ୍ଷେପ ଜିଲ୍ଲା ପାଇଁ ଗର୍ବ ଓ ଗୌରବ। ରାଜ୍ୟ ମତ୍ସ୍ୟ ଓ ପାଣି ସମ୍ପଦ ସଚିବ ପ୍ରେମଚନ୍ଦ ଚୌଧୁରୀ ଆଜି ଦିନିକିଆ ନୂଆପଡ଼ା ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଦୁଗ୍ଧ ସମବାୟ ସମିତି, ଗୋଶାଳା ଏବଂ ଦୁଗ୍ଧ ସଂଘର ଅନୁଷ୍ଠାନ ପରିଦର୍ଶନ କରିଛନ୍ତି। ପ୍ରକୃତି ହେଉଛି ମଣିଷ ଜୀବନର ମୂଳ ଆଧାର। ଏହାର ସୁରକ୍ଷା ଓ ପରିବେଶ ସନ୍ତୁଳନ ଉପରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ପାଳନ କରାଯାଉଛି। ଲୋକସଭାରେ ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ 2026 ଉପରେ ଜାରି ରହିଛି ଆଲୋଚନା। ଗଭୀର ଅବପାତ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ରାଜ୍ୟର କେତେକ ସ୍ଥାନରେ ବନ୍ୟା ପରିସ୍ଥିତି ଏବଂ ସୁରକ୍ଷା ଓ ପରିବେଶ ସନ୍ତୁଳନ ନେଇ ସଚେତନତା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।

0: κέντρο.
1: ଆଜିର ପ୍ରସଙ୍ଗ ହେପାଟାଇଟିସ୍ ସଚେତନତା ହିଁ ପ୍ରତିରୋଧର ମୂଳମନ୍ତ୍ର। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ। ହେପାଟାଇଟିସ୍ ରୋଗର କାରଣ, ନିରାକରଣ ଏବଂ ଏ ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ବିଶ୍ୱ ହେପାଟାଇଟିସ୍ ଦିବସ ପାଳିତ ହୋଇଛି। ଯକୃତଜନିତ ରୋଗର କାରଣ ହେପାଟାଇଟିସ୍ ସଂକ୍ରମଣରୁ ହୋଇଥାଏ। ହେପାଟାଇଟିସ୍ ବି ଜୀବାଣୁର ଆବିଷ୍କାରକ ଡକ୍ଟର ବାରୁଜ ବ୍ଲମ୍ବର୍ଗଙ୍କ ଜନ୍ମଦିନ ଜୁଲାଇ 28 ତାରିଖକୁ ସ୍କରଣ କରି ପ୍ରତିବର୍ଷ ଏହି ଦିବସ ପାଳିତ ହୋଇଥାଏ। 1967 ମସିହାରେ ଡକ୍ଟର ବ୍ଲମ୍ବର୍ଗ ହେପାଟାଇଟିସ୍ ବି ଆବିଷ୍କାର କରିଥିଲେ। 2 ବର୍ଷ ପରେ ଏହାର ପ୍ରତିଷେଧକ ଟିକା ମଧ୍ୟ ବିକଶିତ କରିଥିଲେ। ସଂକ୍ରମଣ ରୋଗର ଉତ୍ପତ୍ତି, ପ୍ରସାର ଏବଂ ନୂତନ ଯନ୍ତ୍ରପାତି ସମ୍ବନ୍ଧୀୟ ଆବିଷ୍କାର ପାଇଁ 1976 ମସିହାରେ ଶରୀର ବିଜ୍ଞାନ ତଥା ମେଡିସିନ୍ରେ ସେ ନୋବେଲ ପୁରସ୍କାର ପାଇଥିଲେ। ଚଳିତ ବର୍ଷ ଏହି ଦିବସ ପାଳନର ବିଷୟବସ୍ତୁ ରହିଛି ହେପାଟାଇଟିସ୍, ଆସନ୍ତୁ ଏହାକୁ ପ୍ରତିହତ କରିବା। ଏହି ରୋଗର ପ୍ରାଦୁର୍ଭାବ ଦ୍ୱାରା ଆର୍ଥିକ, ସାମାଜିକ ଏବଂ ପଦ୍ଧତିଗତ ପ୍ରତିବନ୍ଧକକୁ ଦୂର କରିବା ହେଉଛି ଏହି ବିଷୟବସ୍ତୁର ମୁଖ୍ୟ ଉଦ୍ଦେଶ୍ୟ। ହେପାଟାଇଟିସ୍ ଏ, ବି, ସି ଆଦି ବିଭିନ୍ନ ବର୍ଗରେ ଦେଖାଯାଇଥାଏ। ଦୀର୍ଘକାଳୀନ ହେପାଟାଇଟିସ୍ ବି ଏବଂ ସି ଯକୃତ କ୍ଷତି ଏବଂ କର୍କଟ ରୋଗର କାରଣ ମଧ୍ୟ ହୋଇଥାଏ। ହେପାଟାଇଟିସ୍ ରୋଗର ଆରୋଗ୍ୟ ଅସମ୍ଭବ, ତେବେ ଏଥିପାଇଁ ସଚେତନତା ଏବଂ ସକ୍ରିୟ ପଦକ୍ଷେପର ଆବଶ୍ୟକତା ରହିଛି। ଜାତୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ହେପାଟାଇଟିସ୍ ରୋଗର ଚିହ୍ନଟ, ଟିକାକରଣ ଏବଂ ଚିକିତ୍ସା ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି। 2018 ମସିହାରେ ଦେଶରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ଜାତୀୟ ଭାଇରାଲ ହେପାଟାଇଟିସ୍ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। 2030 ସୁଦ୍ଧା ହେପାଟାଇଟିସ୍ ସମ୍ପୂର୍ଣ୍ଣ ମୂଳୋତ୍ପାଟନକୁ ଲକ୍ଷ୍ୟ ରଖାଯାଇଛି। ଏହି କାର୍ଯ୍ୟକ୍ରମ ଅଧୀନରେ ସମ୍ଭାବ୍ୟ ରୋଗୀଙ୍କର ମାଗଣା ପରୀକ୍ଷଣ ଏବଂ ଔଷଧ ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଛି। ଏହି କାର୍ଯ୍ୟକ୍ରମ ଅଧୀନରେ ମୁଖ୍ୟତଃ ହେପାଟାଇଟିସ୍ ରୋଗ ସମ୍ପର୍କରେ ସଚେତନତା ବୃଦ୍ଧି, ସାର୍ବଜନୀନ ସ୍ୱାସ୍ଥ୍ୟସେବାକୁ ଅଧିକ ବ୍ୟାପକ କରିବା ଏବଂ ଏ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମସ୍ତ ଅଂଶୀଦାରଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇ ରୋଗ ପ୍ରତିରୋଧକ, ପ୍ରୋତ୍ସାହନମୂଳକ ଏବଂ ଚିକିତ୍ସା ପ୍ରଦାନର ଲକ୍ଷ୍ୟ ରଖାଯାଇଛି। ଚିକିତ୍ସା ସେବା ପ୍ରଦାନ କ୍ଷେତ୍ରରେ ରହିଥିବା ସମ୍ଭଳର ସୁବିନିଯୋଗ କରାଯାଇ ଜାତୀୟ ସ୍ୱାସ୍ଥ୍ୟ ମିଶନ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ନେଇ ରଣନୀତି ପ୍ରସ୍ତୁତ କରାଯାଇଛି। ଜିଲ୍ଲା ତଥା ରାଜ୍ୟସ୍ତରରେ ରହିଥିବା ସ୍ୱାସ୍ଥ୍ୟସେବା ସୁବିଧା ମାଧ୍ୟମରେ ଏହି ରୋଗର ଚିକିତ୍ସା ପାଇଁ ପଦକ୍ଷେପ ନିଆଯାଇଛି। ଜଟିଳ ମାମଲା ପରିଚାଳନା ପାଇଁ ରେଫରାଲ ୟୁନିଟ୍ ଭାବରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ମଡେଲ ଚିକିତ୍ସା କେନ୍ଦ୍ର ସ୍ଥାପନ କରାଯାଇଛି। ଏହି କେନ୍ଦ୍ରଗୁଡ଼ିକରେ ଆଧୁନିକ ଯନ୍ତ୍ରପାତି ସହିତ ଉନ୍ନତ ଚିକିତ୍ସା ସେବା ପ୍ରଦାନର ବ୍ୟବସ୍ଥା ରହିଛି। ସମଗ୍ର ଦେଶରେ ଭାଇରାଲ ହେପାଟାଇଟିସ୍ ରୋଗର ଚିହ୍ନଟ ଏବଂ ପରିଚାଳନା ପାଇଁ ବିଶେଷଜ୍ଞଙ୍କ ଦ୍ୱାରା ଜାତୀୟ ନିର୍ଦ୍ଦେଶାବଳୀ ବିକଶିତ କରାଯାଇଛି। ଏହାଦ୍ୱାରା ଗବେଷଣାଲବ୍ଧ ଜ୍ଞାନ ଏବଂ ଚିକିତ୍ସା ପ୍ରଦାନର ମାନକୀକରଣକୁ ସୁନିଶ୍ଚିତ କରାଯାଇପାରୁଛି। ଏହି ରୋଗ ସମ୍ପର୍କରେ ସୂଚନା ତଥା ସେବା ପ୍ରଦାନ ଲକ୍ଷ୍ୟ ନେଇ ଏକ ହେଲ୍ପଲାଇନ୍ ନମ୍ଘର ମଧ୍ୟ ପ୍ରତିଷ୍ଠା କରାଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦେଶର 1153 ଚିକିତ୍ସା କେନ୍ଦ୍ରର ଭିତ୍ତିଭୂମିକୁ ସୁଦୃଢ଼ କରାଯାଇଛି। 2018 ମସିହାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବା ଦିନଠାରୁ ଗତ ମାର୍ଚ୍ଚ ମାସ ସୁଦ୍ଧା 21,00,000 ଲୋକଙ୍କର ହେପାଟାଇଟିସ୍ ବି ଓ ସିର ପରୀକ୍ଷଣ କରାଯାଇସାରିଛି। ସେଥିମଧ୍ୟରୁ ହେପାଟାଇଟିସ୍ ବି ଏବଂ ସି ବର୍ଗର 6,12,000 ରୋଗୀଙ୍କୁ ଚିକିତ୍ସା ସୁବିଧା ମଧ୍ୟ ପ୍ରଦାନ କରାଯାଇଛି। ଜାତୀୟ ଭାଇରାଲ ହେପାଟାଇଟିସ୍ ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ଅଧିକ ସଶକ୍ତ କରିବା ଲକ୍ଷ୍ୟ ନେଇ ଜାତୀୟ ଏଡ୍ସ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ଜାତୀୟ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ଏବଂ ପ୍ରସୂତି ସ୍ୱାସ୍ଥ୍ୟ ଏବଂ ସାର୍ବଜନୀନ ଟିକାକରଣ ଅଭିଯାନକୁ ସମନ୍ୱିତ କରାଯାଇଛି, ଫଳରେ ଏହି କାର୍ଯ୍ୟକ୍ରମର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଏବଂ ଆର୍ଥିକ ପରିଚାଳନା ସୁନିଶ୍ଚିତ ହୋଇପାରିଛି। ତୃଣମୂଳ ସ୍ତରରେ ଏଭଳି ରୋଗୀଙ୍କୁ ସ୍ୱାସ୍ଥ୍ୟସେବା ପ୍ରଦାନ ଅଧିକ ସୁବ୍ୟବସ୍ଥିତ ହୋଇପାରିଛି। ଏକ ଆକଳନ ଅନୁଯାୟୀ ସମଗ୍ର ବିଶ୍ୱରେ 30 କୋଟିରୁ ଅଧିକ ଲୋକ ହେପାଟାଇଟିସ୍ ରୋଗ ଦ୍ୱାରା ପ୍ରଭାବିତ ହୋଇଥାନ୍ତି ଏବଂ ପ୍ରତିବର୍ଷ 10 ଲକ୍ଷରୁ ଅଧିକ ଲୋକଙ୍କର ଏହି ରୋଗରେ ମୃତ୍ୟୁ ହୋଇଥାଏ। ପ୍ରଭାବଶାଳୀ ବ୍ୟବସ୍ଥା ସତ୍ତ୍ୱେ ସଚେତନତା ଏବଂ ସକ୍ରିୟ ପଦକ୍ଷେପର ଅଭାବ ଯୋଗୁଁ ହେପାଟାଇଟିସ୍ ରୋଗୀଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା ଏହି ଆକଳନରୁ ଜଣାପଡ଼ିଛି। ସମନ୍ୱିତ ରୋଗ ନିୟନ୍ତ୍ରଣ ଏବଂ ନିବାରଣ କେନ୍ଦ୍ର ମାଧ୍ୟମରେ ବିଶ୍ୱସ୍ତରରେ ହେପାଟାଇଟିସ୍ ରୋଗର ଚିହ୍ନଟ ତଥା ନିୟନ୍ତ୍ରଣ ଉପରେ ପଦକ୍ଷେପ ଗ୍ରହଣ କରାଯାଉଛି। ବିଶ୍ୱସ୍ତରରେ ହେପାଟାଇଟିସ୍ ରୋଗ ସମ୍ପର୍କିତ ସଚେତନତା ବୃଦ୍ଧି ତଥା ରୋଗ ନିୟନ୍ତ୍ରଣ ପ୍ରୟାସରେ ଏହି କେନ୍ଦ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ହେପାଟାଇଟିସ୍ ରୋଗର ଆରୋଗ୍ୟ ଅସମ୍ଭବ, ତେବେ ଏଥିପାଇଁ ଆମେ ସଚେତନ ହେବା ସହ ଏ ଦିଗରେ ସକ୍ରିୟ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି। ସମୟୋପଯୋଗୀ ପରୀକ୍ଷଣ ଏବଂ ଚିକିତ୍ସା ଦ୍ୱାରା ଏହାକୁ ପ୍ରତିହତ କରାଯାଇପାରିବ। ଆସନ୍ତୁ 2030 ସୁଦ୍ଧା ଦେଶରୁ ହେପାଟାଇଟିସ୍ ରୋଗର ମୂଳୋତ୍ପାଟନ ପାଇଁ ସଂକଳ୍ପବଦ୍ଧ ହେବା।

0: ଆଜିର ପ୍ରସଙ୍ଗରେ ଶୁଣିଲେ ହେପାଟାଇଟିସ୍ ସଚେତନତା ହିଁ ପ୍ରତିରୋଧର ମୂଳମନ୍ତ୍ର। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ମହେଶ୍ୱର ସାହୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ।
1: ଆକାଶବାଣୀ କଟକ କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣିବା ଓଡ଼ିଆ ଚଳଚ୍ଚିତ୍ରରୁ କେତୋଟି ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ଇରା ମହାନ୍ତିଙ୍କ କଣ୍ଠରେ, କଥାଚିତ୍ର ବାଜି। ଗୀତ ରଚନା କରିଛନ୍ତି ନିଜାମ, ସଙ୍ଗୀତରେ ସଜେଇଛନ୍ତି ମଳୟ ମିଶ୍ରା।

ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଚକାଚକା ଭଉଁରୀ ଏହି ଚଳଚ୍ଚିତ୍ରରୁ ଶୁଣିବା କଣ୍ଠଶିଳ୍ପୀ ରତିକାନ୍ତ ଏବଂ ତୃପ୍ତି ଦାସଙ୍କ କଣ୍ଠରେ ଗୀତଟିଏ। ଏହି ଗୀତକୁ ରଚନା କରିଛନ୍ତି ବିଜୟ ମଲ୍ଲ, ସଙ୍ଗୀତରେ ସଜେଇଛନ୍ତି ଶରତ ନାୟକ।

କାର୍ଯ୍ୟକ୍ରମ ଶେଷରେ ଶୁଣିବା କଥା ଦେଇଥିଲି ମା'କୁ ଏହି କଥାଚିତ୍ରରୁ ଗୀତଟିଏ। ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ ବାବୁଲ ସୁପ୍ରିୟ ଏବଂ ସାଧନା ସରଗମ। ନିଜାମଙ୍କ ଗୀତ, ସଙ୍ଗୀତ କୃଷ୍ଣଚନ୍ଦ୍ର।

0: ଶୁଣୁଥିଲେ ଓଡ଼ିଆ ଚଳଚ୍ଚିତ୍ରରୁ କେତୋଟି ଗୀତ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ରାତି 7:15 ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ଜିଲ୍ଲା ହାଲଚାଲରେ ଶୁଣିବେ ଗଜପତି ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଲୋକସଭାରେ ଜାରି ରହିଛି ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଉପରେ ଆଲୋଚନା। 4 ବର୍ଷ କାର୍ଯ୍ୟକାଳ ପୂରଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଲେ, ଭାରତୀୟତାର ଭାବନାକୁ ମଜବୁତ କରିବା ନେଇ ସରକାର ଦେଉଛନ୍ତି ପ୍ରାଥମିକତା।

0: ଜାତୀୟ ଭାଇରାଲ ହେପାଟାଇଟିସ୍ ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ପୁରୀରେ 8 ବର୍ଷ। ନେପାଳରେ ପହଞ୍ଚିଲା ଭାରତର ପ୍ରଥମ ଦ୍ୱିପାକ୍ଷିକ ବାଣିଜ୍ୟିକ ମାଲବାହୀ ଟ୍ରେନ୍ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ 100 ମିଟର ବ୍ୟାକ୍ଷ୍ଟ୍ରୋକ୍ ସନ୍ତରଣ ବର୍ଗରେ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହେଲେ ଭାରତର ଶ୍ରୀହରି ନଟରାଜ। ଲୋକସଭାରେ ଆଜି ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଉପରେ ଆଲୋଚନା ଆରମ୍ଭ ହୋଇଛି। 2026 ଆଇନକୁ ସଂଶୋଧନ ନେଇ ଏଥିରେ କେତେକ ପ୍ରସ୍ତାବ ରହିଛି। ଗତକାଲି ଏହି ବିଲ୍ ଗୃହରେ ଆଗତ ହୋଇଥିଲା। କାର୍ମିକ ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି ଏହି ନୂତନ ବିଲ୍ ଦେଶର ଛାତ୍ର ଏବଂ ଯୁବବର୍ଗଙ୍କ କଲ୍ୟାଣ ପାଇଁ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପ୍ରକାଶ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୁବବର୍ଗଙ୍କ ଭବିଷ୍ୟତ ସହିତ ସାଲିସ୍ ନ କରିବାର ସଂକଳ୍ପକୁ ଏହି ବିଲ୍ ପ୍ରତିପାଦନ କରୁଛି। ଭାରତୀୟ ସଂସଦ ଇତିହାସରେ ଏହି ବିଲ୍ ଏକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ବୋଲି ମନ୍ତ୍ରୀ ଶ୍ରୀ ସିଂ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ପୂର୍ବ ସରକାରଙ୍କ ଅମଳରେ ପ୍ରଶ୍ନପତ୍ର ପ୍ରଘଟ ମାମଲାଗୁଡ଼ିକର ସମାଧାନ ପାଇଁ କୌଣସି ସ୍ୱତନ୍ତ୍ର ଆଇନ ନଥିଲା। ଏହାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ମୋଦି ସରକାର 2024 ପ୍ରଥମେ ବିଲ୍ ଆଗତ କରିଥିଲେ ବୋଲି ମନ୍ତ୍ରୀ ଡକ୍ଟର ସିଂ କହିଛନ୍ତି। ଡକ୍ଟର ସିଂ କହିଛନ୍ତି ବର୍ତ୍ତମାନର ପ୍ରଶ୍ନପତ୍ର ଘଟଣାକୁ ଦୃଷ୍ଟିରେ ରଖି ଭୁଲ କାର୍ଯ୍ୟକୁ ପ୍ରତିହତ କରିବା ପାଇଁ ଆଇନଗତ ଢାଞ୍ଚାକୁ ଅଧିକ ମଜବୁତ କରିବାର ଆବଶ୍ୟକତା ରହିଥିବା ନେଇ ପ୍ରଧାନମନ୍ତ୍ରୀ ନିଜେ ଏହି ନିଷ୍ପତ୍ତି ନେଇଛନ୍ତି। ତେଣୁ ଆଇନକୁ ଅଧିକ କଠୋର କରିବା ପାଇଁ ଏହି ସଂଶୋଧନ ଅଣାଯାଇଛି ବୋଲି ମନ୍ତ୍ରୀ ଡକ୍ଟର ସିଂ କହିଛନ୍ତି। ଏହାଦ୍ୱାରା ପରୀକ୍ଷାଗୁଡ଼ିକର ବିଶ୍ୱସନୀୟତା ବୃଦ୍ଧି ପାଇବ। ଏହି ବିଲ୍ରେ 10 ବର୍ଷ ପର୍ଯ୍ୟନ୍ତ ଜେଲ୍ଦଣ୍ଡ, 10 କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଏବଂ ଦୋଷୀ ସାବ୍ୟସ୍ତ ଅପରାଧୀଙ୍କ ସମ୍ପତ୍ତି ଜବତ ଭଳି କଠୋର ଦଣ୍ଡ ସମେତ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରହିଛି। ମାମଲାର ଶୀଘ୍ର ସମାଧାନ ଲକ୍ଷ୍ୟରେ ପ୍ରତ୍ୟେକ ଦିନ ବିଚାର ପାଇଁ ଫାଷ୍ଟ୍ରାକ୍ କୋର୍ଟ ପ୍ରତିଷ୍ଠା କରିବାକୁ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏହି ବିଲ୍ ଅଧୀନରେ ବ୍ୟବସ୍ଥା ରହିଛି। ପୁଲିସ୍ ଷ୍ଟେସନରେ ସୂଚନା ପଞ୍ଜିକୃତ ହେବା ତାରିଖରୁ 2 ମାସ ମଧ୍ୟରେ ଅପରାଧର ତଦନ୍ତ ସମାପ୍ତ କରିବା ପାଇଁ ଏହି ବିଲ୍ରେ ସମୟସୀମା ଧାର୍ଯ୍ୟ କରାଯାଇଛି। ଚାର୍ଜସିଟ୍ ଦାଖଲ ହେବାର 3 ମାସ ମଧ୍ୟରେ ବିଚାର ପ୍ରକ୍ରିୟା ଶେଷ କରିବା ଉପରେ ମଧ୍ୟ ବିଲ୍ରେ ପ୍ରସ୍ତାବ ରହିଛି। ଆଲୋଚନାରେ କଂଗ୍ରେସର ଗୌରବ ଗୋଗୋଇ, ସମାଜବାଦୀ ପାର୍ଟିର ଅଖିଳେଶ ଯାଦବ, ବିଜେପିର ବାଂଶୁରୀ ସ୍ୱରାଜ, ଏଆଇଇସିର ଅଭିଷେକ ବାନାର୍ଜୀଙ୍କ ସମେତ ବିଭିନ୍ନ ଦଳର ସଦସ୍ୟ ଅଂଶଗ୍ରହଣ କରିଥିଲେ। ରାଷ୍ଟ୍ରପତି ଭାବରେ 4 ବର୍ଷ ପୂରଣ କରିବା ଅବସରରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଭାସୀ ମାଧ୍ୟମରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଦେଶର ବିକାଶ ଏବଂ ସାଂସ୍କୃତିକ ପୁନର୍ଜାଗରଣ ଉପରେ ଆଲୋକପାତ କରିଛନ୍ତି। ଗତ 4 ବର୍ଷ ମଧ୍ୟରେ ସମାବେଶୀ ବିକାଶ ସହିତ ଦେଶର ସମୃଦ୍ଧ ସଂସ୍କୃତି, ଐତିହ୍ୟ ଏବଂ ସ୍ୱାଭିମାନର ଭାବନାକୁ ପୁନର୍ଜୀବିତ କରାଯାଇଛି ବୋଲି ରାଷ୍ଟ୍ରପତି କହିଛନ୍ତି। ଦେଶବ୍ୟାପୀ ଭାରତୀୟତାର ଭାବନାକୁ ଅଧିକ ମଜବୁତ କରିବା ପାଇଁ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି। ଗତ 4 ବର୍ଷ ମଧ୍ୟରେ ଗ୍ରହଣ କରାଯାଇଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଉପନିବେଶବାଦୀ ମାନସିକତାର ଚିନ୍ତାଧାରାକୁ ଦୂର କରିବାରେ ସଫଳ ହୋଇଛି ବୋଲି ରାଷ୍ଟ୍ରପତି କହିଛନ୍ତି।
1: ଇନ୍ 4 ବର୍ଷ ମେ ସମାବେଶୀ ବିକାଶ କି ସୋଚ କେ ସାଥ ସାଥ ଦେଶ କି ସମୃଦ୍ଧ ସାଂସ୍କୃତିକ ବିରାସତ କେ ପ୍ରତି ଗର୍ବ ଓର ଆତ୍ମଗୌରବ କି ଭାବନା କୁ ନେଇ ଉର୍ଜା ମିଲି ହେ। ଏ ଖୁସି କି ବାତ ହେ କି ପିଛଲେ ବର୍ଷ ଏସେ ଅନେକ କାର୍ଯ୍ୟ କିଏ ଗଏ ହେ ଜିନମେ ଭାରତୀୟତା କି ଭାବନା କା ବିସ୍ତାର ହୁଆ ଓର ହମନେ ଔପନିବେଶିକ ମାନସିକତା କେ ଅବସୋସ କୋ ଖତମ କରନେ କି ଓର ଠୋସ କଦମ ଉଠାଏ ହେ। ବିକାଶ ଓର ଜନସେବା କି ଏ ଯାତ୍ରା ନିରନ୍ତର ଆଗେ ବଢ଼େଗି ତଥା ହମ ସବ ନେଇ ସଂକଳ୍ପ ଉତ୍ସାହ କେ ସାଥ ଆପଣ ଲକ୍ଷ୍ୟ କି ଓର ଅଗ୍ରସର ହେ।
0: ଏହି ଅବସରରେ ରାଷ୍ଟ୍ରପତି ବଚପନ ବାଲ୍ ପରିସର ଉଦ୍ଘାଟନ କରିଛନ୍ତି। ବାଲ୍ ପରିସରଠାରେ ପିଲାମାନଙ୍କ ସହ ରାଷ୍ଟ୍ରପତି ଭାବ ବିନିମୟ କରିଛନ୍ତି। ସବୁଜ ଏବଂ ସମାବେଶୀ ଗତିଶୀଳତାକୁ ପ୍ରୋହାହିତ କରିବା ଲକ୍ଷ୍ୟ ନେଇ ଏକ ମାଗଣା ବୈଦ୍ୟୁତିକ ବସ୍ ସେବା ରାହିର ଶୁଭାରମ୍ଭ କରିଛନ୍ତି। ରାଷ୍ଟ୍ରପତି ଭବନ କର୍ମଚାରୀ ଏବଂ ସେଠାକାର ବାସିନ୍ଦାଙ୍କ ପାଇଁ ଏହା ହେଉଛି ସମ୍ପୂର୍ଣ୍ଣ ମହିଳା ପରିଚାଳିତ ବସ୍। ରାଷ୍ଟ୍ରପତି ଭବନକୁ ଆସୁଥିବା ପରିଦର୍ଶକଙ୍କର ଅଭିଜ୍ଞତାକୁ ବୃଦ୍ଧି କରିବା ଲକ୍ଷ୍ୟରେ ଏକ ଆପ୍ ଆଧାରିତ ବହୁଭାଷୀ ଇ ଅଡିଓ ଗାଇଡ୍କୁ ମଧ୍ୟ ରାଷ୍ଟ୍ରପତି ଉଦ୍ଘାଟନ କରିଛନ୍ତି। ସାର୍ବଜନୀନ ନିଲାମ୍ବ୍ୟ ଉଦ୍ଦେଶ୍ୟରେ 300 ସରକାରୀ ରାଷ୍ଟ୍ରପତି ଉପହାର ରଖିବା ଲକ୍ଷ୍ୟ ନେଇ ରାଷ୍ଟ୍ରପତି ମୁର୍ମୁ ଉପହାରର ତୃତୀୟ ସଂସ୍କରଣ ଆରମ୍ଭ କରିଛନ୍ତି। ଏହି ଉପହାରଗୁଡ଼ିକର ଇ ନିଲାମ ପାଇଁ ଆସନ୍ତା ମାସ 5ରୁ ସେପ୍ଟେମ୍ବର ମାସ 5 ତାରିଖ ପର୍ଯ୍ୟନ୍ତ ଏହା ଉନ୍ମୁକ୍ତ ରହିବ। ବିଶ୍ୱ ହେପାଟାଇଟିସ୍ ଦିବସ ଆଜି ପାଳନ କରାଯାଉଛି। ଏହି ରୋଗ ନିବାରଣ ନେଇ ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରରେ ପ୍ରୟାସକୁ ଅଧିକ ତ୍ୱରାନ୍ୱିତ କରିବା ତଥା ବିଭିନ୍ନ ଅଂଶୀଦାରଙ୍କୁ ଏଥିରେ ସମ୍ପୃକ୍ତି ନେଇ ପ୍ରୋହାହନ ପ୍ରଦାନ କରିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ହେପାଟାଇଟିସ୍ ବି

ଭାଇରସ୍ ଆବିଷ୍କାର ତଥା ଏହାର ପରୀକ୍ଷା ଓ ଟିକା ବିକଶିତ କରିଥିବା ନୋବେଲ ପୁରସ୍କାର ବିଜେତା ବୈଜ୍ଞାନିକ ଡକ୍ଟର ବାରୁଚ ବ୍ଲମ୍ବର୍ଗଙ୍କର ଜୁଲାଇ 28 ତାରିଖ ହେଉଛି ଜନ୍ମଦିବସ। ଏହାକୁ ସ୍କରଣ କରି ପ୍ରତିବର୍ଷ ଜୁଲାଇ ମାସ 28 ତାରିଖରେ ବିଶ୍ୱ ହେପାଟାଇଟିସ୍ ଦିବସ ପାଳନ କରାଯାଉଛି। 2030 ସୁଦ୍ଧା ହେପାଟାଇଟିସ୍ର ମୂଳୋତ୍ପାଟନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଚଳିତ ବର୍ଷ ହେପାଟାଇଟିସ୍ ଆସନ୍ତୁ ଏହାକୁ ପ୍ରତିହତ କରିବା ବିଷୟବସ୍ତୁ ଆଧାରରେ ଏହି ଦିବସ ପାଳନ କରାଯାଉଛି। ଦିବସ ପାଳନ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି ଜାତୀୟ ଭାଇରାଲ୍ ହେପାଟାଇଟିସ୍ ନିୟନ୍ତ୍ରଣ କାର୍ଯ୍ୟକ୍ରମର 8 ବର୍ଷ ପୂର୍ତ୍ତି ପାଳନ କରିଛି। 2018 ମସିହାରେ ଜାତୀୟ

0: କାର୍ଯ୍ୟକ୍ରମକୁ ସମ୍ବୋଧନ କରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ହେପାଟାଇଟିସ୍ ମୁକ୍ତ ଭାରତ ଗଠନ ଦିଗରେ ସରକାରଙ୍କ ଅଙ୍ଗୀକାରବଦ୍ଧତା ଉପରେ ଆଲୋକପାତ କରିଛନ୍ତି। ହେପାଟାଇଟିସ୍ ପରୀକ୍ଷଣ ଏବଂ ଚିକିତ୍ସା ଲକ୍ଷ୍ୟ ନେଇ ଦେଶବ୍ୟାପୀ 1,85,000 ଅଧିକ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ବିକଶିତ କରାଯାଇଛି ବୋଲି ରାଷ୍ଟ୍ରମନ୍ତ୍ରୀ କହିଛନ୍ତି। ଏହାଦ୍ୱାରା ଦେଶବ୍ୟାପୀ ହେପାଟାଇଟିସ୍ ଚିକିତ୍ସା ଅଧିକ ସୁଗମ ହୋଇପାରିଛି। ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ହେପାଟାଇଟିସ୍ ବି ଶତ ପ୍ରତିଶତ ପରୀକ୍ଷଣକୁ ସୁନିଶ୍ଚିତ କରିବା ଏବଂ ସମୟୋଚିତ ଚିକିତ୍ସା ପ୍ରଦାନ ପାଇଁ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ପଟେଲ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ହେପାଟାଇଟିସ୍ ବି ଓ ହେପାଟାଇଟିସ୍ ସି ରୋଗ ବିଷୟରେ ସଚେତନତା ବୃଦ୍ଧି କରିବାକୁ ରାଷ୍ଟ୍ରମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଭାରତର ପ୍ରଥମ ଦ୍ୱିପାକ୍ଷିକ ସିଧାସଳଖ ବାଣିଜ୍ୟିକ ମାଲବାହୀ ଟ୍ରେନ୍ ନେପାଳରେ ପହଞ୍ଚିଛି। ରେଳ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ରେଳ ଆଧାରିତ ସୀମାପାର ମାଲ ପରିବହନରେ ଏହା ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି। କାନୋଲା ମାଲ ପରିବହନ ପାଇଁ 40 ୱାଗନ ବିଶିଷ୍ଟ ଏହି ଟ୍ରେନ୍ ସଂଶୋଧିତ ଭାରତ ନେପାଳ ରେଳ ପରିବହନ ମାର୍ଗଦର୍ଶିକା ଅନୁଯାୟୀ ଯାତ୍ରା ସମ୍ପନ୍ନ କରିଛି। ରେଳ ମନ୍ତ୍ରଣାଳୟ କହିଛି, ଏହି ନୂତନ ବ୍ୟବସ୍ଥା ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ସୀମାପାର ବାଣିଜ୍ୟ ବିକାଶ, ନିର୍ଭରଯୋଗ୍ୟତା ଏବଂ ପ୍ରତିଯୋଗିତାମୂଳକ କ୍ଷେତ୍ରକୁ ଉନ୍ନତ କରିବା ସହ ପରିବହନ ଜନିତ ସମୟ ପରିଚାଳନାଗତ ଖର୍ଚ୍ଚ ହ୍ରାସ କରିବ ବୋଲି ଆଶା କରାଯାଉଛି। ଏହାଦ୍ୱାରା ନିରନ୍ତର ପରିବହନ ପଦ୍ଧତି ମାଧ୍ୟମରେ ମାଲ ଆମଦାନୀ ଏବଂ ରପ୍ତାନୀ ଅଧିକ ପ୍ରୋତ୍ସାହିତ ହେବ ବୋଲି ମନ୍ତ୍ରଣାଳୟ କହିଛି। ଦେଶବ୍ୟାପୀ ଚିନି ବ୍ୟବସାୟୀଙ୍କ ଉପରେ ଷ୍ଟକ୍ ଧାରର ସୀମା ଲାଗୁ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ମାସ ପହିଲାରୁ ସେପ୍ଟେମ୍ବର 30 ତାରିଖ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ଉପଭୋକ୍ତା ବ୍ୟାପାର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ କହିଛି। ଏହି ପଦକ୍ଷେପ ଅତ୍ୟଧିକ ସଂରକ୍ଷଣକୁ ପ୍ରତିହତ କରିବା, ଆପତ୍ତିଜନକ ବାଣିଜ୍ୟକୁ ନିରୁତ୍ସାହିତ କରିବା ଏବଂ ସୁଲଭ ମୂଲ୍ୟରେ ଚିନିର ନିରନ୍ତର ଉପଲବ୍ଧତାକୁ ସୁନିଶ୍ଚିତ କରିବ ବୋଲି ମନ୍ତ୍ରଣାଳୟ କହିଛି। ସମସ୍ତ ଚିନି ଡିଲରଙ୍କୁ ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗର ଅନ୍ଲାଇନ୍ ପୋର୍ଟାଲ୍ରେ ସାପ୍ତାହିକ ଭାବେ ଚିନି ଷ୍ଟକ୍ ଘୋଷଣା କରିବାକୁ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଏବଂ ପୁନର୍ଗଠିତ ପାଣିପାଗ ଆଧାରିତ ଫସଲ ବୀମା ଯୋଜନା ପ୍ରାକୃତିକ ବିପର୍ଯ୍ୟୟ ଏବଂ ପ୍ରତିକୂଳ ପାଗ ଆହ୍ୱାନ ପରିସ୍ଥିତିରେ ଫସଲ କ୍ଷତିଜନିତ ବୀମା କ୍ଷେତ୍ରକୁ ଅଧିକ ବ୍ୟାପକ କରିଛି ବୋଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ଲୋକସଭାରେ ଆଜି ଏକ ଲିଖିତ ଉତ୍ତରରେ ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି, ଗତ ମାସ 30 ତାରିଖ ସୁଦ୍ଧା ଏହି ଦୁଇଟି ଯୋଜନା ଅଧୀନରେ ମୋଟ 92,68,00,000 ଚାଷୀଙ୍କର ଆବେଦନ ପଞ୍ଜିକୃତ ହୋଇଛି। 2016 ମସିହାରେ ଏହି ଯୋଜନା ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ 25,58,00,000 ଚାଷୀ ବୀମା ଆବେଦନ କରିବା ସହ 2,02,000,00,000 ଟଙ୍କାରୁ ଅଧିକ ଟଙ୍କା ପ୍ରଦାନ କରାଯାଇସାରିଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଭାରତର ଶ୍ରୀହରି ନଟରାଜ 100 ମିଟର ବ୍ୟାକ୍ଷ୍ଟ୍ରୋକ୍ ସନ୍ତରଣ ପ୍ରତିଯୋଗିତାର ପରବର୍ତ୍ତୀ ପର୍ଯ୍ୟାୟକୁ ଯୋଗ୍ୟତା ହାସଲ କରିଛନ୍ତି। ପୁରୁଷ 50 ମିଟର ଫ୍ରି ଷ୍ଟାଇଲ୍ S13 ବର୍ଗରେ ପାରା ସନ୍ତରଣକାରୀ ଅଲି ଇମାମ ଏବଂ RVBBK ବୁଡିଗିନା ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ପୁରୁଷ ବର୍ଗ 400 ମିଟର ଦୌଡ଼ ପ୍ରତିଯୋଗିତାରେ ବିଶାଲ ଟିକେ ସେମିଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ, ଲୋକସଭାରେ ଜାରି ରହିଛି ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଉପରେ ଆଲୋଚନା। 4 ବର୍ଷ କାର୍ଯ୍ୟକାଳ ପୂରଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଲେ, ଭାରତୀୟତାର ଭାବନାକୁ ମଜବୁତ କରିବା ନେଇ ସରକାର ଦେଉଛନ୍ତି ପ୍ରାଥମିକତା। ଜାତୀୟ ଭାଇରାଲ ହେପାଟାଇଟିସ୍ ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ପୁରିଲା 8 ବର୍ଷ। ନେପାଳରେ ପହଞ୍ଚିଲା ଭାରତର ପ୍ରଥମ ଦ୍ୱିପାକ୍ଷିକ ବାଣିଜ୍ୟିକ ମାଲବାହୀ ଟ୍ରେନ୍ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ 100 ମିଟର ବ୍ୟାକ୍ଷ୍ଟ୍ରୋକ୍ ସନ୍ତରଣ ବର୍ଗରେ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହେଲେ ଭାରତର ଶ୍ରୀହରି ନଟରାଜ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଗଜପତି ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ସାମ୍ବାଦିକ ଗଣେଶ କୁମାର ରାଜୁ ଓ ଉପସ୍ଥାପନରେ ମୁଁ ସରିତା ସାହୁ। ଗଜପତି ଜିଲ୍ଲାରେ ଥିବା ସଖୀ ୱାନ୍ ଷ୍ଟପ୍ କେନ୍ଦ୍ର ପକ୍ଷରୁ ସମସ୍ତ ପ୍ରକାର ପୀଡ଼ିତା ମହିଳା ଓ ଯୁବତୀମାନଙ୍କୁ ବିଭିନ୍ନ ସହାୟତା କରାଯିବା ସହ ସମସ୍ୟାର ସମାଧାନ କରାଯାଉଛି। ଏ ସମ୍ପର୍କରେ ଅଧିକ ସୂଚନା ଦେଇ ଗଜପତି ଜିଲ୍ଲାର ସଖୀ ୱାନ୍ ଷ୍ଟପ୍ କେନ୍ଦ୍ରର କେନ୍ଦ୍ର ପ୍ରଶାସିକା ସୁନିତା ରଥ କହିଛନ୍ତି,
3: ଗଜପତି ଜିଲ୍ଲାରେ ଥିବା ମହିଳା ଶିଶୁ ବିକାଶ ବିଭାଗ ଦ୍ୱାରା ପରିଚାଳିତ ସଖୀ ୱାନ୍ ଷ୍ଟପ୍ ସେଣ୍ଟର ଆଇ

0: ଇତ୍ୟାଦି ଏନ୍ଜିଓ ତରଫରୁ ଗୋଟିଏ ଜାଗାରେ ମହିଳା ଓ ବାଳିକାଙ୍କୁ ସମନ୍ୱିତ ସୁବିଧା ଯୋଗାଇ ଦେଇ ଆସୁଅଛି। ଏହି କେନ୍ଦ୍ର ଜିଲ୍ଲାରେ ତା 31 ଜୁଲାଇ 2019 ମହିଳା ଓ ବାଳିକାମାନଙ୍କୁ ସୁବିଧା ନିମନ୍ତେ ନିରବଚ୍ଛିନ୍ନ ଭାବରେ କାମ କରି ଆସୁଅଛି। ଏହି କେନ୍ଦ୍ର 24x7 ଖୋଲା ରହିଥିବା ବେଳେ ଏହି କେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀମାନେ ସିଫ୍ଟ ୱାଇଜ୍ରେ କାମ କରୁଥିଲେ ମଧ୍ୟ 24x7 ଆଲର୍ଟ ରହିଥାନ୍ତି। ଏହି କେନ୍ଦ୍ର ଯେକୌଣସି ହିଂସାରେ ପୀଡ଼ିତ ଓ ମହିଳାଙ୍କୁ ପୋଲିସ ସହାୟତା, ଡାକ୍ତରୀ ସହାୟତା, ଆଇନଗତ ସହାୟତା, ମନସ୍ତାତ୍ତ୍ୱିକ ପରାମର୍ଶ ସେବା, ସ୍ୱଳ୍ପକାଳୀନ ଆଶ୍ରୟ ଯୋଗାଇ ଦେବା ସହ ଅନ୍ୟାନ୍ୟ ଆବଶ୍ୟକୀୟ ସହାୟତା ମଧ୍ୟ ଯୋଗାଇ ଦେଇ ଆସୁଅଛି। ବର୍ତ୍ତମାନ ଏହି କେନ୍ଦ୍ରରେ 1697 କେସ୍ ରୁଜୁ ହୋଇଥିବା ବେଳେ 1653 କେସ୍ ସମ୍ପୂର୍ଣ୍ଣ ହୋଇସାରିଛି। ତେଣୁ କେନ୍ଦ୍ର ପକ୍ଷରୁ ଅନୁରୋଧ ଯେକୌଣସି ସ୍ଥାନରେ ଯେକୌଣସି ସମୟରେ ମହିଳା ଓ ବାଳିକାଟି କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେବାର ଦେଖିଲେ ଚୁପ୍ ନ ରହି ଆମ କେନ୍ଦ୍ର ଅର୍ଥାତ୍ ସଖୀ ୱାନ୍ ଷ୍ଟପ୍ ସେଣ୍ଟରର ସହାୟତା ନମ୍ବର 06815222373 ବା 7978223056 ନମ୍ବରରେ ଯୋଗାଯୋଗ କରନ୍ତୁ।
1: ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ କଇଁପୁର ସ୍ଥିତ ମହେନ୍ଦ୍ର ତନୟା ଆଶ୍ରମ ବିଦ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ପ୍ରଧାନ ଶିକ୍ଷକମାନଙ୍କ ଏକ ଦିବସୀୟ ଶ୍ରେଣୀକକ୍ଷ ଶିକ୍ଷାଦାନରେ ଶିକ୍ଷାଗ୍ରହଣ ପ୍ରକ୍ରିୟା ନିମନ୍ତେ ଏଆଇ ଉପକରଣ ଏବଂ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତିର ବ୍ୟବହାର ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଡକ୍ଟର ମାୟାଧର ସାହୁ ଶିକ୍ଷକମାନଙ୍କୁ ଶିକ୍ଷାଦାନ, କୃତ୍ରିମ ବୁଦ୍ଧିମତାର ବ୍ୟବହାର, ନୂତନ ଶିକ୍ଷାଶାସ୍ତ୍ର, ନୂତନ ଶିକ୍ଷାନୀତି 2020 ଆଧାରିତ ପାଠ୍ୟ ଯୋଜନା, ଛାତ୍ରକୈନ୍ଦ୍ରିକ ଶିକ୍ଷା ପ୍ରଣାଳୀ ଏବଂ ଶ୍ରେଣୀକକ୍ଷରେ ଆଇସିସିର ପ୍ରଭାବଶାଳୀ ବ୍ୟବହାର ପ୍ରଭୃତି ବିଷୟରେ ଆଲୋଚନା କରିଥିଲେ। ଗଜପତି ଜିଲ୍ଲା ପାଳାଖେମୁଣ୍ଡିଠାରେ ଆଦର୍ଶ ଥାନା ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଅବସରରେ ଆମ ପୁଲିସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏସ୍ଡିପିଓ ମାଧବାନନ୍ଦ ନାୟକ ଏବଂ ଆଦର୍ଶ ଥାନାର ଥାନାଧିକାରୀ ପ୍ରଶାନ୍ତ ଭୂପତି ଯୋଗଦେଇ ନିଶାଦ୍ରବ୍ୟ ସେବନର କୁପ୍ରଭାବ ଓ ତା'ର ନିରାକରଣରେ ସମାଜର ସକ୍ରିୟ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ଆସନ୍ତା 2027 ଜନଗଣନାକୁ ସୁଚାରୁ, ସଠିକ୍ ଓ ସଫଳ ଭାବେ ସମ୍ପାଦନ କରିବା ସହିତ ଜିଲ୍ଲା ଜନଗଣନା ପୁସ୍ତିକା ନିମନ୍ତେ ପାଳାଖେମୁଣ୍ଡିସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଫାଲ୍ଗୁନୀ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରରୁ ଆସିଥିବା ପ୍ରଶିକ୍ଷକ ଯୋଗଦେଇ ଜନଗଣନା ସମ୍ବନ୍ଧ ବିଭିନ୍ନ ପ୍ରକ୍ରିୟା, ତଥ୍ୟ ସମ୍ବନ୍ଧୀୟ ପଦ୍ଧତି, ଜିଲ୍ଲା ଜନଗଣନା ପୁସ୍ତିକା ପ୍ରସ୍ତୁତିର ମାନଦଣ୍ଡ ଏବଂ ସଠିକ୍ ତଥ୍ୟ ସଂକଳନର ଗୁରୁତ୍ୱ ଉପରେ ବୁଝାଇଥିଲେ। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ଜିରାଙ୍ଗଠାରେ 7 ପଞ୍ଚାୟତର ଅଧିବାସୀମାନଙ୍କୁ ସିସିଡି ଅନୁଷ୍ଠାନ ଓ ଲିନ୍ସି ଫାଉଣ୍ଡେସନ ପକ୍ଷରୁ ବାହ୍ୟ ମଳମୁକ୍ତ ଗ୍ରାମ ଗଠନ ଏବଂ ବର୍ଜ୍ୟବସ୍ତୁ ପୃଥକୀକରଣ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟତଃ ବାହ୍ୟ ମଳମୁକ୍ତ ଗ୍ରାମର ଗୁରୁତ୍ୱ, ଏହାର ଆବଶ୍ୟକତା, ବ୍ୟକ୍ତିଗତ ସ୍ୱଚ୍ଛତା, ସ୍ୱାସ୍ଥ୍ୟକର ଜୀବନଶୈଳୀ ଓ ଘରୋଇ ସ୍ତରରେ ଶୁଖିଲା ଓ ଓଦା ବର୍ଜ୍ୟବସ୍ତୁକୁ ପୃଥକ କରି ରଖିବା ସମ୍ପର୍କରେ ଉପସ୍ଥିତ ଗ୍ରାମବାସୀଙ୍କୁ ସଚେତନ କରାଯାଇଥିଲା। ଗଜପତି ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲାର କାଶୀନଗର ବ୍ଲକ ବୃଷଭସ୍ଥିତ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପ୍ରାଧିକରଣର ସଚିବ ବିମଳ ରାଉଳ ଯୋଗଦେଇ ଦରିଦ୍ର ଓ ଦୁର୍ବଳ ବର୍ଗଙ୍କ ପାଇଁ ମାଗଣା ଆଇନ ସହାୟତା ସୁବିଧା ଏବଂ ମହିଳାଙ୍କ ଭରଣପୋଷଣ ସମ୍ବନ୍ଧୀୟ ଆଇନଗତ ଅଧିକାର ସମ୍ପର୍କରେ ଅବଗତ କରାଇଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଗଞ୍ଜାମ ଜିଲ୍ଲା ସମ୍ପର୍କରେ।
2: ଶୁଣିଲେ ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ଜିଲ୍ଲା ହାଲଚାଲରେ ଶୁଣିଲେ ଗଜପତି ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ 7:30। ପ୍ରଚାର କରୁଛୁ ଚାଷୀ ଭାଇଙ୍କ ଆପଣାର କାର୍ଯ୍ୟକ୍ରମ କିଷାନବାଣୀ। ଆଜି ଏହି କ୍ରମରେ ଶୁଣନ୍ତୁ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ସୁଫଳାର ସିଧା ପ୍ରସାରଣ। ଏହି କାର୍ଯ୍ୟକ୍ରମକୁ ପ୍ରଯୋଜନା କରିଛନ୍ତି ଶ୍ରୀ ମନୋଜ କୁମାର ପୂଜାରୀ, ଉପସ୍ଥାପନା କରୁଛନ୍ତି ସୁବ୍ରତ କୁମାର ବିଶ୍ୱାସ ରାୟ ଏବଂ ସହାୟତା କରିଛନ୍ତି ଅରୁଣ ସିଂ। ବୈଷୟିକ ସହାୟତାରେ ଅଛନ୍ତି ସୋପନ ନାଥ ଏବଂ ବାସୁ। ଶ୍ରୋତାବନ୍ଧୁ, ଏହି କାର୍ଯ୍ୟକ୍ରମ ପାଇଁ ଆମେ ଆପଣଙ୍କୁ ନେଇଯାଉଛୁ ଆମର ଟକ୍ ଷ୍ଟୁଡିଓକୁ।

0: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି କୃଷି ମନ୍ତ୍ରଣାଳୟ ଭାରତ ସରକାର।
1: ଚାଷୀ ଭାଇ ଓ ଭଉଣୀମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର କିଷାନବାଣୀ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ସୁଫଳ ସିଧା ପ୍ରସାରଣକୁ। ନମସ୍କାର।

0: ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟ ଦ୍ୱାରା ସାହାଯ୍ୟପ୍ରାପ୍ତ ଜାତୀୟ ଖାଦ୍ୟ ନିରାପତ୍ତା ମିଶନ କୃଷି ଉତ୍ପାଦନ ଓ କୃଷକର ସାମର୍ଥ୍ୟ ବୃଦ୍ଧି ପାଇଁ ଏକ ଯୁଗାନ୍ତକାରୀ ଅଭିଯାନ।
1: ସର୍ବଶ୍ରେଷ୍ଠ କୃଷକ ପୁରସ୍କାର ମିଳିଲା ହରିଆଙ୍କୁ, ସେ ଜଣେଇବେ ନିଜ ସଫଳତାର ରହସ୍ୟ।
2: ମୋର କୃଷକ ଭାଇ ଓ ଭଉଣୀ ମାନେ, ଆପଣମାନେ ମଧ୍ୟ ନିଜ ନିଜର ଜମିରେ ଉନ୍ନତ ଫସଲ ଉତ୍ପାଦନ କରିପାରିବେ।
1: କିପରି?
2: ବାସ୍, ଯଦି ବି କୌଣସି ସମସ୍ୟା ହେଲା ତେବେ ତୁରନ୍ତ ଏଇ ନମ୍ବରରେ ଫୋନ କରନ୍ତୁ, 1800180551।
3: ଇଏ ନମ୍ବର କାହା ଭାଇ?
2: କୃଷକ କଲ୍ ସେଣ୍ଟର, ଯେଉଁଠି ବିଶେଷଜ୍ଞ ଆପଣଙ୍କୁ ଚାଷର ସମସ୍ୟା ଗୁଡିକ ବିଷୟରେ ତୁରନ୍ତ ସମାଧାନ ବତେଇବେ।
1: ଆରେ ଭାଇ, ବିଶେଷଜ୍ଞଙ୍କର ସବୁ ସମୟରେ ସେଠି ଉପସ୍ଥିତ ଥିବେ?
2: ହଁ ଭାଇ, ସବୁ ସମୟରେ ବର୍ଷକ 365 ଦିନ ଉପସ୍ଥିତ ମିଳିବେ, ତା ପୁଣି ସକାଳ 6ଟାରୁ ରାତି 10ଟା ପର୍ଯ୍ୟନ୍ତ।
3: କିନ୍ତୁ ଭାଇ, ବେଶୀ ସମୟ ଯାଏ କଥା ହେଲେ ବେଶୀ ପଇସା ତ ଲାଗିବ?
2: କିଛି ପଇସା ଲାଗିବନି, ମୋବାଇଲ ଦ୍ୱାରା କିମ୍ବା ଅନ୍ୟ ଫୋନ ଦ୍ୱାରା କୃଷକ କଲ୍ ସେଣ୍ଟରକୁ ମାଗଣାରେ କଲ୍ କରନ୍ତୁ, ପରାମର୍ଶ ପାଇଁ ମଧ୍ୟ ପଇସା ପଡିବନି।
3: ସତରେ?
2: ହଁ, 16 ଅଣା ସତ। କୃଷକ ଭାଇମାନେ ଚାଷର ସମସ୍ୟା ଗୁଡିକର ତୁରନ୍ତ ସମାଧାନ ନିଜ ଭାଷାରେ ପାଇବା ପାଇଁ ସାରା ଭାରତରେ ଯେକୌଣସି ଫୋନ ଯୋଗେ ରାଷ୍ଟ୍ରୀୟ ହେଲ୍ପଲାଇନ ନମ୍ବର 1800180551 ରେ ମାଗଣାରେ ଯୋଗାଯୋଗ କରନ୍ତୁ। କୃଷକମାନଙ୍କର ବନ୍ଧୁ, କୃଷକ କଲ୍ ସେଣ୍ଟର।
4: କିଷାନବାଣୀ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ସୁଫଳାର ସିଧା ପ୍ରସାରଣକୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର କିଷାନବାଣୀ କାର୍ଯ୍ୟକ୍ରମ। ଆଜିକାର ବିଷୟବସ୍ତୁ ରହିଛି, ବର୍ତ୍ତମାନ ସମୟରେ ଧାନ ଚାଷୀ କ'ଣ କରିବେ। ପୁଣି ଥରେ କହି ରଖୁଛୁ, ଆଜିକାର ଆଲୋଚନାର ବିଷୟ ରହିଛି, ବର୍ତ୍ତମାନ ସମୟରେ ଧାନ ଚାଷୀ କ'ଣ କରିବେ ଏବଂ କିପରି ତା'ର ପ୍ରତିକାର ବ୍ୟବସ୍ଥା କରିବେ, ସେ ସମ୍ପର୍କରେ ଆଜି ଆଲୋଚନା ରଖାଯାଇଛି। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆଜି ଆମ ଗଣର ବିଶେଷଜ୍ଞ ଆଜି ପହଞ୍ଚିଛନ୍ତି, ତାଙ୍କୁ ପ୍ରଥମେ ସ୍ୱାଗତ କରିବା। ଆଜ୍ଞା, ନମସ୍କାର।
5: ନମସ୍କାର,
4: ଆପଣଙ୍କ ପରିଚୟ ଟିକେ ଆମର ଚାଷୀ।
5: ଜି ଭେଙ୍କଟ ରେଡ୍ଡି।
4: ଆଜ୍ଞା,
5: ଅବସରପ୍ରାପ୍ତ କୃଷି ଜିଲ୍ଲା ଅଧିକାରୀ ନବରଙ୍ଗପୁର।
4: ଆଜ୍ଞା, ସ୍ୱାଗତ କରୁଛୁ ଆଜ୍ଞା ଆଜିର ସିଧା ପ୍ରସାରଣ କାର୍ଯ୍ୟକ୍ରମକୁ। ତେବେ ଆମେ କଥା ହେବା ଆଜ୍ଞା, ଯେ ବର୍ତ୍ତମାନ ସମୟରେ ଧାନ ଚାଷୀ କ'ଣ କରିବେ। ଆମେ ଦେଖୁଛେ ଆମର ଅଭିଭୂତ କୋରାପୁଟ ଜିଲ୍ଲାରେ ପ୍ରାୟ ବିଭିନ୍ନ ଜାଗାରେ ବର୍ଷା ଆରମ୍ଭ ହୋଇଗଲାଣି, ଆଉ ଚାଷୀ ଭାଇମାନେ ଏହି ସମୟରେ ଧାନ ଚାଷ ଆରମ୍ଭ କରିସାରିଲେଣି। କିଛି ଜାଗାରେ ଆମେ ବିଭିନ୍ନ ପ୍ରକାର ଜମିକୁ କିସମକୁ ନେଇ ସେମାନେ ଧାନ ରୁଆ ବି ସାରିଛନ୍ତି, ଆଉ କିଛି କିଛି ଚାଷୀ ଭାଇ ଏପର୍ଯ୍ୟନ୍ତ ବି ରୁଆ ବି ସାରିନାହାନ୍ତି। ତ ବର୍ତ୍ତମାନ ସମୟରେ ଚାଷୀ ଭାଇମାନେ କ'ଣ ସବୁ ପଦକ୍ଷେପ ନେବେ, ଯେଉଁ ଚାଷୀ ଭାଇମାନେ ଧାନ ଆମର ରୁଆ କରିଛନ୍ତି ସେମାନେ କ'ଣ ସବୁ ବ୍ୟବସ୍ଥା କରିବେ ଆଜ୍ଞା, କିଛି ସୂଚନା ଦେବେ।
5: ହଁ,
4: ଏ ଭିତରେ ଆଉ ଜଣେ ଚାଷୀ ଭାଇ ପ୍ରଥମ ପ୍ରଶ୍ନ ଫୋନ୍ କଲ୍ କରୁଛନ୍ତି, ପ୍ରଥମେ ତାଙ୍କୁ ସ୍ୱାଗତ କରିବା। ହ୍ୟାଲୋ, ହ୍ୟାଲୋ,
6: ହ୍ୟାଲୋ, ଆଜ୍ଞା ନମସ୍କାର।
4: ନମସ୍କାର ଭାଇ, କିଏ କହୁଛନ୍ତି?
6: ଲକ୍ଷ୍ମୀନାରାୟଣ ଗ୍ରାମ ଫିଣ୍ଡା ଜିଲ୍ଲା ସୁବର୍ଣ୍ଣପୁର।
4: ସୁବର୍ଣ୍ଣପୁର ଲକ୍ଷ୍ମୀ ଭାଇ କହୁଛନ୍ତି?
6: ଆଜ୍ଞା।
4: ହଁ, ଆଜି ଆପଣ ପ୍ରଥମ ଶ୍ରୋତା ଭାଇ ଯିଏ ପ୍ରଥମର ପ୍ରଶ୍ନ ପଚାରୁଛନ୍ତି, କ'ଣ ପ୍ରଶ୍ନ ରହିଛି ଦୟାକରି କୁହନ୍ତୁ ଧାନ ସମ୍ପର୍କରେ।
6: ଧାନ ସମ୍ପର୍କରେ ଆଜ୍ଞା ଆମର ପ୍ରଶ୍ନ ହେଲା, ଆଜ୍ଞା ବର୍ତ୍ତମାନ ତ ଏଇଟା ଆମର ପଲାରୁଆରୁ ଚାଲିଛି ଆଜ୍ଞା, ବର୍ତ୍ତମାନ
4: ଆଜ୍ଞା
5: ସାର ଦେଇଛନ୍ତି କି?
6: ରୁଆ ବେଳକୁ ମାନେ ଆମେ କାଦୁଆ ସାର
5: ଦିଆଯିବ,
4: କେତେ ପରିମାଣର ଦେଇଛନ୍ତି
6: ମାନେ 50 କିଲୋ।
5: ଆଚ୍ଛା, ପଟାସ କିଛି ଦେଇଛନ୍ତି କି? ଏମ୍ଓପି
6: ପଟାସ ଦେବି ଆଜ୍ଞା,
5: ପଟାସ ଦେବା ଦରକାର। ଆପଣ ପଟାସ
6: ଦରକାର ମାନେ

0: କରନ୍ତୁ
1: ଆଜ୍ଞା,
0: ମୁଁ ସେକେଣ୍ଡରେ ୟୁରିଆ ସାର ମୁଁ ପଟାସ ଦେବି ବୋଲି ସେଥିପାଇଁ ଦେଇନି।
1: କିନ୍ତୁ ପଟାସର ଗୁଣ ହଉଛି ଧୀରେ ଧୀରେ ଗଛକୁ ମିଳିବ, ତେଣୁ ଯେତେ ଆଗରୁ ଦେବା ଆମେ ସେତିକି ଭଲ। ତେଣୁ
0: ଆଜ୍ଞା ଆଜ୍ଞା, 50 କେଜିରେ କେତେ ଡିଏପି ଆପଣ ପଟାସ? ଆଜ୍ଞା
1: ପଟାସ 27 କେଜି, 25 ରୁ 27 କେଜି ଦେବେ।
2: 25 ରୁ 27 କେଜି ମଧ୍ୟରେ ଆପଣ ପଟାସଟା ଦେବେ, ଏମ୍ଓପି ଯୋଉଟା
0: 50 କେଜିରେ।
2: ହଁ 50 କେଜି ଡିଏପି ଯୋଉ ଦେଇଛନ୍ତି,
1: ଏକର ପିଛା 27 କେଜି ବା 25 କେଜି ଦେବେ।
0: ମିଶେଇକି ଦେବେ ଆପଣ? ଆଜ୍ଞା
1: ହଁ ମିଶେଇକି ଦେବେ।
0: ଆଜ୍ଞା ଆଜ୍ଞା, ଆଉ ଆଜ୍ଞା ଆମ ଯୋଉ ଜଗାଲା ବେଲେ ଯୋଉ କାଦୁଅରେ କେନ୍ ମେଡିସିନଟା ଦେଲେ ଆଜ୍ଞା ଲଟା ନି ହେବାର କଥା? ଆଜ୍ଞା ଲଟା ପଛବା ମାନେ ପଡୁଥିବା?
1: ହଁ ଲଟା ପାଇଁ ଆପଣଙ୍କର ଆଗରୁ କିଛି ଦେଇଛନ୍ତି କି?
0: ନା କିଛି ଦେଖ ହେଇନି।
1: କେତେ ଦିନ ହେଲାଣି ରୁଆ ହେଇକି?
0: ରୁଆ ହେଇକି 3 ଦିନ ହେଇଛି।
1: 3 ଦିନ ହେଇଛି, ତାହେଲେ ପ୍ରିଟିଲା କ୍ଲୋର ବୋଲି ଦେଇପାରିବେ? ପ୍ରିଟିଲା କ୍ଲୋର,
0: ପ୍ରିଟିଲା କ୍ଲୋର,
1: ହଁ ପ୍ରିଟିଲା କ୍ଲୋର, ଆଉ
0: ପ୍ରିଟିଲା କ୍ଲୋର,
1: ହଁ ସେଇଟା 600 ml ଗୋଟେ ଏକରକୁ ଦେଇପାରିବେ। କିମ୍ବା ଆପଣଙ୍କ ସହିତ ପ୍ରିଟିଲା କ୍ଲୋର ସହିତ ପାଇରାଜୋ ସଲଫାନ ବୋଲି ଗୋଟେ ଅଛି, ଅଲ୍ ମିକ୍ସ ବୋଲି ମିଳୁଛି, ରେଡ଼ି ମିକ୍ସ ଟେ, ସେ ଦୁଇଟା ଯଦି ମିଶେଇକି ଦେବେ ତାହେଲେ ଆପଣଙ୍କୁ ଆହୁରି ସୁଫଳ ବେଶୀ ମିଳିବ। ପ୍ରିଟିଲା କ୍ଲୋର ପ୍ଲସ ପାଇରାଜୋ ସଲଫାନ,
0: ଆମର ଯୋଉ ମେଡିସିନ କହିଲେ
1: ପ୍ରିଟିଲା କ୍ଲୋର,
2: ପ୍ରିଟିଲା କ୍ଲୋର,
1: ହ୍ୟାଲୋ,
0: ହଁ ତା ସହିତ କଣ ଗୋଟେ ମିଶାଇ ବୋଲିଥିଲେ?
1: ପାଇରାଜୋ ସଲଫୁରାନ,
0: ମାନେ କେତେ ମିଶାଯିବ
1: ସେଟା? ଗୋଟେ ଏକର ପାଇଁ 800 ml ଦରକାର ହବ। ଆପଣ ବାଲିରେ ମିଶେଇକି ପକେଇ ଦିଅନ୍ତୁ ଏବେ। ହଁ ବାଲିରେ ମିଶେଇକି ପକେଇ ଦେବେ, 2-3 ଦିନ ପାଣିଟାକୁ ବାନ୍ଧିକି ରଖିଦେବେ, ଛାଡ଼ିବେନି ପାଣିକୁ। ଲଟା ଆଉ ହବ ନାହିଁ। ଆଉ ଯଦି ହଉଛି 20 ଦିନ ପରେ ଆପଣ ଆଉ ଥରେ ବିସ୍ପାର୍ବିକ ସୋଡିୟମ ବୋଲି ଗୋଟେ ମିଳୁଛି, ନହେଲେ 2,4-D, 2,4-D ନାଁଟା ସହଜ ଅଛି ମନେ ରଖିବା ପାଇଁ, ସେଇଟା ଆପଣ 20 ଦିନ ପରେ, ଏବେ ପକେଇବାର 20 ଦିନ ପରେ ଯଦି ଲଟା ହଉଛି ପକେଇବେ, ନହେଲେ ଦରକାର
0: ନାହିଁ।
1: ଓକେ, ଆଉ କିଛି ପ୍ରଶ୍ନ ଅଛି?
2: ହ୍ୟାଲୋ, ହଁ ବୋଧ ହୁଏ କଟିଗଲା, ସିଏ ଲକ୍ଷ୍ମୀନାରାୟଣ ଫୋନ୍ କରୁଥିଲେ ସୁବର୍ଣ୍ଣପୁର ଜିଲ୍ଲାରୁ। ଆଜ୍ଞା, ତେବେ ଆମେ ଯଦି ଆମ ଅଭିଯୁକ୍ତ କୋରାପୁଟ ଜିଲ୍ଲାକୁ ଯଦି ଚିନ୍ତା କରିବା, ଆଜ୍ଞା ଆମେ କଥା ହଉଥିଲେ ଯେ ଚାଷୀ ଭାଇମାନେ କିଛି ରୁଆ ସାରିଛନ୍ତି ଆଉ କିଛି କରିନାହାନ୍ତି, ଯେଉଁ ଚାଷୀ ଭାଇମାନେ କରିନାହାନ୍ତି କ'ଣ ପଦକ୍ଷେପ ନେବେ ଆଜ୍ଞା ବର୍ତ୍ତମାନ ସମୟରେ?
1: ହଁ ପ୍ରକୃତରେ ଆମ ଜୟପୁର ଅଞ୍ଚଳରୁ ଧାନ ବିଷୟରେ କହିବା ପାଇଁ ଗୋଟେ ଗର୍ବ ଲାଗୁଛି, କାହିଁକି ନା ଧାନର ଏଇଟା ହେଉଛି ସେଣ୍ଟର ଅଫ୍ ଓରିଜିନ୍ ବା ଏଇଠୁ ଆରମ୍ଭ ହେଇଥିଲା। ତେଣୁ ଆଉ ଏଇଟା ବି ଆମର ଏଫ୍ଏଓ ଡିକ୍ଲେୟାର କରିଛି, ପାରମ୍ପରିକ ଧାନ ଚାଷ ପ୍ରଣାଳୀ ଗ୍ଲୋବାଲି ଇମ୍ପୋର୍ଟାଣ୍ଟ ଏଗ୍ରିକଲଚର ହେରିଟେଜ୍ ବୋଲି ଡିକ୍ଲେୟାର କରାଯାଇଛି। ଆଉ ଆପଣ ଜାଣିଥିବେ ଯେମିତି କମଳା ପୂଜାରୀ ଆମର ବିହନ ପାଇଁ ସେ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ, ଆଉ ଜଣେ ହରିସ୍ତା ପ୍ରିୟଦର୍ଶିନୀ ବୋଲି ଗୋଟେ ଝିଅଟେ ବିହନ ରଖିବା ପାଇଁ ଇଏ କରିଥିଲେ। ତେଣୁ ଜୟପୁର ଅଞ୍ଚଳର ଧାନ ପାଇଁ ବହୁତ ସମ୍ପର୍କ ଅଛି, ଉତ୍ପତ୍ତିସ୍ଥଳ କୁହାହଉଛି, ସେଣ୍ଟର ଅଫ୍ ଓରିଜିନ୍ ବା ଉତ୍ପତ୍ତିସ୍ଥଳ। ହେଲେ ଆପଣ ଯୋଉ ପ୍ରଶ୍ନ ପଚାରିଲେ ବର୍ତ୍ତମାନ ଯେ କେତେ ଚାଷୀ ଭାଇମାନେ ରୁଆ କରିସାରିଛନ୍ତି, ଆଚ୍ଛା ଯୋଉମାନେ ରୁଆ କରିସାରିଛନ୍ତି ସେମାନଙ୍କ ପାଇଁ ବର୍ତ୍ତମାନ ଘାସ, ଏବେ ଯେମିତି ପ୍ରଶ୍ନ ଜଣେ ପଚାରିଲେ ଭାଇ
2: ସୁବର୍ଣ୍ଣପୁର
1: ପଚାରିଲେ, ସେମିତି ଦୁଇଟା ଜିନିଷକୁ ଆଖି ଆଗରେ ରଖିବାର ଅଛି, ସେମାନେ କେତେ ପରିମାଣରେ ସାର ଦେଇଛନ୍ତି। ସାର ଯଦି ସେମାନେ କାହିଁକି ନା କେତେ ଗୁଡ଼ିଏ ଚାଷୀ ଏବେ ଶିମିଳିଗୁଡ଼ା ଅଞ୍ଚଳର ଚାଷୀ କିଛି ସେମାନେ ପଟାସ ପକାଉନାହାନ୍ତି, କିନ୍ତୁ ଏବେ ଯେମିତି ଭାଇ ଜଣେ ସୁବର୍ଣ୍ଣପୁରରୁ ଫୋନ୍ କରିଥିଲେ ସେ ବି ପଟାସ ପକେଇ ନାହାନ୍ତି, ତେଣୁ ଯୋଉ ଚାଷୀ ଭାଇମାନେ ଏବେ ରୁଆ ସାରି ନାହାନ୍ତି ବା ଅଛି ତାଙ୍କୁ କୁହାହଉଛି ଯେ ଡିଏପି ଆମର 35 ରୁ 40 କେଜି ଏକରକୁ, ପଟାସ 25 କେଜି, ଜିଙ୍କ ସଲଫେଟ୍ ଆମର 6 କେଜି, ଏତିକି କାଦୁଅରେ ମିଶେଇ ପକେଇବା କଥା। ଯୋଉଟା ଛାଡି ଦେଇଛନ୍ତି ଯୋଉ ଚାଷୀ ଭାଇମାନେ ରୁଆ ସାରି ଦେଇଛନ୍ତି ସେମାନେ ଏଇଟା ଟିକେ ପକେଇବେ, ଧ୍ୟାନ ଦେବେ। ଆଉ ଯୋଉମାନେ ଚାଷରେ ରୁଆ କରିନାହାନ୍ତି ସେମାନେ ଏଇ ଜିନିଷ ପକେଇ ପାରିବେ, ଡିଏପି 35 କେଜି।

0: ଏମ୍ଓପି 25 kg, ଜିଙ୍କ ସଲଫେଟ୍ 6 kg। ତା ସହିତ ଆଜିକାଲି ଅର୍ଗାନିକ ପାଇଁ ସମସ୍ତେ ଯୋଉ ଜୈବିକ ପାଇଁ କହୁଛେ ସେ ଭିତରେ କିଷାନ ମିତ୍ର ଗୋଲ୍ଡ ବୋଲି ଗୋଟେ ମିଳୁଛି,
1: କିଷାନ ମିତ୍ର ଗୋଲ୍ଡ
0: କିମ୍ବା ସାଗରିକା, ଏଇ ଗୋଟେ ଡବା ସାଗରିକା ବି ମିଶେଇବେ, ମିଶେଇଲେ ଭଲ
1: ଆଜ୍ଞା,
0: କାହିଁକି ନା ସେଥିରେ ଜୈବିକ ଅଂଶ ଯୋଉ ଅଛି ସେଇ ଜୈବିକ ଅଂଶ ମାଟି ଭିତରେ ଥିବା ଜୀବାଣୁକୁ ଖାଇବାକୁ ଯୋଗାଏ, ତାଦ୍ୱାରା ସାର ମଧ୍ୟ ଠିକ୍ ମିଳେ ଗଛକୁ। ଆଉ ଯୋଉ ଭାଇମାନେ ସାରି ଦେଇଛନ୍ତି ସେମାନେ ଯଦି ଘାସମରା ଔଷଧ ପକେଇ ସାରିଛନ୍ତି ଭଲ କଥା, ଯଦି ପକେଇ ନାହାନ୍ତି 20 ଦିନ ପରେ, ରୁଆର 20 ଦିନ ପରେ ବିସ୍ପାର୍ବିକ ସୋଡିୟମ ବୋଲି ଗୋଟେ ଜିନିଷ
1: ଆଜ୍ଞା
0: ପକେଇବେ।
1: ଏଠି ଆଉ ଜଣେ ଚାଷୀ ଭାଇ ପ୍ରଶ୍ନ ପଚାରୁଛନ୍ତି, ତାଙ୍କୁ ସ୍ୱାଗତ କରିବା। ହ୍ୟାଲୋ,
2: ହଁ ସାର୍ ନମସ୍କାର।
0: ନମସ୍କାର,
1: କିଏ କହୁଛନ୍ତି ଭାଇ?
2: ମୁଁ ବଲାଙ୍ଗୀର ଜିଲ୍ଲାରେ କହୁଥିଲି, ନୀଳ ଦାସ।
1: ହଁ, ଆମର ନିୟମିତ ଶ୍ରୋତା ଚାଷୀ ଭାଇ, କଣ ପ୍ରଶ୍ନ ରହିଛି ଦୟାକରି କୁହନ୍ତୁ ଭାଇ।
2: ସାର୍ ନମସ୍କାର।
0: ନମସ୍କାର, କୁହନ୍ତୁ।
2: ଆଜ୍ଞା, ବର୍ଷା ଦିନରେ ଧାନ ଚାଷକୁ ରୋଗ ଏବଂ କୀଟମାନଙ୍କ ଠାରୁ କିପରି ସୁରକ୍ଷା କରିବା?
0: ହଁ ଠିକ ଅଛି ଭାଇ, ବର୍ତ୍ତମାନ କିଛି ଆପଣଙ୍କ ରୋଗ ଲାଗିଛି କି? ଆପଣଙ୍କର ଲାଗିଛି କି କିଛି? କିଛି ଆରମ୍ଭ ହେଇଛି କି? କଣ ହେଇଛି, କାଣ୍ଡ ବିନ୍ଧା ହେଇଥିବ? ଦେଖନ୍ତୁ, କାଣ୍ଡ ବିନ୍ଧା ପାଇଁ ଆପଣଙ୍କର କାର୍ଟାପ୍ ହାଇଡ୍ରୋକ୍ଲୋରାଇଡ୍ ବୋଲି ଗୋଟେ ଜିନିଷ ଅଛି ଔଷଧ, କିମ୍ବା କ୍ଲୋରାଣ୍ଟ୍ରି ନିପୋଲ, ସେଇଟା ଗୋଟେ ଭଲ ଔଷଧ ଏବେ ନୂଆ ବାହାରିଛି ଯୋଉଟା, ଏଇଟା ତାର ବିଷାକ୍ତ ମଣିଷ ପାଇଁ, ଅନ୍ୟ ଜୀବଜନ୍ତୁ ପାଇଁ କମ୍, କିନ୍ତୁ କାଣ୍ଡ ବିନ୍ଧା ପାଇଁ ବହୁତ ବଢିଆ, ଏଇଟା ଆପଣ ପକେଇ ପାରିବେ। ଆଉ ପତ୍ର ମୋଡ଼ା ବି ସେଥିରେ କାମ ଦବ। ଆଉ ଖାଲି ଯଦି ପତ୍ର ମୋଡ଼ା ଲାଗିଛି ତାହେଲେ ଫିପ୍ରୋନିର, ଏଇ ଦୁଇଟା ଜିନିଷ ବର୍ତ୍ତମାନ ବେଶୀ ଲାଗିବ।
2: ବର୍ଷା ଦିନରେ କ୍ଷେତର ଯତ୍ନ କିପରି ନେବା, ଯେପରି ଜଳ ଏବଂ କ୍ଷେତର ବନ୍ଧ ମଜବୁତ ହୋଇପାରିବ?
1: ସେ ପଚାରୁଛନ୍ତି ଯେ କ୍ଷେତର ବର୍ଷା ଦିନେ ଆମେ କ୍ଷେତର ଯୋଉ ମୁଣ୍ଡା ଆମେ ବାଡ଼ କହୁଛନ୍ତି,
0: ଦେଖନ୍ତୁ ପାଣି ଆମର ଆକ୍ଚୁଆଲି ଧାନ ଗଛରେ 2-3 ଇଞ୍ଚ ହିଁ ପାଣି ଏବେ ରଖିବା କଥା, କାହିଁକି ନା ଆପଣଙ୍କର ପିଲ ସବୁ ଏବେ ବାହାରିବେ, ରୁଆର 35 ଦିନ ପର୍ଯ୍ୟନ୍ତ ଯୋଉ ପିଲ ବାହାରିବ ସେଇଟା ଭଲ ପିଲ, ତେଣୁ ସେଇ ପିରିୟଡ୍ରେ ଆମେ 2-3 ଇଞ୍ଚ ପାଣି ହିଁ ରଖିବା, ତାଠୁ ଅଧିକା ରଖିବା ନାହିଁ,
1: ଅଧିକ
0: ଠିଆ ପାଣି ରଖିବା ନାହିଁ। 35 ଦିନ ପରେ ଆପଣ ଠିଆ ପାଣିଟା ବଢେଇ ଦେବେ ଟିକେ, ସେତେବେଳକୁ ଯୋଉ ପିଲ ବାହାରିବ ସେଇଟା ଭଲ ପିଲ ନୁହଁ, ଏଇଟା ହେଉଛି ଜଳ ପରିଚାଳନା। ଆପଣଙ୍କର ମୁଣ୍ଡା କଥା ପଚାରୁଥିଲେ ଆପଣ,
1: ଯୋଉ ବାଡ ବାନ୍ଧିବା କଥା କହୁଛନ୍ତି,
0: ହଁ ମୁଣ୍ଡାଟା ମାନେ ସେଇ ଅନୁସାରେ ପାଣି ଜମିକି ରଖିବା ପାଇଁ ମୁଣ୍ଡାଟା ଦରକାର। ଆଉ ଯୋଉ ମୁଣ୍ଡା ଉପରେ ବି ଘାସ ଫାସ ରଖିବେନି, ଘାସଟାକୁ ନିର୍ମଳ କରି ରଖିବେ, କାହିଁକି ନା ସେଥିରେ ବହୁତ ରୋଗ ଜୀବାଣୁ, ତାପରେ ଆପଣଙ୍କର ପୋକର ଅଣ୍ଡା ସବୁ ଥାଏ, ତେଣୁ ସେଇଟାକୁ ହିଡ଼ଟାକୁ ନିର୍ମଳ କରି ରଖିବେ,
2: ସଫା
0: ରଖିବା
2: ପଡ଼ିବେ।
0: ଆଉ କିଛି ପ୍ରଶ୍ନ ଅଛି ଭାଇ?
1: ଆଉ କଣ ପ୍ରଶ୍ନ ଅଛି? ହ୍ୟାଲୋ, ହଁ ବୋଧେ କଟିଗଲା। ଆମେ କଥା ହଉଥିଲେ ଆଜ୍ଞା ଫୋନ ଆସିବା ପୂର୍ବରୁ ଯେ ଆମର ଯୋଉ ଅଭିଯୁକ୍ତ କୋରାପୁଟ ଜିଲ୍ଲାରେ ବର୍ଷାର ପରିମାଣ ବି ଠିକ ଭାବରେ କେଉଁ ଜାଗାରେ ଟିକେ ଅଧିକ ପରିମାଣ ହେଉଛି, କେଉଁ ଜାଗାରେ କମ୍ ହେଉଛି, ବର୍ତ୍ତମାନ ସମୟରେ ଯୋଉ ଚାଷୀ ଭାଇମାନେ ରୁଆ କରୁନାହାନ୍ତି ସେମାନେ କ'ଣ ସବୁ ବର୍ଷାର ପାଣିକୁ ଜଳବାୟୁକୁ ଧରି ବ୍ୟବସ୍ଥା?
0: ହଁ, ପ୍ରକୃତରେ ବର୍ଷାର ଏଫେକ୍ଟଟା ଯୋଉ ଏଲ୍ ନିନୋ ଏଫେକ୍ଟରେ ଆମର, ଯଦିଓ ମେ ମାସରେ କୋରାପୁଟ ଅଞ୍ଚଳରେ ଭଲ ବର୍ଷା ହେଇଛି, ଆମର ନର୍ମାଲ ଭଳି ବର୍ଷା ହେଇଛି, ଜୁନ୍ ମାସରେ ବହୁତ କମିଯାଇଛି ଆଉ ଜୁଲାଇ ମାସରେ ମଧ୍ୟ କମ୍ ଥିଲା, ଏବେ ଶେଷ ଆଡ଼କୁ ଭଲ ବର୍ଷା ହେଇଛି,
1: ବିଗତ 10-15 ଦିନ ଭିତରେ ଯାହା ବର୍ଷା ହେଇଛି,
0: ତଥାପି ଏଇ ବନ୍ଧୁଗାଁ ନାରାୟଣପାଟଣା ପଟାଙ୍ଗୀ ଅଞ୍ଚଳରେ କିଛି ବର୍ଷା କମିଯାଇଛି।
1: ଏ ଭିତରେ ଆଉ ଗୋଟେ ଫୋନ କଲ୍ ଆସିଛି, ଆଜ୍ଞା ସ୍ୱାଗତ କରିବା। ହ୍ୟାଲୋ
3: ସାର୍ ନମସ୍କାର।
1: ନମସ୍କାର ଭାଇ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
3: ମୁଁ ଚନ୍ଦ୍ରକାନ୍ତ କହୁଛି, ଗୋପପୁରା ନିଶ୍ଚିନ୍ତ କହିଲି କଟକରୁ।
1: ନିଶ୍ଚିନ୍ତ କହିଲି କଟକରୁ, ବହୁତ ବହୁତ ସ୍ୱାଗତ କରୁଛୁ ଭାଇ, କଣ ପ୍ରଶ୍ନ ରହିଛି ଦୟାକରି କୁହନ୍ତୁ। ଧାନ ଚାଷ ବର୍ତ୍ତମାନ ସମୟରେ ଧାନ ଚାଷୀ କଣ କରିବେ?
3: ଏ ଉପରେ ମୋର ପ୍ରଶ୍ନ ରହୁଛି ଯେ ଧାନ ଚାଷ ବର୍ତ୍ତମାନ ତଳି ରୁଆ ରୁଇ ମାନେ ଆରମ୍ଭ ହବ, ତ କେମିତି କଣ ମାନେ କୋଉ ସାର ଆମେ ପ୍ରୟୋଗ କଲେ ତଳି ପୁଣି ଯେତେବେଳେ ଆମେ ରୋପଣ କରିବା ବିଲରେ ଭଲ ସେଟା ଭଲ ହବ?

0: ଗଛକୁ ଗଛ 15 ସେଣ୍ଟିମିଟର, ଯେଉଁ ଲାଇନ ଧାଡ଼ିକୁ ଧାଡ଼ି 15 ସେଣ୍ଟିମିଟର ଏବଂ ଗଛକୁ ଗଛ 10 ସେଣ୍ଟିମିଟରରେ ଦୂରତାରେ ଲଗାଇବା ପାଇଁ। ଯଦି ତଳି ବୁଢ଼ା ହେଇଗଲା କୌଣସି କାରଣରୁ ତାହେଲେ ବିଳମ୍ବ ଯଦି ହେଇଯାଉଛି ତାହେଲେ ଦୁଇଟା ଜିନିଷ କରିବାକୁ ପଡ଼ିବ। ଯବକ୍ଷାରଜାନ ଯେଉଁ କହିଲେ ୟୁରିଆ ଟିକେ ମିଶାଇବାକୁ ପଡ଼ିବ, ଯବକ୍ଷାରଜାନ ଟିକେ ଅଧିକା ଦେବେ ଏବଂ ପାଖପାଖ ଲଗାଇବେ। ପାଖପାଖ ଲଗାଇବେ ମାନେ ଯେଉଁ 15 ସେଣ୍ଟିମିଟର କହୁଥିଲେ ଧାଡ଼ିକୁ ଧାଡ଼ି, ସେଇଟା 10 ସେଣ୍ଟିମିଟର କରିଦେବେ। ସେମିତି ହେଲେ ଗଛ ସଂଖ୍ୟା ଅଧିକା ରହିବ, ପିଲ ବୁଢ଼ା ହେଇଗଲେ ମଧ୍ୟ ତାପରେ ଆଉ ଯବକ୍ଷାରଜାନ ଯେହେତୁ ଅଧିକା ଦେଇଥିବା ପିଲ ବି ବଢ଼ିବ।
1: ଭଲ କଥା ଆଜ୍ଞା। ବର୍ତ୍ତମାନ ସମୟରେ ଯେଉଁ ଚାଷୀ ଭାଇମାନେ ରୁଆ ସାର ଦେଇଛନ୍ତି, ଆପଣ ଯେମିତି ସୂଚନା ଦେଉଥିଲେ ଯେ ଯେଉଁ ଦମନ କରିବା ପାଇଁ ତୃଣ ଅନାବନା ଘାସ ବାହାରିବା ପାଇଁ, ଆଉ କ'ଣ ସବୁ କିଛି ରୋଗ ପୋକ ଲାଗିବାର ସମ୍ଭାବନା, ଅଧିକ ପାଣି ହେବା ଫଳରେ କିଛି ରୋଗ ପୋକ ଲାଗିବାର ସମ୍ଭାବନା ଅଛି କି ଆଜ୍ଞା?
0: ନାଇଁ, ପାଣିପାଗ ଦେଖିକି ତ ରୋଗ ନହେଲେ ବି ପୋକ ବେଶୀ ଲାଗିବ
1: ଲାଗିବ
0: କିନ୍ତୁ ଆଉ ଚାଷୀ ଭାଇମାନେ ଆଜିକାଲି କ'ଣ କରୁଛନ୍ତି, ପୋକ ଦେଖାଯିବା ପୂର୍ବରୁ ସେ ଔଷଧ ପକାଉଛନ୍ତି
1: ପ୍ରତିଷେଧକ ହିସାବରେ,
0: ପ୍ରତିଷେଧକ ହିସାବରେ ଯେଉଁଟାକି ପ୍ରିଭେନ୍ସନ୍ ଇଜ୍ ବେଟର ଦେନ୍ କ୍ୟୁର୍ ବୋଲି କହୁଛେ, ସେ ଅନୁସାରେ କରୁଛନ୍ତି। ଯଦିଓ ଆମେ ପରିବେଶକୁ ଦେଖିକି ମନା କରୁଛୁ, ଆମର ଆର୍ଥିକ ଯୋଉ ଅଛି
1: ସୀମା ଯୋଉଟା ରହିଛି ଆଜ୍ଞା,
0: ହଁ, ସେଇ ସୀମାରୁ ଯଦି ଅଧିକା ହଉଛି ତାହେଲେ ଔଷଧ ପକାଇବା ପାଇଁ କହୁଛୁ। ତଥାପି ଆପଣଙ୍କର ଯୋଉଟା ଅଛି କୋରାଜିନ୍ ଫୋଟେରା ଫୋଟେରା କୋରାଜିନ୍, ଚାଷୀ ଭାଇମାନେ ଏଇ ନାଁ ଦୁଇଟା ମନେ ରଖିଥାନ୍ତୁ, ଯୋଉଟାକୁ ଆମେ କ୍ଲୋରାଣ୍ଟ୍ରନ୍ ନିପୋରୋଲ କହୁଛେ ବା କୋରାଜିନ୍ କି ଫୋଟେରା, ଏଇ ଔଷଧ ଗୁଡ଼ାକ ଫିପ୍ରୋନିଲ ଔଷଧ, ଏଗୁଡ଼ାକ ବଢ଼ିଆ କାମ ଦେବ କାଣ୍ଡବିନ୍ଧା ପାଇଁ ଏବଂ ପତ୍ରମଡ଼ା ପାଇଁ। ବର୍ତ୍ତମାନ ଯଦି କାଣ୍ଡବିନ୍ଧା ପାଇଁ ଆପଣ ପକାଇଦେବେ କାଟ୍ରାଫାଇଡ୍ରୋକ୍ଲୋରାଇଡ୍, ତାହେଲେ ଆଉ 15 ଆଉ 30 ଦିନ ପର୍ଯ୍ୟନ୍ତ କାଣ୍ଡବିନ୍ଧା ଆଉ ହେବ ନାହିଁ, ତେଣୁ ସେଥିରୁ ଆମେ ରକ୍ଷା ପାଇପାରିବା।
1: କାଣ୍ଡବିନ୍ଧା ସହିତ ଅନ୍ୟାନ୍ୟ କିଛି ପୋକ ଲାଗିବାର ସମ୍ଭାବନା ଅଛି କି?
0: ହଁ, ଆମ ଅଞ୍ଚଳରେ ସେ ମାଟିଆ ଗୁଣ୍ଡି ପୋକ ଗୋଟେ ଲାଗେ, ତ ମାଟିଆ ଗୁଣ୍ଡି ପୋକ ପାଇଁ ଇମିଡାକ୍ଲୋପିଡ୍ ଆମେ ପକାଇ ପାରିବା, ବହୁତ ସୁନ୍ଦର, କିନ୍ତୁ ଔଷଧ ଅପେକ୍ଷା ତା ପାଇଁ ଆମେ କ'ଣ କରିବା, ଆମେ ଜାଣିଛେ ଯେଉଁ ଅଞ୍ଚଳରେ ଗତ ବର୍ଷ ଲାଗିଥିଲା ମାଟିଆ ଗୁଣ୍ଡି ପୋକ ବା କିଛି ବର୍ଷ ଆଗରୁ ମାଟିଆ ଗୁଣ୍ଡି ପୋକ ଲାଗିଥିଲା, ସେଇଠି ଆମେ କ'ଣ କରିବାର ଅଛି, ଯେଉଁ ରୁଆ କଲାବେଳକୁ ଆମେ ପୂର୍ବ ପଶ୍ଚିମ କରିକି ରୁଆ ଯଦି କରିବା ତାହେଲେ ସୂର୍ଯ୍ୟକିରଣ ସେଇ ଗଛ ଉପରେ ଭଲକି ପଡ଼ିବ, ତେଣୁ ରୁଆ କଲାବେଳକୁ ବି ଆମେ ଟିକେ ଦିଗ ଦେଖିବା। ତାପରେ
1: ସିଧାସଳଖ ସୂର୍ଯ୍ୟକିରଣଟା ପଡ଼ୁଥିବ,
0: ସିଧାସଳଖ ସୂର୍ଯ୍ୟକିରଣ ପଡ଼ିଲେ ସେଇ ମାଟିଆ ଗୁଣ୍ଡି ପୋକ ବେଶୀ ଲାଗିବେ ନାହିଁ। ତାପରେ ଆଉ ଗୋଟେ ଜିନିଷ ଆମେ କରିପାରିବା, 6ଟି ଲାଇନ୍ ପରେ ଟିକେ ଆମେ ପାହି ଛାଡ଼ିଦେବା। ସେମିତି ହେଲେ କ'ଣ ନା, ମାଟିଆ ଗୁଣ୍ଡି ପୋକ ଲାଗିଲେ ମଧ୍ୟ ଆମେ ପାହିଟାକୁ ସେଠି ଇଏ କରିକି ଔଷଧ ଆମେ ସୁନ୍ଦର ଭାବରେ ଔଷଧ ସ୍ପ୍ରେ କରିପାରିବା। ଏବଂ ସାଧାରଣତଃ ମାଟିଆ ଗୁଣ୍ଡି ପୋକ ଲାଗନ୍ତି କେଉଁଠି ନା, ପାଣିର ସ୍ତରକୁ ଉପରେ ଜଷ୍ଟ ଟିକେ ଉପରେ ଗଛରେ ମେଞ୍ଚା ମେଞ୍ଚା ହେଇକି ଲାଗନ୍ତି, ଆଉ ସେଠି ଯଦି ବେଶୀ ହେଇଗଲା ତାହେଲେ ସବୁ ହଳଦିଆ ପଡ଼ିଯିବେ, ଚେକା ଚେକା ହେଇକି ହଳଦିଆ ପଡ଼ିଯିବ, ତେଣୁ ଆମେ ତାକୁ ହପର୍ ବର୍ନ କହୁଛେ। ସେମିତି ହେବା ପୂର୍ବରୁ ହିଁ ଆମେ ସତର୍କ ରହିବାକୁ ପଡ଼ିବ, ସତର୍କ ରହିଲେ କିଛି ହେବ ନାହିଁ।
1: ଧାନ ଫସଲରେ ପାଣିର ମୁଖ୍ୟ ଭୂମିକା ଆଜ୍ଞା, ବର୍ଷା ସମୟରେ ପାଣିର କେମିତି ବ୍ୟବସ୍ଥା କରାଯାଇପାରିବ?
0: ପାଣି ଆମକୁ ଯେମିତି ଆମେ କଥା ହଉଥିଲେ, ପାଣି ତ ନିହାତି ଦରକାର, କିନ୍ତୁ ପାଣି ବେଶୀ ରହିଗଲେ ପିଲ ସଂଖ୍ୟା କମିଯିବ
1: କମିଯିବ
0: ରୁଆର 35 ଦିନ ପର୍ଯ୍ୟନ୍ତ କେବଳ 2-3 ଇଞ୍ଚ ହିଁ ରହିବ। ଆଉ ଗୋଟେ ଜିନିଷ ପାଣି ପାଇଁ କହିଲି, ଯେତେବେଳେ ଆମେ ଘାସ ମରା ମାରୁଛେ ସେତେବେଳେ ମଧ୍ୟ 2 ଇଞ୍ଚ ପାଣି ହିଁ ରଖିବା, ଆଉ ସେ ପାଣି 2 ଦିନ ବାନ୍ଧିକି ରଖିଦେବା, ଆଉ ଯେତେବେଳେ ବି ଔଷଧ ସାର ପକାଉଛେ ସେତେବେଳକୁ ପାଣି ଅତି କମ୍ରେ 24 ଘଣ୍ଟା ବାନ୍ଧିକି ରଖିବା। ସେ ଯଦି ଛାଡ଼ିଦେବା ତାହେଲେ ସେ ଔଷଧ ସାର ସବୁ ପଳାଇବ। ଆଉ ଗୋଟେ, ଯେତେବେଳେ 35 ଦିନରୁ ଅଧିକା ହେଇଗଲା ସେତେବେଳେ ପାଣିଟାକୁ ଟିକେ ବଢ଼େଇବାକୁ ପଡ଼ିବ, କାହିଁକି ତାପରେ ଯେଉଁ ପିଲ ବାହାରିବ ସେ ପିଲ ଭଲ ପିଲ ହେବ ନାହିଁ ବା କେଣ୍ଡା ଧରିବ ନାହିଁ, କିନ୍ତୁ ସେ ଅନ୍ୟର ସାର ସବୁ ଖାଇଯିବ। ତାପରେ ଯେତେବେଳେ ଏଗେନ୍ ଫୁଲ ଆସିବ ଧାନର, ସେହି ସମୟରେ ବର୍ଷା ଯଦି ହେଉନାହିଁ ତାହେଲେ ଯେମିତି ହେଲେ ଜଳସେଚନ ଟିକେ କରିବାକୁ ପଡ଼ିବ, ସେ ସମୟଟା ଗୋଟେ କ୍ରିଟିକାଲ ଷ୍ଟେଜ୍ ଆମେ କହୁ ଫୁଲ ଆସିବା ସମୟଟା। ସେମିତି ଶେଷ ଯେତେବେଳେ ଧାନ କାଟିବା ସମୟ ଆସିଗଲାଣି, ଧାନ କାଟିବାର 15 ଦିନ ପୂର୍ବରୁ ବା 10ରୁ 15 ଦିନ ପୂର୍ବରୁ ପାଣିଟା ଛାଡ଼ିବା, କାଟିଦେବା,
1: ବାହାର କରିଦେବା,
0: ପାଣି ବାହାର କରିଦେବା, ଏଇଟା

0: ହେଉଛି ଜଳ ନିୟନ୍ତ୍ରଣ ଧାନ ଚାଷ ପାଇଁ। ଏମିତି କଲେ ଆମେ ବହୁତ ସୁନ୍ଦର ଆଦାୟ ପାଇବା।
1: ଆଜ୍ଞା, ଏ ତ ପାଣି ବ୍ୟବସ୍ଥା କହିଲେ ସାର ବି ସେମିତି ରହିଛି, ସାର ପଡ଼ିଛି। ଆପଣ ଯେମିତି ଏବେ ସୂଚନା ଦେଉଥିଲେ ଯେ ରୁଆର 21 ଦିନ ପରେ ଯାଇକି ଆପଣ ୟୁରିଆ ବ୍ୟବହାର କରିପାରିବେ, କେତେ ଦଫାରେ ଆଉ ଅନ୍ୟାନ୍ୟ ପର୍ଯ୍ୟାୟ କ୍ରମେ ଦେଇପାରିବେ?
0: ଆମର ସାଧାରଣତଃ କଣ କୁହାହଉଛି, ଯବକ୍ଷାରଜାନ ଫସ୍ଫରସ ପଟାସ ତିନିଟା ମୁଖ୍ୟ ସାର,
1: ମୁଖ୍ୟ ସାର
0: ସେଥିରୁ ଫସ୍ଫରସ ଏବଂ ପଟାସ ସବୁ ଆଗ ଦେଇଦେବା। ଆଗ ଦେଇଦେବା ଡିଏପି ସହିତ, ଯୋଉ 35 କେଜି ଡିଏପି ସହିତ ଏମ୍ଓପି କହିଲି, ସେଥିରେ 25 କେଜି ଦେଇଦେଲେ ସେଥିରେ ଯେତିକି ଆବଶ୍ୟକ ଫସ୍ଫରସ ଏବଂ ପଟାସ ମିଳିଯାଉଛି।
1: ଆଜ୍ଞା,
0: କିନ୍ତୁ ଆଜିକାଲି ଯେମିତି ଜୟପୁର ଅଞ୍ଚଳ କି ଆଉ ଯେଉଁ ଅଞ୍ଚଳରେ କିଛି ରୋଗ ପୋକ ଲାଗିବାର ସମ୍ଭାବନା ରହୁଛି ବା ପ୍ରତିବର୍ଷ ଲାଗୁଛି, ସେଇଠି କଣ କରୁଛି, ଆମେ ଯେଉଁ ଶେଷ ସାର ପକେଇଲା ବେଳକୁ ଯୋଉଟାକି ଗଣ୍ଠି ଫିଟିବା ବୋଲି କହିବା, ସେତେବେଳକୁ ଆମେ ୟୁରିଆ ସାଧାରଣତଃ ଅଳ୍ପ ପକାଉଛେ, ସେଠି 15 କେଜି ୟୁରିଆ ପକାଉଛେ, କିନ୍ତୁ ତା ସହିତ ପଟାସ ଟିକେ ପକାଇବାକୁ କୁହାଯାଉଛି। ସେହି ସମୟରେ ସାର ପକାଇଲେ କ'ଣ, ୟୁରିଆ ସାର ପକାଇଲେ କେଣ୍ଡା ଯୋଉ ଦୀର୍ଘଟା ବଢ଼ିବ, ତେଣୁ ସେଠି ୟୁରିଆ ସାର ଦରକାର। ଆଉ ତା ସହିତ ପଟାସ ପକାଇବାର ଉଦ୍ଦେଶ୍ୟ ହେଉଛି ସେହି ସମୟରେ ରୋଗ ସହିବାର ଶକ୍ତି, ପଟାସ ପକାଇଲେ ବହୁତ ଭଲ ହେବ। ବହୁତ ଅଞ୍ଚଳରେ ଦେଖା ହେଉଛି ଚାଷୀ ଭାଇ ମାନେ ୟୁରିଆ ପାଇଁ ଦୌଡୁଛନ୍ତି କିନ୍ତୁ ପଟାସ ପକାଉନାହାନ୍ତି, ଡିଏପି ପାଇଁ ଲାଇନ ଲଗାଉଛନ୍ତି କିନ୍ତୁ ପଟାସ ପକାଉନାହାନ୍ତି। ସେହି ଚାଷୀ ଭାଇମାନଙ୍କୁ ଅନୁରୋଧ, ପଟାସ ସାର ପକାନ୍ତୁ, କାହିଁକିନା ପଟାସରେ ରୋଗ ସହିବାର ଶକ୍ତି ଅଛି, ପୋକ ଲାଗିଲେ ମଧ୍ୟ ସହିବାର ଶକ୍ତି ଅଛି, ତେଣୁ ପଟାସ ସାର ନିହାତି ପକାନ୍ତୁ। ଆଉ ଯେଉଁମାନେ ହାଇବ୍ରିଡ୍ ଧାନ କରିଛନ୍ତି ସେମାନେ ଜିଙ୍କ ସଲଫେଟ୍ ପକାନ୍ତୁ 6 କେଜି। ଆଉ ଯେତେବେଳେ ଫୁଲ ଆସିବା ପୂର୍ବରୁ ସେହି ସମୟରେ ଆମେ ବୋରନ୍ ସ୍ପ୍ରେ କରିପାରିବା।
1: ଆଜ୍ଞା, ବହୁତ ବଢ଼ିଆ କଥା ଆଜ୍ଞା। ତେବେ ଚାଷୀ ଭାଇମାନେ ଯଦି ଅନ୍ୟ କୌଣସି ଯଦି ସମସ୍ୟା ସମ୍ମୁଖୀନ ଯଦି ହେଉଛନ୍ତି ମାନେ ସେମାନେ ନିକଟରେ ଥିବା କୃଷି ବିଭାଗର କର୍ମକର୍ତ୍ତା ସହିତ ଯୋଗାଯୋଗ କରିପାରିବେ?
0: ଆଉ ୟୁରିଆ, ନାନୋ ୟୁରିଆ ବି ଆଜିକାଲି ଆସିଛି।
1: ଆଜ୍ଞା,
0: ନାନୋ ୟୁରିଆ ମଧ୍ୟ ଆମେ ପକାଇ ପାରିବା।
1: ଆଜ୍ଞା ଆଜ୍ଞା, ବହୁତ ବଢ଼ିଆ କଥା ଆଜ୍ଞା।
0: ଠିକ ଅଛି,
1: ହଁ ତେବେ ଆଜ୍ଞା ଆମ ପାଖରେ ତ ସମୟ କମ୍ ଅଛି ଆଜ୍ଞା। ବର୍ତ୍ତମାନ ସମୟରେ ଯେଉଁ ଧାନ ଚାଷୀ କ'ଣ କରିବେ ଏ ବିରାଟ ବଡ଼ ବିଷୟବସ୍ତୁ, ତ ଆଜ ତ ସମୟ ହେଇଗଲାଣି ଆଜ୍ଞା। ଆପଣ ଆସିଲେ ଆଉ ବର୍ତ୍ତମାନ ସମୟରେ ଧାନ ଚାଷୀ କ'ଣ କରିବେ ଗୁଡ଼ାଏ ସୂଚନା ଆଉ ତଥ୍ୟ ଆମର ଚାଷୀ ଭାଇ ଭଉଣୀମାନଙ୍କୁ ଦେଲେ, ତେଣୁ ଅନୁଷ୍ଠାନ ତରଫରୁ ତଥା ଆମ ଚାଷୀ ଭାଇମାନଙ୍କ ତରଫରୁ ଆପଣ ବହୁତ ବହୁତ ଧନ୍ୟବାଦ ଆଜ୍ଞା।
0: ଠିକ୍, ତେବେ ଧନ୍ୟବାଦ, ନମସ୍କାର
1: ଆଜ୍ଞା। ତେବେ ଆଜି ତ ସମୟ ହେଇଗଲାଣି, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ, ନମସ୍କାର।
2: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ମନ୍ତ୍ରଣାଳୟ।
3: ଶୁଣୁଥିଲେ କିଷାନବାଣୀ ଲାଇଭ ଫୋନ୍ ଇନ୍ କାର୍ଯ୍ୟକ୍ରମ ସୁଫଳାର ସିଧା ପ୍ରସାରଣ। ଏହି କାର୍ଯ୍ୟକ୍ରମକୁ ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନା କରିଥିଲେ ସୁବ୍ରତ କୁମାର ବିଶ୍ୱାସରାୟ ଏବଂ ସହାୟତା କରିଥିଲେ ଅରୁଣ ସିଂ, ବୈଷୟିକ ସହାୟତା କରିଥିଲେ ସୋପନ ନାଥ ଏବଂ ବାସୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସମୟ ବର୍ତ୍ତମାନ ରାତି 8ଟା ବାଜିବାକୁ ଯାଉଛି। ଶୁଣନ୍ତୁ ସଂସଦ ସମୀକ୍ଷା, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ, ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: ବର୍ଷା ଋତୁରେ ପାନୀୟ ଜଳର ସ୍ୱଚ୍ଛତା ଓ ନିରାପତ୍ତା ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ବର୍ଷା ସମୟରେ ନଦୀ, ପୋଖରୀ, କୂଅ ଓ ଅନ୍ୟାନ୍ୟ ଜଳସ୍ରୋତରେ ମଇଳା, ଜୀବାଣୁ ଓ ବିଭିନ୍ନ କ୍ଷତିକାରକ ପଦାର୍ଥ ମିଶିଯାଇପାରେ। ଏହିପରି ଦୂଷିତ ପାଣି ପିଇଲେ ଡାଇରିଆ, ହଇଜା, ଟାଇଫଏଡ୍ ଓ ଜଣ୍ଡିସ୍ ପରି ଜଳବାହିତ ରୋଗ ହେବାର ଆଶଙ୍କା ବଢ଼ିଯାଏ। ସେଥିପାଇଁ ସବୁବେଳେ ଫୁଟାଇଥିବା କିମ୍ବା ବିଶୁଦ୍ଧ କରାଯାଇଥିବା ପାଣି ପିଇବା ଭଲ। ବର୍ଷା ଋତୁରେ ପାନୀୟ ଜଳର ସ୍ୱଚ୍ଛତା ରକ୍ଷା କଲେ ଜଳବାହିତ ରୋଗରୁ ନିଜେ ଓ ପରିବାରକୁ ମଧ୍ୟ ଆମେ ସୁରକ୍ଷିତ ରଖିପାରିବା। ତେବେ ଆଜି ଆସନ୍ତୁ ବର୍ଷା ଋତୁରେ ପାନୀୟ ଜଳର ସୁରକ୍ଷା ସମ୍ପର୍କରେ ଜାଣିବା ଏବଂ କଥା ହେବା ବନ୍ଦିତା ଷଡ଼ଙ୍ଗୀଙ୍କ ସହିତ। ମ୍ୟାଡାମ ନମସ୍କାର।
1: ନମସ୍କାର ଆଜ୍ଞା।
0: ଆଜି ଆମର ବିଷୟ ରହିଛି ବର୍ଷା ଋତୁରେ ପାନୀୟ ଜଳର ସୁରକ୍ଷା ଆମେ କିପରି କରିବା, ଆପଣଙ୍କ ମତରେ କଣ ମ୍ୟାଡାମ?
1: ବର୍ଷା ଋତୁରେ ପାନୀୟ ଜଳର ସୁରକ୍ଷା ମୋ ମତରେ ଅତ୍ୟନ୍ତ ଜରୁରୀ ଅଟେ। ଏହି ସମୟରେ ବନ୍ୟା, ଜଳଜମ, ଅପରିଷ୍କାର ପାଣି କାରଣରୁ ପାନୀୟ ଜଳ ଦୂଷିତ ହୋଇଥାଏ। ଆଉ ଦୂଷିତ ପାଣି ପିଇଲେ ଆମକୁ ଡାଇରିଆ, କଲେରା, ଟାଇଫଏଡ୍, ଜଣ୍ଡିସ୍ ଭଳିଆ ତେ ଜଳବାହିତ ରୋଗ ଯୋଉଗୁଡା ଅଛି ସେଗୁଡ଼ା ହେବାର ଆଶଙ୍କା ବଢ଼ିଯାଇଥାଏ। ସେଥିପାଇଁ ସମସ୍ତେ ସୁରକ୍ଷିତ ପାନୀୟ ଜଳ ବ୍ୟବହାର କରିବା ଅତ୍ୟନ୍ତ ଜରୁରୀ। ମିନିମମ୍ ଆମେ ପାଣିକୁ ସର୍ବଦା ଫୁଟେଇକି ପିଇବା ବା ଫିଲ୍ଟର ଦ୍ୱାରା ଶୁଦ୍ଧ ପାଣି ମଧ୍ୟ ପିଇପାରିବା ଏବଂ ପାଣି ନେବା ବେଳେ ସଫା ହାତ କିମ୍ବା ସଫା ଯେଉଁ ଡେଙ୍କା ବ୍ୟବହାର କରିବା। କୂଅ, ନଳକୂପ ଏବଂ ଜଳ ଉତ୍ସ ଚାରିପାଖ ସଫା ରଖିବା, ସେଥିରେ କୌଣସି ଆବର୍ଜନା ପକାଇବା ଉଚିତ ନୁହେଁ। ବର୍ଷା ଋତୁରେ ପାନୀୟ ଜଳ ସୁରକ୍ଷା କେବଳ ବ୍ୟକ୍ତିଗତ ନୁହେଁ, ଆମେ ଏକଲା ଚାହିଁଲେ ଏହା କରିପାରିବା ନାହିଁ, ଏହା ସମସ୍ତଙ୍କର ସାମୂହିକ ଦାୟିତ୍ୱ ଅଟେ। ସଚେତନତା ଓ ସ୍ୱଚ୍ଛତା ଅଭ୍ୟାସ ମାଧ୍ୟମରେ ଆମେ ଜଳବାହିତ ରୋଗରୁ ନିଜକୁ ଏବଂ ସମାଜକୁ ସୁରକ୍ଷିତ କରିପାରିବା। ଜଳ ହେଉଛି ଜୀବନର ମୂଳ ଆଧାର। ଜଳ ବିନା ପୃଥିବୀର କୌଣସି ପ୍ରାଣୀ ବଞ୍ଚିପାରିବେ ନାହିଁ। ଆମ ଶରୀରର ଅଧିକାଂଶ ଅଂଶ ଜଳରେ ଗଠିତ ହୋଇଥାଏ। ପାଖାପାଖି 70% ଅଂଶ ଆମର ଶରୀରର ଜଳ ହୋଇଥାଏ। ସେଥିପାଇଁ ସୁରକ୍ଷିତ ବିଶୁଦ୍ଧ ପାନୀୟ ଜଳ ପିଇବା ସୁସ୍ଥ ଜୀବନ ପାଇଁ ଅତ୍ୟନ୍ତ ଜରୁରୀ ଅଟେ। ବର୍ଷା ଋତୁରେ ଅଧିକ ବର୍ଷା, ବନ୍ୟା, ଜଳଜମ ଓ ଅପରିଷ୍କାର ପରିବେଶ କାରଣରୁ ପାନୀୟ ଜଳ ସହଜରେ ଦୂଷିତ ହୋଇପାରେ। ଏହି ଦୂଷିତ ଜଳ ପିଇଲେ ମୁଁ ପୂର୍ବରୁ ଯେମିତି କହିଛି ଆମକୁ ଜଳବାହିତ ରୋଗ ଯେପରିକି ଟାଇଫଏଡ୍, କଲରା, ଜଣ୍ଡିସ୍ ମଧ୍ୟ ହୋଇଥାଏ।
0: ମ୍ୟାଡାମ, ବର୍ଷା ଋତୁରେ ପାଣି କାହିଁକି ଦୂଷିତ ହୁଏ ସେ ସମ୍ପର୍କରେ କୁହନ୍ତୁ ଆମ ଶ୍ରୋତାମାନଙ୍କୁ।
1: ଆଜ୍ଞା, ବର୍ଷା ସମୟରେ ନାଳ, ପୋଖରୀ, ଡ୍ରେନ୍ ଓ ଅନ୍ୟାନ୍ୟ ଅପରିଷ୍କାର ସ୍ଥାନରେ ପାଣି ନଦୀ, କୂଅ ଏବଂ ନଳକୂପ ନିକଟରେ ମିଶିଯାଇଥାଏ। ଏହାଫଳରେ ସେଥିରେ ଜୀବାଣୁ, ଭାଇରସ୍ ଓ ପରଜୀବୀ ପାନୀୟ ଜଳରେ ପ୍ରବେଶ କରନ୍ତି। ଖୋଲା ସ୍ଥାନରେ ଆବର୍ଜନା ପକାଇଲେ ବା ଖୋଲାରେ ମଳତ୍ୟାଗ ଏବଂ ଅପରିଷ୍କାର ପରିବେଶ ମଧ୍ୟ ଜଳ ପ୍ରଦୂଷଣର ମୁଖ୍ୟ କାରଣ।
0: ଆଜ୍ଞା, ତ ମ୍ୟାଡାମ ପାନୀୟ ଜଳକୁ ସୁରକ୍ଷିତ ରଖିବାର ଉପାୟ କ'ଣ ବୋଲି ଭାବୁଛନ୍ତି?
1: ପାନୀୟ ଜଳକୁ ଆମେ ବିଭିନ୍ନ ଉପାୟରେ ସୁରକ୍ଷିତ ରଖିପାରିବା। ପାଣିକୁ ସର୍ବଦା ଭଲ ଭାବରେ ଫୁଟାଇ ପିଇବା ଉଚିତ। ଫିଲ୍ଟର କିମ୍ବା ଅନ୍ୟ ଶୋଧନ ପଦ୍ଧତି ବ୍ୟବହାର କରି ପାଣିକୁ ବିଶୁଦ୍ଧ କରିବା ଆବଶ୍ୟକ। ପାଣିକୁ ସଫା ଓ ଢାଙ୍କା ପାତ୍ରରେ ରଖିବା ଏବଂ ପାଣି ବାହାର କରିବା ବେଳେ ସଫା ଡେଙ୍କା ବ୍ୟବହାର କରିବା ନିହାତି ଆବଶ୍ୟକ। ପାଣି ରଖିଥିବା ପାତ୍ରକୁ ମଧ୍ୟ ନିୟମିତ ସଫା କରିବା ଆବଶ୍ୟକ।
0: ପରିବେଶକୁ ଆମେ ଯେଉଁ ଗୁରୁତ୍ୱ ଦେଉଛେ ସ୍ୱଚ୍ଛତା ପାଇଁ ତା ସମ୍ପର୍କରେ କ'ଣ କହିବେ?
1: ପାନୀୟ ଜଳର ସୁରକ୍ଷା ପାଇଁ ଘର ଏବଂ ଘରର ଆଖପାଖ ପରିବେଶକୁ ଆମେ ସଫା ରଖିବା। କୂଅ, ନଳକୂପ, ଜଳ ଉତ୍ସ ଯାହା ବି ଆମ ନିକଟରେ ଅଛି ସେଥିରେ ଆମ୍ଭେମାନେ ଆବର୍ଜନା ପକାଇବା ଉଚିତ ନୁହେଁ। ନାଳଗୁଡ଼ିକ ଘର ପାଖ ଏବଂ ଆଖପାଖ ଅଞ୍ଚଳର ସଫା ରଖିବା ଆବଶ୍ୟକ।

0: ତାଳରେ ଜଳ ଜମା ନ ହେବାକୁ ବ୍ୟବସ୍ଥା କରିବା ଆବଶ୍ୟକ, ଅର୍ଥାତ୍ ଏଥିରେ କୌଣସି ଆମେ ଆବର୍ଜନା ପକାଇବା ଅନାବଶ୍ୟକ।
1: ତେବେ ସରକାର ଆଉ ସମାଜର ଭୂମିକା କ'ଣ ରହିଛି?
0: ଆଜ୍ଞା, ସରକାର ପକ୍ଷରୁ ସୁରକ୍ଷିତ ପାନୀୟ ଜଳ ଯୋଗାଣ, ଜଳ ଉତ୍ସର ନିୟମିତ ପରୀକ୍ଷା, ସଚେତନତା କାର୍ଯ୍ୟକ୍ରମ ଓ ସ୍ୱଚ୍ଛତା ଅଭିଯାନ କରାଯିବା ଉଚିତ। ଗ୍ରାମ ଓ ସହରରେ ଲୋକମାନେ ମଧ୍ୟ ମିଳିତ ଭାବେ ଜଳ ଉତ୍ସ ଗୁଡ଼ିକ ସୁରକ୍ଷା କରିବା ଦରକାର।
1: ତେବେ ମ୍ୟାଡ଼ାମ, ଏଇ ଯେଉଁ ବର୍ଷା ଋତୁରେ ଖାଦ୍ୟ ପାଇଁ ଆମେ କିପରି ସତର୍କତା ରଖିବା ଦରକାର ବୋଲି ଭାବୁଛନ୍ତି?
0: ଆଜ୍ଞା, ସବୁବେଳେ ଆମେ ତାଜା ଏବଂ ଗରମ ଖାଦ୍ୟ

0: ଖାଦ୍ୟକୁ ସବୁବେଳେ ଆମେ ଢାଙ୍କି ରଖିବା ଉଚିତ, ଯାହାଦ୍ୱାରା ମାଛି ଓ ଧୂଳି ସେଥିରେ ପଡ଼ିବ ନାହିଁ। ରାସ୍ତାକଡ଼ର ଅସ୍ୱଚ୍ଛ ଖାଦ୍ୟ ଖାଇବାରୁ ଆମେ ବଞ୍ଚିତ ହେବା ନିହାତି ଆବଶ୍ୟକ, ଯେଉଁଟା ଫାଷ୍ଟଫୁଡ଼୍ ଖାଦ୍ୟ ରହୁଛି। ଦୁଗ୍ଧ ଓ ଦୁଗ୍ଧଜାତ ଖାଦ୍ୟକୁ ଭଲ ଭାବରେ ଫୁଟାଇ କିମ୍ବା ଠିକ୍ ଭାବରେ ସଂରକ୍ଷଣ କରି ରଖିବା ଉଚିତ। ଖାଇବା ପୂର୍ବରୁ ଓ ରୋଷେଇ କରିବା ପୂର୍ବରୁ ସାବୁନରେ ହାତ ଧୋଇବା ଅଭ୍ୟାସ ରଖିବା ଉଚିତ। ରୋଷେଇ ଘର ବାସନକୁସନ ଓ ଖାଦ୍ୟ ପ୍ରସ୍ତୁତ ସ୍ଥାନକୁ ମଧ୍ୟ ଆମେ ସଫା ରଖିବା ଉଚିତ।
1: ଏବେ ତ ଏଇଟା ତ ଗଲା ଖାଦ୍ୟ କଥା କହିଲେ, ଏବେ ଯେଉଁ ବର୍ଷା ଋତୁରେ ପାନୀୟ ଜଳ ପାଇଁ କିପରି ଆମେ ସତର୍କତା ରଖିବା ବୋଲି ଭାବୁଛନ୍ତି?
0: ହଁ, ପାନୀୟ ଜଳ ପାଇଁ ବି ଆମେ ସତର୍କତା ନିହାତି ଆବଶ୍ୟକ। ଆମେ ପାଣିକୁ ସର୍ବଦା ଫୁଟେଇ ପିଇବା ଉଚିତ ବା ଫିଲ୍ଟର ମଧ୍ୟ ବ୍ୟବହାର କରିପାରିବା। ପାନୀୟ ଜଳକୁ ସର୍ବଦା ସଫା ଏବଂ ଢାଙ୍କା ପାତ୍ରରେ ସଂରକ୍ଷଣ କରିବା ଉଚିତ। ପାଣି ବାହାର କରିବା ପାଇଁ ସଫା ଡେଙ୍କା କିମ୍ବା ନଳ ବ୍ୟବହାର କରିବା ଉଚିତ। କୂଅ, ନଳକୂପ ଓ ଜଳ ଉତ୍ସ ଚାରିପାଖକୁ ସଫା ରଖିବା ଆବଶ୍ୟକ। ବନ୍ୟା କିମ୍ବା ଜଳଜମା ଉପରେ ଜଳର ଶୁଦ୍ଧତା ଯାଞ୍ଚ ନକରି ପିଇବା ଉଚିତ ନୁହେଁ। ପାଣି ରଖିବା ପାତ୍ରକୁ ନିୟମିତ ସଫା ରଖିବା ଆବଶ୍ୟକ। ଅପରିଷ୍କାର ହାତରେ ଆମେ ପାଣି ପାତ୍ରକୁ ସ୍ପର୍ଶ କରିବା ନାହିଁ। ପରିବାରର ସମସ୍ତଙ୍କୁ ସୁରକ୍ଷିତ ପାନୀୟ ଜଳ ବ୍ୟବହାରର ଅଭ୍ୟାସ କରାଇବା ଉଚିତ, ଛୋଟ ଛୁଆଙ୍କୁ ମଧ୍ୟ।
1: ଆଉ କିଛି ସତର୍କତା ଅବଲମ୍ବନ କରିବା ବୋଲି ଭାବୁଛନ୍ତି କି?
0: ହଁ, ଆଉ ମଧ୍ୟ ଖାଦ୍ୟ ସମ୍ବନ୍ଧୀୟ ସତର୍କତା ଆମେମାନେ ଅବଲମ୍ବନ କରିପାରିବା, ପାନୀୟ ଜଳ ସମ୍ବନ୍ଧୀୟ ମଧ୍ୟ କରିପାରିବା। ଯେମିତିକି ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ସଫା ପାଣି ବ୍ୟବହାର କରିବା, ରନ୍ଧା ଖାଦ୍ୟକୁ ବହୁ ସମୟ ଧରି ବାହାରେ ଖୋଲା ରଖିବା ନାହିଁ, ଫ୍ରିଜରେ ରଖାଯାଇଥିବା ଖାଦ୍ୟକୁ ଭଲ ଭାବରେ ଗରମ କରି ତାପରେ ଖାଇବା ଆବଶ୍ୟକ, କଟା ଫଳ ଓ ସାଲାଡ଼ ଦୀର୍ଘ ସମୟ ଧରି ଖୋଲାରେ ରଖିବା ଅନାବଶ୍ୟକ, ମାଛ ମାଂସ ଅଣ୍ଡାକୁ ଭଲ ଭାବରେ ରାନ୍ଧି ଖାଇବା ଉଚିତ। ଖାଦ୍ୟରେ ଅସାଧାରଣ ରଙ୍ଗ ସ୍ୱାଦ ପାଇଁ ଲାଗିଥିବା ଜିନିଷ ବ୍ୟବହାର କରିବା ଉଚିତ ନୁହେଁ। ଛୋଟ ପିଲା ଏବଂ ବୃଦ୍ଧ ଲୋକମାନଙ୍କୁ ବୁଢ଼ାବୁଢ଼ୀମାନଙ୍କୁ ପୌଷ୍ଟିକ ଏବଂ ସତେଜ ଖାଦ୍ୟ ଦେବା ନିହାତି ଆବଶ୍ୟକ। ରୋଷେଇ ଘରେ ମାଛି, ଅସର୍ପା ଓ ମୂଷାର ପ୍ରବେଶକୁ ଆମେ ରୋକିବା ଉଚିତ। ସେହିପରି ପାନୀୟ ଜଳ ସମ୍ବନ୍ଧୀୟ ଆମେ ସତର୍କତା ମଧ୍ୟ ଅବଲମ୍ବନ କରିପାରିବା। ବର୍ଷା ପରେ କୂଅ କିମ୍ବା ଟାଙ୍କି ପାଣିକୁ ଆବଶ୍ୟକ ହେଲେ ଆମେ ତାକୁ ବାରମ୍ବାର ସଫା କରିବା ଉଚିତ, ବିଶୋଧନ କରିବା ଆବଶ୍ୟକ। ଘରର ପାଣି ଟାଙ୍କିକୁ ନିୟମିତ ଭାବରେ ସଫା କରିବା ଉଚିତ, ମାସରେ ମିନିମମ୍ ଥରେ ସଫା କରିବା ଆବଶ୍ୟକ। ପାଣିପାତ୍ରକୁ ସର୍ବଦା ଢାଙ୍କି ରଖିବା, ଯାହାଦ୍ୱାରା ଧୂଳି ଏବଂ କୀଟପତଙ୍ଗ ସେଥିରେ ପ୍ରବେଶ କରିପାରିବେ ନାହିଁ। ବାହାରକୁ ଯିବା ବେଳେ ସାଙ୍ଗରେ ବିଶୁଦ୍ଧ ପାନୀୟ ଜଳ ନେଇକି ଯିବା ଆବଶ୍ୟକ। ଶିଶୁମାନଙ୍କୁ ଅପରିଷ୍କାର ସ୍ଥାନରେ ପାଣି ପିଇବାକୁ ଦେବା ଉଚିତ ନୁହେଁ। ଜଳ ଉତ୍ସ ନିକଟରେ ଆବର୍ଜନା, ପ୍ଲାଷ୍ଟିକ କିମ୍ବା ମଳ ପକାଇବା ଉଚିତ ନୁହେଁ। ପରିବାର ସମସ୍ତଙ୍କୁ ଫିଲ୍ଟର ପାଣି ବା ଫୁଟା ପାଣି, ଯେଉଁଟାକି ବିଶୁଦ୍ଧ ପାଣି, ପିଇବାର ଅଭ୍ୟାସ କରାଇବା ଉଚିତ। ଡାଇରିଆ କିମ୍ବା ବାନ୍ତି ଭଳି ଲକ୍ଷଣ ଦେଖାଗଲେ ସାଙ୍ଗେ ସାଙ୍ଗେ ଆମେ ମେଡ଼ିକାଲ ଯାଇ ଡାକ୍ତରଙ୍କ ପରାମର୍ଶ କରିବା ଆବଶ୍ୟକ। ପ୍ରଚୁର ବିଶୁଦ୍ଧ ପାଣି ଏବଂ ORS ପିଇବା ମଧ୍ୟ ଆବଶ୍ୟକ।
1: ତ ମ୍ୟାଡ଼ାମ୍, ଏ ତ ଗଲା ପାନୀୟ ଜଳ କଥା ଆମେ ହେଲେ, ତାପରେ କେମିତି ଖାଦ୍ୟ ସୁରକ୍ଷା କରିବା ସେ ସମ୍ପର୍କରେ କଥା ହେଲେ। ବର୍ତ୍ତମାନ ଆପଣ ନିଜେ କ'ଣ କହିବା ପାଇଁ ଚାହିଁବେ ଆମ ଶ୍ରୋତାମାନଙ୍କୁ, ଯେଉଁମାନେ କି ଆପଣଙ୍କ କଥା ଶୁଣୁଛନ୍ତି, ଆପଣଙ୍କ ନିଜସ୍ୱ ମତାମତ ଆପଣ କ'ଣ ଦେବା ପାଇଁ ଚାହିଁବେ?
0: ଆଜ୍ଞା, ମୋ ମତରେ ବର୍ଷା ଋତୁରେ ପାନୀୟ ଜଳର ସୁରକ୍ଷା ପ୍ରତ୍ୟେକ ନାଗରିକଙ୍କର ଦାୟିତ୍ୱ ଅଟେ। ଯଦି ଆମେ ନିଜେ ସଚେତନ ହେବା ଏବଂ ଅନ୍ୟମାନଙ୍କୁ ସଚେତନ କରିବା, ତେବେ ଜଳବାହିତ ରୋଗରୁ ଆମେ ବହୁ ପରିମାଣରେ ନିଜକୁ ରକ୍ଷା କରିପାରିବା। ସ୍ୱଚ୍ଛ ପାଣି, ସ୍ୱଚ୍ଛ ପରିବେଶ ଓ ସ୍ୱଚ୍ଛ ଅଭ୍ୟାସ ଏକ ସୁସ୍ଥ ସମାଜ ଗଠନର ମୂଳ ଆଧାର ଅଟେ। ବର୍ଷା ଋତୁରେ ପାନୀୟ ଜଳର ସୁରକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ଜନସ୍ୱାସ୍ଥ୍ୟ ବିଷୟ ଅଟେ। ସୁରକ୍ଷିତ ପାଣି ପିଇବା, ପରିବେଶ ସଫା ରଖିବା, ବ୍ୟକ୍ତିଗତ ସ୍ୱଚ୍ଛତା ପାଳନ କରିବା ଏବଂ ସଚେତନତା ବୃଦ୍ଧି କରିବା ଦ୍ୱାରା ଆମେ ଜଳବାହିତ ରୋଗରୁ ନିଜକୁ ଏବଂ ସମାଜକୁ ସୁରକ୍ଷିତ ରଖିପାରିବା। ସୁରକ୍ଷିତ ପାନୀୟ ଜଳ ସୁସ୍ଥ ଜୀବନର ଏକ ମୂଳମନ୍ତ୍ର କହିଲେ ଭୁଲ ହେବ ନାହିଁ।
1: ବହୁତ ବହୁତ ଧନ୍ୟବାଦ ମ୍ୟାଡ଼ାମ୍। ଆଜି ଆପଣ ବର୍ଷା ଦିନରେ ଆମେ କିପରି ପାନୀୟ ଜଳର ସୁରକ୍ଷା କରିବା, କିପରି ଖାଦ୍ୟ ସୁରକ୍ଷା କରିବା, ତା ସହିତ ଆମ ସ୍ୱାସ୍ଥ୍ୟର ଯତ୍ନ କେମିତି ନେବା, ଏସବୁ ସମ୍ପର୍କରେ ଆମେ ଶ୍ରୋତାମାନଙ୍କୁ କହିଲେ। ସେଥିପାଇଁ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଏବଂ ସ୍ୱଚ୍ଛ ଆମ ଭାରତ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅଶେଷ ଧନ୍ୟବାଦ ଜଣାଉଛୁ।
0: ଧନ୍ୟବାଦ ମ୍ୟାଡ଼ାମ୍।
1: ସୁରକ୍ଷିତ ପାନୀୟ ଜଳ ହେଉଛି ସୁସ୍ଥ ଜୀବନର ଆଧାର। ସବୁବେଳେ ଫୁଟାଇ ପାଣି ବ୍ୟବହାର କରିବା ଭଲ, ପାଣିକୁ ସଫା ପାତ୍ରରେ ରଖିବା ଏବଂ ସବୁବେଳେ ଢାଙ୍କିକି ରଖିବା, ପାଣି ରଖିଥିବା ପାତ୍ରକୁ ନିୟମିତ ସଫା କରିବା ମଧ୍ୟ ଜରୁରୀ। ସମସ୍ତେ ମନେ ରଖିବା ଦରକାର ଯେ ଶୁଦ୍ଧ

ବର୍ଷା ଋତୁରେ ଘରର ଚାରିପାଖର ସଫାସୁତୁରା ରଖିବା ପ୍ରତ୍ୟେକ ପରିବାରର ଦାୟିତ୍ୱ। ବର୍ଷା ପାଣି ଜମି ରହିଲେ ମଶା, ମାଛି ଓ ଅନ୍ୟାନ୍ୟ କୀଟପତଙ୍ଗ ବଢ଼ିଥାନ୍ତି, ଯାହା ଡେଙ୍ଗୁ, ମ୍ୟାଲେରିଆ, ହଇଜା ପରି ରୋଗ ସୃଷ୍ଟି କରିପାରେ। ତେଣୁ ଡ୍ରେନ୍, ନାଳ ଓ ପାଣି ଯିବା ରାସ୍ତାକୁ ସବୁବେଳେ ସଫା ରଖିବା ଦରକାର। ଘର ଚାରିପାଖରେ ପଡ଼ିଥିବା ପ୍ଲାଷ୍ଟିକ୍, ନଡ଼ିଆ ଖୋଳ, ପୁରୁଣା ଟାୟାର, ଭଙ୍ଗା ପାତ୍ରରେ ପାଣି ଯେମିତି ଜମିକି ନ ରହେ ସେଥିପ୍ରତି ଆମ ସମସ୍ତଙ୍କୁ ଧ୍ୟାନ ଦେବା ଦରକାର। ଆବର୍ଜନାକୁ ନିର୍ଦ୍ଦିଷ୍ଟ ଡଷ୍ଟବିନ୍ରେ ପକାଇବା ଏବଂ ପ୍ରତିଦିନ ପରିବେଶ ସଫା କରିବା ଦରକାର। ଘରର ଆଖପାଖରେ ଜଙ୍ଗଲ ପରି ଥିଲେ କାଟିକି ସଫା କରିବା, ଯାହାଫଳରେ ସାପ ଓ ବିଷାକ୍ତ ପୋକ ଜୋକର ଭୟ ମଧ୍ୟ କମିଯିବ। ସ୍ୱଚ୍ଛ ଘର ଓ ସ୍ୱଚ୍ଛ ପରିବେଶ ହେଉଛି ସୁସ୍ଥ ଜୀବନର ମୂଳ ମନ୍ତ୍ର। ତେଣୁ ବର୍ଷା ଋତୁରେ ଆମେ ସମସ୍ତେ ମିଶି ଘରର ଚାରିପାଖ ସଫାସୁତୁରା ରଖିବା ଏବଂ ରୋଗମୁକ୍ତ ଓ ସୁସ୍ଥ ସମାଜ ଗଠନ କରିବା। ଘର ଆଗରେ ପଛପଟେ ଯଦି ପାଣି ଜମିବାର ଦେଖନ୍ତି ତେବେ ଶୀଘ୍ର ଶୀଘ୍ର ସେହି ସ୍ଥାନକୁ ସଫା କରନ୍ତୁ। ଆବର୍ଜନାକୁ ଖୋଲାରେ ପକାନ୍ତୁ ନାହିଁ, ଡଷ୍ଟବିନ୍ର ବ୍ୟବହାର କରନ୍ତୁ। ପାଣି ଟାଙ୍କି, ଡ୍ରମ୍ ଓ କୂଅକୁ ସବୁବେଳେ ଢାଙ୍କିକି ରଖନ୍ତୁ। ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ସ୍ୱଚ୍ଛତାକୁ ଅଭ୍ୟାସରେ ପରିଣତ କରିବାକୁ କୁହନ୍ତୁ। ସପ୍ତାହକୁ ଅତି କମ୍ରେ ଥରେ ଘରର ଚାରିପାଖକୁ ସମ୍ପୂର୍ଣ୍ଣ ସଫାସୁତୁରା କରିବା ପାଇଁ ଚେଷ୍ଟା କରନ୍ତୁ। ସ୍ୱଚ୍ଛ ପରିବେଶ ହେଉଛି ସୁସ୍ଥ ପରିବାର ଓ ରୋଗମୁକ୍ତ ଜୀବନର ମୂଳମନ୍ତ୍ର, ଏକଥା ସମସ୍ତଙ୍କୁ ମନେ ରଖିବା ଦରକାର।

ବ୍ୟକ୍ତିଗତ ସ୍ୱଚ୍ଛତା ହେଉଛି ନିଜ ଶରୀର, ପୋଷାକ ଓ ଆଖପାଖ ପରିବେଶକୁ ସଫାସୁତୁରା ରଖିବାର ଅଭ୍ୟାସ। ସ୍ୱଚ୍ଛତା ଆମକୁ ବିଭିନ୍ନ ରୋଗରୁ ସୁରକ୍ଷା ଦେଇଥାଏ ଏବଂ ସୁସ୍ଥ, ସୁନ୍ଦର ଓ

ଆତ୍ମବିଶ୍ୱାସୀ ଜୀବନ ବଞ୍ଚିବାରେ ସାହାଯ୍ୟ କରିଥାଏ। ପ୍ରତିଦିନ ସ୍ନାନ କରିବା, ସାବୁନରେ ହାତ ଧୋଇବା, ବିଶେଷ କରି ଖାଇବା ପୂର୍ବରୁ ଓ ଶୌଚାଳୟ ବ୍ୟବହାର କରିବା ପରେ। ପ୍ରତିଦିନ ଦୁଇଥର ଦାନ୍ତ ଘଷିବା, ନଖକୁ ନିୟମିତ କାଟି ସଫା ରଖିବା, ସଫା ପୋଷାକ ପିନ୍ଧିବା ଓ ଅନ୍ତବସ୍ତ୍ର ନିୟମିତ ବଦଳାଇବା। କେଶକୁ ସଫା ରଖିବା ଓ ସମୟ ସମୟରେ ଏହାକୁ ଧୋଇବା। ଆମେ ଯଦି ବ୍ୟକ୍ତିଗତ ସ୍ୱଚ୍ଛତା ରଖିବା ତେବେ ଶରୀର ସୁସ୍ଥ ଆଉ ସତେଜ ରହିବ। ସଂକ୍ରାମକ ରୋଗର ଆଶଙ୍କା କମିଯିବ, ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଏବଂ ପରିବାର ଓ ସମାଜରେ ସୁସ୍ଥ ପରିବେଶ ସୃଷ୍ଟି ହୋଇପାରିବ। ପ୍ରତ୍ୟେକ ବ୍ୟକ୍ତି ଯଦି ବ୍ୟକ୍ତିଗତ ସ୍ୱଚ୍ଛତାକୁ ଦୈନନ୍ଦିନ ଅଭ୍ୟାସରେ ପରିଣତ କରନ୍ତି ତେବେ ସେ ନିଜେ ସୁସ୍ଥ ରହିବା ସହିତ ଏକ ସ୍ୱଚ୍ଛ, ସୁସ୍ଥ ଓ ସୁନ୍ଦର ସମାଜ ଗଠନରେ ମଧ୍ୟ ଅବଦାନ ରଖିପାରିବେ। ତେବେ ସମସ୍ତେ ସୁସ୍ଥ ରହିବା ଏବଂ ସୁରକ୍ଷିତ ରହିବା, ତା ସହିତ ସ୍ୱଚ୍ଛତା ରଖନ୍ତୁ। ଆଜି ସମୟ ହେଲାଣି, ଆଜି ପାଇଁ ବିଦାୟ ଦିଅନ୍ତୁ, ରହୁଛୁ, ନମସ୍କାର।

ଶୁଣୁଥିଲେ ସ୍ୱଚ୍ଛ ଆମ ଭାରତ କାର୍ଯ୍ୟକ୍ରମ, ଉପସ୍ଥାପନା କଲେ ସଞ୍ଜୀବନୀ ସୁଧା ପଟ୍ଟନାୟକ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 କିଲୋ ହର୍ଜ ଯୋଗେ। ଏଫ୍ଏମ୍ର 103.6 megahertzରେ ଆପଣମାନେ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁଛନ୍ତି। ମୋବାଇଲ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ମଧ୍ୟ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ। ଶ୍ରୋତବନ୍ଧୁ, ବର୍ତ୍ତମାନ ଶୁଣିବା ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ବେହେଲା ବାଦନ ପରିବେଷଣ କରୁଛନ୍ତି ପଣ୍ଡିତ ଡିକେ ଦତ୍ତାର, ରାଗ ୟମନ୍।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଛାୟାପଥରେ ପ୍ରଚାର କରୁଛୁ ରୂପକ ଯୁଗେ ଯୁଗେ ଜଗନ୍ନାଥ, ରଚନା ଶଙ୍କର୍ଷଣ ମଙ୍ଗରାଜ, ସଙ୍ଗୀତ ରାଖାଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ପ୍ରସେନଜିତ ମହାନ୍ତି।

0: କାର୍ଯ୍ୟକ୍ରମ ଛାୟାପଥରେ ଶୁଣିଲେ ରୂପକ ଯୁଗେ ଯୁଗେ ଜଗନ୍ନାଥ, ରଚନା ଶଙ୍କର୍ଷଣ ମଙ୍ଗରାଜ, ସଙ୍ଗୀତ ରାଖାଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ପ୍ରସେନଜିତ ମହାନ୍ତି।
1: ଶୁଣିଲେ ଛାୟାପଥ କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଶୁଣିବା ରାଗ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଖ୍ୟାଲ ପରିବେଷଣ କରୁଛନ୍ତି ପଣ୍ଡିତ ସିଆର୍ ବ୍ୟାସ।

ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିଲେ ଖୟାଲ, ପରିବେଷଣ କଲେ ପଣ୍ଡିତ ଡିକେ ତତାର, ରାଗ ୟମନ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଶୁଣିବା ହିନ୍ଦୀ ଚଳଚ୍ଚିତ୍ରରୁ କେତୋଟି ଗୀତ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ଅର୍ ପ୍ୟାର ହୋ ଗୟା। ଏହି କଥାଚିତ୍ରରୁ କଣ୍ଠଶିଳ୍ପୀ ହେଲେ ଉଦିତ ନାରାୟଣ, ଗୀତ ରଚନା କରିଛନ୍ତି ଜାଭେଦ ଅଖତାର, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ନୁସରତ ଫତେ ଅଲ୍ଲୀ ଖାନ।

ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣିବା ଜାଭେଦ ଅଖତାରଙ୍କ ଅନ୍ୟ ଏକ ରଚନାରୁ କଣ୍ଠଶିଳ୍ପୀ ରୂପ କୁମାର ରାଥୋଡ୍ଙ୍କ କଣ୍ଠରେ ଗୀତଟିଏ, କଥାଚିତ୍ର ବୋର୍ଡର। ଏ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ଅନୁ ମଲ୍ଲିକ।

କାର୍ଯ୍ୟକ୍ରମ ଶେଷରେ ଶୁଣିବା ଦିଲକା ରିସ୍ତା କଥାଚିତ୍ରରୁ ଏହି ଗୀତଟି। କଣ୍ଠଶିଳ୍ପୀମାନେ ହେଲେ ଅଲକା ୟାଗ୍ନିକ, ଉଦିତ ନାରାୟଣ ଏବଂ କୁମାର ସାନୁ। ଏହି ଗୀତକୁ ରଚନା କରିଛନ୍ତି ସମୀର, ସଙ୍ଗୀତରେ ସଜେଇଛନ୍ତି ନଦୀମ ଶ୍ରବଣ। ତେବେ ଶୁଣିବା ଦିଲକା ରିସ୍ତା କଥାଚିତ୍ରରୁ ଏହି ଗୀତଟି।